ଜଳପ୍ରିୟ ଠାକୁର ସବୁକାଳେ ଢାଳେ ଗଙ୍ଗା ଜଳରେ ସନ୍ତୁଷ୍ଟ ହୁଅନ୍ତି। ଫୁଲପତ୍ର ପ୍ରିୟ ଠାକୁର ବେଲପତ୍ର ଚମ୍ପା ଫୁଲ ଗୟସମାଳରେ ସୁନ୍ଦର ଦିଶନ୍ତି। ସେ ରୁଦ୍ର, ସେ ଦିବ୍ୟ, ସେ ସଂହାର କରନ୍ତି ପାପ ତାପ ଅହଙ୍କାରକୁ। ଆସନ୍ତୁ ସେ ନୀଳକଣ୍ଠଙ୍କ ଜଟାଧାରୀଙ୍କ ଶିରରେ ଗଙ୍ଗା ଜଳ ଅର୍ପଣ କରି କୃପା କରୁଣା କାମନା କରିବା। ପରବର୍ତ୍ତୀ ଶିଳ୍ପୀ ସାଧନା ଦାସ। ଶିଳ୍ପୀ ଗାଇଛନ୍ତି ବାବାଜୀ ଚରଣ ଜେନାଙ୍କ ରଚନା।

ରୁଦ୍ରାଣୀ ସତ୍ୟ ସନାତନୀ କୃପା କରୁଣା ମୋହି ଜନନୀ ସବୁକାଳେ ସନ୍ତାନକୁ ଅଭୟ ବଣତ ତଳେ ଘୋଡ଼େଇ ରଖିଥାନ୍ତି। ମା ବୋଲି ଡାକିଦେଲେ ଥରେ, ଦୁଇ ନୟନରୁ ଲୁହ ଢାଳିଦେଲେ, କୃପା କରୁଣା ମୋହି ମାଙ୍କର ହୃଦୟ ତରଳିଯାଏ, ବର୍ଷା ହୋଇଯାଏ କୃପା କରୁଣା। ଆସନ୍ତୁ ସେ ସତ୍ୟ ସନାତନୀ ମାଙ୍କ ଚରଣ ତଳେ ଶରଣ ନେଇଯିବା। ପରବର୍ତ୍ତୀ ଶିଳ୍ପୀ ଗଗନ ବିହାରୀ ସ୍ୱାଇଁ। ଶିଳ୍ପୀ ଗାଇଛନ୍ତି ପ୍ରଫୁଲ୍ଲ କୁମାର ଜେନାଙ୍କ ରଚନା।

ଭୀରଭସ୍ମ ମୋଡ଼ା, ସେ ଡମ୍ବରୁଧାରୀ, ସେ ଜଟାଧାରୀ, ସେ ଗଙ୍ଗାଧର, ସେ ଶିବଶଙ୍କର, ନିତ୍ୟ ନିରାମୟ ସତ୍ୟର ଅବତାର ସେ। ସେ ଜଟାଧାରୀଙ୍କ କରୁଣା ସଦାକାଳେ ଝରି ପଡ଼ୁଥାଉ। ପରବର୍ତ୍ତୀ ଶିଳ୍ପୀ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଶିଳ୍ପୀ ଗାଇଛନ୍ତି ବୈଷ୍ଣବ ପାଣିଙ୍କ ରଚନା।

ଶିବାନୀ ଭବାନୀ ମା ଜନନୀ ଏବଂ ସତ୍ୟ ଶିବ ସୁନ୍ଦର ସ୍ୱରୂପଙ୍କର କୃପା କରୁଣା ଝରି ପଡ଼ୁଥାଉ। ସାରା ସଚରାଚର ଶାନ୍ତି ମୁକ୍ତି ତୃପ୍ତିରେ ଜୀବନ ବିତାନ୍ତୁ। ଏତକ କାମନା ରଖି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ପାଇଁ ଶିଳ୍ପୀମାନେ ଥିଲେ ଜଗନ୍ନାଥ ପାଣିଗ୍ରାହୀ, ସାଧନା ଦାସ, ଗଗନ ବିହାରୀ ସ୍ୱାଇଁ ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 14ତମ ଭାଗ।

0: ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 14ତମ ଭାଗ ଶୁଣିଲେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ରଚନା ଉପସ୍ଥାପନା ଅଶୋକ ମିଶ୍ର।
1: ଅନେକ ଲୋକ ଏ ସଂସାରରେ ଅଛନ୍ତି ଯେଉଁମାନେ କି ବନ୍ଧୁତା ବହୁତ ଭଲ କରନ୍ତି। ଏଭଳି ବନ୍ଧୁତା କାହା ସାଥିରେ ସେମାନେ କରନ୍ତି ଯେ ତାଙ୍କ ୟାଙ୍କ ମଝିରେ ଆଉ ପାଣି ବି ଗଳିବା ସମ୍ଭବ ହୁଏନି। ଦିହେଁ ଦିହିଁଙ୍କର ପାଇଁ ପ୍ରାଣ ମଧ୍ୟ ଦେଇପାରନ୍ତି। ଯେକୌଣସି ଖରାପ ପରିସ୍ଥିତିରେ ଉଭୟ ଉଭୟଙ୍କୁ ସାହାଯ୍ୟ କରନ୍ତି। କିନ୍ତୁ ଦେଖିଥିବେ ଯାହା ସାଥିରେ କେହି ଶତ୍ରୁତା କରେ ସେ ଆଉ ଶତ୍ରୁର ମୁହଁ ବି କେବେ ଚାହିଁବାକୁ ଭଲ ପାଏ ନା ଏବଂ ପ୍ରତ୍ୟେକ ସମୟରେ ଶତ୍ରୁର କ୍ଷତି କରିବାକୁ ହିଁ ଅପେକ୍ଷା କରିଥାଏ। ସେ ଯଦି ଗାତରେ ପଡ଼ିଛି ତେବେ ସେହି ମୌକାରେ ତା ମୁଣ୍ଡ ଉପରେ ପଥର କଚାଡ଼ି ଦିଏ। ଶତ୍ରୁର ଯେତେ ଯେତେ ଅଧିକ କ୍ଷତି ହୁଏ ସାଧାରଣ ଭାବରେ ମଣିଷ ସେଥିରେ ଅଧିକ ଅଧିକ ଖୁସି ହୁଏ। ଅନେକ ସମୟରେ ଶତ୍ରୁ ବୋଲି ଭାବୁଥିବା ଲୋକଟିଏକୁ ଲୋକେ ହତ୍ୟା ମଧ୍ୟ କରନ୍ତି। ଏସବୁ ସଂସାର ଅତି ସାଧାରଣ କଥା। କେତେବେଳେ ଭାଇ ଭାଇର ଶତ୍ରୁ ହୁଏ ତ ଆଉ କେତେବେଳେ ବାପ ସାଜି ପୁଅର ଶତ୍ରୁ, କେବେ ସ୍ୱାମୀ ସ୍ତ୍ରୀ ଭାଇ ଭଉଣୀଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି ହୁଏ। ଆଉ ଶତ୍ରୁତା ଯଦି କାହା ସାଥିରେ ହେଲା ତେବେ ସାଧାରଣ ଭାବରେ ଲୋକେ ଶତ୍ରୁର ସର୍ବନାଶ ହିଁ କାମନା କରନ୍ତି। ଦେଖିଥିବେ କଳି ଝଗଡ଼ା ସମୟରେ ଦୁଇ ପକ୍ଷ ଥାନ୍ତି ଏବଂ ଉଭୟ ପକ୍ଷ ପରସ୍ପରକୁ ସମ୍ପା କଟା କରୁଥାନ୍ତି। ଏପଟ ଲୋକେ ଯଦି କହିଲେ ତୋ ପୁଅ ମରୁ, ସେପଟ ଲୋକେ କହନ୍ତି ତୋ ଘଇତା ମରୁ, ତୋ ଘର ପୋଡ଼ୁ, ଇତ୍ୟାଦି ଇତ୍ୟାଦି। ଏସବୁ ନୀତି ଘଟେ, ବିଭିନ୍ନ ସ୍ଥାନରେ ଘଟେ। ଏଇ କିଛିଦିନ ତଳେ ଦୁଇ ବନ୍ଧୁଙ୍କ ମଧ୍ୟରେ କୌଣସି ଗୋଟିଏ କଥାକୁ ନେଇ ଶତ୍ରୁତା ସୃଷ୍ଟି ହେଲା। ପରସ୍ପର ପରସ୍ପରର ଅମଙ୍ଗଳ ଚିନ୍ତା କରିବାକୁ ଲାଗିଲେ। କିଛିଦିନ ପରେ ଗୋଟିଏ ଘଟଣା ଘଟିଲା। ଦୁଇ ବନ୍ଧୁଙ୍କ ଭିତରୁ ଜଣେ ହଠାତ୍ ଦିନେ ମୋଟରସାଇକେଲ ଚଲେଇ ଯାଉଥିଲେ ଏବଂ ପଡ଼ିଗଲେ। ସେ ମୁଣ୍ଡ ଫାଟିଗଲା, ରକ୍ତ ବୋହିଲା, ନିରୋଳା ଜାଗା, ଆଖରେ ପାଖରେ କେହି ନାହିଁ। ଠିକ୍ ସେହି ସମୟରେ ଆର ବନ୍ଧୁ ସେହି ବାଟ ଦେଇ ଗଲେ, ଚିହ୍ନିଲେ ନିଜର ଶତ୍ରୁ ସାଜିଥିବା ବନ୍ଧୁଙ୍କୁ। କେଉଁ ଅବସ୍ଥାରେ ସେ ଥିଲେ ସେହି କଥା ବି ସେ ଦେଖିଲେ, ହୃଦୟଙ୍ଗମ କଲେ ତାଙ୍କର ପରିସ୍ଥିତି। ଦୁର୍ଘଟଣାଗ୍ରସ୍ତ ବନ୍ଧୁ ପାଣି ପାଣି ଚିତ୍କାର କରୁଥାନ୍ତି ଆକୁଳ କଣ୍ଠରେ। ଇଏ ଶୁଣିଲେ ସେହି ଆକୁଳ କଣ୍ଠର ଚିତ୍କାର, ତଥାପି ଅଟକି ଗଲେ ନାହିଁ। ପରୋକ୍ଷ ଭାବେ ସେ ଯଦି ଚାହିଁଥାନ୍ତେ ଆଉ କାହା ଦ୍ୱାରା ତାଙ୍କ ଘରକୁ ଖବର ପଠାଇ ଦେଇପାରିଥାନ୍ତେ, କିନ୍ତୁ ସେପରି କଲେ ନାହିଁ। ବରଂ ମନେ ମନେ ଚିନ୍ତା କଲେ, ଏଇଠି ପଡ଼ି ମରୁ, ଯିଏ ମୋ ସାଥିରେ ଶତ୍ରୁତା କରେ ତାର ଏମିତି ଅବସ୍ଥା ହୁଏ।

0: ବୋଲି ମନରେ ଭାବି ଅତି ଗର୍ବରେ ନିଶ ମୁଡ଼ି ସେ ଜାଗାରୁ ପଳାଇଲେ। ତାପରେ ଯାହା ହେଲା ସେ କଥା ଏଠି ପ୍ରାସଙ୍ଗିକ ନୁହେଁ। କଥାଟା ହେଲା ସାହାଯ୍ୟକାରୀକୁ ସମସ୍ତେ ପ୍ରାୟତଃ ସାହାଯ୍ୟ କରନ୍ତି ଏବଂ ମୁଁ ଅତି ଭଲ ଲୋକ ବୋଲି ନିଜ ମନରେ ନିଜକୁ ନିଜେ ଟେକାଟେକି କରି ଖଟୁଳିରେ ବସେଇ ପୂଜା କରନ୍ତି, କିନ୍ତୁ ସେଥିରେ କୌଣସି ଗୌରବ ନାହିଁ ବନ୍ଧୁ। ଆପଣ ମନେ ମନେ ମୋତେ ଗାଳି ଦେଉଥିବେ, ଭାବୁଥିବେ ଦେଖ କି ବାଜେ ଲୋକଟା, ଯିଏ ବନ୍ଧୁ ଯିଏ ସାହାଯ୍ୟ କରେ ମୋତେ, ମୁଁ ତାକୁ ସାହାଯ୍ୟ ନ କରି କ'ଣ ଠେଙ୍ଗାରେ ପିଟିବି। ଭାବୁଛନ୍ତି ନା ଏ କଥା? ଆପଣଙ୍କର ଭାବନା ଠିକ୍ ବି ଭୁଲ ବି, ଯିଏ ସାହାଯ୍ୟ କରେ ତାକୁ ଆପଣ ସାହାଯ୍ୟ କରିବେ, ତାର ମଙ୍ଗଳ କାମନା କରିବେ, ଏସବୁ କରାଯିବା କଥା। କିନ୍ତୁ ଯିଏ ନିଜର ଅମଙ୍ଗଳ ଚିନ୍ତା କରୁଥାଏ, ନିଜର କ୍ଷତି କରୁଥାଏ, ଯଦି କେହି ସେଭଳି ଲୋକର ଉପକାର କରିପାରିଲା ତେବେ ସେ ହିଁ ମହତ ଲୋକ, ସିଏ ମୁନି ଋଷି ପରି ସମସ୍ତଙ୍କ ଦ୍ୱାରା ପୂଜିତ ହୁଏ। କିନ୍ତୁ ସାଧାରଣ ଭାବରେ ଏଭଳି କିଏ କରେ କି ନିଜର ଯିଏ ଅପକାର କରୁଥାଏ ତାର ଉପକାର କରିବା କ'ଣ ସମ୍ଭବ? ଚାହିଁଲେ କରାଯାଇପାରିବ। ଯାହାକୁ ଶତ୍ରୁ ବୋଲି ଆପଣ ଭାବୁଛନ୍ତି, ଥରେ ତାର ଉପକାର କରିବାର ଚେଷ୍ଟା କରନ୍ତୁ, ଦେଖିବେ ଅନେକ ମୁଣ୍ଡ ଆପଣଙ୍କ ସାମ୍ନାରେ ନଇଯିବ ଏବଂ ଦିନେ ଯିଏ ଆପଣଙ୍କର ଅପକାର କରୁଛି ସେ ବି ଆପଣଙ୍କ ଚରଣ ତଳେ ମୁଣ୍ଡ ନଇଁବ। ବ୍ୟାପାରଟା ଅତି କଷ୍ଟକର ହେଲେ କିନ୍ତୁ ଅସମ୍ଭବ ନୁହେଁ। ତେବେ ସେଭଳି ଚେଷ୍ଟା ଆରମ୍ଭ କଲେ କେମିତି ହୁଅନ୍ତା? ଶତ୍ରୁତା ବୋଲି ଆଉ କିଛି ସଂସାରରେ ରହନ୍ତା ନାହିଁ, କେହି କାହାର ଅପକାର କରନ୍ତେ ନାହିଁ, କ୍ଷତି କରନ୍ତେ ନାହିଁ, ସଂସାରଟା ଶାନ୍ତ ହୋଇଯାଆନ୍ତା, ଉତ୍ତେଜନା ପ୍ରଶମିତ ହୁଅନ୍ତା। ନା ନାହିଁ, ଭୁଲ ଯଦି କିଛି କହିଛି ତେବେ ଦୟାକରି ଉଦାର ଚିତ୍ତରେ ମୋତେ କ୍ଷମା ଦେବେ।
1: ଶୁଣିଲେ ଆଜିର ଅନୁଚିନ୍ତା। ରଚନା ଉପସ୍ଥାପନା କରିଥିଲେ ଅଶୋକ ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
2: ଜୈବିକ ଖତ ବା ଅର୍ଗାନିକ ସାର ହେଉଛି ପ୍ରକୃତିର ଏକ ଅମୂଲ୍ୟ ଦାନ, ଯାହା ମୃତ୍ତିକାର ସ୍ୱାସ୍ଥ୍ୟ ରକ୍ଷା କରିବା ସହିତ ଆମକୁ ବିଷମୁକ୍ତ ଖାଦ୍ୟ ଯୋଗାଇବାରେ ସାହାଯ୍ୟ କରେ। ଆଜିର ଆଧୁନିକ ଯୁଗରେ ଅଧିକ ଅମଳ ଆଶାରେ ରାସାୟନିକ ସାରର ବହୁଳ ବ୍ୟବହାର ଯୋଗୁଁ ଜମିର ଉର୍ବରତା କମିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଜୈବିକ ଖତର ଗୁରୁତ୍ୱ ବହୁଗୁଣିତ ହୋଇଛି। ଜୈବିକ ଖତ ମୁଖ୍ୟତଃ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହୋଇଥାଏ। ଏଥିରେ କୌଣସି ପ୍ରକାରର କୃତ୍ରିମ ରାସାୟନିକ ପଦାର୍ଥ ନଥାଏ। ଏହା ମୃତ୍ତିକାକୁ କେବଳ ପୋଷକ ତତ୍ତ୍ୱ ଯୋଗାଏ ନାହିଁ, ବରଂ ମାଟିର ଭୌତିକ ଓ ଜୈବିକ ଗୁଣରେ ଉନ୍ନତି ମଧ୍ୟ ଆଣିଥାଏ। ଜୈବିକ ଖତକୁ ପ୍ରସ୍ତୁତ ପ୍ରଣାଳୀ ଓ ଉତ୍ସ ଅନୁସାରେ କେତେକ ଭାଗରେ ବିଭକ୍ତ କରାଯାଇପାରେ, ଯେପରିକି ଗୋବର ଖତ, କମ୍ପୋଷ୍ଟ, ଭର୍ମିଂ କମ୍ପୋଷ୍ଟ, ସବୁଜ ସାର, ଏମିତି ଅନେକ। ଗୋବର ଖତ, ଯାହାକି ଚାଷୀମାନଙ୍କ ଦ୍ୱାରା ବ୍ୟବହୃତ ସବୁଠାରୁ ସାଧାରଣ ଖତ, ଗୋବର, ଗୋମୂତ୍ର ଏବଂ ଗୁହାଳର ବର୍ଜ୍ୟବସ୍ତୁକୁ ଏକତ୍ର କରି ପଚାଇ ଏହାକୁ ପ୍ରସ୍ତୁତ କରାଯାଇଥାଏ। ରୋଷେଇ ଘରର ପନିପରିବା ଚୋପା, ଫସଲ ଅବଶେଷ ଓ ଅନ୍ୟାନ୍ୟ ପରିତ୍ୟକ୍ତ ଜୈବିକ ପଦାର୍ଥକୁ ଗାତରେ ପଚାଇ କମ୍ପୋଷ୍ଟ ସାର ମଧ୍ୟ ତିଆରି କରାଯାଇପାରିବ। ଭର୍ମିଂ କମ୍ପୋଷ୍ଟ, ଯେଉଁଟାକି ଜିଆ ବ୍ୟବହାର କରି ଜୈବିକ ପଦାର୍ଥକୁ ଖତରେ ପରିଣତ କରିବା ପ୍ରକ୍ରିୟାକୁ ଭର୍ମିଂ କମ୍ପୋଷ୍ଟ କୁହାଯାଏ। ଏହା ସାଧାରଣ ଖତ ଅପେକ୍ଷା ଅଧିକ ଶକ୍ତିଶାଳୀ। ସବୁଜ ସାର ବା ଗ୍ରୀନ୍ ମ୍ୟାନ୍ୟୁର୍, ଯାହାକି ଧନିଚା କିମ୍ବା ବରଗୁଡ଼ି ପରି ଗଛକୁ ଜମିରେ ଲଗାଇ ତାହା ଫୁଲ ଆସିବା ପୂର୍ବରୁ ଜମିରେ ଚଷି ମିଶାଇ ଦିଆଯାଏ, ଯାହା ମାଟିର ଯବକ୍ଷାରଜାନକୁ ବୃଦ୍ଧି କରିଥାଏ। ଜୈବିକ ଖତ ବ୍ୟବହାରର ଅନେକ ଉପକାରିତା ରହିଛି, ଯେମିତିକି ମୃତ୍ତିକାର ସ୍ୱାସ୍ଥ୍ୟ ରକ୍ଷା। ରାସାୟନିକ ସାର ମାଟିକୁ ଶକ୍ତ କରିଦେଉଥିବା ବେଳେ ଜୈବିକ ଖତ ମାଟିକୁ ହାଲୁକା ଓ ନରମ କରେ। ଏହାଦ୍ୱାରା ଗଛର ଚେର ସହଜରେ ମାଟି ଭିତରକୁ ଯାଇପାରେ। ଜଳ ଧାରଣା କ୍ଷମତା ବୃଦ୍ଧି। ଜୈବିକ ଖତ ମିଶ୍ରିତ ମାଟି ଅଧିକ ସମୟ ପର୍ଯ୍ୟନ୍ତ ଜଳ ଧରି ରଖିପାରେ, ଯାହାଫଳରେ ମରୁଡ଼ି ସମୟରେ ମଧ୍ୟ ଫସଲ ଶୀଘ୍ର ନଷ୍ଟ ହୋଇନଥାଏ। ଜୈବିକ ଖତ ବ୍ୟବହାର ଦ୍ୱାରା ମାଟିରେ ଥିବା ଉପକାରୀ ଜୀବାଣୁ ଓ ଜିଆମାନଙ୍କ ପାଇଁ ଏହା ଏକ ମୁଖ୍ୟ ଖାଦ୍ୟ। ଏହି ଜୀବମାନେ ମାଟିକୁ ଉର୍ବର କରିବାରେ ସାହାଯ୍ୟ କରିଥାନ୍ତି। ଜୈବିକ ଖତ ବ୍ୟବହାର କଲେ ଭୂତଳ ଜଳ ପ୍ରଦୂଷିତ ହୁଏ ନାହିଁ, ବରଂ ଏହା ଆମ ପରିବେଶ ପାଇଁ ସମ୍ପୂର୍ଣ୍ଣ ନିରାପଦ। ଜୈବିକ ପଦ୍ଧତିରେ ଚାଷ ହୋଇଥିବା ଫସଲରେ ମାରାତ୍ମକ କୀଟନାଶକର ଅଂଶ ନଥାଏ, ଯାହା ମନୁଷ୍ୟ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ। ଜୈବିକ ଖତ ପ୍ରସ୍ତୁତି ପାଇଁ କିଛି ସାବଧାନତା ମଧ୍ୟ ରହିଛି, ଯେମିତିକି

0: ଖତ ଗାତଟି ଖୋଲା ସ୍ଥାନରେ ରହିବା ଦରକାର, କିନ୍ତୁ ଛାଇରେ ମଧ୍ୟ ରହିବା ଉଚିତ। ପ୍ଲାଷ୍ଟିକ, କାଚ ବା ଲୁହାକଣ୍ଟା ପରି ଅଜୈବିକ ପଦାର୍ଥ ଯେପରି ଖତରେ ନ ମିଶେ ସେଥିପ୍ରତି ଧ୍ୟାନ ଦେବା ଉଚିତ। ଖତକୁ ସମ୍ପୂର୍ଣ୍ଣ ଭାବେ ପଚିବାକୁ ସମୟ ଦେବା ଉଚିତ। ଅଧା ପଚା ଖତ ବ୍ୟବହାର କଲେ ଫସଲରେ ପୋକ ଲାଗିବାର ସମ୍ଭାବନା ଅଧିକ ରହିଥାଏ। ସମ୍ପ୍ରତି ସାରା ବିଶ୍ୱରେ ଜୈବିକ ଚାଷର ଆଦୃତି ବଢ଼ୁଛି। ଓଡ଼ିଶାର କନ୍ଧମାଳ ହଳଦୀ ପରି ଜୈବିକ ଉତ୍ପାଦର ବିଶ୍ୱ ବଜାରରେ ପ୍ରବଳ ଚାହିଦା ରହିଛି। ଚାଷୀମାନେ ନିଜ ଜମିରେ ଜୈବିକ ଖତ ବ୍ୟବହାର କରି କମ୍ ଖର୍ଚ୍ଚରେ ଭଲ ଅମଳ ପାଇପାରୁଛନ୍ତି। ବାହାରୁ ମହଙ୍ଗା ରାସାୟନିକ ସାର କିଣିବା ଅପେକ୍ଷା ନିଜ ଗୁହାଳରୁ ବାହାରୁଥିବା ଗୋବରକୁ ବ୍ୟବହାର କରିବା ଅଧିକ ଅର୍ଥକାରୀ। ଜୈବିକ ଖତ କେବଳ ଚାଷ ପାଇଁ ନୁହେଁ, ବରଂ ଆମ ଆଗାମୀ ପିଢ଼ି ପାଇଁ ଧରିତ୍ରୀର ଉର୍ବରତା ବଞ୍ଚାଇ ରଖିବାର ଏକ ମାଧ୍ୟମ। ଆମେ ଯଦି ସୁସ୍ଥ ଶରୀର ଓ ନିରାପଦ ପୃଥିବୀ ଚାହୁଁ, ତେବେ ଆମକୁ ପୁନଶ୍ଚ ପ୍ରକୃତି ଅଭିମୁଖେ ଫେରିବାକୁ ହେବ ଓ ଜୈବିକ ଖତର ବ୍ୟବହାରକୁ ପ୍ରାଧାନ୍ୟ ଦେବାକୁ ହେବ। ସୁସ୍ଥ ମାଟି ସୁସ୍ଥ ଫସଲ, ଏହି ମନ୍ତ୍ରକୁ ନେଇ ଚାଷ କଲେ ଉଭୟ ଚାଷୀ ଏବଂ ଉପଭୋକ୍ତା ଉଭୟ ଉପକୃତ ହୋଇପାରିବେ।
1: ଜୈବିକ ଖତ ପ୍ରସ୍ତୁତି ସମ୍ପର୍କରେ ଜାଣିଲେ ଆଜି ସକାଳର ଚାଷବାସ କଥାରେ। ଉପସ୍ଥାପନା କଲେ ଆଭାମୟ ବିଶ୍ୱାଳ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meters ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 megahertz ଯୋଗେ। ଆପଣ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣିବା ସୌରା ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି କୃଷ୍ଣ ସବର ଏବଂ ସାଥୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା।
2: ସୌରା ଭାଇଭଉଣୀମାନେ ଦିନସାରା ଝାଳବୁହା ପରିଶ୍ରମ କଲେ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ପ୍ରତି ବେଶ ସଚେତନ। ସେମାନେ ଭଲଭାବେ ଜାଣନ୍ତି ଯେ ଆମେ ଯଦି ଆମ ଘର ଚାରିପାଖ ସଫାସୁତୁରା ରଖିବା ଏବଂ ନିଜେ ପରିଷ୍କାର ପରିଚ୍ଛନ୍ନ ରହିବା, ତେବେ ଆମ ସ୍ୱାସ୍ଥ୍ୟ ଭଲ ରହିବ। ତେବେ ଯାଇ ଆମେ କାମ କରିପାରିବା ଏବଂ ମୁଠାଏ ଦାନା ପାଇପାରିବା। ଏହି ମର୍ମର ଗୀତ ପରିବେଷଣ କରୁଛନ୍ତି କୃଷ୍ଣ ସବର ଓ ସାଥୀମାନେ।

ଅକ୍ଷର ଦିଏ ସାକ୍ଷର। ଏହାକୁ ଜାଣି ସୌରା ଆଦିବାସୀ ଭାଇ ଭଉଣୀମାନେ ଅକ୍ଷର ଚିହ୍ନିବାକୁ ଆଗ୍ରହ ପ୍ରକାଶ କରନ୍ତି। ଗୀତ ମାଧ୍ୟମରେ ସେମାନେ ପ୍ରତ୍ୟେକଙ୍କୁ ସାକ୍ଷର ହେବାକୁ ପରାମର୍ଶ ଦିଅନ୍ତି। ନିରକ୍ଷରତା ହିଁ କୁସଂସ୍କାରର ମୂଳ କାରଣ ବୋଲି ଭାବି ନିଜେ ଶିକ୍ଷିତ ହେବା ସହ ଗାଁର ଅନ୍ୟ ଭାଇ ଭଉଣୀମାନଙ୍କୁ ସାକ୍ଷରତାର ମୂଲ୍ୟ ସମ୍ପର୍କରେ ସଚେତନ କରନ୍ତି। ତେବେ ସାକ୍ଷରତା ସମ୍ପର୍କୀୟ ଗୀତ ବର୍ତ୍ତମାନ ଆସନ୍ତୁ ଶୁଣିବା। ପରିବେଷଣ କରୁଛନ୍ତି ରାୟଗଡ଼ା ଜିଲ୍ଲାର କୁଜିନ୍ଦ୍ରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାଡ୍ରମ୍ପୁର ଗ୍ରାମର କୃଷ୍ଣ ସବରାଓ ସାଥୀମାନେ।

0: विभागानां वितरणस्य सम्भावना वर्तते इमे च शनिवासरे ब्रिगेड परेड ग्राउण्ड इत्यत्र मुख्यमन्त्रिणा सह पदस्य गोपनीयतायाः च शपथग्रहणं कृतवन्तः आसन् नूतन मन्त्रिमण्डले भाजपादलस्य निर्वाचन प्रणाल्याः विषये चर्चा भविष्यति इत्यपेक्षा वर्तते आयुष्मान भारतम् अन्नपूर्णा भण्डारः राज्य सर्वकारीय कर्मचारिणां कृते सप्तम वेतन आयोगस्य कार्यान्वयनम् इत्यादीनां मुख्य विषयाणाम् उपरि अपि चर्चा भवितुं शक्यते अस्मिन् अवसरे मण्डल दण्डाधिकारिभिः पुलिस इति आरक्षि अधीक्षकैः विभिन्न विभागानां सचिवैः सह प्रशासनिक विधि व्यवस्था विषयाणां समीक्षा भविष्यति अवधेयं यत् नवनिर्वाचिताः विधेयकाः अपि अस्यां सभायाम् उपस्थिताः भवेयुः असमराज्यस्य राज्यपालः लक्ष्मणप्रसाद आचार्यः मुख्यमन्त्री पदाय निर्वाचितं हिमन्त बिश्व शर्माणं राज्ये नूतन सर्वकारस्य घटनार्थम् आहूतवान् भाजपा नेतृत्वेन एनडीए इत्यस्य विधायक दलस्य सर्वसम्मत्या नेतृरूपेण निर्वाचितः श्री हिमन्त शर्मा घटबन्धन नेतृभिः सह लोकभवने राज्यपालं मिलित्वा औपचारिक रूपेण सर्वकारस्य घटनार्थं प्रतिवेदनं दत्तवान् राज्यपालः श्वः हिमन्त बिश्वशर्मणे नूतन मन्त्रिपरिषदः सदस्येभ्यश्च पदस्य गोपनीयतायाः च शपथं प्रदास्यति शपथग्रहण समारोह खानापारा इत्यत्र पशुचिकित्सा महाविद्यालयस्य क्रीडांगणे आयोजितं भविष्यति यस्मिन् प्रधानमन्त्री श्रीनरेन्द्र मोदी केन्द्रीय गृहमन्त्री अमितशाहः रक्षामन्त्री राजनाथ सिंहः भाजपा अध्यक्षः नितिन नवीन इत्यादयः भागं ग्रहीष्यन्ति इत्यपेक्षा वर्तते
1: ସଂସ୍କୃତର ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ ଆଜି ଦିନ 11:10 ଶୁଣିବେ ସୋମନାଥ ପର୍ବ ଉପଲକ୍ଷେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସକାଳ 7:25 ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିବେ କାର୍ଯ୍ୟକ୍ରମ ସୁରଭି ଏଥିରେ ଗୀତିକାର ନିର୍ମଳ ନାୟକଙ୍କ ସହ କଥାବାର୍ତ୍ତାର ଦ୍ୱିତୀୟ ଭାଗ ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 8:30 ଶିଳ୍ପୀମାନେ ହେଲେ ପ୍ରମୋଦ କୁମାର ବେହେରା ଏବଂ ସବିତା ହୋତା ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ସକାଳ 8:45 ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ ଶୈଳଭମା ଏବଂ କୁମାର ସାନୁ ଗୀତିଧାରା କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ସକାଳ 9:00 ସପ୍ତଧାରା କାର୍ଯ୍ୟକ୍ରମରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ସକାଳ 9:30 ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05 ଦିନ 2:15 ସନ୍ଧ୍ୟା 6:10 ଏବଂ ରାତି 10:30 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30 ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 11:00 ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଶୁଣିବେ ମଧ୍ୟାହ୍ନ 12:00 ଯନ୍ତ୍ର ସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ ଶୁଣିବେ ଦିନ 1:05 ଘର ଓଘରଣୀ କାର୍ଯ୍ୟକ୍ରମ ପ୍ରଚାରିତ ହେବ ଦିନ 1:20 ଏଥିରେ ଶୁଣିବେ ନୃତ୍ୟ ସଙ୍ଗୀତ ଏବଂ ଚିତ୍ରାଙ୍କନ ଅନୁଷ୍ଠାନ ଗଢ଼ିଥିବା ତନୁଜା ପଣ୍ଡାଙ୍କ ସହ ସାକ୍ଷାତକାର ଯୁବଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାରିତ ହେବ ଅପରାହ୍ନ 5:00 ଅପରାହ୍ନ 5:30 ଶୁଣିବେ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ ଏଥିରେ ହାଲଚାଲରେ ଶୁଣିବେ ରିଲ୍ସ କଲାଭଳି ସତର୍କତା ଭେଟଘାଟରେ ଶୁଣିବେ ସୋସିଆଲ ମିଡିଆ ବୋଇଲେ ଗାଇଟା ଏ ସମ୍ପର୍କରେ ସାକ୍ଷାତକାର ପରେ ଅନ୍ୟ ଏକ ସାକ୍ଷାତକାର ସୁପ୍ରିମକୋର୍ଟରେ ମଧ୍ୟସ୍ଥତା ବୋଇଲେ ଗାଇଟା ଶ୍ରୀମଦ ଭାଗବତ ଶୁଣିବେ ସନ୍ଧ୍ୟା 6:20 ପଲ୍ଲୀଗୀତ ଶୁଣିବେ ରାତି 8:15 କୃଷି ଓ କୃଷକ କାର୍ଯ୍ୟକ୍ରମ ପ୍ରଚାରିତ ହେବ ରାତି 7:30 ରାତି 9:30 ଶୁଣିବେ ନାଟକ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30 ରାତି 7:00

ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆର୍ଥିକ ଆହ୍ୱାନ, ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ ଆନ୍ତର୍ଜାତିକ ସଂଘର୍ଷ ଯୋଗୁଁ ଉପୁଜୁଥିବା ସ୍ଥିତିର ମୁକାବିଲା ପାଇଁ ସାମୁହିକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି। ହାଇଦ୍ରାବାଦଠାରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ କରି ଶ୍ରୀ ମୋଦି ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହ ସାର୍ବଜନୀନ ପରିବହନ, କାର୍ ପୁଲିଂ ଏବଂ ବୈଦ୍ୟୁତିକ ଯାନ ବ୍ୟବହାର ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଦେଶୀୟ ପର୍ଯ୍ୟଟନକୁ ପ୍ରୋହାହନ ଦେଇ ବିଦେଶୀ ମୁଦ୍ରା ସଂରକ୍ଷଣରେ ସହଯୋଗ କରିବା, ସ୍ଥାନୀୟ ଉତ୍ପାଦ ବ୍ୟବହାର, ଅନାବଶ୍ୟକ ସୁନା କ୍ରୟ ଓ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ମଧ୍ୟ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
1: ଏନର୍ଜି ସିକ୍ୟୁରିଟି କା କ୍ୟା ମହତ୍ତ୍ୱ ହେ ୟେ ଆଜ ଦୁନିଆ କା ହର ବ୍ୟକ୍ତି ମହସୁସ କର ରହା ହେ। ଇସଲିଏ ଭାରତ କି ଏନର୍ଜି ସିକ୍ୟୁରିଟି ପର ହମାରୀ କେନ୍ଦ୍ର ସରକାର ଅଭୂତପୂର୍ବ ନିବେଶ କର ରହି। ମଲକାପୁର ମେ ଇଣ୍ଡିଆନ ଓଇଲ କେ ନୟେ ଟର୍ମିନାଲ କା ଉଦ୍ଘାଟନ ଇସି ଦିଶା ମେ ଏକ ବଡ଼ା କଦମ ହେ। ବିତେ ସାଲୋ ମେ ସୋଲର ପାୱର କେ ମାମଲେ ମେ ଭାରତ ଦୁନିଆ କେ ଟପ ଦେଶୋ ମେ ପହଞ୍ଚା। ଏସେ ତମାମ ପ୍ରୟାସୋ କେ କାରଣ ଭାରତ ଇସ ବହୁତ ବଡ଼େ ବୈଶ୍ୱିକ ଉର୍ଜା ସଂକଟ କା ସାମନା କର ରହା। जो एनर्जी प्रोडक्ट हम विदेशों से मंगाते हैं, हमें प्रयास करना है कि जितनी जरूरत है उतना ही उपयोग करें। इससे विदेशी मुद्रा की भी बचत होगी और युद्ध के संकट से होने वाले दुष्प्रभाव को भी कम किया जा सकेगा।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଅଂଶଗ୍ରହଣ କରିବେ। ଭାରତର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ଶ୍ରୀ ମୋଦି ପ୍ରଭୁ ସୋମନାଥଙ୍କ ଦର୍ଶନ କରିବା ସହ ସେଠାରେ ପ୍ରାର୍ଥନା ଏବଂ କୁମ୍ଭାଭିଷେକ ରୀତି ସମ୍ପନ୍ନ କରିବେ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରଠାରେ ଆଜି ପୂର୍ବାହ୍ନରେ ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱରରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟରେ ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଲୋକାଭିମୁଖୀ ପୁଲିସିଂ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଛି। ଶ୍ରୀ ଖୁରାନିଆ ସମସ୍ତ ଜିଲ୍ଲା ଏସ୍ପି ଓ ରେଞ୍ଜ ଅଧିକାରୀମାନଙ୍କୁ ଅପରାଧ ନିୟନ୍ତ୍ରଣ, ଜନସାଧାରଣଙ୍କ ସହ ପୁଲିସ୍ର ସମନ୍ୱୟ ବୃଦ୍ଧି ଏବଂ ଜରୁରୀକାଳୀନ ସହାୟତା ଯାନ କର୍ମଚାରୀଙ୍କୁ ବୃତ୍ତିଗତ ତାଲିମ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁତର ଅପରାଧ ମାମଲାର ତ୍ୱରିତ ତଦନ୍ତ, ଶୀଘ୍ର ଗିରଫଦାରୀ ଏବଂ ଆଇନସମ୍ମତ ଦଣ୍ଡାଦେଶ ସୁନିଶ୍ଚିତ କରିବା

0: ବା ବର୍ତ୍ତମାନର ବିଚାର୍ଯ୍ୟ ବିଷୟ ନାନ୍, ରୁଟି, କେକ୍, ନୁଡୁଲ୍ସ ଖାଇବା ଦ୍ୱାରା ଅଗ୍ନିମାନ୍ଦ୍ୟ, ଅରୁଚି ପ୍ରଭୃତି ରୋଗ ହୋଇଥାଏ। ଅତ୍ୟଧିକ ତେଲ ଭଜା ପରିବା, କଦଳୀ ଚିପ୍ସ, ଆଗରୁ ସିଝାଯାଇଥିବା ପରିବାକୁ ବେଶୀ ଦିନ ଫ୍ରିଜ୍ରେ ରଖି ଖାଇବା, ଶୁଖିଲା ଫଳ, ସିରାପ ଭାବେ କରାଯାଇଥିବା ଫଳରସ, ଛେନା, ଲହୁଣୀ, ଖୁଆ, ଗୁଣ୍ଡ ଦୁଧ, କ୍ଷୀରସର, ଅଣ୍ଡାର ହଳଦିଆ ଅଂଶ, ଚିଙ୍ଗୁଡ଼ି, ବିଭିନ୍ନ ପ୍ରକାର ମାଂସ, ଅତ୍ୟଧିକ ତେଲ ବନସ୍ପତି ଘିଅ, ଚକୋଲେଟ୍, ଆଇସ୍କ୍ରିମ୍, ମଦ୍ୟ, ତେଲରେ ରଖାଯାଇଥିବା ଆଚାର ଓ ଲୁଣି ବିସ୍କୁଟ ପ୍ରଭୃତି ଖାଇବା ଦ୍ୱାରା ଶରୀରରେ ମେଦ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମେଦଜନିତ ରୋଗ ସୃଷ୍ଟି ହୁଏ। ଏଣୁ ସାତ୍ମ୍ୟ ଆହାର ଶରୀର ପକ୍ଷେ ଉପଯୋଗୀ। ଏହା ଶରୀର, ଇନ୍ଦ୍ରିୟ ଓ ମନକୁ ପ୍ରସନ୍ନ ରଖେ। ଏହା ଶରୀର ପକ୍ଷେ ଔଷଧ ତୁଲ୍ୟ କାର୍ଯ୍ୟ କରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଖାଦ୍ୟ ହିଁ ଔଷଧ। ଆଲୋଚନା କରିଥିଲେ ଡାକ୍ତର ରବୀନ୍ଦ୍ରନାଥ ପ୍ରଧାନ।

0: श्रोता बन्धुमाने कार्यक्रम सुनिछन्ति आकाशवाणी कटक केन्द्ररु कार्यक्रम प्रसारित हुन्छ 308.6 मीटर तथा 972 किलोहर्ज जोगे समय वर्तमान सकाळ 7:15 सुनन्तु ओडियारे संवाद
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ସୋମନାଥ ଅମୃତ ପର୍ବ 2026ରେ ଆଜି ଯୋଗଦେଇ କୁମ୍ଭାଭିଷେକ ନୀତିରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହିତ ଅନାବଶ୍ୟକ ସୁନା କ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଆସାମରେ ସରକାର ଗଠନ ଲାଗି ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କଲେ ରାଜ୍ୟପାଳ ଆମେରିକା ଅଗ୍ରାହ୍ୟ କଲା ଇରାନ୍ର ସଦ୍ୟତମ ଶାନ୍ତି ପ୍ରସ୍ତାବ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର 2 ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୋମନାଥ ଅମୃତ ପର୍ବ 2026ରେ ଅଂଶଗ୍ରହଣ କରିବେ ଭାରତର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି ଶ୍ରୀ ମୋଦି ପ୍ରଭୁ ସୋମନାଥଙ୍କ ଦର୍ଶନ କରିବା ସହ ସେଠାରେ ପ୍ରାର୍ଥନା ଏବଂ କୁମ୍ଭାଭିଷେକ ରୀତି ସମ୍ପନ୍ନ କରିବେ ଏହାପରେ ଏକ ଜନସମାବେଶକୁ ସମ୍ବୋଧନ ଏବଂ ଏକ ରୋଡ୍ ଶୋରେ ମଧ୍ୟ ଯୋଗଦେବାର କାର୍ଯ୍ୟସୂଚୀ ରହିଛି ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଉପମୁଖ୍ୟମନ୍ତ୍ରୀ ହର୍ଷ ସାଂଘଭି ଉପସ୍ଥିତ ରହିବେ ଶ୍ରୀ ମୋଦି ଜାମନଗରର ବିମାନ ଯୋଗେ ସୋମନାଥରେ ପହଞ୍ଚବେ ହେଲିପ୍ୟାଡ୍ରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ବୀର ହମିରାଜ ଗୋହିଲି ସର୍କଲ ପର୍ଯ୍ୟନ୍ତ ଏକ ରୋଡ୍ ଶୋରେ ଯୋଗଦେବେ ଶ୍ରୀ ମୋଦି ସୋମନାଥ ମନ୍ଦିର ପୁନଃନିର୍ମାଣର ପରିକଳ୍ପନା କରିଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ ମନ୍ଦିରରେ ସ୍ୱତନ୍ତ୍ର ପ୍ରାର୍ଥନା ଏବଂ କୁମ୍ଭାଭିଷେକ ସମାରୋହ ଓ ମନ୍ଦିର ଶିଖରରେ ଧ୍ୱଜା ଉତ୍ତୋଳନ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଯୋଗଦେବେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଦଳ ପକ୍ଷରୁ ଏକ ଏୟାର ଶୋ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଜନସମାବେଶକୁ ସମ୍ବୋଧନ କରିବା ଅବସରରେ ଶ୍ରୀ ମୋଦି ଏକ ସ୍ୱତନ୍ତ୍ର ସ୍କାରକୀ ଡାକ ଟିକଟ ଏବଂ 75 ଟଙ୍କା ବିଶିଷ୍ଟ ଏକ ସ୍ୱତନ୍ତ୍ର ସ୍କାରକୀ ମୁଦ୍ରାକୁ ମଧ୍ୟ ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି ପ୍ରଥମଥର ପାଇଁ ସୋମନାଥ ମନ୍ଦିରରେ 11 ତୀର୍ଥସ୍ଥଳୀରେ ସଂଗୃହୀତ ହୋଇ ଆସିଥିବା ପବିତ୍ର ଜଳରେ କୁମ୍ଭାଭିଷେକ କରାଯିବ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଭଦୋଦରା ଯାତ୍ରା କରିବେ ସେଠାରେ ସର୍ଦ୍ଦାରଧାମ ଛାତ୍ରାବାସର ଉଦ୍ଘାଟନ କରିବା ସହ ଏକ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆର୍ଥିକ ଆହ୍ୱାନ ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ ଆନ୍ତର୍ଜାତିକ ସଂଘର୍ଷ ଯୋଗୁଁ ଉପୁଜୁଥିବା ସ୍ଥିତିର ମୁକାବିଲା ପାଇଁ ସାମୁହିକ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଛନ୍ତି ହାଇଦ୍ରାବାଦଠାରେ ଏକ କାର୍ଯ୍ୟକ୍ରମ

0: ଉଦ୍ବୋଧନ କରି ଶ୍ରୀ ମୋଦି ପେଟ୍ରୋଲ୍ ଏବଂ ଡିଜେଲ୍ ବ୍ୟବହାର ହ୍ରାସ କରିବା ସହ ସାର୍ବଜନୀନ ପରିବହନ କାର୍ ପୁଲିଂ ଏବଂ ବୈଦ୍ୟୁତିକ ଯାନ ବ୍ୟବହାର ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଦେଶୀୟ ପର୍ଯ୍ୟଟନକୁ ପ୍ରୋହାହନ ଦେଇ ବିଦେଶୀ ମୁଦ୍ରା ସଂରକ୍ଷଣରେ ସହଯୋଗ କରିବା, ସ୍ଥାନୀୟ ଉତ୍ପାଦ ବ୍ୟବହାର, ଅନାବଶ୍ୟକ ସୁନା କ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ମଧ୍ୟ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
1: जो एनर्जी प्रोडक्ट हम विदेशों से मंगाते हैं, हमें प्रयास करना है कि जितनी जरूरत है उतना ही उपयोग करें। इससे विदेशी मुद्रा की भी बचत होगी और युद्ध के संकट से होने वाले दुष्प्रभाव को भी कम किया जा सकेगा।
0: ଆସାମରେ ନବନିର୍ବାଚିତ ବିଜେପି ତଥା ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ସରକାର ଗଠନ ଲାଗି ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଆମନ୍ତ୍ରଣ କରିଛନ୍ତି। ଆସାମରେ କ୍ରମାଗତ ତୃତୀୟ ଥର ପାଇଁ ଏନ୍ଡିଏ ସରକାର ଗଠନ କରିବାକୁ ଯାଉଛି। ବିଜେପି ନେତୃତ୍ୱାଧୀନ ଏନ୍ଡିଏ ନବନିର୍ବାଚିତ ବିଧାୟକ ଦଳର ନେତା ଭାବେ ମନୋନୀତ ହେବା ପରେ ଶ୍ରୀ ବିଶ୍ୱଶର୍ମା ଲୋକଭବନରେ ରାଜ୍ୟପାଳଙ୍କୁ ଭେଟି ଆନୁଷ୍ଠାନିକ ଭାବେ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଥିଲେ। ଖାନପଡ଼ାର ପଶୁ ଚିକିତ୍ସା ମହାବିଦ୍ୟାଳୟ ଖେଳପଡ଼ିଆ ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଶ୍ରୀ ବିଶ୍ୱଶର୍ମା ଏବଂ ନୂତନ ମନ୍ତ୍ରୀ ପରିଷଦର କେତେକ ସଦସ୍ୟଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ସମେତ ବିଜେପି ତଥା ଏନ୍ଡିଏ ଶାସନାଧୀନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଗଣ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 2021 ମସିହାରେ ପ୍ରଥମ ଥର ପାଇଁ ଅଣକଂଗ୍ରେସ ନେତା ଭାବେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଶ୍ରୀ ବିଶ୍ୱଶର୍ମା କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଜେପି, ଆସାମ ଗଣପରିଷଦ ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟକୁ ନେଇ ଗଠିତ ଏନ୍ଡିଏ ନିର୍ବାଚନରେ ମୋଟ 126 ଆସନ ମଧ୍ୟରୁ 102 ଆସନରେ ବିଜୟ ହାସଲ କରିଛି। ବିଜେପି 82 ଆସନ ଅକ୍ତିଆର କରିଥିବାବେଳେ ଆସାମ ଗଣପରିଷଦ ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ 10 ଲେଖାଏଁ ଆସନରେ ବିଜୟ ଲାଭ କରିଛନ୍ତି। ବିଧାୟକ ଦଳ ନେତା ନିର୍ବାଚନ ନେଇ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ବୈଠକରେ ଯୋଗ ଦେଇଥିଲେ। ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଶ୍ରୀ ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ନୀତି ପ୍ରତି ଜନସାଧାରଣଙ୍କ ସମର୍ଥନକୁ ନିର୍ବାଚନ ଫଳାଫଳ ପ୍ରତିପାଦନ କରୁଛି। ଇରାନ ପକ୍ଷରୁ ପ୍ରଦତ୍ତ ସଦ୍ୟତମ ଶାନ୍ତି ପ୍ରସ୍ତାବକୁ ଆମେରିକା ଅଗ୍ରାହ୍ୟ କରିଛି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପୂର୍ବରୁ ଇରାନ କହିଥିଲା, ପଶ୍ଚିମ ଏସିଆରେ ସଂଘର୍ଷର ପରିସମାପ୍ତି ଲକ୍ଷ୍ୟ ନେଇ ଯୁକ୍ତରାଷ୍ଟ୍ର ଆମେରିକାକୁ ପାକିସ୍ତାନ ମାଧ୍ୟମରେ ପ୍ରସ୍ତାବ ପଠାଯାଇଛି। ଇତିମଧ୍ୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପଙ୍କ ସହ ଇରାନର ପ୍ରସ୍ତାବ ଉପରେ ମତ ବିନିମୟ କରିଥିବା ଜଣାପଡ଼ିଛି। ଶ୍ରୀ ନେତାନ୍ୟାହୁ କହିଛନ୍ତି, ତେହେରାନର ଅତ୍ୟଧିକ ସମୃଦ୍ଧ ଇରାନୀୟ ଭଣ୍ଡାରକୁ ଅପସାରଣ କରିବା ନେଇ ରାଷ୍ଟ୍ରପତି ଟ୍ରମ୍ପ ସହମତ ହୋଇଛନ୍ତି। ନବୀକରଣୀୟ ଶକ୍ତି ସ୍ଥାପନ କ୍ଷେତ୍ରରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ପହଞ୍ଚିଛି। ମୋର୍ଗାନ୍ ଷ୍ଟାନ୍ଲେ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ସୂଚନା ପ୍ରଦାନ କରାଯାଇଛି। ଭାରତର ନବୀକରଣୀୟ ଶକ୍ତି ପରିବର୍ତ୍ତନ ବାହ୍ୟ ନିର୍ଭରଶୀଳତା ହ୍ରାସ କରିବାରେ ସହଯୋଗ ପ୍ରଦାନ କରିବ। ତେବେ ସୌର ସେଲ୍, ୱେବ୍ସ ଏବଂ ପଲିସିଲିକନ୍ ଭଳି ସୌରଶକ୍ତି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକ ସ୍ଥାନୀୟକରଣ ଉପରେ ସ୍ଥାୟୀ ନିରନ୍ତରତା ନିର୍ଭର କରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶରେ ଘରୋଇ କ୍ଷେତ୍ରରେ ସୌର ମଡ୍ୟୁଲ୍ କ୍ଷମତା ପାଖାପାଖି ଦୁଇଗୁଣ ହୋଇଛି। ଗତ 2024 ମାର୍ଚ୍ଚ ମାସରେ ଏହା 38 ଗିଗାୱାଟ୍ ରହିଥିବା ବେଳେ ଗତ ମାର୍ଚ୍ଚ ମାସରେ 74 ଗିଗାୱାଟ୍କୁ ବୃଦ୍ଧି ପାଇଛି। ସୌର ସେଲ୍ କ୍ଷମତା ମଧ୍ୟ 2 ଗିଗାୱାଟ୍ରୁ 25 ଗିଗାୱାଟ୍ରେ ପହଞ୍ଚିଛି। ରିପୋର୍ଟ କହିଛି, ଭାରତ ଏବେ ମଧ୍ୟ ପ୍ରମୁଖ ଅପ୍ଷ୍ଟ୍ରିମ୍ ଉତ୍ପାଦନ ପାଇଁ ଆମଦାନୀ ଉପରେ ନିର୍ଭର କରୁଛି। ଗତ ଆର୍ଥିକ ବର୍ଷରେ ଭାରତ ପ୍ରାୟ 1.6 ବିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର ପ୍ରାୟ 35 ନିୟୁତ ସୌର ମଡେଲ ଆମଦାନୀ କରିଥିଲା। ସେଥିମଧ୍ୟରୁ ପାଖାପାଖି 60-80% ଚୀନ୍ର ଆମଦାନୀ ହୋଇଥିବା କୁହାଯାଇଛି। ସାମଗ୍ରିକ ଭାବରେ ଭାରତରେ ଅଣଜୀବାଶ୍ମ ଇନ୍ଧନ କ୍ଷମତା ଏବେ ସ୍ଥାପନ କରାଯାଇଥିବା ନବୀକରଣୀୟ ଶକ୍ତି କ୍ଷମତାର 50% ଅତିକ୍ରମ କରି 262.7 ଗିଗାୱାଟ୍ରେ ପହଞ୍ଚିଛି। ନବୀକରଣୀୟ ଶକ୍ତି ମଧ୍ୟରେ ଅଧିକାଂଶ ସୌର ଏବଂ ପବନ ଶକ୍ତି ଅନ୍ତର୍ଭୁକ୍ତ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଅଗ୍ନି ସୁରକ୍ଷା ନିରାପତ୍ତା ସଚେତନତା, ବିପଦ ହ୍ରାସ ଓ ବିପର୍ଯ୍ୟୟ ପ୍ରଶମନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସୁରକ୍ଷା ମନ୍ତ୍ରଣାଳୟ ଅଗ୍ନି ପରାମର୍ଶଦାତା ପ୍ରଶାନ୍ତ ଲୋଙ୍କର ଏବଂ ଦିଲ୍ଲୀ ଅଗ୍ନିସେବା ନିର୍ଦ୍ଦେଶକ ଅତୁଲ ଗର୍ଗ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ।

0: ଏଥିପାଇଁ ସେମାନଙ୍କୁ 01123717171 23314444 23314481 ଏବଂ 23717106 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 92890940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। କୁନ୍ନୁ ଜାତୀୟ ଉଦ୍ୟାନରେ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଦୁଇଟି ଚିତାବାଘ ଛାଡ଼ିବେ। 2022 ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁନ୍ନୁ ଜାତୀୟ ଉଦ୍ୟାନରେ ନାମିବିଆରୁ ଅଣାଯାଇଥିବା 8ଟି ଚିତାବାଘକୁ ରଖିବା ସହ ପ୍ରୋଜେକ୍ଟ ଚିତା ପଦକ୍ଷେପ ଆରମ୍ଭ କରିଥିଲେ। ନାମିବିଆରୁ ଚିତାବାଘ ଆସିବା ବିଶ୍ୱର ପ୍ରଥମ ଅନ୍ତର୍ମହାଦେଶୀୟ ଚିତା ସ୍ଥାନାନ୍ତର ପଦକ୍ଷେପ ରହିଥିଲା। 2023 ଦକ୍ଷିଣ ଆଫ୍ରିକାରୁ 12ଟି ଏବଂ ଗତ ଫେବୃୟାରୀ ମାସରେ ବୋତ୍ସୁଆନାରୁ ଆସିଥିବା 9ଟି ଚିତାବାଘକୁ ମଧ୍ୟ ସେଠାରେ ଛଡ଼ାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ରାୟପୁରଠାରେ ଖେଳାଯାଇଥିବା ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ବେଙ୍ଗାଲୁରୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 166 ରନ୍ ସଂଗ୍ରହ କରିଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଭୁବନେଶ୍ୱର କୁମାର 4ଟି ୱିକେଟ୍ ଅକ୍ତିଆର କରିଥିଲେ। 167 ରନ୍ର ବିଜୟ ଲକ୍ଷ୍ୟକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 8 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଭୁବନେଶ୍ୱର କୁମାରଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଗତକାଲିର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 5 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଥିଲା। ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ସୋମନାଥ ଅମୃତ ପର୍ବ 2026 ଆଜି ଯୋଗଦେଇ କୁମ୍ଭାଭିଷେକ ନୀତିରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ। ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ସହିତ ଅନାବଶ୍ୟକ ସୁନାକ୍ରୟ ଏବଂ ବିଦେଶ ଯାତ୍ରାରୁ ବିରତ ରହିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଆସାମରେ ସରକାର ଗଠନ ଲାଗି ଏନ୍ଡିଏ ବିଧାୟକ ଦଳ ନେତା ହିମନ୍ତ ବିଶ୍ୱଶର୍ମାଙ୍କୁ ଆମନ୍ତ୍ରଣ କଲେ ରାଜ୍ୟପାଳ। ଆମେରିକା ଅଗ୍ରାହ୍ୟ କଲା ଇରାନ୍ର ସଦ୍ୟତମ ଶାନ୍ତି ପ୍ରସ୍ତାବ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର 2ଟି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟୀ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ପ୍ରଚାର କରୁଛୁ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଆଜିର କାର୍ଯ୍ୟକ୍ରମ ସୁରଭି। ପ୍ରଯୋଜନା ମନୋଜ କୁମାର ପୂଜାରୀ। ଉପସ୍ଥାପନା ଦମୟନ୍ତୀ ବୈକାର। ଶୁଣିବା କାର୍ଯ୍ୟକ୍ରମ ସୁରଭି।

ନମସ୍କାର, ସୁରଭିର ଆଉ ଏକ ନୂଆ ଏବଂ ଫ୍ରେଶ୍ ଅଧ୍ୟାୟ ସହ ମୁଁ ଦମୟନ୍ତୀ ବୈଦ୍ୟ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଆଜିର ଏପିସୋଡକୁ। ଭେରି ଗୁଡ୍ ମର୍ଣ୍ଣିଂ।

କୁହାଯାଏ ନା, ଗୋଟିଏ ସୁନ୍ଦର ହୃଦୟ ଅନେକ ସୁନ୍ଦର ଚେହେରା ଠାରୁ ଢେର ଗୁଣା ଭଲ ହଁ ନା। ସେଥିପାଇଁ ନିଜ ଜୀବନରେ ଏମିତି ଲୋକଙ୍କୁ ବାଛନ୍ତୁ ଯାହାଙ୍କ ହୃଦୟ ତାଙ୍କ ଚେହେରା ଠାରୁ ଅଧିକ ସୁନ୍ଦର ହୋଇଥିବ। ଆଜ୍ଞା, ସେମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଗୀତିକା ଡକ୍ଟର ନିର୍ମଳ ନାୟକ, ଜଣେ ଖୋଲା ହୃଦୟର ଖୁସିବାସୀ ମଣିଷ। ତାଙ୍କ ଜୀବନର ଝରଣା ଛରି ଛରି ଯାଉଛି ନିର୍ମଳ ହୋଇ, ଆଉ ତାଙ୍କ

କଲମରେ ଯେତେବେଳେ ଶବ୍ଦ ସବୁ ଫୁଲ ହୋଇ ଫୁଟେ, କେବଳ ସେଥିରେ ଶୁଦ୍ଧ ନିର୍ମଳ ଭାଷା ନଥାଏ, ଥାଏ ଆପଣଙ୍କୁ ଲହରେଇ ଦେବାର ଏକ ବିମୁକ୍ତ ସମ୍ମୋହନ, ଯେଉଁଥିରେ ଆପଣ ହଜିଯାଆନ୍ତି, ମଜିଯାଆନ୍ତି ଆଉ ଲହରି ଯାଆନ୍ତି। ପ୍ରତି ପଦ ତାଙ୍କର ମିଠା, ପ୍ରତି ପଦରେ ନୂଆ ନୂଆ ଶବ୍ଦ। ଶବ୍ଦର ଜାଦୁଗର ଡକ୍ଟର ନିର୍ମଳ ନାୟକ। ଯିବା ଶୁଣିବା ତାଙ୍କ ବଳକା କଥା।

0: କେବେ ମରିବନି। ଆଉ ଗୋଟେ କଥା କହୁଛି, ଦେଖନ୍ତୁ ଆଗ ହିରୋ ଶଗଡ଼ରେ ଆସୁଥିଲା, ସିଏ ଶଗଡ଼ରେ ଆସିଲା ବେଳେ ଯୋଉ ଗୀତ ଗାଇବ, ଏବେ ଜଣେ ଫ୍ଲାଇଟ୍ ରୋଲ୍ ହଉଛି ସେ ଗୀତ ଗାଇବ,
1: ନିହାତି ଭାବରେ ଅଲଗା ଗୀତ ଗାଇବ।
0: ଆପଣ ଦେଖିବେ ଖାଲି ଓଡ଼ିଆ ନୁହେଁ, ହିନ୍ଦୀର ବି ମାନେ ଲେଖା ଭାଷା ଶୈଳୀ ବଦଳି ଯାଇଛି, ଗୀତ ଶୈଳୀ ବଦଳି ଯାଇଛି। ସେତେବେଳେ ଆମେ କହୁଛୁ ଯେ 90 ଗୀତ ଭଲ ଲାଗୁଥିଲା, କହୁଛୁ ଏବେ ବି ଆମେ କହୁଛୁ ଯେ ପୁରୁଣା ଫିଲ୍ମ ଗୀତ ଓଡ଼ିଆ ଗୀତ ଭଲ ଲାଗୁଥିଲା। ଦେଖିବେ ଏଇଟା କୋଉଟା ମାନସିକତା, ଆଉ 20 ବର୍ଷ ପରେ ସେ ଲୋକମାନେ କହିବେ ଯେ 2020 2021 2022 ଭଲ ଗୀତ ହଉଥିଲା, ଚାଲିଥିବ ମ୍ୟାଡମ। ଏଇଟା ଶୁଣନ୍ତୁ, ଭାଷା ଗୀତ ସଙ୍ଗୀତ ହଉଛି ଗୋଟେ ନଦୀର ଫ୍ଲୋ, ନଦୀର ଧାର, ସେ ସବୁବେଳେ ବଢି ଚାଲିଛି, କୁଆଡେ ନା କୁଆଡେ କୁଆଡେ ଯାଇଛି, ତାକୁ ଆପଣ ବାନ୍ଧି ରଖିବେନି। ଆଉ ଗୀତ ସଙ୍ଗୀତ କେବେ ଖରାପ ହେଇନି ମ୍ୟାଡମ, କି ଖରାପ ହବନି।
1: ଆଜ୍ଞା, ତା ମାନେ ଆପଣ କହୁଛନ୍ତି ଗୀତ ଗୁଡିକ ସମୟୋପଯୋଗୀ ହେବା ନିହାତି ଦରକାର।
0: ନିଶ୍ଚିତ ଭାବରେ, ନିଶ୍ଚିତ ଭାବରେ, ନିଶ୍ଚିତ ଭାବରେ।

0: ଆଉ ଗୋଟେ କଥା, ଏବେ ଗୀତ ଶୁଣିବାର ମିଡିୟମ ବଦଳି ଯାଇଛି. ଆଗ ଆମେ କ୍ୟାସେଟ୍ ଲଗାଉଥିଲୁ, ଆମ୍ପ୍ଲିଫାୟର ଶୁଣୁଥିଲୁ, ସାଉଣ୍ଡ ବକ୍ସ ଶୁଣୁଥିଲୁ, ଏବେ ପେନ୍ଡ୍ରାଇଭ୍ ଶୁଣୁଛୁ, ଲ୍ୟାପଟପ୍ ରେ ଶୁଣୁଛୁ, ରିଙ୍ଗଟୋନ୍ ରେ ଶୁଣୁଛୁ. ତେଣୁ ସେ ଗୀତର ଷ୍ଟାଇଲଟା ବଦଳିବନି ମ୍ୟାଡମ.
1: ଆଜ୍ଞା, ଗୋଟେ ସମୟ ଥିଲା ଓଡ଼ିଶାର ଦର୍ଶକ କିମ୍ବା ଶ୍ରୋତା ଓଡ଼ିଆ ଗୀତକୁ ମୁହଁ ଫେରଉଥିଲେ, ଶୁଣିବା ପାଇଁ ଇଚ୍ଛା କରୁନଥିଲେ, ଓଡ଼ିଆ ଗୀତ ପ୍ରତି ବିମୁଖ ହଉଥିଲେ. ଓଡ଼ିଆ ସଙ୍ଗୀତ
0: ରହିବ,
1: ଯେହେତୁ ଭାଷାକୁ ବଦଳା ଯାଉଛି, ଓଡ଼ିଆ ଭାଷାର କିଛି ଗୁରୁତ୍ୱ ରହୁନି ଗୋଟେ ଗୀତରେ.
0: ଯେଉଁମାନେ କମ୍ପ୍ଲେନ୍ କରୁଛନ୍ତି, ତାଙ୍କ ପିଲାମାନେ ଯେତେବେଳେ ଗୋଟେ ଓଡ଼ିଆ ଶବ୍ଦ କହୁଛନ୍ତି, କେତେଟା ଓଡ଼ିଆ ଶବ୍ଦ କହୁଛନ୍ତି ସେମାନେ ଜାଣିଛନ୍ତି? ମୁଁ ଓପନଲି ଆପଣ ରେଡିଓରେ କହୁଛି, ସେମାନେ ତାଙ୍କ ନିଜ ପିଲାକୁ କାହିଁକି ଇଂଲିଶ ମିଡିୟମ ପାଠ ପଢ଼ଉଛନ୍ତି? ସେମାନେ କାହିଁକି ଆମ ଓଡ଼ିଆ କଲଚର ସଂସ୍କୃତି ବିଷୟରେ ଜାଣୁନାହାନ୍ତି? ଇଭିନ୍ ତାଙ୍କ ପିଲାମାନେ ଓଡ଼ିଆ ମେଗାଜିନ୍ ପଢି ପାରୁନାହାନ୍ତି, ଓଡ଼ିଆ ଅକ୍ଷର ଜାଣିନାହାନ୍ତି, ତାହେଲେ ସେଟା କାହିଁ ସେମାନେ କହୁନାହାନ୍ତି? ସେମାନେ ଯଦି ପ୍ରକୃତ ଓଡ଼ିଆ, ପ୍ରକୃତ ଓଡ଼ିଶା, ଓଡ଼ିଆ ସଂସ୍କୃତି କଲଚର ଭଲ ପାଆନ୍ତି, ସେମାନେ କେବେ ଭାବିଛନ୍ତି ଆମ ପୁଅ, ଆମ କି ଝିଅ ଗୋଟେ ଓଡ଼ିଆ ବହି ପଢି ପାରୁନି, ଗୋଟେ ଓଡ଼ିଆ ଖବର କରିପାରୁନି? ତୁମେ ଚିନ୍ତା କରିଛନ୍ତି? ମୁଁ ଆପଣ କହୁଛି, ଓପନଲି କହୁଛି, ଏମିତି କିଛି ଲୋକ ଥାନ୍ତି, ସେଟା କ୍ରିଟିସାଇଜ୍ କରିବା ତାଙ୍କର ଧର୍ମ, ସେମାନେ କିଛି ନ ବୁଝି କରନ୍ତି, କିନ୍ତୁ ସେମାନେ ହିଁ ବେଶୀ ଗୀତ ଶୁଣୁଛନ୍ତି.
1: ଆଜ୍ଞା, ୟାରି ଭିତରେ ବି ଭଲ ଭଲ ଗୀତ ହଉଛି,
0: 100%, 100%. ରେମନ ଗୀତ ଶୁଣିଥିବେ, ତୁ ଭଲ ପାଉଛୁ, ବହୁତ ଭଲ ଭଲ ଗୀତ ଅଛି.
1: ଏବେ ଯୋଉ ସୋଫିଆନା ସୋଫି ସଙ୍ଗ ସବୁ ଚାଲିଛି, ତାରି ଉପରେ କିଛି ସୂଚନା ଦିଅନ୍ତୁ ଆମ ଶ୍ରୋତା ମାନଙ୍କୁ. ସୁଫି ସଙ୍ଗ,
0: ସୁଫି ସଙ୍ଗ ଟା ଷ୍ଟାଇଲ ଯେହେତୁ ଚେଞ୍ଜ ହେଲାଣି, ସେଥିରେ ମେଲୋଡି ରହି ରହୁଛି, ସୁଫି ସଙ୍ଗ ଟା ଖରାପ ନୁହେଁ. ସୁଫିଆନା ଯୋଉ ସିଙ୍ଗର ମାନ ପ୍ୟାଟର୍ନ ବଦଳି ଯାଇଛି, ଗାୟନ ଶୈଳୀ ବଦଳି ଯାଇଛି. ଆଜିକାଲି ସୁଫିଆନା ଖାଲି ଓଡ଼ିଶା ନୁହେଁ, ଆମ ଇଣ୍ଡିଆନ ମ୍ୟୁଜିକ ପଶିଚାଲିଛି. ଆପଣ ପ୍ରାୟ ଗୀତ ଦେଖିବେ ହିନ୍ଦୀରେ ସୁଫିଆନା ଗୀତ ଅଛି, ପାକିସ୍ତାନୀ ଷ୍ଟାଇଲ ଗୀତ ଅଛି. ତେଣୁ ସୁଫିଆନା ହଉଛି ଗୋଟେ ଗଜଲିକ ଫର୍ମାଟ, ତେଣୁ ସେ ମୋଟେ ଖରାପ ନୁହେଁ. ତାକୁ କିନ୍ତୁ ନେଇ ଆଣି ଥୋଇ ଜାଣିଲେ, ଆଉ ଯାହା ବି କରନ୍ତୁ, ଆପଣଙ୍କର ଯଦି ଗୀତରେ ଓଡ଼ିଆ ବାସ୍ନା ନାହିଁ, ସେ ଲଙ୍ଗ ଲାଷ୍ଟିଂ କରିବନି, ଏଇଟା ସତ କଥା.

0: ଓ ଶୁଣୁଛନ୍ତି ତ ହିଁ ଆର ଦିନ ତାକୁ ଭୁଲି ବି ଯାଉଛନ୍ତି। କେତେ ସତ୍ୟତା ରହିଛି ଏ ଯୋଉ କଥାଟି ମୁଁ ଆପଣଙ୍କୁ କହିଲି?
1: ନାଇଁ ରହିଛି, ଦେଖନ୍ତୁ ଏବେ ହଉଛି ଫାଷ୍ଟଫୁଡ୍ ଜମାନା ହେଲା। ଆମ ଘରେ ଯେତେ ଭଲ ରୋଷେଇ ହେଇଥିଲେ ବି ବା ଜଳଖିଆ ହେଇଥିଲେ ବି ଆମେ ଫାଷ୍ଟଫୁଡ୍ ଯାଇ ଖାଉଛୁ। ଦେଖନ୍ତୁ ଆମେ ସବୁବେଳେ କାମ କରୁଛୁ ଯେତେବେଳେ ଶ୍ରୋତା ଆଉ ଦର୍ଶକଙ୍କ ଡିମାଣ୍ଡ ଅଛି କାମ କରୁଛୁ, କିନ୍ତୁ ଏବେ ବି ବହୁତ ଗୀତ ଅଛି ଯୋଉଟାକି ମେଲୋଡି ଅଛି, ଯେତେ ମାନେ ଜଲ୍ଦି ପଳେଇଗଲେ ବି ସେ ରହୁଛି, ମନେ ରହୁଛି। ସେମିତି କିଛି ନାହିଁ, ସଙ୍ଗୀତ କେବେ ତା ବାଟ ହରେଇନି ବା ଦିଗ ହରେଇନି, ସଙ୍ଗୀତ ସବୁବେଳେ ମିଠା।

0: ଓଡ଼ିଆ ଭାଷାକୁ ଓଡ଼ିଆ ଶବ୍ଦ ସବୁକୁ କେତେ ଗୁରୁତ୍ୱ ଦିଅନ୍ତି ଆପଣ ଯେତେବେଳେ ଗୀତଟିଏ ଲେଖନ୍ତି?
1: 100% ଗୁରୁତ୍ୱ ଦିଏ ମ୍ୟାଡମ୍, 100% ମୋର ବହୁତ ଗୀତ ଅଛି ଆଉ ମୁଁ ଯୋଉଠି ପୁରା ଓଡ଼ିଆ ସାହିତ୍ୟ ଓଡ଼ିଆ କବିତାକୁ ମୁଁ ୟୁଜ୍ କରୁଛି।
0: ଆଜ୍ଞା ଆଜ୍ଞା, ବର୍ତ୍ତମାନ ଦେଖନ୍ତୁ ସବୁଆଡ଼େ କମର୍ସିଆଲ ଗୀତ ହିଁ ବାଜୁଛି ଆଉ କମର୍ସିଆଲ ଗୀତ ବହୁତ ପରିମାଣରେ ତିଆରି ବି ହଉଛି, ଏକଥା ଆପଣ ଭଲ ଭାବରେ ଜାଣିଛନ୍ତି। କମର୍ସିଆଲରେ ବି ବହୁତ ସୁନ୍ଦର ସୁନ୍ଦର ଗୀତ ହଉଛି, ରିଦିମ୍ ଥାଉଛି, ଲୋକ ନାଚୁଛନ୍ତି, ପସନ୍ଦ କରୁଛନ୍ତି, କିନ୍ତୁ ଅଧିକାଂଶ ଗୀତ ଗୋଟେ ଦିନ ରେକର୍ଡିଂ ହଉଛି ତ ହିଁ ଆର ଦିନ

0: ବର୍ତ୍ତମାନ ଆମେ ଆଲୋଚନା କରିବା ଆପଣ ଲେଖିଥିବା ଓଡ଼ିଆ ସିନେମାର ସଳାପ ସମ୍ପର୍କରେ। ଆପଣ କହିଲେ ଆପଣ 50-60 ସିନେମାରେ ଡାଇଲଗ୍ ଲେଖିଛନ୍ତି, ତ ଯଦି ମନେ ଅଛି ସେଗୁଡାକ ଟିକେ କୁହନ୍ତୁ ଆମ ଶ୍ରୋତାମାନଙ୍କୁ।
1: ମୁଁ ଆରମ୍ଭ କରିଥିଲି ଯେ ପ୍ରଥମେ ଗୋଟେ ସିନେମାର ଡାଇଲଗ୍ ଲେଖିଥିଲି କଟକ ଆସୁ ଆସୁ, ସେଥିରେ ମୋ ନାଁ ଦିଆ ହେଲାନି, ସେ ନାଁ ମୁଁ କହିବାକୁ ଚାହୁଁନି। ମୁଁ ପରିଶ୍ରମ କରିଥିଲି, ମୋ ପ୍ରଥମ ସ୍ୱପ୍ନ ଥିଲା ଯେ ଗୋଟେ ଫିଲ୍ମର ଡାଇଲଗ୍ ଲେଖିବି ବୋଲି। ତାପରେ ବହୁତ ମନ୍ଦ କରିଥିଲି, 8 ବର୍ଷ ଅଭିମାନ କରିକି 2000-2008 ଛାଡ଼ିଦେଲି, କହିଲି ନାଇଁ କେବଳ ଗୀତ ଲେଖିବି, ଯେ ବିଲେଇର ମୁଣ୍ଡ ହେବି ବରଂ ବାଘର ଲାଞ୍ଜ ହେବିନି ଏଇ କରିକିରି। ତାପରେ 2008 ସପନ ସୌଦାଗର ସିନେମା ପାଇଁ ମୁଁ ଡାଇଲଗ୍ ଲେଖିଲି, ସେଠୁ ପୁଣି ମୋର ଦ୍ୱିତୀୟ ଇନିଂସ ଆରମ୍ଭ ହେଲା ବା ପ୍ରଥମ ଇନିଂସ କହନ୍ତି ଆପଣ। ସେଥିରୁ ଡାଇଲଗ୍ ଥିଲା, ମୁଁ ଜାଗା ଦେଖି ମାରିବି ସଲିଡ୍ ମାରିବି, ତୁ 10 ମାରିବୁ ମୁଁ ଗୋଟେ ମାରିବି, ଜାଗା ଦେଖି ମାରିବି ସଲିଡ୍ ମାରିବି, ସେ ଡାଇଲଗ୍ ଚର୍ଚ୍ଚ ହେଲା। ତାପରେ ମୁଁ ବହୁତ ସିନେମାର ଡାଇଲଗ୍ ଲେଖିଛି, ଅନୁଭବ, ବାବୁସାନ, ସବ୍ୟସାଚୀ, ସବୁ ମେଗାଷ୍ଟାର ସହିତ କାମ କରିଛି, ମୁଁ ସମସ୍ତଙ୍କ ପାଇଁ କାମ କରିଛି, ଆଉ ବଡ଼ ବଡ଼ ପ୍ରୋଜେକ୍ଟ କାମ କରିଛି, 50 ଖଣ୍ଡେ ସିନେମାର ଡାଇଲଗ୍ ଲେଖିଛି ମୁଁ।
2: ମାଗିଲା ବେଳେ ଯେମିତି ଲାଜ କରେନି, ଦେଲା ବେଳେ ବି ସେମିତି ହିସାବ ରଖେନି, ହିସାବ ରଖେନି।
1: ଆଉ ଡାଇଲଗ୍ ସଂଖ୍ୟା ମୋର ବେଶୀ ବଢିପାରିନି, କଣ ଯେହେତୁ ମୋର ଗୀତ ହଉଛି ମେନ୍ ପ୍ରଫେସନ। ଏବେ ମୋର ମେଗା ସିରିଏଲ ବି ଚାଲିଛି, ଟିଭିରେ ମେଗା ସିରିଏଲ ଚାଲିଛି।
0: କୋଉଠାରେ ଆପଣ ବେଶୀ ପବ୍ଲିସିଟି ଗୀତରେ?
1: ମୁଁ ଗୀତରେ ବେଶୀ ବେଶୀ, ଗୀତ ହଉଛି ମୋର ପ୍ରଥମ ପ୍ରେମିକା।
0: ଆଜ୍ଞା ଆଜ୍ଞା ଆଜ୍ଞା, ଦେଖନ୍ତୁ ଆପଣ କହିଲେ 50 ସିନେମାରେ ଆପଣ ଲେଖିଛନ୍ତି ସଂଳାପ, କିନ୍ତୁ ମଝି ପିରିୟଡ଼ରେ କପି ପେଷ୍ଟ ହେଲା ସିନେମା ସବୁ।
1: ମ୍ୟାଡାମ ଆପଣଙ୍କୁ ଆଉ ଗୋଟେ କଥା କହୁଛି, ଯେତିକି ଓଡ଼ିଆ ଫିଲ୍ମ ଆଜି ପର୍ଯ୍ୟନ୍ତ ଆପଣ ଦେଖୁଛନ୍ତି, ଆଜି ପର୍ଯ୍ୟନ୍ତ ଥ୍ରୋ ଆଉଟ୍ ସୀତା ବିବାହରୁ ଆଜି ପର୍ଯ୍ୟନ୍ତ 70% ଫିଲ୍ମ ହଉଛି କପି ପେଷ୍ଟ। ମୁଁ କହୁଛି ଆପଣ,
0: ସେତେବେଳେ ବି ହଉଥିଲା
1: 100% ହଉଥିଲା, ସେତେବେଳେ ୟୁଟ୍ୟୁବ ନଥିଲା, ଡିଜିଟାଲ ମିଡିଆ ନଥିଲା, ଆମେ ଜାଣିପାରୁନଥିଲେ, ଏବେ ଯାହା କଲେ ଜଣା ପଡିଯାଉଛି। ଏଇଟା ନୁହେଁ ଯେ କପି ପେଷ୍ଟଟା ଭଲ ବୋଲି ମୁଁ କହୁନି, କିନ୍ତୁ ଚାଲି ଆସିଛି, ସମସ୍ତେ କରି ଆସିଛନ୍ତି, ଯେତେ ବଡ ବଡ ଡାଇରେକ୍ଟର ଓଡ଼ିଶାରେ ସମସ୍ତେ କରିଛନ୍ତି, ବହୁତ ବଡ ପ୍ରଜ୍ଞନ କରୁଛି। ତେଣୁ କଥା ହଉଛି କପି କରିକି ଫେଲ ହେବାଟା ଭାରି ଦୁଃଖର କଥା, କପି କରିକି ଯଦି ଆମେ ଫେଲ ହେଇଯାଉଛେ ଆମେ ଧରା ପଡୁଛୁ।
0: ଆଜ୍ଞା ଆଜ୍ଞା ଆଜ୍ଞା, ଏକଦମ ନିହାତି ସତ କଥା।

0: ଆପଣଙ୍କର ଅଧିକାଂଶ ଗୀତ ଦ୍ୱି ଅର୍ଥ ବୋଧକ, ବାବା ସଲିଲେ ହେଲା, ନଈ ପାଣି ହେଲା, ଲଚକମଣି,
1: ତାକୁ ଲୋକମାନେ ଏନ୍ଜୟ କରୁଛନ୍ତି, ପ୍ରତି ବ୍ୟାଣ୍ଡ ପାର୍ଟି ମ୍ୟାରେଜ୍ ପାର୍ଟି ଦେଖିବେ ସେ ଗୀତକୁ ଡ୍ୟାନ୍ସ କରୁଛନ୍ତି, ଦ୍ୱି ଅର୍ଥକ ବୋଧକ ବୋଲି ମୁଁ କେବେ ଗ୍ରହଣ କରିପାରିବିନି।
0: ଆଜ୍ଞା,
1: ଆଉ କୌଣସି ଭଲଗାରିଟି ହେତେ ନାହିଁ, ଗୋଟେ ପେପି ସଙ୍ଗ, ଗିମିକ ସଙ୍ଗ।
0: ଗାଉଁଲି ଶବ୍ଦ ବହୁତ ବ୍ୟବହାର କରନ୍ତି ଆପଣ?
1: ଗାଉଁଲି ଶବ୍ଦ ବ୍ୟବହାର କରେ ମୁଁ, ଯୋଉଟା କି ତା ମାନେ

0: ଆମ ଦେଶୀ ନର୍ମ ଜାଣିଛୁ ଯୋଉଟା
1: ଡୁପ୍ଲିକେଟ ଫଟୋକୁ ଡୁପ୍ଲିକେଟ ଓଠ ତାରି ପାଇଁ ହେଇଗଲେଣି ଲକ୍ଷେ ପୁଅ ନଷ୍ଟ
2: ଆପଣଙ୍କର ଗୋଟେ ଗୀତ ସୁକୁଟି ସାହୁ ମାନେ ଏଇ ସୁକୁଟି ସାହୁ କ୍ୟାରେକ୍ଟର କୁ ଆପଣ କୋଉଠୁ ଆଣିଥିଲେ କେମିତି କଳ୍ପନା କଲେ ଏଇ
0: ଗୀତ ପରେ ସରକାର ଘୋଷଣା କଲେ ଯେ ଫେସବୁକ୍ ରେ ଆଧାର କାର୍ଡ ଲିଙ୍କ ହବ ମୁଁ ସବୁବେଳେ କରେଣ୍ଟ ଟପିକ କି କରେ ଦେଖନ୍ତୁ ଗୋଟେ ଆଧାର କାର୍ଡ ସହିତ କଲି ତାପରେ ସରକାର ଡିମାଣ୍ଡ କଲେ ତାପରେ GST ଉପରେ ଗୀତ କରିଛି ସ୍ୱଚ୍ଛ ଭାରତ ଭଳି ତ ପ୍ରେମ କରିବି ଲେଖିଛି ମାନେ ମୁଁ ସବୁ କରେଣ୍ଟ ଟପିକ ଉପରେ ଲେଖେ ଆଉ ତୋର ମୋର ପ୍ରେମ ଗାଡି ଗଡୁ ପେଟ୍ରୋଲ ରେଟ୍ ବଢିଲେ ବଢୁ ବୁଝିପାରିଲେ
2: ତେଣୁ
0: ଯୋଉ ସୁକୁଟି ସାହୁ କହୁଥିଲେ ଆଜିକାଲି ଯୋଉମାନେ ଫେସବୁକ୍ ଚଲଉଛନ୍ତି ସେମାନେ 70% ଫେକ୍ ଆଇଡି ସହିତ ଜଡିତ ଅଛନ୍ତି ଧୋକା ଖାଉଛନ୍ତି ତେଣୁ ସୁକୁଟି ସାହୁ ଆଞ୍ଜେଲ ପିଆ ନାଁରେ ସୁକୁଟି ସାହୁ ଭାବରେ ପଡୁଛନ୍ତି ତେଣୁ ମୁଁ ତାକୁ ଫାର୍ଷ୍ଟ ଟାଇମ୍ ଲେଖିଥିଲି ସେଟା ବହୁତ ଚର୍ଚ୍ଚିତ ହେଇଥିଲା ଆଉ ସେଟା ପଛରେ ଗଭର୍ଣ୍ଣମେଣ୍ଟ ବି ନିଜେ ସ୍ୱୀକାର କଲେ ଯେ ଫେସବୁକ୍ ରେ ଆଧାର କାର୍ଡ ଲାଗିବା କଥା
2: ବହୁତ ବଢିଆ।

0: ଡକ୍ଟର ନିର୍ମଲ ନାୟକ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ।
1: ହଁ, କିଛି କିଛି ମାତ୍ରାରେ,
0: କାହିଁକି ନା ସୋସିଆଲ ମିଡିଆରୁ ହିଁ ମୁଁ ଆପଣଙ୍କର କଣ୍ଟାକ୍ଟ ନମ୍ବରଟା ଆଣିଥିଲି।
1: ହଁ ହଁ।

0: ଆପଣଙ୍କର ଟାର୍ଗେଟ୍ ଅଡିଏନ୍ସ କିଏ?
1: ମୁଁ ଆଜ୍ଞା, ମୋର ଟାର୍ଗେଟ୍ ଅଡିଏନ୍ସ ସମସ୍ତେ। ମୁଁ ସମସ୍ତଙ୍କ ପାଇଁ କାମ କରେ। ମୁଁ ସ୍ଲୋ ଗୀତ ଲେଖେ, ରୋମାଣ୍ଟିକ ଗୀତ ଲେଖେ, ପେପି ଗୀତ ଲେଖେ, ଭଜନ ଲେଖେ। ମୁଁ କହିଲି ପରା, ମୁଁ ସବୁ ଶ୍ରେଣୀର ଲୋକମାନଙ୍କୁ ଟଚ୍ କରିବାକୁ ଚାହେଁ। ତେଣୁ ମୋର କୌଣସି ଟାର୍ଗେଟ୍ ଅଡିଏନ୍ସ ନୁହନ୍ତି। ମୋର ଟାର୍ଗେଟ୍ ଅଡିଏନ୍ସ ହେଉଛନ୍ତି ସମସ୍ତେ, ମୋ ଗୀତକୁ ସମସ୍ତଙ୍କ ପାଖରେ ପହଞ୍ଚିବ।
0: ଶବ୍ଦକୁ ଯେହେତୁ ଆପଣ ଗୁରୁତ୍ୱ ଦିଅନ୍ତି ଗୀତ ଲେଖିଲା ବେଳକୁ, ତ ଆଉ ଗୋଟେ କଥା କହନ୍ତୁ ଯେ ଗୀତ ଲେଖିଲା ବେଳେ କୋଉ କୋଉ ଦିଗକୁ ଆପଣ ଧ୍ୟାନ ଦିଅନ୍ତି?
1: ଗୀତ ଲେଖିଲା ବେଳେ ମୁଁ ସବୁବେଳେ ଦେଖେ ଯେ କେମିତି ଲୋକ ତାକୁ ଗ୍ରହଣ କରିବେ, ପସନ୍ଦ କରିବେ, ଆଉ ପ୍ରତ୍ୟେକ ପର୍ସନାଲ ଲାଇଫ ସହିତ କନେକ୍ଟ ହେଉଥିବ। ଯିଏ ବି ସେ ଗୀତଟି ଶୁଣିବ, ସେ ଲାଗିବ ଏଟା ମୋ ଷ୍ଟୋରୀ, ଏଟା ମୋ ଇଏ, ତେବେ ସେ ଏନ୍ଜୟ କରିବ।
0: ଆଚ୍ଛା ଆଚ୍ଛା, ଆପଣଙ୍କର ଚଏସ୍ କୋଉଟା, ପେପେ ସଙ୍ଗ ନା ରୋମାଣ୍ଟିକ?
1: ମୋର ରୋମାଣ୍ଟିକ ସ୍ଲୋ ଗୀତ, ଯେହେତୁ ମୁଁ କହିଛି ମୁଁ ରେଡିଓ ଗୀତିକାର, ଆପଣ ରେଡିଓ ଗୀତର ଫର୍ମାଟ ଜାଣିଥିବେ, ସେଇଠୁ ମୋର ଜନ୍ମ ହୋଇଛି ଯେତେବେଳେ। ତେଣୁ ମୁଁ ସବୁବେଳେ ଗଜଲିକ ରେଡିଓ ଟାଇପ୍ର ସ୍ଲୋ ଗୀତ ଲେଖିବାକୁ ଭଲ ପାଏ, ଯେଉଁଥିରେ କି ସାହିତ୍ୟ ଥିବ ଭଲ ପାଏ। କିନ୍ତୁ ଯେହେତୁ ଆମେ ପ୍ରଫେସନ କରିଛୁ କି କମର୍ସିଆଲ ଜିମ୍ କରିବା ମେଣ୍ଟେନ୍ କରିବାକୁ ପଡ଼ୁଛି।

0: ବହୁତ ବଡ଼ ବଡ଼ ବ୍ୟାନରରେ ଆପଣ କାମ କରିଛନ୍ତି, ଆପଣଙ୍କର ଥ୍ରୋ ଆଉଟ୍ ଦି କ୍ୟାରିୟର, ଆପଣଙ୍କର କ୍ୟାରିୟର ଭିତରେ ମାନେ କୋଉ କୋଉ ମ୍ୟୁଜିକ୍ ଡାଇରେକ୍ଟର ତାପରେ ଅଭିନେତା ଅଭିନେତ୍ରୀ?
1: ମୁଁ ଦେଖନ୍ତୁ ଖୋକା ଭାଇ ସହିତ ଅକ୍ଷମାନ ସେ କାମ କରିଥିଲି, ଏଟା ରିଲିଜ ହେଇପାରିଲାନି, ନହେଲେ ଅମରେନ୍ଦ୍ର ମହାନ୍ତି, ଦୀପକ କୁମାର, ବିକାଶ ଦାସ, ସୁବାସ ଦାସ, ମାନେ ତିନିଟା ଜେନେରେସନ ତ ମୁଁ କାମ କରିଛି, ତାପରେ ସେ ସରନନ୍ଦ, ଅମରେନ୍ଦ୍ର ମହାନ୍ତି, ବିଜୁ ସ୍ୱାଇଁ, ଜେନେରେସନ ଟୁ, ଜେନେରେସନ ଥ୍ରୀ ହଉଛନ୍ତି ମଳୟ ମିଶ୍ର, ଅଭିଜ ମନ୍ଦାର, ପ୍ରେମାନନ୍ଦ, ଗୋଟେ ଗୋଷ୍ଠୀ ଜେନେରେସନ ଥ୍ରୀ, ଜେନେରେସନ ଫୋର ଏବେ ଯେ ନୂଆ ବାହାରିଛନ୍ତି, ବୈଦ୍ୟରାଜ ଆଉ ଗୌରବ ଆନନ୍ଦ ହେଲା, ଆସାଦ ନିଜାମ ହେଲା, ଏସବୁ ମାନେ ତିନିଟା ଚାରିଟା ଜେନେରେସନ, ତିରିଶ ବର୍ଷ ହେଲା ମୁଁ କାମ କରିଛି ତିନିଟା ଜେନେରେସନ ରହି।
0: ଆଜ୍ଞା ଆଜ୍ଞା, ଆପଣ କହିଲେ ଅକ୍ଷୟ ମହାନ୍ତିଙ୍କର ସହିତ କିଛି କାମ କରିଥିଲେ, ରିଲିଜ ହେଲାନି,
1: ହେଇପାରିଲାନି,
0: ତଥାପି ବି କିଛି ଗୀତ ଅଛି କି ଆପଣଙ୍କର ଲେଖା ଆଉ ତାଙ୍କ କମ୍ପୋଜିସନ?
1: ମୋର ଆଶା ଆଶାରେ ରହିଗଲା, ମୁଁ ଲାଷ୍ଟ ସମୟରେ ସୌଭାଗ୍ୟ ପାଇଥିଲି କାମ କରିବା।

0: ଯାହା ଆମେ ଆପଣଙ୍କ ବିଷୟରେ ଜାଣିଛୁ, ଆପଣଙ୍କର ବଣ୍ଡିଙ୍ଗ ବେଶୀ ଅଭିଜିତ ମଜୁମଦାରଙ୍କ ସହିତ?
1: ହଁ, ଯେହେତୁ ଆମେ ସମ୍ବଲପୁରରୁ ପଳେଇ ଆସିଲୁ, ସମ୍ବଲପୁର ଏକାବେଳେ ଆରମ୍ଭ କରିଥିଲୁ, କେରିଅର ଆରମ୍ଭ କରିଥିଲୁ, ଆମର ପ୍ରଥମ କେସେଟ ହଉଛି ସମ୍ବଲପୁରୀ ଧସ୍କି ଗଲା,
0: କେନ୍ତା ହେଲା
1: କେନ୍ତା ହେଲା, ତେଣୁ ସେଇଠି ସାଙ୍ଗ ହେଇକି ପଳେଇ ଆସିଲୁ, କଟକ ପଳେଇ ଆସିଲୁ, ତେଣୁ ଗୋଟେ ରୁମ୍ ରହିଲୁ, ତେଣୁ ଅଟୋମେଟିକାଲି ବଣ୍ଡିଙ୍ଗ ହବ 25-30 ବର୍ଷ ସମ୍ପର୍କ।
0: ବର୍ତ୍ତମାନ ସମୟରେ କିଛି ସମ୍ବଲପୁରୀ ଧମାକା ଆପଣ କରିନାହାନ୍ତି?
1: ସମ୍ବଲପୁର ବହୁତ ଚାନ୍ସ ପାଇଛି, ମଝି ମଝିରେ କହୁଛି, କିନ୍ତୁ ମୁଁ ଯଦି ସମ୍ବଲପୁରୀ ଗୀତ କଟକ ଠାଇ କରିବି ତାହେଲେ ମୁଁ ସମ୍ବଲପୁର ଠାଇ କରିପାରିବି, ତେଣୁ ମୁଁ ଯେଉଁ ଓଡ଼ିଆ ଫିଲ୍ମ ଭିତରେ ମୋର ଅଛି, ମାନେ ଯୋଗାଯୋଗ ଅଛି, ସବୁ କାମ ଅଛି, ତେଣୁ ମୁଁ ସମ୍ବଲପୁରୀ ସମୟ ପାଉନି, କିନ୍ତୁ ସମ୍ବଲପୁର କରୁଛି ମଝି ମଝିରେ।

0: ସାର୍ ବର୍ତ୍ତମାନ ବି ଆପଣ ବହୁତ ସୁନ୍ଦର ସୁନ୍ଦର ଗୀତ ଲେଖୁଛନ୍ତି, ଯାହା ଆମେ ଶୁଣୁଛୁ ଦେଖୁଛୁ ଆପଣଙ୍କର ଫେସବୁକ୍ ପେଜ୍ରେ, ସେ ଗୀତର ଝଲକ ଆପଣ ପୋଷ୍ଟ କରୁଛନ୍ତି।
1: ମାନେ ଗୀତ ସମ୍ପର୍କରେ ମୁଁ ସବୁବେଳେ ତାଙ୍କ ଚାହିଦା ମେଣ୍ଟେନ୍ କରିବାକୁ ଚେଷ୍ଟା କରୁଛି। ଯୋଉ ଗୀତ ଛାଡ଼ିଲା ବେଳେ କେତେ ଭଲ କମେଣ୍ଟ କରୁଛନ୍ତି, କେତେ ଖରାପ କମେଣ୍ଟ କରୁଛି, ମ୍ୟାକ୍ସିମମ୍ ଭଲ କମେଣ୍ଟ, 70% ଭଲ କମେଣ୍ଟ ଆସୁଛି। ମୋର ଫ୍ୟାନ୍ ଫଲୋର ବି ବହୁତ ଅଛନ୍ତି, ଇନଷ୍ଟାରେ ଦେଖନ୍ତୁ, ସବୁ ଦେଖନ୍ତୁ ଆଜି ଅଛନ୍ତି। ତେଣୁ ମୁଁ ଖୁସି ସେମାନେ ମତେ ଏତେ ମାତ୍ର ଭଲ ପାଉଛନ୍ତି, ମତେ ଫେସବୁକ୍ରେ ନମ୍ବର ନେଇ କଥା ହୁଅନ୍ତି, ମତେ ଦେଖା କରନ୍ତି, ମୁଁ ବାହାର କଲେ ମୋ ସହିତ ସେଲ୍ଫି ଉଠାନ୍ତି। କିନ୍ତୁ ଓଡ଼ିଶାରେ ଜଣେ ଗୀତିକାର ହିସାବରେ ଜଣେ ସେଲିବ୍ରିଟି ହେବାଟା ବୋଧ ହୁଏ ବହୁତ ସୌଭାଗ୍ୟର କଥା। କାରଣ ଆଗ ଗୋଟେ ଗୀତିକାର ପରଦା ପଛରେ ରହିଯାଉଥିଲା, ଯିଏ ଗୀତ ଗାଏ ତାକୁ ସବୁ ଲୋକ ଚିହ୍ନନ୍ତି, ଯିଏ ସ୍ୱର କରିଦେବା ଚିହ୍ନନ୍ତି, କିନ୍ତୁ ଲେଖିଲା ଲୋକ ଚିହ୍ନନ୍ତିନି। ଏବେ ସମସ୍ତେ ମତେ ସେଲିବ୍ରିଟିର
0: ପର୍ଦା ପଛର ନାୟକ ଥିଲେ ଆପଣମାନେ, ବର୍ତ୍ତମାନ ଏଇ ଯୋଉ ଫେସବୁକ୍ ଇନଷ୍ଟାଗ୍ରାମ ଲାଗି ସାମ୍ନାକୁ ଆସିଛନ୍ତି, ତ ଆପଣ କହିଲେ ଯେ ମ୍ୟାକ୍ସିମମ୍ କାମ ଆପଣ ଅଭିଜିତ ମଜୁମଦାରଙ୍କ ସହିତ କରିଛନ୍ତି, ତାଙ୍କୁ ଛାଡିଦେଲେ ଆଉ କିଏ
1: ସହିତ କରୁଛି? ଦେଖନ୍ତୁ ବୈଦ୍ୟନାଥ ସହିତ କରୁଛି, ଆଉ ଏବେ ଯୋଉ କରିଛି ଲଜକମାଣୀ ବେବି କରିଛି, ପଦ୍ମ ନୂଆ ପିଲା ଭାଇ କରୁଛି, ସବୁବେଳେ ସମସ୍ତ କରୁଛି। ମଳମିଶ୍ର ସହିତ ମୁଁ ବହୁତ ସିନେମା ହିଟ୍ ଦେଇଛି।
0: ଆଜ୍ଞା ଆଜ୍ଞା,
1: ଆପଣ ଦେଖିବେ
0: ଆପଣଙ୍କର ସମସାମୟିକ ଅରୁଣ ମନ୍ତ୍ରୀ, ବସନ୍ତ ରାଜ ସାମଲ, ଆହୁରି ଅନେକ, ତ କିଏ ପ୍ରଥମେ ଅଛନ୍ତି, ଫାର୍ଷ୍ଟ ଲାଇନ୍ରେ କିଏ ଅଛନ୍ତି, ଅରୁଣ ମନ୍ତ୍ରୀ ନା ବସନ୍ତ ରାଜ ସାମଲ ନା ଆପଣ ନମ୍ବର ୱାନ୍ରେ?
1: ନାହିଁ, ନମ୍ବର ୱାନ୍ ମୁଁ ବିଶ୍ୱାସ କରେନି, ସମସ୍ତେ କିଏ କେତେ ନମ୍ବର ଜାଣିନି, ଆମେ ସବୁବେଳେ କାମ କରୁଛୁ। ମୁଁ ନମ୍ବରିଂ ନମ୍ବର ୱାନ୍ କେବେ କାମ ନମ୍ବର ଟୁ କାମ କରିନି, କାମ କରି ଆସିଛି, ସବୁବେଳେ କରୁଛି।
0: କମ୍ପିଟିସନ କେତେ ହୁଏ? ହଉଥିବ ନିଶ୍ଚୟ
1: କମ୍ପିଟିସନ, ମୁଁ ନିଜ ସହିତ କମ୍ପିଟିସନ କରେ, ମୁଁ ଆଉ କାହା ସହିତ କମ୍ପିଟିସନ କରେ
0: ସତରେ?
1: ମୁଁ ଗୋଟେ ଗୀତ ଲେଖିଲା ପରେ ମୁଁ ଚେଷ୍ଟା କରେ କେମିତି ୟାକୁ ନେକ୍ସଟ ଗୀତ ଟପିକ ଦେଖିବି।

0: ଯେତେବେଳେ ଆପଣ ରୋମାଣ୍ଟିକ ଗୀତ ଲେଖନ୍ତି, କାହାଠୁ ପ୍ରେରଣା ପାଆନ୍ତି? ଆପଣଙ୍କର ସାମ୍ନାରେ କାହା ଛବି ଆସେ?
1: ସେମିତି କାହିଁ ମିଛ କଥା କହିବି, ଆଗ ଯୋଉ କବି ଲେଖକ ମାନେ ଲେଖୁଥିଲେ ସେମାନେ ନଈ କୂଳରେ ଯାଇକିରି ପ୍ରକୃତି ଦେଖୁଥିଲେ କି ପ୍ରିୟା କଥା ପ୍ରେମ କଥା ଭାବୁଥିଲେ, କିନ୍ତୁ ଆମେ ମ୍ୟାଡାମ ଗୋଟେ, ମୁଁ କହିଲେ ମିଛ ହବ ବାହାଦୁରୀ ହବ, ଆମେ ଗୋଟେ ମେସିନ ହେଇଗଲୁଣି। ଆମକୁ ଦୁଃଖରେ ଥିବୁ ବି, ଘରେ ସ୍ତ୍ରୀ ଦେହ ଖରାପ ଥିବ।

0: ଆମକୁ ଆଉ ରୋମାଣ୍ଟିକ ଲେଖ ବୋଲି ଆମେ ଲେଖିବୁ,
1: ଆଜ୍ଞା,
0: ବହୁତ ଖୁସିରେ ଥିବୁ ବି ଦୁଃଖ ଗୋଟେ କହ ଲେଖିବୁ, ମାନେ ହ୍ୟୁମାନ ବାରୋମିଟର ଭଳିଆ, ମାନେ ଚାବି ମୋଡ଼ିଦେଲେ ଦୁଃଖ, ଚାବି ମୋଡ଼ିଦେଲେ ସୁଖ, ଚାବି ମୋଡ଼ିଲେ କମେଡ଼ି
1: ବାହାରି।
0: ଆଜ୍ଞା,
1: ହଁ, ଏତେ ରୋମାଣ୍ଟିକ ଗୀତ ଆପଣ ଲେଖିଛନ୍ତି, ସବୁଠୁ ଭଲ ଲାଗେ ତୁକି ସେଇ ନୀଳ ନୟନା।
0: ହଁ,
1: ସେଇ କାଳରେ ଆପଣ ଏତେ ସୁନ୍ଦର ଗୀତ ଲେଖିଥିଲେ, ତ ଏଠି କ୍ୱେଶ୍ଚିନ୍ ଆସୁଛି ଯେ ଆପଣ ନିଜେ ଜୀବନରେ କେତେ ରୋମାଣ୍ଟିକ?
0: ମୁଁ ବହୁତ ରୋମାଣ୍ଟିକ, ଏବେ ବି ଭଲ ପାଏ, ପ୍ରକୃତି ଭଲ ପାଏ, ମୋ ନିଜକୁ ଭଲ ପାଏ, ମୋ ସ୍ତ୍ରୀକୁ ଭଲ ପାଏ।
1: ନା ନା, କଲେଜ ସମୟରେ କେତେ ବାଳୁଙ୍ଗାମୀ କରିଛନ୍ତି ଆପଣ?
0: କଲେଜ ସମୟରେ ସମୟରେ ତ ବାଳୁଙ୍ଗାମୀ କରିବା ବୟସ ରହିବ ସେଟା, ତେଣୁ ତଥାପି ଏତିକି ଯେ ମୁଁ ବେଶୀ କରିନି, କିନ୍ତୁ ସାଙ୍ଗମାନେ ଯୋଉ କରନ୍ତି ମୁଁ ଏନ୍ଜୟ କରେ, ଆର ଭାଇ ଦିଏ ତାଙ୍କୁ
1: ଆଜ୍ଞା,
0: ମୁଁ ପତଳା ଗଳିରେ ପଳେଇ ଆସେ ଆଉ।

0: ଏମିତି ହୁଏ କି ସାର୍ ଯେ ଯେତେବେଳେ ଆପଣଙ୍କୁ ଗୋଟେ ସିକ୍ୱେନ୍ସ ଦିଆଯାଏ ପିକ୍ଚରରେ ଗୀତ ଲେଖିବା ପାଇଁ, ତ ଆପଣ ଯୋଉ ଲେଖନ୍ତି ତା ଆଗରୁ ଆପଣ ଗୋଟେ ମାନେ ମାଇଣ୍ଡ ସେଟ୍ଅପ୍ କରନ୍ତି ଯେ ଏ ଗୀତକୁ ଇରା ମହାନ୍ତି ଗାଇବେ କି ଏ ଗୀତକୁ ହ୍ୟୁମାନ ସାଗର ଗାଇବେ କି?
1: ମୁଁ ଦେଖେ ଯେ ସିକ୍ୱେନ୍ସ ସହିତ ମୋର ୱାର୍ଡ ପାୱାର ମୋର ଲାଇନ୍ ଠିକ ହେବା କଥା।
0: ଆଜ୍ଞା, ତେଣିକି ସେ ଯିଏ ଗାଆନ୍ତୁ
1: ସେ ମ୍ୟୁଜିକ୍ ଡାଇରେକ୍ଟର ଡିସାଇଡ୍ କରିବେ ଯେ ଏଇ ତାଙ୍କ ସ୍ୱର ପ୍ୟାଟର୍ନରେ କିଏ ଗାଇପାରିବ।
0: ଆଜ୍ଞା, ଏଇଟା ଗୀତିକାର କାମ ନୁହଁ।
1: ନାଇଁ, ମୁଁ ଚେଷ୍ଟା କରେ ଯୋଉ ସିକ୍ୱେନ୍ସ ମୁଁ ଦିଆ ହେଇଛି ଏଇ ସିକ୍ୱେନ୍ସ ସହିତ ଗୀତର ଠିକ କଣ ଅଛି, ତା ଡିମାଣ୍ଡ ଫୁଲଫିଲ୍ କରିପାରୁଛି। ଆଉ ଯେହେତୁ ଜଣେ ସ୍କ୍ରିପ୍ଟ ରାଇଟର ନାଟକ ଲେଖୁଥିଲି, ସ୍କ୍ରିପ୍ଟ ଲେଖୁଥିଲି, ଯେତେବେଳେ ସିନେମାରେ ମୋତେ ଗୀତ ଲେଖିବାକୁ ଦିଆଯାଏ ମୁଁ ସିକ୍ୱେନ୍ସ ବୁଝିପାରେ। ଅନ୍ୟ ଗୀତିକାର ମାନଙ୍କ ଅପେକ୍ଷା ମୁଁ ଭଲ ବୁଝିପାରେ, ବିକଜ ମୁଁ ଜଣେ ସ୍କ୍ରିପ୍ଟ ରାଇଟର।
0: ଶବ୍ଦ ସହିତ ଆପଣ ଖେଳନ୍ତି, ଶବ୍ଦର ଜାଦୁଗର ଆପଣ। ତ ଆପଣଙ୍କର ଫେଭରାଇଟ୍ ସିଙ୍ଗର କିଏ?
1: ଓଡିଆ ନା ହିନ୍ଦୀ?
0: ଓଡିଆ।
1: ଅକ୍ଷୟ ମହାନ୍ତି।
0: ଅକ୍ଷୟ ମହାନ୍ତି ବର୍ତ୍ତମାନ
1: ବର୍ତ୍ତମାନ ବର୍ତ୍ତମାନ ତ ଭଲ ଭଲ ସିଙ୍ଗର ମୁଁ କାହା ନା କହିବି, ସମସ୍ତେ ଭଲ ଭଲ ଗାଉଛନ୍ତି, ନୂଆ ଜିନିଷ ବି ଆସୁଛନ୍ତି, ବହୁତ ବଢିଆ ବଢିଆ ଗୀତ ଗାଉଛନ୍ତି,
0: ଜଣଙ୍କ ନାଁ କହିଦେଲେ ଅଡୁଆ ହେଇଯିବ,
1: ସମସ୍ତେ ଭଲ ଗାଉଛନ୍ତି।

0: ସାର୍, ଆମେ ଜାଣିଲୁ ଆପଣଙ୍କର ପ୍ରଫେସନାଲ୍ ଲାଇଫ୍ ଉପରେ ବହୁତ କଥା, ଆପଣଙ୍କ ପର୍ସନାଲ୍ ଲାଇଫ୍, ଆପଣଙ୍କ ଘରେ କିଏ କିଏ ଅଛନ୍ତି, ଆପଣଙ୍କ ଫ୍ୟାମିଲି?
1: ମୋ ସ୍ତ୍ରୀ, ମୋର ପୁଅ ଗୋଟିଏ.
0: ଆଜ୍ଞା, ସେମାନେ ଗୀତ ଗାଆନ୍ତି, କଳାକାର ସେମାନେ?
1: ନାଇଁ ନାଇଁ ନାଇଁ ନାଇଁ, ସେମାନେ ସେମାନେ ପୁଅ ଲେଖାଲେଖି କରୁଛି, ହିନ୍ଦୀ କବିତା କବିତା ଲେଖାଲେଖି କରେ, ଓଡ଼ିଆ ନୁହେଁ,
0: ଆଜ୍ଞା,
1: ନୋଭେଲ ଲେଖୁଛି, ଗୋଟେ ଇଂଲିଶ ନୋଭେଲ ଲେଖୁଛି.
0: ସାର୍, ଆପଣଙ୍କ ସହିତ କଥାବାର୍ତ୍ତା ହେଲା ବେଳକୁ ଲାଗେ ଯେ ଗୋଟେ ବଚପନା ପିଲାଳି ଆମେ ଆପଣଙ୍କ ଭିତରେ ଲୁଚିକି ରହିଛି.
2: ସବୁବେଳେ ଜିନ୍ଦା ଦିଲ୍ ହେବାକୁ ପଡ଼ିବ, ନହେଲେ ଆମ ଯୋଉ ଗ୍ଲାମର ଲାଇନ୍ରେ କାମ କରୁଛୁ ଆମେ କରିପାରିବାନି. ତେଣୁ ସବୁବେଳେ ପିଲାଳି ଆମେ ନହେଲେ, ତେଣୁ ବୟସଟାକୁ ବୟସ ଯଦି ଚାପ ଦେଇଦେଲା ତାହେଲେ ଆମେ ଚାପି ହେଇଯିବା.
0: ସାର୍, ବର୍ତ୍ତମାନ କେମିତି ଚାଲିଛି ଆପଣଙ୍କ ଜୀବନ, କଣ କରୁଛନ୍ତି?
2: ଏଇ କାଗଜ କଲମ, କାଗଜ କଲମ ଛଡ଼ା ମୋର ଆଉ କିଛି ନାହିଁ. ଡାକ୍ତରୀ ପେଶା ତ କେବେଠୁ ଛାଡ଼ି ଦେଇଛି, ଆରମ୍ଭ ଛାଡ଼ି ଦେଇଛି, ଏ ଲାଇନ୍ରେ ତ ବସିଛି. ତେଣୁ ପ୍ରାୟ ମୁଁ ସକାଳ 6ଟାରୁ ଉଠିଲା ପର୍ଯ୍ୟନ୍ତ ରାତି 12ଟା ଯାଏ

0: କେବଳ ମୋର ଏଇଆ ହିଁ ପ୍ରଫେସନ, କାଗଜ କଲମ ପ୍ରଫେସନ।
1: ଷ୍ଟ୍ରେସ୍ ବହୁତ ନଉଥିବେ?
0: ନାଇଁ, ସେ ଭିତରେ ରିଲାକ୍ସ ହେବା ପଡ଼େ। ଏମିତି ଗୋଟେ ଜିନିଷ ହୁଏ, ଧର ଗୋଟେ କାମ ସରିଲା ତ ଏବେ ଟିକେ ଘଣ୍ଟେ ରେଷ୍ଟ ନେବା, ସେ ଘଣ୍ଟେ ରେଷ୍ଟ ଭିତରେ ସେ ଯେଉଁ ଗୀତଟା ଲେଖିବାର ଅଛି ତା ଟ୍ୟୁନ୍ଟା ଟିକେ ଶୁଣିଦେବା, ଟିକେ ମାନେ ଶୋଇକିରି ଟାଇମ୍ ମ୍ୟୁଜିକ୍ ଶୁଣିବା ବି ହବ, ପ୍ଲସ୍ ଆଗକୁ ଯେଉଁ ହୋମୱାର୍କ ବି ହେଇଯିବ।

0: ଆପଣଙ୍କ ମନକୁ କେବେ ଏମିତି ଆସିଛି ଯେ ମୁଁ ଗୀତିକାର ନ ହେଇକି ଡକ୍ଟର ହେଇଥାନ୍ତି? ନା ଆପଣ ଏଇ ଲାଇନରେ ବେଶ ଖୁସି ଅଛନ୍ତି? ଆପଣ ଖୁସି, ସାଟିସ୍ଫାଏ ଅଛନ୍ତି ଏଥିରେ?
1: 100% ଖୁସି।
0: ନିଶାକୁ ଆପଣ ପେଶା କଲେ ଆଉ ସେଇଟା ଆପଣଙ୍କର ଜୀବନକୁ ଆଗେଇ ନେଲା।
2: ସତ କହିବି ନା ମିଛ?
3: ଅଫକୋର୍ସ ସତ କହିବ।
2: ଠିକ ଅଛି, ଶୁଣ, ମୁଁ ତମ ପଛରେ ଏମିତି ପାଗଳଙ୍କ ଭଳିଆ କାହିଁକି ପଡ଼ିଛି? କାହିଁକି ତୁମକୁ ଅନ୍ଧଙ୍କ ଭଳିଆ ମୁଁ ଭଲ ପାଏ? ସେ କଥା ମୁଁ ଜାଣିନି ହୋଇସାରେ, ମୁଁ ଖାଲି ଏତିକି ଜାଣିଛି ଯେ ତମକୁ ପାଇ ମୋ ଜୀବନ ସାର୍ଥକ ହେଇଯାଇଛି।
0: ଫିଲ୍ମ ପାଇଁ ଫିଲ୍ମର ଲିରିକ୍ ସହିତ ଡାଇଲଗ୍ର ଭାରକୁ ଖୁବ୍ ଭଲ ଭାବରେ ସମ୍ଭାଳି ପାରନ୍ତି ଗୀତିକାର ଡକ୍ଟର ନିର୍ମଳ ନାୟକ। ଆଉ ଏଥିରେ ବୋବାଲ ବୋବାଲ ପଞ୍ଚ ଲାଇନ୍ ଦେଇ ଆପଣଙ୍କୁ ଖୁବ୍ ହସେଇ ପାରନ୍ତି, ହସେଇ ହସେଇ ବେଦମ କରିଦେଇପାରନ୍ତି, ଆଉ ଆପଣ ସେତିକି ଏନ୍ଜୟ ବି କରନ୍ତି। ଆଜିର ସୁରଭିକୁ ଆପଣ ଏନ୍ଜୟ କରିଛନ୍ତି ନା? ଆସନ୍ତା ସୁରଭିରେ ଆପଣଙ୍କୁ ଆଉ ଟିକେ ଏନ୍ଜୟ କରିପାରିବେ ତାଙ୍କର ଆଉ ଟିକେ କଥାରେ ଆଉ ଆଉ ଟିକେ ଗୀତରେ। ଆଜି ପାଇଁ ଏତିକି। ହାଭ୍ ଏ ନାଇସ୍ ଡେ। ନମସ୍କାର।

ଡକ୍ଟର ନିର୍ମଳ ନାୟକ ବୁଝିପାରୁଥିବା ଭଳି ସହଜ ସରଳ ହୃଦୟସ୍ପର୍ଶୀ ଶବ୍ଦର ସମ୍ଭାରକୁ ନେଇ ଗୀତ ଲେଖୁଥିବା ରେଡିଓ ଗୀତିକାର କାଗଜ କଲମ ତାଙ୍କ ଦୁନିଆ ଅନେକ ମନଛୁଆଁ ଗୀତ ଭିତରେ ସେ ରହିଛନ୍ତି ଶ୍ରୋତାଙ୍କ ହୃଦୟ ଭିତରେ ଗୀତିକାର ଡକ୍ଟର ନିର୍ମଳ ନାୟକଙ୍କ କଲମ ଲେଖୁଥାଉ ମନଛୁଆଁ ଗୀତ ସବୁ ଗୀତ ଶୁଣି ଶୁଣି ଶ୍ରୋତା ଏମିତି ଝୁମୁଥାନ୍ତୁ ସୁରଭି ଆଜି ପାଇଁ ଏତିକି ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ ଉପସ୍ଥାପନା କଲେ ଦମୟନ୍ତୀ ବୈକାର ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାଙ୍କୁ ଏଠି କହି ରଖୁଛୁ, ଆଜି ଦିନ 11:10 ଶୁଣିବେ ସୋମନାଥ ପର୍ବ ଉପଲକ୍ଷେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଦିନ 1:20 ଶୁଣିବେ ଘର ଓ ଘରଣୀ କାର୍ଯ୍ୟକ୍ରମ, ଏଥିରେ ଅନନ୍ୟ କ୍ରମରେ ଶୁଣିବେ ନୃତ୍ୟ, ସଙ୍ଗୀତ, ଚିତ୍ର।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ପ୍ରଥମେ ଶିଳ୍ପୀ ହେଲେ ପ୍ରମୋଦ କୁମାର ବେହେରା। ଶିଳ୍ପୀ ଗାଇଛନ୍ତି ନିର୍ମଳ ନାୟକଙ୍କ ରଚନା।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର 3 ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ୍ ପ୍ରତ୍ୟେକ ଦିନ 1 ଟଙ୍କା।
0: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରେଲ୍ ଉପରେ କ୍ୟାସ୍ବ୍ୟାକ୍। ଆଜି କଲ୍ କରନ୍ତୁ 1800102982।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
2: ନିର୍ମଳ ନାୟକଙ୍କ ଅନ୍ୟ ଏକ ରଚନା। ପରବର୍ତ୍ତୀ ଶିଳ୍ପୀ ହେଲେ ସବିତା ହୋତା।

କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ଥିଲେ ପ୍ରମୋଦ କୁମାର ବେହେରା ଏବଂ ସବିତା ହୋତା। ଗୀତ ରଚନା କରିଥିଲେ ନିର୍ମଳ ନାୟକ। ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ସୂଚନା ବିରତି ପରେ ଆରମ୍ଭ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ, ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ।

0: ରେ ସିଏନ୍ଜି ଭରି କରନ୍ତୁ ସିଧା ସଜ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।
2: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର 3 ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
0: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1800102982।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।

0: ଶିଳ୍ପୀ ଥିଲେ ଶୈଳଭାମା। ଗୀତ ରଚନା କରିଥିଲେ ମାନସ ରଞ୍ଜନ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ। ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ କୁମାର ସାନୁ ଏବଂ ପାମେଲା ଜୈନ, ପଞ୍ଚାନନ ନାୟକଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଗଗନ ବିହାରୀ।

କୁମାର ସାନୁ ଏବଂ ପାମେଲା ଜେନ୍ ଗାଇଥିବା ଏହି ଗୀତଟି ସହିତ ଶେଷ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଅଗ୍ନିପଥ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ସୋନୁ ନିଗମ। ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଗୀତ। ସଙ୍ଗୀତ ନିର୍ଦ୍ଦେଶକ ଅଜୟ ଅତୁଲ।

ଆଇ ହେଟ୍ ଲଭ୍ ଷ୍ଟୋରିସ୍ ଏହି ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ। ଶିଳ୍ପୀ ଥିଲେ ସଫାକତ ଅମାନତ ଅଲ୍ଲି ଏବଂ ଶ୍ରେୟା ଘୋଷାଲ। ବିଶାଲ ଡାଟଲାନୀଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ବିଶାଲ ଶେଖର। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ତୁମ୍ ମିଲେ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କେକେ କୁମାର ଏବଂ ସାଇଦ୍ କ୍ୱାଦ୍ରିଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ।

ଜନ୍ନତ ଚଳଚ୍ଚିତ୍ରର ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ପୂର୍ବାହ୍ନ 10:05, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ସୂଚନା ବିରତି ପରେ ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଲୋଫର ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ସାନ ଏବଂ ତପୁ ମିଶ୍ର, ବାପୁ ଗୋସ୍ୱାମୀଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଗୁଡ୍ଲି ରଥ।

ପ୍ରେମ ରୋଗୀ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ କୁମାର ବାପି ଏବଂ ତପୁ ମିଶ୍ର। ଅରୁଣ ମନ୍ତ୍ରୀଙ୍କ ଗୀତକୁ ସଙ୍ଗୀତରେ ସଜେଇଥିଲେ ପ୍ରଶାନ୍ତ ପାଢ଼ୀ। ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ମେ ମାସ 13 ତାରିଖ ବୁଧବାର ଦିନ 1:20 ଘରୋଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ। ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘରୋଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ମେ ମାସର 12 ତାରିଖ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମ ଫୋନ୍ ନମ୍ବର ହେଲା 06854230690। ଆପଣ ଫୋନ୍ କରିବେ ମେ ମାସର 12 ତାରିଖ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:30 ପର୍ଯ୍ୟନ୍ତ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆପଣ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ରଙ୍ଗିଲା ଟୋକା ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟୋ ଏବଂ ଅଞ୍ଜଳି ମିଶ୍ର, ନିଜାମଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର।

ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ ଆପଣଙ୍କ ପାଇଁ ଏକ ଘୋଷଣା। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ତରଫରୁ 2027 ଜାନୁଆରୀ 26 ତାରିଖ ଗଣତନ୍ତ୍ର ଦିବସରେ ପଦ୍ମ ପୁରସ୍କାର ପାଇବାକୁ ସୁପାରିଶ ନିମନ୍ତେ 2026 ଜୁଲାଇ ମାସର 31 ତାରିଖ ସୁଦ୍ଧା ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ http://awards.gov.in ମାଧ୍ୟମରେ ଅନ୍ଲାଇନ୍ରେ ନାମାଙ୍କନ ପତ୍ର

କରାଯାଉଛି। ନାମାଙ୍କନ ପତ୍ର ଏବଂ ସୁପାରିଶ ପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ http://awards.gov.in ଲଗ୍ଇନ୍ କରିବାକୁ ପଡ଼ିବ। ଏଥିପାଇଁ ଆଇଡି ହେଲା A2524670042 ଆଉ ପାସୱାର୍ଡ ହେଲା AU77NH157। ପୁଣି ଥରେ କହି ରଖୁଛୁ, ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ http://awards.gov.in ମାଧ୍ୟମରେ ଅନ୍ଲାଇନ୍ରେ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ହେଲା 2026 ଜୁଲାଇ ମାସର 31 ତାରିଖ। ଶୁଣିଲେ ଗୋଟିଏ ଘୋଷଣା, ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆପଣ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା କ୍ରିମିନାଲ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ପାମେଲା ଜେନ, ନିଜାମଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଦୀପକ କୁମାର।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ସମୟ ଖେଳୁଛି ଚକା ଭଉଁରୀ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ ଏବଂ ଅଭିଜିତ। ନିମାଇ ମହାନ୍ତିଙ୍କ ଗୀତ। ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ରା।

0: ପୌର ପରିଷଦ ସୁନାବେଳା।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଏକ ଭିଲିଆନ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଆଦନାନ ଢୋଲ ଏବଂ ମୋମିନା। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରବି ଅହମ୍ମଦ ଏବଂ ଆଦନାନ ଢୋଲ। ଚଳଚ୍ଚିତ୍ର ଏକ ଭିଲିଆନ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର 3 ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
0: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରେଲ୍ ଉପରେ କ୍ୟାସ୍ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
2: ସୂଚନା ବିରତି ପରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ଆଶିକ୍ 2 ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ମୁସ୍ତାଫା ଜାହିଦ, ଗୀତିକାର ସଞ୍ଜୟ ମାସୁମ, ସଙ୍ଗୀତ ନିର୍ଦ୍ଦେଶକ ଜିତ୍ ଗାଙ୍ଗୁଲି।

ଆପଣମାନେ ହିନ୍ଦୀ କଥାଚିତ୍ରର ଗୀତା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ ଅଂଶୁଘାତର ସତର୍କତା ସମ୍ପର୍କରେ କିଛି ସୂଚନା। ଦିନ 11ଟାରୁ 3ଟା ମଧ୍ୟରେ ଖରା ତାତି ଅଧିକ ଥାଏ। ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ, ସାଥିରେ ଛତା, ଚପଲ ଓ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଅଂଶୁଘାତ ପାଇଁ ପ୍ରତିକାର। ଅଂଶୁଘାତ ଆକ୍ରାନ୍ତଙ୍କୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯାଆନ୍ତୁ। ଓଆର୍ଏସ୍

ଲୁଣ ସର୍ବତ ସାଧା ପାଣି ପିଇବାକୁ ଦିଅନ୍ତୁ। ମୁଣ୍ଡ ଧୋଇ ଦିଅନ୍ତୁ, ଓଦା କପଡ଼ାରେ ପୋଛି ଦିଅନ୍ତୁ। ରୋଗୀକୁ ପଙ୍ଖା, କୁଲର, ଏସି ପବନରେ ଶୁଆଇ ଦିଅନ୍ତୁ ଓ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରନ୍ତୁ। ଶୁଣିଲେ ଅଂଶୁଘାତ ସମ୍ପର୍କରେ କିଛି ସତର୍କତା ଏବଂ ପ୍ରତିକାର ସମ୍ପର୍କରେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ବଜର ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଅରିଜିତ ସିଂ, ସବୀର ଅହମ୍ମଦଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ କନିକା କପୁର।

ବଜାର ଚଳଚ୍ଚିତ୍ରର ଏହି ଗୀତଟି ସହିତ ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ। ଆଜି ଦିନ 2ଟା ବାଜିବ।

ମିନିଟ୍ରେ, ସନ୍ଧ୍ୟା 6:10 ଏବଂ ରାତି 10:30। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାଙ୍କୁ ଏଠି କହି ରଖୁଛୁ, ଆଜି ଦିନ 11:10 ଶୁଣିବେ ସୋମନାଥ ପର୍ବ ଉପଲକ୍ଷେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବିଶେଷ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ପୂର୍ବାହ୍ନ

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ମାଇ ନେମ୍ ଇଜ୍ ଖାନ୍ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ। ଶିଳ୍ପୀ ଥିଲେ ରାହତ ଫତେ ଅଲ୍ଲୀ ଖାଁ, ଶଙ୍କର ମହାଦେବନ ଏବଂ ରିଚା ଝା। ଜାଭେଦ ଆକ୍ତରଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଶଙ୍କର ଏହସାନ ଲୟ। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 2:15। ଆକାଶବାଣୀ ଜୟପୁର କେନ୍ଦ୍ରର କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ବର୍ତ୍ତମାନ ସମୟ ଦିନ 11:10 ହେବାକୁ ଯାଉଛି। ସୋମନାଥ ପର୍ବ ଉପଲକ୍ଷେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: माननीय प्रधानमंत्री श्री नरेंद्र मोदी सोमनाथ अमृत महोत्सव में सम्मिलित हो रहे हैं। इस समारोह का सजीव विवरण आपको सुनवा रहे हैं

ସୋମନାଥ ପର୍ବ ଉପଲକ୍ଷେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଜାତୀୟ ଉଦ୍ଦେଶ୍ୟରେ ବାର୍ତ୍ତା ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଜି ଦ୍ୱିପ୍ରହରର ଚାଷବାସ କଥା।
1: ଜାଣିବା ମୁଗ ଚାଷ ସମ୍ପର୍କରେ। ମୁଗ କେବଳ ଏକ ସ୍ୱାଦିଷ୍ଟ ଖାଦ୍ୟ ନୁହେଁ, ବରଂ ଏହା ଏକ ଅତ୍ୟନ୍ତ ପୁଷ୍ଟିକର ଖାଦ୍ୟ, ଯାହାକୁ ଆମେ ପ୍ରୋଟିନ୍ର ଭଣ୍ଡାର ବୋଲି ମଧ୍ୟ କହିପାରିବା। ଆମ ଓଡ଼ିଶାରେ ଡାଲିଠାରୁ ଆରମ୍ଭ କରି ଚକୁଳି ପିଠା ପର୍ଯ୍ୟନ୍ତ ମୁଗର ଅନେକ ବ୍ୟବହାର ରହିଛି। ଓଡ଼ିଶାରେ ଖରାଦିନିଆ ମୁଗ ଚାଷ ଏକ ଅତ୍ୟନ୍ତ ଲାଭଜନକ ଏବଂ କମ୍ ପରିଶ୍ରମରେ ହେଉଥିବା ଚାଷ। ଧାନ କାଟିବା ପରେ ଜମି ପଡ଼ିଆ ନ ରଖି ମୁଗ ଚାଷ କଲେ ମାଟିର ଉର୍ବରତା ବଢ଼ିବା ସହ ଚାଷୀଙ୍କୁ ଭଲ ଦୁଇ ପଇସା ମିଳିଥାଏ। ମୁଗ ଏକ ଗରମ ଜଳବାୟୁର ଫସଲ। ଖରାଦିନେ ଏହାକୁ ଜାନୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ମଧ୍ୟଭାଗ ପର୍ଯ୍ୟନ୍ତ ବୁଣାଯାଇପାରେ। ତାପମାତ୍ରା 25 ଡିଗ୍ରୀ ସେଲସିୟସରୁ 35 ଡିଗ୍ରୀ ସେଲସିୟସ ମଧ୍ୟରେ ରହିଲେ ଗଛ ଶୀଘ୍ର ବଢ଼ିଥାଏ। ଅଧିକ କାକର କିମ୍ବା ବର୍ଷା ହେଲେ ମୁଗ ଗଛ ଖରାପ ହୋଇଯାଏ, ତେଣୁ ଖରାଦିନିଆ ମୁଗ ଚାଷ ଅଧିକ ସୁରକ୍ଷିତ। ମୁଗ ଚାଷ ପାଇଁ ନିଗିଡ଼ା ଦୋରସା ବା ବାଲିଆ ଦୋରସା ମାଟି ଅତି ଉତ୍ତମ। ଜମିକୁ 2-3 ଥର ହଳ କରି ମାଟି ଗୁଣ୍ଡ କରିବା ପରେ ପରେ ମାଟିର ପିଏଚ୍ ସ୍ତର 6.0-7.5 ମଧ୍ୟରେ ରହିବା ଦରକାର। ଜମିରେ ଯେପରି ପାଣି ଜମି ନ ରହେ ସେଥିପାଇଁ ଜଳ ନିଷ୍କାସନର ସୁବିଧା ରହିବା ଆବଶ୍ୟକ। ଭଲ ଅମଳ ପାଇଁ ସର୍ବଦା ସ୍ୱଳ୍ପ ଅବଧି ବିଶିଷ୍ଟ ଏବଂ ରୋଗ ପ୍ରତିରୋଧକ କିସମ ଚୟନ କରିବା ଉଚିତ। ବିହନ ବୁଣିବା ପୂର୍ବରୁ ଏହାକୁ ଶୋଧନ କରିବା ଜରୁରୀ, ଯେପରିକି 1 କେଜି ବିହନରେ 2 ଗ୍ରାମ କାର୍ବନଡାଜିମ୍ କିମ୍ବା 3 ଗ୍ରାମ ଥିରାମ ମିଶାଇ ଗଳାଇବା। ଏହାର 24 ଘଣ୍ଟା ପରେ ରାଇଜୋବିୟମ୍ କଲ୍ଚର ମିଶାଇ ଛାଇରେ ଶୁଖାଇ ବୁଣିବା। ବୁଣା ଶୈଳୀ ଯେମିତିକି ଧାଡ଼ିକୁ ଧାଡ଼ି 25-30 ସେଣ୍ଟିମିଟର ଓ ଗଛକୁ ଗଛ 10 ସେଣ୍ଟିମିଟର ଦୂରତା ରଖି ବୁଣିଲେ ଗଛଟି ଭଲ ବଢ଼ିଥାଏ। ଯଦି ଆମେ ସାର ଓ ଜଳ ପରିଚାଳନା ଦେଖିବା, ତାହେଲେ ମୁଗ ଗଛ ନିଜେ ମାଟିରେ ଯବକ୍ଷାରଜାନ ସଂଗ୍ରହ କରିପାରେ।

0: ତେଣୁ ଅଧିକ ସାର ଦରକାର ହୁଏ ନାହିଁ। ଖତ ଏକର ପିଛା 2-3 ଟନ୍ ଶୁଖିଲା ଗୋବର ଖତ ମିଶାଇଲେ ଭଲ। ସାର ବୁଣିବା ସମୟରେ ଏକର ପିଛା 8 କେଜି ଯବକ୍ଷାରଜାନ ଓ 16 କେଜି ସ୍ଫୁରକ ପ୍ରୟୋଗ କରିବା ଉଚିତ। ଜଳସେଚନ ଯେପରିକି ଖରାଦିନେ ମାଟି ଦେଖି 2-3 ଥର ହାଲୁକା ପାଣି ଦେବା ଆବଶ୍ୟକ। ତା ସହିତ ଫୁଲ ଆସିବା ସମୟରେ ଓ ଛୁଇଁ ହେବା ସମୟରେ ଜମିରେ ବତର ରହିବା ଜରୁରୀ। ଯଦି ଆମେ ରୋଗ ପରିଚାଳନା କଥା ଜାଣିବା ତାହେଲେ ବୁଣିବାର 20-25 ଦିନ ମଧ୍ୟରେ ଘାସ ବାଛି ଦେବା ଉଚିତ। ହଳଦିଆ ପତ୍ର ରୋଗ ଯାହାକି ଧଳା ମାଛି ଦ୍ୱାରା ବ୍ୟାପିଥାଏ, ଏହାର ନିରାକରଣ ପାଇଁ ଇମିଡାକ୍ଲୋପ୍ରିଡ୍ କିମ୍ବା ନିମ୍ବ ତେଲ ସ୍ପ୍ରେ କରିବା ଉଚିତ। ପତ୍ର ସୁଡ଼ଙ୍ଗିଆ ପୋକ, ଏଥିପାଇଁ ଜୈବିକ କୀଟନାଶକ ବ୍ୟବହାର କଲେ ଭଲ ହୋଇଥାଏ। ଯେତେବେଳେ 80% ଛୁଇଁ କଳା ପଡ଼ିଯିବ ସେତେବେଳେ ଅମଳ କରିବା ଆବଶ୍ୟକ। ଅଧିକ ଶୁଖିଗଲେ ଛୁଇଁ ଫାଟି ବିହନ ତଳେ ପଡ଼ିଯାଇଥାଏ। ଅମଳ ପରେ ମୁଗକୁ ଭଲ ଭାବରେ ଖରାରେ ଶୁଖାଇ ଆର୍ଦ୍ରତା 9-10% ସାଇତି ରଖିବା। ଆଉ ଯଦି ଆମେ ମୁଗ ଚାଷର ଲାଭ ସମ୍ପର୍କରେ ଜାଣିବା ତାହେଲେ ଆମ ଓଡ଼ିଶାର କୋରାପୁଟ ପରି ଅଞ୍ଚଳରେ ଯେଉଁଠି ଜମିରେ ବତର ରହିଥାଏ ସେଠି ଖରାଦିନିଆ ମୁଗ ଚାଷ କରି ଆମେ ଚାଷୀ ଭାଇମାନେ ନିଶ୍ଚିତ ଭାବେ ଲାଭବାନ ହୋଇପାରିବା।
1: ଶୁଣିଲେ ଆଜି ଦ୍ୱିପ୍ରହରର ଚାଷବାସ କଥା, ବିଷୟ ଥିଲା ମୁଗ ଚାଷ। ଆକାଶବାଣୀ ଜୟପୁର।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। ଉପସ୍ଥାପନା କରିଛନ୍ତି ଅନୁପମା ରାଜୁ ଏବଂ ଅପର୍ଣ୍ଣା ପଟ୍ଟନାୟକ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ମେଳା ମଉଛବରେ ବୁଲି ଦେଖିବାକୁ ଶିଶୁଟିଏ ଖୁସି ହୋଇଥାଏ, କିନ୍ତୁ ଦୁର୍ଘଟଣାବଶତଃ ଯଦି ପରିବାରରୁ ବିଚ୍ଛିନ୍ନ ହୋଇଯାଏ ତ ସେହି ମେଳା ଶିଶୁ ମନରେ ଗଭୀର ରେଖାପାତ କରିଥାଏ। ମେଳା ଯିବାକୁ ଭୟ କରେ ଶିଶୁ।
1: ଖାଲି ଶିଶୁ କାହିଁକି, ଆମେ ବଡ଼ମାନେ ବି ଜୀବନ ମେଳାରେ ଯଦି କିଛି ଅଘଟଣ ଘଟେ ତ ଦୁଃଖରେ ଭାଙ୍ଗି ପଡ଼ୁ, ଜୀବନ ଦୁର୍ବିସହ ମନେ ହୁଏ। ଏ ବିରାଟ ସଂସାରରେ ନିଜକୁ ଏକଲା ଭାବି ଅସହାୟ ହୋଇ ପଡ଼ିଥାଉ।
0: ପରିବାର ପ୍ରିୟଜନଙ୍କ ଛାଡ଼ି କେହି କେବେ ଆଗକୁ ବଢ଼ି ନପାରେ। ଆମେ ସ୍ୱପ୍ନ ଦେଖିବା ଆଗକୁ ବଢ଼ିବା, କିନ୍ତୁ ଆମ ପରିବାରକୁ ନେଇ।
1: ଏହି ଭାବନାର ସହିତ ଆଜିର ଘର ଘରଣୀର ପରିସରକୁ ସ୍ୱାଗତ କରୁଛୁ। ନମସ୍କାର।

0: ରହେ ଯୋଉଟା କି ଆମର ଟାଉନ କୁ ଯିବାକୁ ପଡେ, ସେଥିପାଇଁ ମୁଁ ଟିଚର ଖୋଜିଲି। ଭଗବାନଙ୍କ ଆଶୀର୍ବାଦରୁ ମତେ ଟିଚର ବି ପାଇଲି ମୁଁ।
1: କଣ
0: ତାପରେ ଦେଖି
1: ଶିଖେଇବାକୁ ଚାହୁଁଥିଲେ ମ୍ୟାଡମ?
0: ଆଜ୍ଞା, ମୁଁ ନାଚ ଗୀତ ଡ୍ରଇଂ ସବୁ ଶିଖେଇବାକୁ ମୁଁ ଚାହୁଁଥିଲି ଛୁଆକୁ। ମୋର ମୋ ଛୁଆ ଯେତେବେଳେ ଶିଖିଲା, ମୋର ସାଇ ପଡ଼ିଶା ଆଉ 4 ଜଣ ଦେଖିଲେ, ଦେଖିକି କହିଲେ ଆମେ ବି ଛାଡ଼ିବୁ, ଆମ ଛୁଆକୁ ଛାଡ଼ିବୁ ଆଉ ଶିଖାନ୍ତୁ। ତ ସେମିତିରେ ମୋର ଆର୍ଟ କ୍ଲାସ ଷ୍ଟାର୍ଟ ହେଲା, ଡ୍ରଇଂ କ୍ଲାସ ଯୋଉଟା କି ଷ୍ଟାର୍ଟ ହେଇଛି ବହୁତ ଦିନ ହେଇଗଲାଣି। ତାପରେ କଣ ହେଇଛି, ଆ ଭିତରେ ମତେ ମୋର ଗୋଟେ କଲିଗ ଗୋଟେ କହିଲେ କି ତୁମେ ସଙ୍ଗ କ୍ଲାସ କାହିଁକି କରୁନା କହିଲେ। ଆକ୍ଚୁଆଲି ନା ମୁଁ ନଥିଲି ମାନେ ମ୍ୟାନେଜମେଣ୍ଟରେ, ସଙ୍ଗ କ୍ଲାସ କରିବା ବେଳେ କଣ ହେଲା, ଟିଚର ଆସିଲେ ସଙ୍ଗ ପାଇଁ ବି, ତାପରେ ପରେ ମୋର ଇଣ୍ଟରେଷ୍ଟ ଆହୁରି ବଢିଲା। ମୁଁ କହିଲି ନାହିଁ ତ ଗୋଟେ କିଛି ଇନଷ୍ଟିଚ୍ୟୁଟ ଗୋଟେ କରିବା କି ପିଲାଙ୍କର ଆହୁରି ବହୁତ ସୁବିଧା ହେଇପାରିବ, ସେମାନେ କେମିତି ଫ୍ୟାସିଲିଟି ପାଇପାରିବେ, ଆଉ କଣ୍ଟ୍ରାଡକ୍ସନ ମାନେ ଟିଚରକୁ ଷ୍ଟୁଡେଣ୍ଟକୁ ରହିବ, ଏଇସବୁ କ୍ଷେତ୍ରକୁ ମୁଁ ଅନୁଭୂତି କରି ମୁଁ ଏଇଟା ଷ୍ଟାର୍ଟ କରିବା ପାଇଁ ଭାବିଲି।
1: ବାହାଘର କେବେ ହେଲା ମ୍ୟାଡମ ଆପଣଙ୍କର?
0: 2009ରେ ବାହାଘର ହେଲା। ତା ବିଫୋରରୁ ମୁଁ ସ୍କୁଲ ଟିଚର ଥିଲି, ଗୋଟେ ସ୍କୁଲରେ, ମୋ ମାଙ୍କ ଘର ରାୟଗଡ଼ା, ଆଉ ମୋର ସବୁ ସ୍କୁଲ କଲେଜ ଲାଇଫ ସବୁ ମୋର ରାୟଗଡ଼ା। ମୁଁ ବାହା ହେଲି ଜୟପୁରରେ। ଜୟପୁରରେ ମୋ ହଜବେଣ୍ଡ ବି ଜଣେ ଚାର୍ଟେଡ ଆକାଉଣ୍ଟାଣ୍ଟ, ସିଏ ବାହାରେ ରହୁଥିଲୁ, ଚେନ୍ନାଇରେ ରହିଲୁ, ତାପରେ ପାରାଦୀପ ପୋର୍ଟରେ ରହିଲୁ। ତାପରେ କରୋନା ଯେତେବେଳେ ହେଇଗଲା, ଦେହ ଯେତେବେଳେ ମାନେ କରୋନା ତ ସମସ୍ତଙ୍କୁ ବହୁତ କିଛି ଶିଖେଇ ଦେଇଛି, ତା ଭିତରେ ଆମେ ଘରକୁ ଯିବା ପାଇଁ ବୋଲିକି ଠିକ କଲୁ, ଘରକୁ ଆସିଗଲୁ। ତାପରେ ମୁଁ ଦେଖିଲି କିଛି ଗୋଟେ ଷ୍ଟାର୍ଟ କରିବା କରିବା ବୋଲିକି ଠିକ କଲି।
1: ଝିଅ ପାଠପଢା ଆରମ୍ଭ କରିବା ବେଳେ ଆପଣ ଚାହିଁଲେ ଯେ
0: ଆଜ୍ଞା
1: ଖୋଲିବା ପାଇଁ,
0: ଆଜ୍ଞା
1: ହଁ,
0: ଆଜ୍ଞା,
1: ଆପଣ ନିଜେ ଡ୍ରଇଂ କରିବା କି ଗୀତ କି ନାଚ ସବୁ କରନ୍ତି ନା ନାଇଁ ସେମିତି କିଛି?
0: ହଁ, ମୋର ଅନୁଭୂତିରେ ମୁଁ ଡ୍ରଇଂ କରେ, ଆକ୍ଚୁଆଲି ଡ୍ରଇଂ ବି ଚାଲିଛି ମୋର, କ୍ଲାସ କ୍ରାଫ୍ଟ କ୍ଲାସ ବି ଚାଲିଛି। ତ ଆଉ ଟିକେ ଅଧିକ କରିବା ପାଇଁ ବୋଲି ମତେ ଗୋଟେ ଟିଚର ଖୋଜିବାକୁ ପଡିଲା, ମାନେ ଛୋଟ ଛୋଟ ଡ୍ରଇଂ ଗୁଡାକ ସବୁ ମୁଁ ଶିଖେଇ ଦିଏ।
1: ଆପଣ ଇନଷ୍ଟିଚ୍ୟୁଟ କେତେ ବର୍ଷ ହେଲା?
0: 1.5 ବର୍ଷ ହେଲାଣି ମ୍ୟାଡମ୍।
1: 1.5 ବର୍ଷ ଭିତରେ ଆପଣଙ୍କ ଇନଷ୍ଟିଚ୍ୟୁଟରେ ତାହେଲେ ବର୍ତ୍ତମାନ ଜଣେ ଡ୍ରଇଂ ଟିଚର ଜଣେ ସଙ୍ଗୀତ,
0: ହଁ ସଙ୍ଗୀତ ଟିଚର, ହଁ ଆଜ୍ଞା,
1: ଆଉ ବର୍ତ୍ତମାନ ଡ୍ୟାନ୍ସ ଟିଚର ଜଣଙ୍କୁ,
0: ହଁ ହଁ ବର୍ତ୍ତମାନ ଏବେ ଡ୍ୟାନ୍ସ ଟିଚର ଆସିଗଲେଣି, ଭେରି ସୁନ୍ ଷ୍ଟାର୍ଟ ହବ ସେ କ୍ଲାସ ବି। ହଁ,
1: କେତେ ପିଲା ଆପଣଙ୍କର ଇନଷ୍ଟିଚ୍ୟୁଟରେ ଆସୁଛନ୍ତି?
0: ବର୍ତ୍ତମାନ କୁ ତ 25ରୁ 30 ଜଣ ପିଲା ଅଛନ୍ତି ମ୍ୟାଡମ ଶିଖୁଛନ୍ତି, ହଁ ଡ୍ରଇଂ ପ୍ଲସ ସଙ୍ଗ ମିଶିକି 30 ଜଣ ପିଲା ପ୍ରାୟ ଶିଖୁଛନ୍ତି।
1: ଯୋଉମାନେ ଡ୍ରଇଂ ଶିଖୁଛନ୍ତି ସେଇମାନେ ହିଁ ସଙ୍ଗ ଶିଖୁଛନ୍ତି ନା ଅଲଗା ଅଲଗା ପିଲା?
0: ନାଇଁ ନାଇଁ ନା ନା, ଅଲଗା ଅଲଗା କେତେଟା ପିଲା ଅଛନ୍ତି, 2-4ଟା ପିଲା ତା ଭିତରେ ମିଶିକି ଶିଖୁଛନ୍ତି, ମ୍ୟାକ୍ସିମମ ପିଲା ଅଲଗା ଅଲଗା ପିଲା ହିଁ, ଅଲଗା ଅଲଗା।
1: ଇନଷ୍ଟିଚ୍ୟୁଟଟା ଖୋଲିଲେ କୋଉଠି?
0: ଆମରି ଘରେ ଲିଙ୍ଗରାଜ ନଗରରେ ଶାଶୁ ଘରେ ଆମର ରୁମ ମୋର ଅଛି, ସେ ରୁମ ଭିତରେ ମୁଁ ଷ୍ଟାର୍ଟ କଲି କ୍ଲାସଟା। ଆଉ ଗୋଟେ ବହୁତ ଖୁସିର କଥା ମ୍ୟାଡମ, ଆଉ ଯୋଉ ମୁଁ ଇନଷ୍ଟିଚ୍ୟୁଟଟା ଖୋଲିଲି, ମତେ ସମସ୍ତେ ବହୁତ ଉତ୍ସାହିତ ହେଇଛନ୍ତି, ଆଉ ମତେ ବହୁତ ପ୍ରେରଣା ବି ଦେଇଛନ୍ତି, ପ୍ୟାରେଣ୍ଟସ ମାନଙ୍କ ବିହାଫରେ ମୁଁ କହୁଛି। ଆଉ ଗୋଟେ କଥା ଏଥିରେ ନା, ମୋର 3 ବର୍ଷର ଛୁଆ ବି ଶିଖୁଛି, 48 ଇୟର୍ସର ଲେଡିସ ବି ଶିଖୁଛନ୍ତି।
1: ବହୁତ ମ୍ୟାଡମ, ଆଉ ଗୋଟେ କଥା, ଘରେ ହିଁ ଖୋଲିଲେ ପରିବାରରେ ସମସ୍ତଙ୍କର ସପୋର୍ଟ ବି ଆପଣ ପାଇଛନ୍ତି?
0: ନିଶ୍ଚୟ ନିଶ୍ଚୟ ମ୍ୟାଡମ, ନିଶ୍ଚୟ ପାଇଛି, ସପୋର୍ଟ ପାଇଛି, ମୋ ଶାଶୁ ଶ୍ୱଶୁର ନଣନ୍ଦ ଯା ଦିଅର ସ୍ୱାମୀ ସମସ୍ତଙ୍କର ସପୋର୍ଟ ରେ ପାଇଛି।
1: ଛୁଆକୁ ତ ଶିଖେଇବା ପାଇଁ ଆପଣ ଡ୍ରଇଂଟା ଆରମ୍ଭ କରିଲେ, ସେଥିରେ କେମିତି ଆପଣ ପିଲାମାନେ ଜଏନ୍ କରୁଛନ୍ତି, କେମିତି ଶିଖିବା ଆରମ୍ଭ କରୁଛନ୍ତି?
0: 3 ବର୍ଷର ଛୁଆ ବି ଅଛନ୍ତି, ତା ଭିତରେ 4-5 ଷ୍ଟାଣ୍ଡାର୍ଡ ର ମାନେ ଛୁଆମାନେ ବି ଅଛନ୍ତି, ଅଡିଟର ଝିଅ ବି ଶିଖୁଛନ୍ତି ବର୍ତ୍ତମାନ।
1: ବିଭିନ୍ନ ବୟସର ଏକାଠି ଗୋଟିଏ କ୍ଲାସରେ ବସନ୍ତି ନା ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ?
0: ନାଇଁ ନାଇଁ, ଗୋଟେ କ୍ଲାସରେ ହିଁ ବସନ୍ତି, କିନ୍ତୁ କଣ ହୁଏ, ଡ୍ରଇଂ ସାର୍ ଯୋଉ ପିଲାଙ୍କର ବୟସ ଦେଖିକି କାହାକୁ କୋଉ ପ୍ରକାର ଡ୍ରଇଂ ଦିଆଯାଏ ସାର୍ ଦେଇଦିଅନ୍ତି। ସାର୍ଙ୍କୁ ମୁଁ ଟିକେ ଗାଇଡ କରେ କି କହେ ଛୋଟ ଛୁଆଙ୍କୁ ଆପଣ ଦେଇଦିଅନ୍ତୁ, ସେଥିପାଇଁ କଣ ସୁବିଧା ମୁଁ କରୁଛି ଗୋଟେ କଥା, 3-4 ଜଣ ପିଲା ଭାବି ନିଅନ୍ତୁ, ଗୋଟେ ଷ୍ଟାଣ୍ଡାର୍ଡ 2 ର ଅଛନ୍ତି, 4ଟା ଛୁଆ ଅଛନ୍ତି, ତ ଷ୍ଟାଣ୍ଡାର୍ଡ 2, ଷ୍ଟାଣ୍ଡାର୍ଡ 3, ଷ୍ଟାଣ୍ଡାର୍ଡ 4 ମାନେ ପାଖାପାଖି ବୟସର ସେମାନଙ୍କୁ ଗୋଟେ ଗ୍ରୁପ ବନେଇ ଦେଇଛି, ତାପରେ ଆଉ ଗୋଟେ ବୟସର ଛୁଆଙ୍କୁ ଆଉ ଗୋଟେ ଗ୍ରୁପ ବନେଇ ଦେଇଛି। ହେଲେ ମୁଁ ସାର୍ଙ୍କୁ ଫାର୍ଷ୍ଟ କହିଦେଲି, ସାର୍ ଏଇ ଗ୍ରୁପକୁ ଆପଣ ଫାର୍ଷ୍ଟ ଦେଇଦିଅନ୍ତୁ ଡ୍ରଇଂଟା। ସେମାନଙ୍କୁ କଣ କରେ, ମୋର ଆଉ ଗୋଟେ ରୁମ୍ ଅଛି, ସେଠି ସେ ପିଲାଙ୍କୁ ମୁଁ ଗାଇଡ କରିଦିଏ, ସେମାନେ କରିଦିଅନ୍ତି ସେଇ ଡ୍ରଇଂ, ସାର୍ ପୁଣି ଆଉ ଗୋଟେ ଗ୍ରୁପ ର ଦିଅନ୍ତି, ସେମିତି ହେଇ ହେଇକି ସବୁ ପିଲା ଏଟେ ଟାଇମ୍ 2 ଘଣ୍ଟା ରହୁଛି ସମୟ, ସେତିକି ସମୟ ଭିତରେ ସବୁ ପ୍ରକାରର ପିଲା ଡ୍ରଇଂ ଶିଖି ନିଅନ୍ତି।
1: କୋଉ ସମୟରେ ଆପଣଙ୍କର ଇନଷ୍ଟିଚ୍ୟୁଟ ଓପନ୍ ହୁଏ?
0: ଡ୍ରଇଂ କ୍ଲାସ ହଉଛି ଶନିବାର ଦିନ।

0: ହେଲା ମାନେ ଗୋଟେ ମାସରେ 8ଟି କ୍ଲାସ ରହେ, ସେଥିରେ
1: କେବଳ
0: ନା
1: ଶନିବାର ରବିବାର ହିଁ କ୍ଲାସ କରନ୍ତି ନା ଅନ୍ୟ ବାରରେ କରୁଛନ୍ତି?
0: ନାଇଁ ନାଇଁ ଡ୍ରଇଂ କ୍ଲାସ କୁ ଶନିବାର ରବିବାର ରହିଛି, ଆଉ ମୋର ଗୀତ କ୍ଲାସ କୁ ରହିଛି ଗୁରୁବାର ଶୁକ୍ରବାର ରହିଛି କ୍ଲାସ ଟାଇମ, ଆଉ ବର୍ତ୍ତମାନ ଏବେ ଡ୍ୟାନ୍ସ କ୍ଲାସ ଷ୍ଟାର୍ଟ ହବ, ସେଇଟା ହବ ପୁଣି ମୋର ସୋମବାର ଆଉ ରବିବାର ସକାଳେ ରହିବ, ମେବି ଠିକ ହେଇନି ଟାଇମଟା।
1: ଗୀତ କ୍ଲାସ ଯୋଉ କହିଲେ ଯେ ଆପଣଙ୍କର ମାନେ ସପ୍ତାହରେ ଅନ୍ୟ ଦିନ ଶନିବାର ରବିବାର କହିଲେ ପିଲାମାନେ ସାଧାରଣତଃ ଶନିବାର ମର୍ଣ୍ଣିଂ କ୍ଲାସ ଥାଏ ଆଉ ରବିବାର ତ ଛୁଟି ଦିନ ଟାଇମ
0: ଆଜ୍ଞା
1: ଦେଇପାରୁଥିବେ, ଅନ୍ୟ
0: ଆଜ୍ଞା
1: ଦିନରେ କରିଲେ ପିଲାମାନଙ୍କର ସ୍କୁଲ କଲେଜ
0: ଆଜ୍ଞା
1: ଏଇସବୁ ଥାଏ,
0: ଆଜ୍ଞା
1: ସେସବୁକୁ ନେଇକି ଆପଣ କେମିତି ସମୟ ନିର୍ଗ୍ରହଣ କରନ୍ତି?
0: ଶନିବାର ରବିବାର ତ ହେଇଗଲା ଡ୍ରଇଂ କ୍ଲାସ କଥା, ଏଇ ଯୋଉ ମୋର ଗୀତ କ୍ଲାସ କଥା, ପ୍ରଥମେ 3ରୁ 5 ଚାଲିଥିଲା ଗୀତ କ୍ଲାସ ଟା, ତ ଦେଖିଲି ପିଲାମାନଙ୍କର ବି ଟିକେ ଅସୁବିଧା ହଉଛି, କାହିଁକି ମାନେ ଆଜିକାଲି ସ୍କୁଲରୁ ଛୁଆମାନେ ଆସିଲା ବେଳେ 2ଟା 2:30 ବାଜି ଯାଉଛି, ସେମାନେ ରିଫ୍ରେଶ ହେଲା ବେଳେ, ତ ସେଥିପାଇଁ ବର୍ତ୍ତମାନ ଏବେ କ୍ଲାସ ଟା ମୋର ଚେଞ୍ଜ ହେଇଯାଇଛି, ଟାଇମିଂ ଟା 6:30ରୁ 8 o'clock ରହୁଛି, 1.5 ଘଣ୍ଟା ସମୟ ରହୁଛି, ଯୋଉଟା କି ପିଲାମାନେ ବି ଟିକେ ରେଷ୍ଟ ସମୟରେ ରହୁଛନ୍ତି, ସେଇ ସମୟରେ ମୋର କ୍ଲାସ ଟା ଚାଲିଛି ବର୍ତ୍ତମାନ।
1: ଆପଣଙ୍କ ଇନଷ୍ଟିଚ୍ୟୁଟରେ ବିଭିନ୍ନ ସ୍କୁଲରୁ ତ ପିଲା ଯାଉଥିବେ ନା, ଗୋଟେ ସ୍କୁଲର ପିଲା ତ ଯାଉନାହାନ୍ତି?
0: ନାଇଁ ନାଇଁ ଆସୁଛନ୍ତି, ବିଭିନ୍ନ ସ୍କୁଲରୁ ପିଲା ଆସୁଛନ୍ତି।
1: ଉଭୟ ସ୍କୁଲର ପିଲାମାନଙ୍କ ଭିତରେ ସମୟଟା କେମିତି ଆପଣ ଇଏ ରଖୁଛନ୍ତି?
0: ମୋ ଇନଷ୍ଟିଚ୍ୟୁଟକୁ ଯେତେ ଛୁଆ ଆସୁଛନ୍ତି, ଆମର ଲିଙ୍ଗରାଜନଗର ଜାଭିଅରର ଛୁଆ ଆସୁଛନ୍ତି, ଆଉ ଆସୁଛନ୍ତି ବାକି ହାତୀଶାଳ ଜାଭିଅର ଛୁଆ ଆସୁଛନ୍ତି, ସେମାନଙ୍କର ସମୟ ଯେହେତୁ ଇଂଲିଶ ମିଡିୟମ, ସେମାନଙ୍କର ପାଖାପାଖି ସମୟ ମାନେ ଛୁଟି ଥାଏ, ସ୍କୁଲ ଛୁଟିଟା 3ଟା ବେଳେ ଛୁଟି ହୁଏ, ତାପରେ ସେମାନଙ୍କର ଟ୍ୟୁସନ ସମୟ ରହେ, ବୁଝେ ଫାର୍ଷ୍ଟ କଣ ସେମାନଙ୍କର ଟ୍ୟୁସନ ସମୟ, କ୍ଲାସଟା ଟାଇମିଂ ସେମାନେ ପାଇପାରିବେ ନା ନାହିଁ କଣ, ସେସବୁକୁ ଦେଖିକି 6:30ରୁ 8 o'clock ଠିକ କରିଛି ଗୀତ କ୍ଲାସ ପାଇଁ। ଡ୍ରଇଂ କ୍ଲାସ ତ 3ଟାରୁ 5ଟା, ପିଲା ବି ବହୁତ ଖୁସିରେ ବି ଆସୁଛନ୍ତି, ବହୁତ ଖୁସିରେ ବି ପିଲା କରୁଛନ୍ତି, ତା ସାଥିରେ ଖେଳ ମଧ୍ୟ ଖେଳୁଛନ୍ତି, ମଧ୍ୟ ଫିଜିକାଲ ଏକ୍ସରସାଇଜ ବି ସେମାନଙ୍କର ହେଇଯାଉଛି।

0: ଓପେନ କଲେ ଆପଣ ଇନଷ୍ଟିଚ୍ୟୁଟ ସେତେବେଳେ ତ ବହୁତ ପରିଶ୍ରମ କରିବାକୁ ପଡିଥିବ ତା ପାଇଁ ପରିଶ୍ରମ ଯେତିକି ଆର୍ଥିକ ସ୍ଥିତି ମଧ୍ୟ ସେଇଭଳି ଭାବରେ ତାକୁ ସଜାଡିବାକୁ ପଡିଥିବ କେମିତି ମ୍ୟାନେଜ କଲେ ସବୁ
1: ଫାର୍ଷ୍ଟରେ ମୁଁ ଯେତେବେଳେ ଇନଷ୍ଟିଚ୍ୟୁଟ କରିବା ପାଇଁ ଠିକ କଲି ମୋ ବନ୍ଧୁ ଜଣେ ମତେ ଫାର୍ଷ୍ଟ ଆଇଡିଆ ଦେଲେ ଆମର ଜାବିଆର ଯୋଉ ପ୍ରିନ୍ସିପାଲ ଅଛନ୍ତି ସିଏ ମତେ କହିଲେ କି ଏମିତି ଏମିତି ତମେ ମାନେ ଏଇ ଦିନରେ ରଖ କ୍ଲାସ ଗ୍ରୁପ ତିଆରି କରିବ ଏଇସବୁ ଗୁଡାକ ଦେଲେ ନିଜେ ବି ମୋର ବି କିଛି ଆଇଡିଆ ଥିଲା ମଧ୍ୟ ଆଗରେ ମୁଁ ବି ଯେହେତୁ ଗୋଟେ ଟିଚର ଥିଲି ଫାଇନାନ୍ସିଆଲ କଥାରେ ମୁଁ କଣ କଲି ବାବାଙ୍କୁ ମାନେ ଶ୍ୱଶୁରଙ୍କୁ କହିଲି ସିଏ ମତେ କିଛି ପଇସା ଦେଲେ ଆଉ ସେଥିରୁ ମୁଁ ଷ୍ଟାର୍ଟ କଲି ଯୋଉଟାକି ଏଡ୍ ଦେବାକୁ ପଡିଲା ମତେ ମୋର ବାହାରେ ପୋଷ୍ଟର ଦେଲି ମୋ ଘର କାନ୍ଥରେ ପୋଷ୍ଟର ଦେଲି ପୁଣି ଆଉ ଅନ୍ୟ ଜାଗା ଗୁଡାକରେ ବି ପୋଷ୍ଟର ଦେଲି ସେଥିରେ ମତେ କିଛି ପଇସା ଖର୍ଚ୍ଚ କରିବାକୁ ପଡିଲା ପାଇଁ ଆଡଭର୍ଟାଇଜ କରିବା ପାଇଁ ଆଉ ମୋର ସଙ୍ଗୀତ କ୍ଲାସ ପାଇଁ ମଧ୍ୟ ମୋର ଇନ୍ଷ୍ଟ୍ରୁମେଣ୍ଟ କିଣିବାକୁ ପଡିଲା ସେଇଟା ବି ମୁଁ କିଣିଲି ଆଉ ମୋର ତ ଆଗରୁ ମାନେ ଫାଇନାନ୍ସିଆଲ ମାନେ ଆମର ଘର ଅଛି ତଳେ ମୋର ଘରେ ରୁମ୍ ଆଭେଲେବୁଲ ଥିଲା ଆଗରୁ ସେଥିରେ ମୁଁ ମୋର ଇନଷ୍ଟ୍ରୁମେଣ୍ଟ ଷ୍ଟାର୍ଟ କରିଦେଲି ଆଉ
0: ଇନଷ୍ଟ୍ରୁମେଣ୍ଟ କଣ ସବୁ ରଖିଛନ୍ତି
1: ଇନଷ୍ଟ୍ରୁମେ�୍ଟ କହିଲେ ମୋର ତ ବର୍ତ୍ତମାନ ଅଛି ହାରମୋନିୟମ ଅଛି କ୍ୟାସିଓ ଅଛି ବର୍ତ୍ତମାନ ଏତିକି ରଖିଛି ଇନଷ୍ଟ୍ରୁମେଣ୍ଟ ଫ୍ୟୁଚରରେ ଆହୁରି କିଛି ରଖିବାକୁ ବହୁତ ପ୍ଲାନିଂ ବି ଅଛି
0: ସଙ୍ଗୀତ ଶିଖିବା ବେଳେ ତ ମାନେ ବାଦ୍ୟଯନ୍ତ୍ର ନିହାତି ଦରକାର ହଉଛି ହାରମୋନିୟମ ଶିଖିବା ପାଇଁ ପିଲାମାନଙ୍କର ଆଗ୍ରହ ଆସୁଛି ନା ନାହିଁ
1: କମ୍ପାରେଟିଭଲି କହିଲେ ଡ୍ରଇଂ କ୍ଲାସ ଠୁ ଟିକେ କମ ରହୁଛି କାହିଁକି ମାନେ ଗୀତ ଗୋଟେ ହଉଛି ସାଧନା ଯୋଉଟା କି ସେଟା ନିଜେ ହିଁ କରିବାକୁ ପଡିବ ପିଲାଙ୍କୁ ଆଉ ବହୁତ ପ୍ୟାସନ୍ସ ଦରକାର ସେ ଗୀତ କ୍ଲାସରେ ବି ଅଛନ୍ତି ଆଉ ଦୁଇଟା ଲେଡିଜ ବି ଅଛନ୍ତି ଶିଖୁଛନ୍ତି ଗୀତ ତ ପିଲାମାନେ ଶିଖୁଛନ୍ତି ଅଟୋମେଟିକ ସାର୍ ବି ଭଲ ସାର୍ ବି ଅଛନ୍ତି ସେ ବି ପିଲାଙ୍କୁ ମଜା କରିକି ଶିଖଉଛନ୍ତି
0: ସଙ୍ଗୀତ ଶିକ୍ଷକ ଯେ ସେ ତ ନିଜେ ହାରମୋନିୟମ ବଜାଉଥିବେ କ୍ୟାସିଓ କହିଲେ କ୍ୟାସିଓଟାକୁ ପୁଣି ବଜେଇବା ପାଇଁ ଜଣେ ରହୁଥିବେ ନା
1: ଆଜ୍ଞା ଆଜ୍ଞା ଫାର୍ଷ୍ଟ ହେଲା ସେମାନଙ୍କର ମାନୁଆଲି ଆମର ହାରମୋନିୟମ ଶିଖିବାକୁ ପଡେ ହାରମୋନିୟମ ରେ ଶିଖେଇଲା ପରେ ଯାଇକି ସେମାନେ ଯେକୌଣସି ଇନଷ୍ଟ୍ରୁମେଣ୍ଟ ବଜେଇ ପାରିବେ ଏବେ ତ ମୋବାଇଲ ରେ ତ ବହୁତ ଗୁଡାଏ ସୁବିଧା ଅଛି ଏବେ ଯୋଉ ତାମ୍ପ୍ରା ଯୋଉ ଶିଖନ୍ତି ସେଥିରେ ଶିଖୁଛନ୍ତି ଛୁଆମାନେ ସେଠାରେ ଫାର୍ଷ୍ଟ ଆମର କେତେଟା ଷ୍ଟାର୍ଟ ହୁଏ ମାନେ ଓମ୍ ଯେମିତି ଆମେ ଗୀତ କ୍ଲାସରେ ଯୋଉ କଣ୍ଠ ଆମର ଠିକ ହବା ପାଇଁ ହୁଏ ସେଥିରେ ଷ୍ଟାର୍ଟ ହୁଏ ତାପରେ ଯାଇ ଆମର ହାରମୋନିୟମ ରେ ସାର୍ ବଜାନ୍ତି

0: ପିଲାଙ୍କୁ ବି ଶିଖାନ୍ତି ହାରମୋନିୟମ ଡ୍ରାଇଭିଂଟା ପିଲା ବି ଶିଖୁଛନ୍ତି।
1: ଗୋଟେ ଇନଷ୍ଟିଚ୍ୟୁଟ୍ ଖୋଲିବା ଆଗରୁ ଆହୁରି କିଛି ଅଫିସିଆଲ କାଗଜପତ୍ର ମଧ୍ୟ ସେଟଅପ୍ କରିବାକୁ ପଡିଥାଏ।
0: ଆଜ୍ଞା ଆଜ୍ଞା,
1: ତ ସେଇ ଦିଗର ଦାୟିତ୍ୱ କେମିତି ଆପଣ
0: ଆପଣ ବଢିଆ କ୍ୱେଶ୍ଚିନ୍ ଟେ ପଚାରିଲେ। ବର୍ତ୍ତମାନ ଯାଏ ଏବେ ଯେତିକି ଛୁଆ ଅଛନ୍ତି ସେମାନଙ୍କ ଭିତରେ ଯେକୌଣସି ଆମ ଜୟପୁର ଭିତରେ ଆମର ମ୍ୟୁନିସିପାଲିଟିରେ ହଉ ପର୍ବର ହଉ ଯେତେ କିଛି ପ୍ରୋଗ୍ରାମ ଆସେ ମୋର ଏଇ ଭିତରେ ମୁଁ ମୋର ସବୁ ସାଙ୍ଗ ଖୋଜିଛି, ତା ଭିତରେ ମୁଁ ଗ୍ରୁପ ବି ଖୋଜିଛି, ତା ଭିତରେ ସମସ୍ତଙ୍କ ସାଥିରେ କଣ୍ଟାକ୍ଟ କରିକି ମୁଁ ମୋର ଯୋଉଠି ବି ମାନେ ପ୍ରୋଗ୍ରାମ ହୁଏ ଫାର୍ଷ୍ଟ ମାନେ ଆମର ଡ୍ରଇଂ କ୍ଲାସ ହଉ କିମ୍ବା ସଙ୍ଗର ହଉ ପ୍ରୋଗ୍ରାମ ହୁଏ ମୁଁ ସେମାନଙ୍କ ସାଥିରେ କଣ୍ଟାକ୍ଟ କରିକି ପିଲାଙ୍କୁ ମୋର ସବୁ ପ୍ରୋଗ୍ରାମ ମୁଁ ଛାଡେ। ଏବେ ତ ନୂଆ ଖୋଲିଛି ଟିକେ ସମୟ ଲାଗିବ, ତା ପାଇଁ ବି ମୋର ଯୋଜନା ଚାଲିଛି ମାନେ ଆମର ଅଫିସିଆଲି କାଗଜପତ୍ର ପାଇଁ ମଧ୍ୟ ଚାଲିଛି, ସାର୍ଟିଫିକେଟ ପାଇଁ ବି ବ୍ୟବସ୍ଥା ଚାଲିଛି।
1: ଏଇ ଯୋଉ ପିଲାମାନେ ଶିଖନ୍ତି ସେଥିପାଇଁ କିଛି ଛମାସିଆ କି ବାର୍ଷିକ କି ଏମିତି କିଛି ପରୀକ୍ଷା ବି ଅଛି କି?
0: ବାର୍ଷିକ ପରୀକ୍ଷା ବି ଅଛି, ପରୀକ୍ଷା ବି ଦେବେ, ତା ସାଥିରେ ସାର୍ଟିଫିକେଟ ବି ପାଇବେ, ତାର ବ୍ୟବସ୍ଥା ବି ଅଛି ମ୍ୟାଡମ। ଆଉ ତ ଏଇ ଯୋଉ ମଝିରେ ମଝିରେ ଯୋଉ ପ୍ରୋଗ୍ରାମ ଯାକ ହୁଏ କମ୍ପିଟିସନ ଗୁଡାକ ହୁଏ ସେଥିରେ ବି ପିଲାମାନେ ଯାଆନ୍ତି ମୋର ଇନଷ୍ଟିଚ୍ୟୁଟର ପିଲା ଗୁଡାକ।
1: ଆପଣ ଏଇ ଯୋଉ ଡ୍ରଇଂ ଗୀତ ଏବଂ ଡ୍ୟାନ୍ସ କ୍ଲାସ କରିବା ପାଇଁ ଚାହିଁଲେ
0: ଆଜ୍ଞା
1: ଏଇ ତିନୋଟି ଯାକ ଆମ ପିଲାଙ୍କ ଉପରେ କଣ ପ୍ରଭାବ ପକେଇଥାଏ?
0: ଏଇ ଯୋଉ ଆମର ଆର୍ଟ ସଙ୍ଗ ଆଣ୍ଡ ଡ୍ୟାନ୍ସ ରେ ଛୁଆଙ୍କ ଉପରେ ବହୁତ କିଛି ପ୍ରଭାବ ପକେଇଥାଏ ମ୍ୟାଡମ। ଫାର୍ଷ୍ଟ ହେଲା ଆର୍ଟ କରିବା ମାନେ ଛୁଆଙ୍କୁ ନା ଫାର୍ଷ୍ଟ କନସେନଟ୍ରେସନ ବସିବାକୁ ପଡିବ। ଧରନ୍ତୁ ଗୋଟେ ଟାସ୍କ ଦଉଛି ଛୁଆଙ୍କୁ, କହୁଛି ଆମେ ଗୋଟେ ବାଇଗଣ ଚିତ୍ର ବନାଅ, କହିଲେ ସେମାନେ ଛୁଆମାନେ କଣ କରନ୍ତି ବାଇଗଣ ମାନେ କେମିତି ଥାଏ, କୋଉ କଲର ଥାଏ, କୋଉ ସେପରେ ଥାଏ, ଏଗୁଡା ସବୁ ଯୋଉ ଭାବିକି କରନ୍ତି ସେ ଯୋଉ ଭାବନ୍ତି ଛୁଆମାନଙ୍କ ଭିତରେ। ଆଜିକାଲି ହେଲା ଇଣ୍ଟରନେଟ ଯୋଗ, ମୋବାଇଲ ଯୋଗ, ଯୋଉଟାକି ଛୁଆମାନେ କଣ ଖାଉଛନ୍ତି କଣ ନାହିଁ ସେମାନେ ବି ଇଭେନ୍ ଜାଣୁନାହାନ୍ତି, ମୋବାଇଲ ଫୋବାଇଲ ଦେଖିକି ଜାଣିପାରୁନାହାନ୍ତି। ସେ ଜାଗାରେ କଣ ଆମେ ଛୋଟ ଥିଲା ବେଳେ ଆମେ ସବୁ ଦେଖୁଥିଲୁ, ଆମ ବେଳକୁ ମୋବାଇଲ ନଥିଲା କି ଇଣ୍ଟରନେଟ ନଥିଲା, ଆମେ ଯେତେବେଳେ ଛୋଟ ଥିଲୁ ସବୁ ଦେଖିକି ଆମେ ଶିଖିପାରୁଥିଲୁ।

0: କିନ୍ତୁ ଆଜିକାଲି ତ ସବୁ ଗୋଟେ ଗୋଟେ ଛୁଆ, ତା ସାଥିରେ ପିଲା ବି କିଛି ଦେଖିବାକୁ ବି ଚାହୁଁନାହାନ୍ତି, ଆଡଭାନ୍ସ ଯୁଗର ଛୁଆ ତ, ସେଥିପାଇଁ ବୋଲି ଖାଲି ମାନେ ଇଣ୍ଟରନେଟରେ ମୋବାଇଲରେ ରହୁଛନ୍ତି। ତ ସେଇ ଜାଗାରେ କଣ ହଉଛି, ଆମର ଆର୍ଟଟା ବହୁତ ସାହାଯ୍ୟ କରୁଛି ଛୁଆଙ୍କୁ, କାହିଁକି ମାନେ ସେ ଜାଗାରେ ଗୋଟେ ସିନେରି କଲାବେଳେ ସିନେରିଟା କେମିତି ଥିବ, ସାର୍ ବି କୁହନ୍ତି, ମୁଁ ବି ଥରେ ଥରେ କୁହେ କ୍ଲାସରେ, ପାହାଡ଼ ଥିବ, ଦୁଇଟା ପାହାଡ଼ ମଧ୍ୟରେ ସୂର୍ଯ୍ୟ ଉଦୟ ହଉଥିବେ, ନଡ଼ିଆ ଗଛ ଥିବ, ନହେଲେ ସନ୍ସେଟ ଭିୟୁଟା, ଏଗୁଡାକ ସବୁ କଣ ପିଲାଙ୍କୁ ଭାବିବାକୁ ପଡେ। ତ ସେମାନଙ୍କର ମାଇଣ୍ଡ ସେପଟେ ଯାଏ, ସେଥିରେ ସବୁ ସେମାନଙ୍କର ବ୍ରେନ୍ ଡେଭଲପ କରେ, ସେଇଟା ଗୋଟେ କଥା। ଆଉ ସେକେଣ୍ଡ କଥା ହେଲା, ଆମର ସ୍କୁଲରେ ଯୋଉ ଆଜିକାଲି ଡ୍ରଇଂ ଗୁଡାକ ଆସୁଛି, ସେଥିପାଇଁ ବି ସେମାନଙ୍କର ସାହାଯ୍ୟ ହୁଏ, ଯୋଉଟାକି ଆମର ଆର୍ଟ କ୍ଲାସରେ ସେଇଟା ହେଇପାରୁଛି, ସେଇଟା ଗୋଟେ ବହୁତ ବଡ କଥା। ଆଉ ଗୋଟିଏ କଥା ହେଲା ଆମର ସଙ୍ଗ କ୍ଲାସର କଥା, ସଙ୍ଗ କ୍ଲାସରେ ପିଲାମାନଙ୍କର ଟୋନ୍ଟା ଫାଷ୍ଟ ସେମାନଙ୍କୁ କନ୍ସେଣ୍ଟ୍ରେସନ ଆସେ, ସେମାନେ କେମିତି ଓମ୍ କହିବା ଶିଖିବେ, ତାଦ୍ୱାରା ସେମାନଙ୍କର ମାନେ ଆଧ୍ୟାତ୍ମିକ ଭାବନା ବି ଟିକେ ଆସେ। ଆଉ ଯୋଉ ଗୀତ ବି ଶିଖୁଛନ୍ତି ଛୁଆ ଗୁଡାକ, ନୋ ଡାଉଟ୍ ମଡର୍ନ ଗୀତ ଗାଆନ୍ତୁ, କିନ୍ତୁ ସେମାନଙ୍କର ଫାଷ୍ଟ ଯୋଉ ଆଧ୍ୟାତ୍ମିକ ଭାବନାରେ ଗୋଟେ ଭଜନ ଗାଇବେ, ଗୋଟେ ଠାକୁରଙ୍କର ଗୀତ ଗୋଟେ ଗାଇବେ, ସେଥିରେ ଯୋଉ ସେମାନଙ୍କର ଯୋଉ ବ୍ରେନ୍ ଡେଭଲପ ହୁଏ, ସେମାନଙ୍କର କନ୍ସେଣ୍ଟ୍ରେସନ ଆସେ, ସେଇଟା ଛୁଆଙ୍କ ପାଇଁ ବହୁତ ସାହାଯ୍ୟ କରେ, କରିବ ମଧ୍ୟ ଫ୍ୟୁଚରରେ। ଆଉ ଫିଜିକାଲି ଡ୍ୟାନ୍ସ ମାନେ ଆମର ପିଲାଙ୍କ ପାଇଁ ଫିଜିକାଲ ଏକ୍ସରସାଇଜ ହବ, ବହୁତ ଭଲ, ସେଇଟା ହିଁ ମ୍ୟାଡମ।
1: ଆପଣ ଯେତେବେଳେ ଆପଣଙ୍କ ସ୍ୱପ୍ନକୁ ସାକାର କରିବାକୁ ପ୍ରୟାସ କରୁଛନ୍ତି, ଆପଣ ସେଥିରେ ସାଟିସ୍ଫାଇ ଅଛନ୍ତି?
0: ଦେଖନ୍ତୁ ମ୍ୟାଡମ, ମୁଁ ଗୋଟେ କଥା କହିବି, ମୋର ତ ସ୍ୱପ୍ନ ବହୁତ କିଛି ଅଛି, କିନ୍ତୁ ମୋର ଗୋଟେ ବହୁତ ଜିଜ୍ଞାସା, ମୋର ଗୋଟେ କିଛି କରିବାର ଅଛି, ମୁଁ ନିଜେ ଗୋଟେ କିଛି କରିବି ବୋଲି ମୋର ବହୁତ ଇଚ୍ଛା। ସେଥିରେ ନା ମୋର ଶାଶୁଙ୍କ ଘର ମତେ ବହୁତ ସପୋର୍ଟ କରିଛନ୍ତି, ତା ସାଥିରେ ମୁଁ ବି ଚାଲିଛି।

0: ଆଉ ବି କିଛି କିଛି ଜ୍ଞାନ ପାଇବା। ଦେଖନ୍ତୁ ମୋର ଗୀତ କ୍ଲାସ ଚାଲିଲା, ଗୀତ କ୍ଲାସ ଚାଲିଲା ବେଳେ ମଝିରେ ଟିକେ କମିଗଲା, ସେ ସମୟରେ ମୋ ହଜବେଣ୍ଡ, ମୋ ଶ୍ୱଶୁର, ମୋ ନଣନ୍ଦ ସବୁ ମୋତେ ସପୋର୍ଟ ଦେଇଛନ୍ତି କେମିତି କଲେ ଇନଷ୍ଟିଚ୍ୟୁଟଟା ଭଲ ଚାଲିବ, କୋଉଠି ଡ୍ରବ୍ୟାକ୍ ଟା ରହୁଛି, ସେଥିପାଇଁ ମଧ୍ୟ ମୋର ସପୋର୍ଟ କରିଛନ୍ତି, ଘରେ ସଜେଷ୍ଟ କରିଛନ୍ତି। ଫ୍ୟୁଚରରେ ମଧ୍ୟ ମୋତେ ଆଉ ଟିକେ ଅଧିକ କରିବା ପାଇଁ ବହୁତ ଇଚ୍ଛା, ଯେମିତିକି ଏବେ ଆମର କଳାନିକେତନ ଭଳି ଗୋଟେ ଭଲ ଇନଷ୍ଟିଚ୍ୟୁଟ କରିବାରେ ମୋର ବହୁତ ସ୍ୱପ୍ନ ରହିଛି।
1: ବାପାଙ୍କର ଆପଣଙ୍କର ଏଇ କାର୍ଯ୍ୟରେ କେତେ ଦୂର ସପୋର୍ଟ କରନ୍ତି?
0: ହଁ, ମୋ ବାପାଙ୍କ ଘର ବି ସପୋର୍ଟ କରୁଛନ୍ତି, ମୋ ମା ତ ବହୁତ ମାନେ ବହୁତ ଖୁସି ହେଇଯାଇଛନ୍ତି, ଯାହା ହଉ ତୁ ଗୋଟେ କିଛି କର, ବଢିଆ। ସମସ୍ତେ କିଛି ଗୋଟେ କରିବା ଦରକାର, ଘରେ ବସିଲେ କଣ ହବ, କିଛି ପାଇବାନି। ଆମେ କିଛି ଗୋଟେ ଜିନିଷ କରିଲେ ଫାର୍ଷ୍ଟ ହେଲା ନିଜକୁ ଗୋଟେ ଖୁସି ଲାଗିବ, ପୁଣି ତା ଭିତରେ ଅର୍ନିଂ ଟା ବି ଦରକାର। ଝିଅମାନଙ୍କର ଆଜିକାଲି ତ ସମସ୍ତେ ସର୍ଭିସ କରୁଛନ୍ତି, ସମସ୍ତେ ଜବ୍ ହୋଲ୍ଡର, ସେମିତି କିଛି ଗୋଟେ କରିବା, ତା ଭିତରେ ବି ଖୁସି ଅଛି। ଯେତେ ଜଣ ଆସୁଛନ୍ତି ଘରକୁ ବହୁତ ଖୁସି ହେଇଯାଉଛନ୍ତି ମୋ ଉପରେ, ମତେ କହୁଛନ୍ତି ଯାହା ହଉ ବଢିଆ ଗୋଟେ ଡିସିସନ ନେଲ, ବଢିଆ କାମ କଲ, କଣ ଦରକାର ହେଲେ ଆମକୁ କୁହ, ଆମେ ତୁମକୁ ସାହାଯ୍ୟ କରିବୁ କହୁଛନ୍ତି।
1: ଘର, ପରିବାର, ସ୍ୱାମୀ, ସନ୍ତାନ ଆଉ ତା ସହିତ ଇନଷ୍ଟିଚ୍ୟୁଟ, ଏ ସବୁକୁ କେମିତି ଆପଣ ମ୍ୟାନେଜ କରନ୍ତି?
0: ବହୁତ ସୁନ୍ଦର ଭାବରେ ସାଇମଲ୍ଟେନିୟସଲି ମୁଁ ମ୍ୟାନେଜ କରିକି ଚାଲୁଛି, ସକାଳୁ ଉଠିବାଠୁ ରାତି ଶୋଇବା ପର୍ଯ୍ୟନ୍ତ। ମୁଁ ମୋ ଯା ସବୁ ମିଶିକି ଅଛୁ ନା, ଆମେ ଗୋଟେ ପରିବାରର ଅଛୁ, ଯେହେତୁ ସିଏ ବି ସାହାଯ୍ୟ କରେ, ସିଏ ବି ରୋଷେଇବାସ କରେ, ମୁଁ ବି ରୋଷେଇବାସ କରେ, ଆମେ ମିଳିମିଶିକି ପୁରା ରହୁଛୁ। ଗୋଟେ କଥା କହି ରଖୁଛି, ବହୁତ ଜିଜ୍ଞାସା କି ଛୁଆମାନେ କିଛି ଗୋଟେ ଶିଖନ୍ତୁ, କିଛି ଗୋଟେ ଏକ୍ସଟ୍ରା ଜାଣନ୍ତୁ, ଆମ ଏରିଆର ପିଲା କାହିଁକି ଶିଖିବେନି? ତ ସେମାନେ ଦେଖନ୍ତୁ ମୋ ଭଳିଆ ବି କେତେ ପ୍ୟାରେଣ୍ଟସ ବି ଅଛନ୍ତି ଯୋଉମାନେ କି ବାହାରେ ଯାଇକି ଆମର ଡିପେଣ୍ଡ କରିବାକୁ ପଡୁଛି ଟାଉନ ଉପରେ, ତ ପିଲା ଯିବେ ପୁଣି ଆଣିବେ, ପୁଣି ଲେଡିସ ମାନେ ବି ସବୁ ଜାଗାରେ ଆଭେଲେବଲ ହେଇପାରୁନି। ମାନେ ଇଭେନ ମୋ ଇନଷ୍ଟିଚ୍ୟୁଟକୁ ବି କେତେ ଲେଡିସ ବି ଆସୁଛନ୍ତି, ମାନେ ମା ମାନେ ପ୍ୟାରେଣ୍ଟସ ମାନେ କହୁଛନ୍ତି ମ୍ୟାଡମ ବହୁତ ଭଲ ହେଲା, ଆମେ ଟାଉନରେ ହେଲେ ନବା ଆଣିବା ଆମକୁ ଅସୁବିଧା ହଉଛି, ଆପଣ ଖୋଲିଲେ ବହୁତ ଭଲ ହେଲା, କି ଆମେ ଚାଲି ଚାଲି ଆସିକି ଛୁଆଟାକୁ ଛାଡିକି ପଳେଇ ଯାଉଛୁ। କେତେ ଜଣ ଖୁସି ହଉଛନ୍ତି, ମୁଁ ଭାବୁଛି ଗୋଟେ ଭଗବାନଙ୍କର ବ୍ଲେସିଂ ବୋଧେ ମୋ ଉପରେ ଅଛି।
1: ନାଚ କଥା କହୁଥିଲି, ନାଚ ବି କରନ୍ତି ନା କଣ? ସାନ ବେଳେ ନାଚ କରୁଥିଲେ?
0: ନାଇଁ ମୁଁ ତ ନାଚ କରୁନି, କିନ୍ତୁ ମୋର ବହୁତ ଇଣ୍ଟରେଷ୍ଟ କରିବା ପାଇଁ।
1: ପିଲାଙ୍କୁ ଯେତେବେଳେ ଶିଖେଇବେ ଆପଣଙ୍କୁ ନିଜକୁ ବି ଶିଖେଇବା ପାଇଁ ଇଚ୍ଛା ନା କେବଳ ପିଲାଙ୍କୁ ଶିଖେଇବା ପାଇଁ?
0: ନାଇଁ ନାଇଁ ମୋର ବି ବହୁତ ଇଚ୍ଛା ନାଚ ଶିଖେଇବା ପାଇଁ, ଛୁଆଙ୍କୁ ଶିଖେଇବା ପାଇଁ ବହୁତ ଇଚ୍ଛା। ଆଜିକାଲି ଯେମିତି ଯୋଉ ମୋବାଇଲ ଦୁନିଆରେ ଯୋଉ ଛୁଆ ଗୁଡାକ ରହୁଛନ୍ତି, ମୋବାଇଲ ଦୁନିଆ ଠୁ କିଛି ବାହାରନ୍ତୁ ଛୁଆ ଗୁଡାକ, ସେଥିପାଇଁ ବୋଲିକି ମୋର ବହୁତ ପ୍ରୟାସ। ଆର୍ଟ କ୍ଲାସ ଆଉ ସଙ୍ଗ କ୍ଲାସ ଆଉ ଡ୍ୟାନ୍ସ କ୍ଲାସ ଏଇ ତିନୋଟି ଭିତରେ କାହିଁକି ମୁଁ ମାନେ ବହୁତ ଇଣ୍ଟରେଷ୍ଟ ହେଲି ବେଳେ ବେଳେ ନା, ମୁଁ ବି ପରିବେଶ ଉପରେ ବି ବହୁତ କଥା ଧ୍ୟାନ ରଖେ, ଯେମିତିକି ମାନେ ଆମର ସ୍ୱଚ୍ଛତା ଉପରେ, ଆମର ପଲିଥିନ କଥା ଗୋଟେ ରହିଲା, ଆମର ଚିରା କପଡା ଗୁଡାକ ରହିଲା, ସେଗୁଡାକର କେମିତି ରିୟୁଟିଲାଇଜ ହେଇପାରିବ, ସେଥିପାଇଁ ମଧ୍ୟ ମୁଁ ଅନେକ ପ୍ରୟାସ ବି ରଖିଛି। ଇଭେନ ମୁଁ କେବେ ବି ଦୋକାନ ବଜାର ଗଲେ ବି କେବେ ପଲିଥିନ ମୁଁ ଆଣେନି ଘରକୁ, ମୁଁ ଯଦି ବ୍ୟାଗ ନେଇଥାଏ ଧରିକି ପଳେଇ ଆସେ। ମାନେ ଭିଜନ ଯୋଉଟା ମୁଁ ମୋର କହୁଛି, ପିଲାମାନେ ଆଜିକାଲି ଦେଖିଲି 90-95-98% ପିଲା କେବଳ ମୋବାଇଲରେ ହିଁ ଦେଖିକି ରହୁଛନ୍ତି, ରିଲ ଦେଖି ଦେଖି ପିଲାମାନେ ଭଲ ଜିନିଷ ଶିଖିବାଠୁ ଖରାପ ଜିନିଷ ବହୁତ କିଛି ଶିଖି ଯାଉଛନ୍ତି, ଆଉ ଯୋଉଟା କି ଘରେ ପରିବାରରେ ବଡମାନଙ୍କ କଥା କହିବାରେ କୌଣସିଥିରେ ପିଲାଙ୍କର ମାନେ ବ୍ରେନ୍ଟା ଅଧିକ ହେଇଯାଉଛି କିନ୍ତୁ ଫିଜିକାଲି ୱାର୍କଟା କମିଯାଉଛି। ସେଥିପାଇଁ ମୋର ଗୋଟେ ବହୁତ ବଡ ପ୍ରୟାସ କି କିଛି ଗୋଟେ ପିଲା ଶିଖନ୍ତୁ, ମାନେ ମୋବାଇଲ ଠୁ ବାହାରନ୍ତୁ, ସେଥିପାଇଁ ବୋଲିକି ମୁଁ ମୋର ଇନଷ୍ଟିଚ୍ୟୁଟ ଷ୍ଟାର୍ଟ କଲି, ଯୋଉଥିରେ କି ପିଲାଙ୍କର କନସେନ୍ଟ୍ରେସନ, ପିଲାମାନେ ଆଜିକାଲି କଥା କହିଲେ ଚିଡ଼ ଚିଡ଼ ହଉଛନ୍ତି, ତ ସେଥିପାଇଁ ବୋଲି ସେମାନଙ୍କୁ ଗୋଟେ ସେଇ ଦୁନିଆରୁ କିଛି ତ ସମୟ ହେଲେ ଆମେ ବାହାରକୁ ଆଣିପାରିବା, ପୁରା ନ ଦେଇପାରିଲେ ବି
1: ବହୁତ ସୁନ୍ଦର ପ୍ରୟାସ। ମ୍ୟାଡମ ବର୍ତ୍ତମାନ ଆସିବ ଆମର ଆର୍ଥିକ ସ୍ଥିତି କଥା, ଏଇଥିରୁ ଆପଣଙ୍କୁ କେତେ ଇନକମ୍ ହୁଏ, କେମିତି ଆପଣଙ୍କ ପରିବାର ଚଳେଇବାରେ ବା ଆପଣଙ୍କର ନିଜସ୍ୱ ଖର୍ଚ୍ଚ କରିବାରେ ଏହା ସହାୟକ ହୁଏ କି?
0: ଆଜ୍ଞା ହୁଏ, ସହାୟକ ହୁଏ ଭଗବାନଙ୍କ ଆଶୀର୍ବାଦରୁ। ମୁଁ ଘର ପାଇଁ ମାନେ ଆର୍ଥିକ ମତେ ସପୋର୍ଟ କରିବାକୁ ପଡୁନି ଟିଲ୍ ନାଉ, ମୋର ଇନଷ୍ଟିଚ୍ୟୁଟରୁ ଯାହା ଆସେ ମୁଁ ସେଥିରେ ହିଁ, ଦେଖନ୍ତୁ ମଝିରେ ମଝିରେ ନା ମତେ କ୍ଲାସ ଭିତରେ ବି କମ୍ପିଟିସନ କରିବାକୁ ପଡୁଛି, ତ ସେଥିପାଇଁ ବୋଲିକି ସେମାନଙ୍କୁ ବି ଗିଫ୍ଟ ଦିଏ ମଝି ମଝିରେ, ପ୍ରାଇଜ ବି ଦିଏ ସେମାନଙ୍କୁ, ବେଳେବେଳେ ହ୍ୟାଣ୍ଡ ରାଇଟିଂ ଏକ୍ସାମ ବି କରେ, ବେଳେବେଳେ ଗୀତର ବି ମାନେ ଆମର ଅଳଙ୍କାର ହଉଛି ତା ଉପରେ ବି ଏକ୍ସାମ ଚାଲେ, ସେଇ ଭିତରେ ମତେ କିଛି କିଛି କରିବାକୁ ପଡେ, ଗିଫ୍ଟ କରିବାକୁ ପଡେ ଯୋଉଟାକି ପିଲାମାନଙ୍କର ଇଣ୍ଟରେଷ୍ଟ କରେ, ସେଥିରେ ମୋର ଇନଷ୍ଟିଚ୍ୟୁଟ ପଇସାକୁ ନେଇକି ମୁଁ ସେଗୁଡାକ ସବୁ ପ୍ରୋଭାଇଡ କରେ। ଆଉ ରହିଲା ମାନେ ଆର୍ଥିକ ସାହାଯ୍ୟ, ମାନେ ବର୍ତ୍ତମାନ ମୋର ଷ୍ଟାର୍ଟିଂ ଷ୍ଟେଜ, ଲର୍ନିଂ ଷ୍ଟେଜ୍ ଅଛି, ତଥାପି ମୁଁ ବହୁତ ଖୁସି ଅଛି ସେଥିରେ ବି, ମୋର ଗୋଟେ ଦୃଢ ମନୋବଳ ଅଛି କି ନିଶ୍ଚୟ ଭଲ ହବ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ, ଆପଣ ଆମକୁ ସମୟ ଦେଲେ, ଆପଣଙ୍କ କଥା ଆମ ଆଗରେ ବାଣ୍ଟିଲେ, ତା ସହିତ ଆମ ସମାଜକୁ ଗୋଟେ ସୁନ୍ଦର ଦୃଷ୍ଟାନ୍ତ ମଧ୍ୟ ଦେଲେ ଯେ ମହିଳାଟିଏ ଅନେକ କିଛି କରିପାରେ, ଯଦି ଦୃଢ ମନା ହୁଏ ତାହେଲେ ଅନେକ କିଛି କାର୍ଯ୍ୟ କରିପାରେ, ଅନେକ କିଛି ଦାୟିତ୍ୱ ବି ସେ ତୁଲେଇ ପାରେ। ଆପଣଙ୍କୁ ଆମ କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।
0: ବହୁତ ବହୁତ ଧନ୍ୟବାଦ।

ଶୁଣିଲେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ, ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ଅନୁପମା ରାଜୁ ଏବଂ ଅପର୍ଣ୍ଣା ପଟ୍ଟନାୟକ। ଆକାଶବାଣୀ ଜୟପୁର, ସମୟ ଦିନ 1:50 ହେବାକୁ ଯାଉଛି ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ। ପରେ ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୋମନାଥ ମନ୍ଦିର ହେଉଛି ବିଶ୍ୱାସ, ଭକ୍ତି ଓ ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ମହାଦେବଙ୍କ ପୂଜାର୍ଚ୍ଚନା ଓ କୁମ୍ଭାଭିଷେକ କଲେ ଶ୍ରୀ ମୋଦି। ଜୁଲାଇ 1 ତାରିଖରୁ କାର୍ଯ୍ୟକାରୀ ହେବ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଭିଭି ରାମଜୀ। କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି। ଦେଶକୁ ସୁଦୃଢ଼ କରିବା ଲାଗି 7 ସୂତ୍ରୀ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ୍ ପରମାଣୁ ପରୀକ୍ଷଣର ସ୍କୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ ହୋଇ ରହିଛି। ଆଜି ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ପୁନଃନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି ସୋମନାଥର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍କରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ 11ଟି ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଏକ ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ।
1: ହମାରି ଆସ୍ଥା ହମେ ଜୀବନ ଜିନେ କା ତରିକା ବି ସିଖାତି ହେ କ୍ୟୋକି ହମ ମାନତେ ହେ ସର୍ବମ ଖଳିତ୍ୱମ ବ୍ରହ୍ମ ଅର୍ଥାତ ସୃଷ୍ଟି କା ହରେକ ଘଟକ ଏ ସମ୍ପୂର୍ଣ୍ଣ ପ୍ରକୃତି ଭି ଈଶ୍ୱର କା ହି ସ୍ୱରୂପ ହେ। ଇସଲିଏ ହମାରି ଆସ୍ଥା ନଦିଓଂ ମେ ଭି ହେ, ବୃକ୍ଷୋଂ ମେ ଭି ହେ, ହମ ଜଙ୍ଗଲୋଂ କୋ ଭି ଶ୍ରଦ୍ଧା କି ଦୃଷ୍ଟି ସେ ଦେଖତେ ହେ, ହମ ପର୍ବତୋଂ ମେ ଭି ପବିତ୍ରତା କା ଭାବ ରଖତେ ହେ। ଔର ଆଜ ଜବ ଦୁନିଆ ପ୍ରାକୃତିକ ଜୀବନ

0: ପ୍ରତ୍ୟେକ ବର୍ଷ ମେ 11 ତାରିଖକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ଦିବସ ପାଳନ ଅବସରରେ ବୈଜ୍ଞାନିକ ବୈଷୟିକ ବିଶେଷଜ୍ଞ ଉଦ୍ଭାବକଙ୍କ ଅଦମ୍ୟ ଚେଷ୍ଟା ଏବଂ ପରିଶ୍ରମକୁ ସମ୍ମାନ ପ୍ରଦର୍ଶନ କରାଯାଉଛି। ଭାରତର ପ୍ରଥମ ଇଣ୍ଡିଜିନିୟସ୍ ଏୟାରକ୍ରାଫ୍ଟ ହଂସ 3କୁ ମଧ୍ୟ ସେହିଦିନ କାର୍ଯ୍ୟକ୍ଷମ କରାଯାଇଥିଲା। ଦେଶରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଉନ୍ନତି ଏବଂ ଏଥିରେ ଯୁବବର୍ଗଙ୍କୁ ପ୍ରୋହାହନ ପ୍ରଦାନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ପରିବର୍ତ୍ତନ ଏବଂ ପରିବର୍ତ୍ତିତ ଜୀବନଶୈଳୀକୁ ଦୃଷ୍ଟିରେ ରଖି ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉନ୍ନତି ନେଇ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆଜିର ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ବୈଜ୍ଞାନିକ ଇଞ୍ଜିନିୟର ନବସୃଜନକାରୀ ଏବଂ ଗବେଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଆତ୍ମନିର୍ଭର ତଥା ରଣନୈତିକ ସୁଦୃଢ଼ତା କ୍ଷେତ୍ରରେ ଦେଶର ବିକାଶ ଯାତ୍ରାରେ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଆଜିର ଦିନରେ 1998 ବୈଜ୍ଞାନିକମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଯୋଗୁଁ ପୋଖରାନ୍ ପରୀକ୍ଷଣ ସଫଳ ହୋଇପାରିଥିଲା। ଦେଶର ସାମଗ୍ରିକ ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଏବଂ ଏହା ଦେଶକୁ ଆତ୍ମନିର୍ଭରଶୀଳ କରି ନବସୃଜନ କ୍ଷେତ୍ରରେ ନୂତନତ୍ୱ ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ବିଭିନ୍ନ ପରିବର୍ତ୍ତିତ ପଦକ୍ଷେପ ମାଧ୍ୟମରେ ଦେଶର ବିକାଶ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କ୍ଷେତ୍ରକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଦେଶର ବୈଜ୍ଞାନିକ ନବସୃଜନ ଓ ପ୍ରଯୁକ୍ତିବିଦ୍ୟା ବିକାଶ ଉପରେ ଦୃଷ୍ଟିପାତ କରି ପୋଖରାନ୍ ପରମାଣୁ ପରୀକ୍ଷଣର ସଫଳତା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଅଭୂତପୂର୍ବ ବିକାଶ ଘଟିଛି ଏବଂ ଦ୍ରୁତ ନବସୃଜନକୁ ଗତି ମିଳିପାରିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ 5 ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ଓ ଦ୍ୱିତୀୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 2 ପରାସ୍ତ କରିଥିଲା। ସୋମନାଥ ମନ୍ଦିର ହେଉଛି ବିଶ୍ୱାସ ଭକ୍ତି ଓ ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ମହାଦେବଙ୍କ ପୂଜାର୍ଚ୍ଚନା ଓ କୁମ୍ଭାଭିଷେକ କଲେ ଶ୍ରୀ ମୋଦି। ଜୁଲାଇ 1 କାର୍ଯ୍ୟକାରୀ ହେବ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଭିଭି ରାମଜୀ। ଦେଶକୁ ସୁଦୃଢ଼ କରିବା ଲାଗି ସାତସୂତ୍ରୀ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ପୋଖରାନ୍ ପରମାଣୁ ପରୀକ୍ଷଣର ସ୍କୃତି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Prime Minister Narendra Modi says Somnath Temple Amrit Mahotsav will inspire country's vision for the next millennia. Performs Mahapuja on completion of 75 years of temple's restoration. West Bengal Chief Minister Shubhendu Adhikari announces transfer of land to BSF for border fencing. Also launches Ayushman Bharat health scheme in the state. Centre notifies implementation of Viksit Bharat G. Ramji Act to be rolled out from the 1st of July. SBI Research says country's economy remains resilient amid global headwinds, projects growth at 6.6% in the current fiscal. And in IPL cricket, Punjab Kings to take on Delhi Capitals in Dharamshala this evening. Prime Minister Narendra Modi offered prayers and performed puja at Somnath Temple in Gujarat during the Somnath Amrit Parv celebrations. The Mahapuja marks 75 years since the inauguration of the restored temple. The Mahapuja was followed by the Kumbhabhishek and flag-hoisting ceremony. Speaking on the occasion, the Prime Minister said the Somnath Temple stands as a beacon of unwavering faith, divinity and a sacred symbol of the country's eternal soul. He said, Somnath Amrit Parv is not just a festival to celebrate the past. It will be the country's inspiration for the next 1,000 years.
2: Aaj ke hi din Somnath Mandir ki punarsthapana, ye koi sadharan avsar nahi tha. Agar 1947 mein भारत आजाद हुआ था तो 1951 में सोमनाथ की प्राण प्रतिष्ठा ने भारत की स्वतंत्र चेतना का उद्घोष किया था। आजादी के समय सरदार साहब ने

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ କଚ୍ଚେ ଧାଗେ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ସୁଖବିନ୍ଦର ସିଂ, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ନୁସରତ ଫତେ ଅଲ୍ଲୀ ଖାନ।

କଚେ ଧାଗେ ଚଳଚ୍ଚିତ୍ରର ଗୀତଟି ସହିତ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ସନ୍ଧ୍ୟା 6:10।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। କିଛି ବିଜ୍ଞାପନ ବିରତି ପରେ ଦିନ 2:32 ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ। ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ସୋମନାଥ ଅମୃତ ପର୍ବରେ ଯୋଗଦେଇ କୁମ୍ଭାଭିଷେକ ସହ କଲେ ପତାକା ଉତ୍ତୋଳନ। ଭୁବନେଶ୍ୱରରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ।

0: ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ କହିଲେ ରାଜସ୍ୱ ମନ୍ତ୍ରୀ ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ ହୋଇ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜି ପୁନଃ ନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି, ସୋମନାଥ ମନ୍ଦିରର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍କରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ସୋମନାଥ ମନ୍ଦିର ଇତିହାସରେ ପ୍ରଥମ ଥର ପାଇଁ 11 ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଏକ ପତାକା ଉତ୍ତୋଳନ ଉତ୍ସବରେ ଯୋଗ ଦେଇଥିଲେ।
1: ହମାରି ଆସ୍ଥା ହମେ ଜୀବନ ଜିନେ କା ତରିକା ବି ସିଖାତି ହେ କ୍ୟୋକି ହମ ମାନତେ ହେ ସର୍ବମ ଖଳିତ୍ୱମ ବ୍ରହ୍ମ ଅର୍ଥାତ ସୃଷ୍ଟି କା ହରେକ ଘଟକ ଏ ସମ୍ପୂର୍ଣ୍ଣ ପ୍ରକୃତି ଭି ଈଶ୍ୱର କା ହି ସ୍ୱରୂପ ହେ। इसलिए हमारी आस्था नदियों में भी है, वृक्षों में भी है, हम जंगलों को भी श्रद्धा की दृष्टि से देखते हैं, हम पर्वतों में भी पवित्रता का भाव रखते हैं। और आज जब दुनिया प्राकृतिक जीवन शैली की ओर लौट रही है, हमें हमारी शक्ति को भी पहचानना होगा।
0: ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏରୋବାଟିକ୍ସ ଟିମ୍ ପକ୍ଷରୁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରାଯାଇଥିବାବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସୋମନାଥ ଅମୃତ ପର୍ବ ସମ୍ପର୍କିତ ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ। ଏହା ପୂର୍ବରୁ ଶ୍ରୀ ମୋଦି ଏକ ରୋଡ୍ ଶୋରେ ହମିର୍ଜୀ ଗୋହିଲ୍ ସର୍କଲ୍ ପର୍ଯ୍ୟନ୍ତ ଯାଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାସମ୍ମାନ ଅର୍ପଣ କରିଥିଲେ। ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭୁବନେଶ୍ୱର ଏକାମ୍ରକ୍ଷେତ୍ର ସ୍ଥିତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଅଦୃଶ୍ୟ ଏବଂ ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଭାରତୀୟ ସଂସ୍କୃତିର ସୁରକ୍ଷା ଓ ଶୈବପୀଠଗୁଡ଼ିକର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ୱାରୋପ କରି କହିଛନ୍ତି, ସୋମନାଥ ମନ୍ଦିର 140 କୋଟି ଭାରତୀୟଙ୍କ ଆତ୍ମସମ୍ମାନର ପ୍ରତୀକ। ମନ୍ଦିର ପୁନରୁଦ୍ଧାରର 75 ବର୍ଷ ଭାରତର ସାଂସ୍କୃତିକ ପୁନଃ ଜାଗରଣର ନୂଆ ଅଧ୍ୟାୟ। ସୋମନାଥ ମନ୍ଦିରର ପୁନରୁଦ୍ଧାର ଥିଲା ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଭାରତୀୟ ସଭ୍ୟତାର ପୁନଃସ୍ଥାପନର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଦେଶରେ ସାଂସ୍କୃତିକ ପୁନଃ ଜାଗରଣ ଘଟୁଛି। ବିକାଶ ଐତିହ୍ୟକୁ ଏକତ୍ର କରି ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ ଭାବେ ଗଢ଼ି ତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର 330 କୋଟି ଟଙ୍କା ବିନିଯୋଗରେ ଏକାମ୍ରକ୍ଷେତ୍ରର ବିକାଶ ଏବଂ 1000 କୋଟି ଟଙ୍କା ବ୍ୟୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଭଳି ପ୍ରକଳ୍ପ ପାଇଁ ଖର୍ଚ୍ଚ କରିବେ। ସଂସ୍କୃତିଭିତ୍ତିକ ଅର୍ଥନୀତିକୁ ପ୍ରୋହାହନ ପ୍ରଦାନ କରି ପର୍ଯ୍ୟଟନ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଏବଂ ପ୍ରଭୁ ଶ୍ରୀ ସୋମନାଥଙ୍କର ମଧ୍ୟରେ ଏକ ଅଦୃଶ୍ୟ ତଥା ଗଭୀର ସମ୍ପର୍କ ନିବିଡ଼ ଭାବରେ ପ୍ରତିଷ୍ଠା ହେଇ ଆସିଅଛି। ଗୁଜରାଟ ପଶ୍ଚିମ ତଟରେ ସୋମନାଥ ଯେମିତି ସମୁଦ୍ରର ଗର୍ଜନ ସହ ଶିବତତ୍ତ୍ୱ ପ୍ରଚାର କରୁଛନ୍ତି, ଓଡ଼ିଶାର ସେହି ପୁଣ୍ୟଭୂମିରେ ଲିଙ୍ଗରାଜ ମହାପ୍ରଭୁ ସେମିତି କୋଟି କୋଟି ଓଡ଼ିଆଙ୍କର ଆସ୍ଥାକୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ଦେଇ ଆସିଅଛନ୍ତି। ଉଭୟ ସୋମନାଥ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଆମର ପ୍ରାଚୀନ ସ୍ଥାପତ୍ୟର ପ୍ରାଚୀନ କଳାର ଏକ ସ୍ୱତନ୍ତ୍ର ପରିଚୟ।
0: କାର୍ଯ୍ୟକ୍ରମରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ଭାରତର ସାଂସ୍କୃତିକ ପରମ୍ପରା ଓ ଶୈବପୀଠଗୁଡ଼ିକର ମହିମା ଉପରେ ଆଲୋଚନା କରିଥିଲେ। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଉଛି। ଏ ସମ୍ପର୍କରେ ଏକ ରିପୋର୍ଟ।
3: 1998 ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସରକାର ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ

0: ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ପ୍ରଯୁକ୍ତି ବିଦ୍ୟା ଏକ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଏକ ପ୍ରମୁଖ ସ୍ତମ୍ଭ ଭାବରେ ଉଭା ହୋଇଛି। 1998 ମସିହାର ସଫଳ ପୋଖରାନ୍ ପରୀକ୍ଷଣକୁ ଭାରତର ବୈଜ୍ଞାନିକ କ୍ଷମତା ଏବଂ ଆତ୍ମବିଶ୍ୱାସର ପ୍ରତୀକ ଭାବେ ଶ୍ରୀ ମୋଦି ବର୍ଷ୍ଣନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ଦେଶର ବୈଜ୍ଞାନିକ, ନବପ୍ରବର୍ତ୍ତକ, ଇଞ୍ଜିନିୟର ଏବଂ ଯୁବ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଏହି ସମସ୍ତ ପ୍ରତିଭାଶାଳୀ ବ୍ୟକ୍ତିମାନେ ନିଜର ନବୋନ୍ମେଷ ଏବଂ ବୈଜ୍ଞାନିକ କୌଶଳ ମାଧ୍ୟମରେ ଭାରତର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବୈଜ୍ଞାନିକ ଏବଂ ଗବେଷକଙ୍କର ନିରନ୍ତର ପ୍ରୟାସ ଏକ ଆତ୍ମନିର୍ଭର, ସୁରକ୍ଷିତ ଏବଂ ଭବିଷ୍ୟତମୁଖୀ ଭାରତ ଗଠନ ପାଇଁ ଅତ୍ୟନ୍ତ ଆବଶ୍ୟକ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀଆ।
1: କେନ୍ଦ୍ର ସରକାର ବିକଶିତ ଭାରତ, ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ 1 ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିବିଜି ରାମ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଆମ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କା ବ୍ୟୟ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆଜି ଅପରାହ୍ନ ପ୍ରାୟ 4:00 ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ 57 ଘଣ୍ଟାରୁ ଉର୍ଦ୍ଧ୍ୱ ରତ୍ନଭଣ୍ଡାର ଗଣତି ହୋଇସାରିଛି। ସମ୍ପୂର୍ଣ୍ଣ ପ୍ରକ୍ରିୟା ବ୍ୟବସ୍ଥାବଳୀ ଅନୁଯାୟୀ ସ୍ୱଚ୍ଛତା ଓ ଅଧିକୃତ ସେବକ ତଥା ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ମାଜିଷ୍ଟ୍ରେଟ୍ ଅଧିକାରୀଙ୍କ ଉପସ୍ଥିତିରେ ଗଣତି ମଣତି କରାଯାଉଛି। ସନ୍ଧ୍ୟାଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠଠାରୁ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ବାହାର କାଠ ନିକଟରୁ ଦର୍ଶନ ବ୍ୟବସ୍ଥା ଜାରି ରହିବ। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତି କାର୍ଯ୍ୟ ସମୟରେ ସମସ୍ତ ସେବକ ତଥା ଶ୍ରଦ୍ଧାଳୁମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ନିମନ୍ତେ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ନିବେଦନ କରିଛନ୍ତି। ପରବର୍ତ୍ତୀ ଗଣତି ଦିନଗୁଡ଼ିକ ସମ୍ବନ୍ଧରେ ସୂଚନା ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ। ଏ ସମ୍ପର୍କରେ ମୁଖ୍ୟ ପ୍ରଶାସକ ଡକ୍ଟର ପାଢ଼ୀ କହିଛନ୍ତି,
2: ମଇ ମାସ 11 ତାରିଖ 2026 ମସିହା ଏବଂ ଆସନ୍ତାକାଲି ମଇ ମାସ 12 ତାରିଖ 2 ଦିନ ଧରି ଚାଲିବ ଏବଂ ଆସନ୍ତା ସପ୍ତାହରେ ପୁଣି ଆମେ କମାଣ୍ଡର ଏବଂ ସେବକ ନିଯୋଗଙ୍କ ସହ ବାର୍ତ୍ତାଳାପ କରିକି ଯାହା ନୂତନ ନିର୍ଘଣ୍ଟ ପ୍ରସ୍ତୁତ କରିବୁ। ଏହି ସମୟ ଭିତରେ ଯାହା ବି ପୂର୍ବବତ୍ ଯେଉଁ ନିୟମ କାନୁନ ଥିଲା ସେହି ହିସାବରେ ହେବ। ତ ଶ୍ରଦ୍ଧାଳୁମାନେ ବାହାର କାଠରେ ଦର୍ଶନ କରିବେ, ମହାପ୍ରଭୁଙ୍କ ନୀତିକାନ୍ତରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ।
1: ଦେବଗଡ଼ ଜିଲ୍ଲା ତିଲାଇବଣୀ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଜନସାଧାରଣଙ୍କ 18 ଅଭିଯୋଗର ଶୁଣାଣି କରିବା ସହ ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭଦ୍ରକ ଜିଲ୍ଲା 7 ଓଡ଼ିଶା ବାଟାଲିୟନ ଏନ୍ସିସି ପକ୍ଷରୁ ଜିଲ୍ଲା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅପରେସନ୍ ସିନ୍ଦୁରର ପ୍ରଥମ ବାର୍ଷିକୀ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ବାଟାଲିୟନର କମାଣ୍ଡିଂ ଅଧିକାରୀ କର୍ଣ୍ଣେଲ ଏସ୍ଏସ୍ ରଘୁବଂଶୀ କାର୍ଯ୍ୟକ୍ରମରେ ଯୋଗଦେଇ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପାଣିପାଗ, ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40-50 କିଲୋମିଟର ବହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅନ୍ତରାତ୍ମାର ନିଦର୍ଶନ କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ଆୟୋଜିତ ସୋମନାଥ ସ୍ୱାଭିମାନ ପର୍ବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ। ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5ଟାରେ ଶୁଣିବେ ଯୁବଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଅପରାହ୍ନ 5:30ରେ ପ୍ରଚାର କରିବୁ ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଏଥିରେ ହାଲଚାଲରେ ଶୁଣିବେ ରିଲ୍ସ କଲାବେଳେ ସତର୍କତା, ଭେଟଘାଟରେ ଶୁଣିବେ ସୋସିଆଲ ମିଡ଼ିଆ ବୋଲେ କାଇଟା, ଏ ସମ୍ପର୍କରେ ଏକ ସାକ୍ଷାତକାର। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର, ସୁପ୍ରିମକୋର୍ଟର ମଧ୍ୟସ୍ଥତା ବୋଲେ କାଇଟା। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20ରେ, ସନ୍ଧ୍ୟା 6:30ରେ ଯୁବଶକ୍ତି, ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଶୁଣିବେ ଜିଲ୍ଲା ହାଲଚାଲରେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00ରେ, ରାତି 7:30ରେ ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ, ରାତି 8:00ରେ ଶୁଣିବେ ଆଲୋଚନା, ପଲ୍ଲୀଗୀତ ଶୁଣିବେ ରାତି 8:15ରେ, ରାତି 8:30ରେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ପଣ୍ଡିତ ଉଲ୍ଲାସ ବାପଟଙ୍କ ସନ୍ତୁର ବାଦନ, ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ରାଗେଶ୍ରୀ। ରାତି 9:30ରେ ପ୍ରଚାର କରିବୁ ନାଟକ ନୋଷ୍ଟାଲଜିଆ, ମୂଳ ରଚନା ନିର୍ମଳ ଅଗ୍ରୱାଲ, ବେତାର ନାଟ୍ୟ ରୂପାନ୍ତର ପ୍ରୀତି କାଶ୍ୟପ, ଓଡ଼ିଆ ଭାଷାନ୍ତର ତ୍ରିବିକ୍ରମ ରଥ ଏବଂ ପ୍ରଯୋଜନା ଅଶୋକ ମିଶ୍ର। ଶୁଣିଲେ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:47:35। ମିଡିୟମ ୱେଭ୍ରେ ପ୍ରସାରଣ ସେବା ଏଇଠି ଶେଷ କରୁଛୁ। ପୁଣିଥରେ ମିଡିୟମ ୱେଭ୍ର 204.5 ମିଟର ତଥା 1467 କିଲୋ ଯୋଗେ ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆଜି ଅପରାହ୍ନ 5:00ରେ। ସେତେବେଳ ଯାଏ ଏଫ୍ଏମ୍ର 103.6 MHz ଯୋଗେ ଶୁଣନ୍ତୁ ବିବିଧ ଭାରତୀ ମୁମ୍ବାଇର ବିଭିନ୍ନ କାର୍ଯ୍ୟକ୍ରମ।

0: କବିତା ହେଉଛି ମନର ଘର, ଶବ୍ଦରେ ଲୁଚେ ହୃଦୟର ସ୍ୱର।
1: କେବେ ହସ କେବେ ଲୁହର ଛାଇ, କେତେ କଥା ଦିଏ କବିତା ଗାଇ।
0: ମଳୟ ପବନେ ଭାସେ ତା ଗୀତ, ଚାନ୍ଦିନୀ ରାତିରେ ହୁଏ ସେ ମିତ।
1: କବିର କଲମେ ଜୀବନ ରଙ୍ଗ, ହୋଲି ଖେଳେ ଆଣି ନୂଆ ତରଙ୍ଗ।
0: ସ୍ୱାଗତ ଶ୍ରୋତା ବନ୍ଧୁ ଆଜିର ଏହି ସୁନେଲି ସନ୍ଧ୍ୟାର ସୃଜନୀ ଅଗଣାକୁ। ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ଭେଟିଦେବାକୁ ଆସିଯାଇଛୁ ଆମେ ଦୁହେଁ, ମୁଁ ଶୁଭ୍ରାଂଶୁ
1: ଆଉ ମୁଁ ଶ୍ରୀପଦ୍ମା।
0: ନମସ୍କାର।

0: ତେବେ ସାଥୀ ପ୍ରଥମେ ଜାଣିବା ଆଜିର ଦିନର ବିଶେଷତ୍ୱ।
1: ସାଥୀ ଆଜି ହେଉଛି ପ୍ରସିଦ୍ଧ ଭାରତୀୟ ଦାର୍ଶନିକ ଏବଂ ଆଧ୍ୟାତ୍ମିକ ବକ୍ତା ଜିଦୁ କ୍ରିଷ୍ଣମୂର୍ତ୍ତିଙ୍କ ଜନ୍ମବାର୍ଷିକୀ।
0: ତେବେ ସାଥୀ ଆଜିର ଦିନର ବିଶେଷତ୍ୱ ପରେ ଚାଲନ୍ତୁ ଶୁଣିବା ଆଜିର ସୁନ୍ଦର ବିଚାରଟିକୁ।
1: ସାଥୀ ସମୟ ଏବଂ ପରିସ୍ଥିତି ସବୁବେଳେ ସମାନ ରୁହେ ନାହିଁ, ତେଣୁ ଖରାପ ସମୟରେ ଧୈର୍ଯ୍ୟ ଏବଂ ଭଲ ସମୟରେ ନମ୍ର ରହିବା ଆବଶ୍ୟକ।

0: ବର୍ତ୍ତମାନ ଶୁଣିବା ସମ୍ପାଦକୀୟ, ଯାହାର ବିଷୟ ରହିଛି ମାତୃଭାଷା ପ୍ରତି ମମତା।
1: ମଣିଷର ଜୀବନରେ ମାତୃଭାଷାର ସ୍ଥାନ ଅତ୍ୟନ୍ତ ଉଚ୍ଚ ଏବଂ ଗୁରୁତ୍ୱପୂର୍ଣ୍ଣ। ଜନ୍ମ ପରେ ଶିଶୁ ଯେଉଁ ଭାଷା ପ୍ରଥମେ ଶୁଣେ, ବୁଝେ ଏବଂ କହିବା ଶିଖେ, ସେହି ଭାଷା ହେଉଛି ତାହାର ମାତୃଭାଷା। ଏହା କେବଳ କଥାବାର୍ତ୍ତାର ମାଧ୍ୟମ ନୁହେଁ, ଏହା ହେଉଛି ଭାବନା, ସଂସ୍କୃତି, ପରମ୍ପରା ଏବଂ ଆତ୍ମପରିଚୟର ଆଧାର। ମାତୃଭାଷା ମାଧ୍ୟମରେ ମଣିଷ ନିଜ ମୂଳ ସହ ଜଡ଼ିତ ରହେ। ତେଣୁ ମାତୃଭାଷା ପ୍ରତି ମମତା ରଖିବା ପ୍ରତ୍ୟେକ ନାଗରିକର ନୈତିକ କର୍ତ୍ତବ୍ୟ।
0: ଆଜିର ଆଧୁନିକ ଏବଂ ପ୍ରତିସ୍ପର୍ଦ୍ଧାମୂଳକ ଯୁଗରେ ଇଂରାଜୀ ଏବଂ ଅନ୍ୟାନ୍ୟ ବିଦେଶୀ ଭାଷାର ପ୍ରଭାବ ଦିନକୁ ଦିନ ବଢ଼ୁଛି। ଚାକିରି, ଉଚ୍ଚଶିକ୍ଷା ଏବଂ ବ୍ୟବସାୟରେ ସଫଳତା ପାଇଁ ବହୁତ ଲୋକେ ବିଦେଶୀ ଭାଷାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଆବଶ୍ୟକ ହେଲେ ମଧ୍ୟ ଦୁଃଖର କଥା ଯେ କିଛି ଲୋକ ନିଜ ମାତୃଭାଷାକୁ ଅବହେଳା କରୁଛନ୍ତି। ଅନେକ ଅଭିଭାବକ ନିଜ ସନ୍ତାନକୁ ମାତୃଭାଷା ଶିଖାଇବା ପରିବର୍ତ୍ତେ ଇଂରାଜୀରେ କଥାବାର୍ତ୍ତା ହେବାକୁ ପ୍ରୋତ୍ସାହନ କରୁଛନ୍ତି। ଏହାର ପରିଣାମ ସ୍ୱରୂପ ନୂତନ ପିଢ଼ି ନିଜ ଭାଷା, ସାହିତ୍ୟ ଏବଂ ସଂସ୍କୃତିରୁ ଦୂରେଇ ଯାଉଛନ୍ତି।
1: ମାତୃଭାଷା ହେଉଛି ମଣିଷ ଚିନ୍ତାଧାରାର ସବୁଠାରୁ ସ୍ୱାଭାବିକ ମାଧ୍ୟମ। ଯେକୌଣସି ବିଷୟକୁ ମାତୃଭାଷାରେ ସହଜରେ ବୁଝିହେବ ଏବଂ ବ୍ୟକ୍ତ କରିହେବ। ଗବେଷଣାରୁ ମଧ୍ୟ ଜଣାଯାଇଛି ଯେ ଶିଶୁ ନିଜ ମାତୃଭାଷାରେ ଶିକ୍ଷା ଗ୍ରହଣ କଲେ ତା'ର ବୁଦ୍ଧିମତା ଏବଂ ସୃଜନଶୀଳତା ଅଧିକ ବିକଶିତ ହୁଏ। ମାତୃଭାଷା ମଣିଷର ଭାବନାକୁ ଗଭୀରତାର ସହ ପ୍ରକାଶ କରିପାରେ। ଆମେ ଯେତେବେଳେ ଦୁଃଖ, ସୁଖ, ଭଲ ପାଇବା କିମ୍ବା ଆତ୍ମୀୟତା ପ୍ରକାଶ କରିଥାଉ, ସେତେବେଳେ ମାତୃଭାଷାର ଶବ୍ଦ ହୃଦୟକୁ ଅଧିକ ସ୍ପର୍ଶ କରିଥାଏ। ଭାଷା ଏକ ଜାତିର ସଂସ୍କୃତିର ଭଣ୍ଡାର। ଲୋକଗୀତ, ଲୋକକଥା, ପରମ୍ପରା, ରୀତିନୀତି ଏବଂ ସାହିତ୍ୟ ମାତୃଭାଷା ମାଧ୍ୟମରେ ପିଢ଼ିରୁ ପିଢ଼ି ପହଞ୍ଚେ। ଯଦି ଏକ ଭାଷା ନଷ୍ଟ ହୋଇଯାଏ, ତେବେ ସେହି ଭାଷା ସହିତ ଜଡ଼ିତ ସଂସ୍କୃତି ଏବଂ ଐତିହ୍ୟ ମଧ୍ୟ ଧୀରେ ଧୀରେ ଲୁପ୍ତ ହୋଇଯାଏ। ସେଥିପାଇଁ ମାତୃଭାଷାର ସୁରକ୍ଷା କରିବା ଦ୍ୱାରା ଜାତିର ପରିଚୟ ମଧ୍ୟ ସୁରକ୍ଷିତ ରୁହେ।
0: ଓଡ଼ିଆ ଭାଷା ଭାରତର ଏକ ପ୍ରାଚୀନ ଏବଂ ସମୃଦ୍ଧ ଭାଷାମାନଙ୍କ ମଧ୍ୟରୁ ଗୋଟିଏ। ଏହାର ଐତିହ୍ୟ ଅତ୍ୟନ୍ତ ଗୌରବମୟ। ସାରଳା ଦାସ, ଉପେନ୍ଦ୍ର ଭଞ୍ଜ, ଫକୀରମୋହନ ସେନାପତି, ଗଙ୍ଗାଧର ମେହେରଙ୍କ ଭଳି ମହାନ ସାହିତ୍ୟିକମାନେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ଓଡ଼ିଆ ଭାଷାର କବିତା, ଉପନ୍ୟାସ, ଗଳ୍ପ ଏବଂ ନାଟକ ଆମ ସଂସ୍କୃତିର ଅମୂଲ୍ୟ ସମ୍ପଦ। ତଥାପି ଆଜିର ଯୁବପିଢ଼ି ମଧ୍ୟରେ ଓଡ଼ିଆ ଭାଷାର ଆଗ୍ରହ କମିବାରେ ଲାଗିଛି। କେତେକ ଲୋକ ଓଡ଼ିଆରେ କଥା ହେବାକୁ ମଧ୍ୟ ଲଜ୍ଜା ଅନୁଭବ କରୁଛନ୍ତି। ଏହି ମନୋଭାବ ଅତ୍ୟନ୍ତ ଦୁଃଖଦାୟକ। ନିଜ ମାତୃଭାଷାକୁ

0: ସମ୍ମାନ କରିବା ହେଉଛି ନିଜ ପରିଚୟକୁ ସମ୍ମାନ କରିବା। ବିଦେଶୀ ଭାଷା ଶିଖିବା ଭଲ କଥା, କିନ୍ତୁ ମାତୃଭାଷାକୁ ଭୁଲିବା କେବେ ବି ଉଚିତ ନୁହେଁ।
1: ଶେଷରେ କୁହାଯାଇପାରେ ଯେ ମାତୃଭାଷା ପ୍ରତି ମମତା କେବଳ ଏକ ଭାବନା ନୁହେଁ, ଏହା ଆମ ଅସ୍ତିତ୍ୱ ଏବଂ ସଂସ୍କୃତିର ସୁରକ୍ଷା ସହ ଜଡ଼ିତ। ଯେଉଁ ଜାତି ନିଜ ଭାଷାକୁ ଭଲ ପାଏ, ସେହି ଜାତି ସଦା ସମୃଦ୍ଧ ଏବଂ ସମ୍ମାନିତ ରହେ। ମାତୃଭାଷା ହେଉଛି ଆତ୍ମାର ଭାଷା, ଏହାର ସମ୍ମାନ ରକ୍ଷା କରିବା ଆମ ଦାୟିତ୍ୱ ଅଟେ।
0: ସାଥୀ, ଆଜିର ସନ୍ଧ୍ୟାରେ ଆମ ସହିତ ଉପସ୍ଥିତ ଅଛନ୍ତି ଆମର ଜଣେ ଅତିଥି।
1: ହଁ ସାଥୀ, ଏହି ବନ୍ଧୁ ଜଣକ ଲେଖନୀ ଚାଳନାରେ ଭାରି ମାହିର, ତ ଆଉ ଡେରି ନକରି ସ୍ୱାଗତ ଜଣାଇବା ଆଜିର ଗପସପ୍ର ଅତିଥି, ଜଣେ ଯୁବକବି।
2: ଆଜି ଆମ ଗହଣରେ ଅଛନ୍ତି ଯୁବ କବୟିତ୍ରୀ ରାଜଶ୍ରୀ ସ୍ୱାଇଁ। ଭଉଣୀ, ଆପଣଙ୍କୁ ଯୁବବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି।
3: ନମସ୍କାର।
2: ତ ଭଉଣୀ, ଆପଣ କବିତା ଲେଖିବା ସହ କଣ ସବୁ କରନ୍ତି?
3: ମୁଁ ଏବେ ଜବ୍ କରୁଛି, ସ୍କୁଲ ଆଣ୍ଡ ମାସ୍ ଏଜୁକେସନ ଡିପାର୍ଟମେଣ୍ଟରେ ଜୁନିୟର ଆସିଷ୍ଟାଣ୍ଟ ଅଛି। ଆଉ କବିତା ଲେଖିବା ମୁଁ ପ୍ଲସ୍ ଟୁ ପଢିବା ସମୟରୁ ଆରମ୍ଭ କରିଥିଲି, ଏବେ ବି ଲେଖେ କବିତା। କାମ ସହିତ, ଚାକିରି ସହିତ କବିତା ଲେଖାଲେଖି କରେ, ଏଭଳିଆ ଚାଲିଛି।
2: ଆଚ୍ଛା, କଣ ସବୁ କବିତା ଲେଖିଛନ୍ତି ଆଜି ପର୍ଯ୍ୟନ୍ତ?
3: କବିତା ପ୍ରକୃତିକୁ ନେଇ ଲେଖେ।
2: ଆଜ୍ଞା।
3: ନିତିଦିନିଆ ଜୀବନକୁ ନେଇ ଲେଖେ।
2: ଆଜ୍ଞା।
3: ସମାଜରେ ନାରୀମାନଙ୍କ ସ୍ଥାନକୁ ନେଇ ଲେଖେ କବିତା।
2: ଆଚ୍ଛା, ଗୋଟେ କବିତା ତାହେଲେ ଶୁଣିବା, କିଛି ଅଛି ଶୁଣେଇ ପାରିବେ ଆମକୁ?
3: କବିତାର ଶୀର୍ଷକ ହେଉଛି ଦେବୀ। ତୁମେ ଚାହ ମୁଁ ଉପବାସ କରିବି, ଈଶ୍ୱରଙ୍କୁ ସମର୍ପି ଦେବି ଅୟୁତ ୟୁତ ଯୁଗର ଯନ୍ତ୍ରଣା। ତୁମେ ଚାହ ମୁଁ ଉପବାସ କରିବି, ଈଶ୍ୱରଙ୍କୁ ସମର୍ପି ଦେବି ଅୟୁତ ଅୟୁତ ଯୁଗର ଯନ୍ତ୍ରଣା। ଆଦୌ ପାଟି ଖୋଲିବିନି, ସହିଯିବି ମୋ ଭାଗରେ ଥିବା ନିନ୍ଦା ଅପବାଦ ଓ କୁଚ୍ଚାରୋଟନ। ଶୁଭିବୁନି ମୋ ଭିତରେ ଭାଙ୍ଗିଥିବା ଚିନା ମାଟି କି କାଚ ପାତ୍ରର ଶବ୍ଦ। ତୁମେ ଚାହ ମୋ ଅତୀତକୁ ପିଠି କରି ଫିଙ୍ଗି ଦେବି ଯେତେ ସବୁ ଯନ୍ତ୍ରଣା, ରାଗିବିନି କି ମାଗିବିନି ମୋ ପ୍ରାପ୍ୟ ସ୍ନେହ ଯତ୍ନ ଓ ଆଦର। ତୁମେ ଚାହ ମାନବୀରେ ଦେବୀ ହୁଏ ମୁଁ, ଆଉ ତୁମେ ଧୂପ ଦୀପ ନୈବେଦ୍ୟରେ ଆବାହନ କରି ବିସର୍ଜି ଦେବ ମୋ ସମଗ୍ର ସତ୍ତାକୁ। ତୁମେ ଚାହ ମାନବୀରେ ଦେବୀ ହୁଏ ମୁଁ, ଆଉ ତୁମେ ଧୂପ ଦୀପ ନୈବେଦ୍ୟରେ ଆବାହନ କରି ବିସର୍ଜି ଦେବ ମୋ ସମଗ୍ର ସତ୍ତାକୁ।
2: ବହୁତ ବଢିଆ କବିତାଟି ଲେଖିଛନ୍ତି ଭଉଣୀ। ତେବେ ଯୋଉ କବିତା ଲେଖିବା ପାଇଁ ଆପଣ ଇନ୍ସପାୟାର କାଠୁ ହେଲେ, କାହାକୁ ଆପଣ ନିଜର ଇନ୍ସପିରେସନ ଭାବନ୍ତି?
3: ଇନ୍ସପିରେସନ ତ ସେମିତି କିଛି ନୁହଁ, ମୁଁ ଫାର୍ଷ୍ଟ ଯେତେବେଳେ ଛୋଟ ଥିଲି, ଟେନ୍ଥ ପଢିଲା ବେଳେ, ମୁଁ ନ୍ୟୁଜ ପେପର ପଢେ ଓଡ଼ିଆ, ଯୋଉ ରବିବାର ଯୋଉ ଆସେ ଓଡ଼ିଆ ନ୍ୟୁଜ ପେପରର, ସେ ଯୋଉ ରବିବାର ନ୍ୟୁଜ ପେପରରେ ସମାଜର ସେଠି କଣ ଥାଏ, ସେଠି ସବୁ କବିତା ଗୁଡାକ ଥାଏ, ଆର୍ଟିକେଲ ଗୁଡାକ ଥାଏ, ସେଗୁଡାକ ପଢି ପଢି ଧୀରେ ଧୀରେ ମୋତେ ବି ଇଚ୍ଛା ହେଲା ଲେଖିବା ପାଇଁ। ତ ସେଇ ସମୟରୁ ଆରମ୍ଭ କଲି, ଗୋଟେ ଦୁଇଟା କବିତା ସେ ସମୟର ଭଲ ଥିଲା, ଯେତେବେଳେ ଶୁଣେଇଲି ସମସ୍ତଙ୍କୁ ନାଇଁ ତୁ ଭଲ ଲେଖୁଛୁ ଆହୁରି ଲେଖେ ଏମିତି କହିଲେ, ତାପରେ ଧୀରେ ଧୀରେ ଏବେ କଣ କରୁଛି ନା ରାଇଟର ମାନଙ୍କ ବହି ପଢୁଛି, ନୂଆ ନୂଆ ରାଇଟର ମାନଙ୍କ ବହି ପଢିକି, ବହି ପଢିଲା ପରେ ଲାଗୁଛି ମୁଁ ବି କିଛି ଲେଖିପାରିବି ଏମାନଙ୍କ ଭଳିଆ ଟ୍ରାଏ କରିବି, ଏମିତି ଭାବିକି ମୁଁ ବହି ପଢେ, ଯାହାଦ୍ୱାରା କି ମୋର ସୃଜନଶୀଳତା ଧୀରେ ଧୀରେ ବଢିଯାଉଛି। ଯେତେବେଳେ ମୁଁ ପଢେ ରାଇଟର ମାନଙ୍କୁ, ମୁଁ ଇନ୍ସପାୟର ହୁଏ ସେଇମାନଙ୍କଠୁ ଲେଖିବା ପାଇଁ।
2: ଆଚ୍ଛା, ତେବେ ବର୍ତ୍ତମାନ ବ୍ୟକ୍ତିଗତ ଜୀବନକୁ ଟିକେ ଆସିବା, ଘରେ ଆପଣଙ୍କର କିଏ କିଏ ସବୁ ଅଛନ୍ତି? ପୁଣି
3: ଘରେ ଆମେ ଚାରି ଜଣ ଅଛୁ, ବାପା ମା, ମୋ ଭାଇ ଆଉ ମୋ ସାନ ଭାଇ ଆଉ ମୁଁ।
2: ଆଚ୍ଛା, ଆପଣଙ୍କ ପଢାପଢି କଣ ସବୁ କରିଛନ୍ତି?
3: ପଢାପଢି ଇକୋନୋମିକ୍ସ ରେ ପୋଷ୍ଟ ଗ୍ରାଜୁଏସନ କଲି, ତାପରେ ସରକାରୀ ଚାକିରି ପାଇଁ ପଢାପଢି କରୁଥିଲି, 2024 ଜୁନିୟର ଆସିଷ୍ଟାଣ୍ଟ ସ୍କୁଲ ମାସ୍ ଏଜୁକେସନ ରେ ଚାକିରି ପାଇଲି, ଆଉ ଏବେ ଚାକିରି କରୁଛି, ଗଭର୍ଣ୍ଣମେଣ୍ଟ ଚାକିରି କରୁଛି।
2: ଆଚ୍ଛା, ତେବେ ଘରେ ବାପା ମା ସମସ୍ତେ ଆପଣଙ୍କୁ ଏଇ ଯୋଉ କବିତା ଲେଖିବା ପାଇଁ ସପୋର୍ଟ କରୁଛନ୍ତି?
3: ହଁ, ସପୋର୍ଟ କରନ୍ତି। ମୁଁ କବିତା ଯେତେବେଳେ ଫାର୍ଷ୍ଟ ଲେଖେ, ଯୋଉ କବିତାଟା ମୋର ଫାର୍ଷ୍ଟ ହୁଏ ସେଟା ମୁଁ ଫାର୍ଷ୍ଟ ଶୁଣାଏ ମୋ ମାଙ୍କୁ ଶୁଣାଏ ଘରେ, ସେ ଶୁଣିଲା ପରେ ଖୁସି ହୁଏ, ହଁ ଭଲ ଲେଖିଛୁ ଏମିତି କୁହେ, ନହେଲେ ଯଦି କଣ କରେକ୍ସନ କରିବାର ଥାଏ ନା ଏମିତି ହେଇଥିଲେ ହେଇଥାନ୍ତା ବୋଲି ସେ କୁହେ, ତା ଭିଉଟା ଦିଏ।
2: ଆଚ୍ଛା, ତେବେ କମ୍ପିଟିସନରେ କିଛି ଭାଗ ନେଇଛନ୍ତି କେବେ?
3: ନାଇଁ, କମ୍ପିଟିସନରେ ତ ମୁଁ ଭାଗ ନେଇନି, ଲେଖାଲେଖି କରେ, ବେଳେ ବେଳେ କବିତା ଆସର ସମୟ ମିଳିଲେ ଯାଏ କବିତା ଆସରକୁ, ସେମିତି ଆଉ କିଛି କମ୍ପିଟିସନରେ କେବେ ମିଶିନି କି ମୋ ଲେଖା ଏମିତି ବି ଦେଇନି କୋଉଠି କରିବା ପାଇଁ, ପବ୍ଲିଶ କରିବା ପାଇଁ ବି ଦେଇନି। ମୋ ଗୋଟେ ଦୁଇଟା କବିତା ଛପିଥିଲା, ଆଗରୁ ଛପିଥିଲା, ଏବେ ଆଉ ସମୟ ହଉନି, ତା ସହିତ ମୁଁ ଲେଖାଲେଖି କରୁଛି ଆଉ ସେମିତି କିଛି ଇଏ କରିନି ଆଉ, ପବ୍ଲିଶ କରିବା ପାଇଁ ଦେଇନି ଆଉ।
2: ଆଚ୍ଛା, ତ ଆଗକୁ ଚାହିଁବେ କି ମାନେ ଆପଣଙ୍କର

0: ପବ୍ଲିଶ ହଉ, ଲୋକଲୋଚନକୁ ଆସୁ ଏବଂ ପୁରା ସମାଜ ଆପଣଙ୍କର କବିତା ପଢିକି ଆପଣଙ୍କର ପ୍ରଶଂସା କରୁ ବୋଲି କେବେ ଇଚ୍ଛା ହେଇନି ଆପଣଙ୍କୁ?
1: ହଁ, ଇଚ୍ଛା ହେଇଛି କେବେ ବେଳେ ଭାବେ କବିତା ଯାହା ଅଛି ଗୋଟେ ବହି କରିବି, ଏମିତି ଭାବେ ଇଚ୍ଛାଟା ଇଚ୍ଛାରେ ରହିଯାଇଛି, କବିତା ବହି ହେଇପାରିନି, ହଉ ଲେଖୁଛି, ଦେଖାଯିବ ଆଗକୁ ଯଦି ସୁଯୋଗ ମିଳିବ ବହି ଗୋଟେ କରିବି, କବିତା ବହି ଗୋଟେ କରିବି।
0: ଆଚ୍ଛା ଆଚ୍ଛା, ତ ଏ ଯୋଉ କବିତା ଆଶ୍ରୟରେ ଭାଗ ନିଅନ୍ତି କହୁଥିଲେ, ତ କବିତା ଆଶ୍ରୟ ବିଷୟରେ ଆପଣ ଜାଣିଲେ କେମିତି?
1: ଜଣେ ଭାଇ ଥିଲେ, ସେ ମୋତେ ତାଙ୍କ ଜରିଆରେ ମୁଁ ଜାଣିବାକୁ ପାଇଲି ଜୟପୁରର କେତେଟା କବିତା ଆଶ୍ରୟ ହଉଛି ବୋଲି। ସେ ମୋତେ ବେଳେ ବେଳେ ଫୋନ କରିକି ଡାକନ୍ତି, ଅଛି କବିତା ଆଶ୍ରୟ, ଆସିବୁ ଯଦି ସମୟ ହବ, ଯଦି ମୁଁ ମୋ ସମୟ ସୁବିଧା ଦେଖିକି ଯାଇକି ଯୋଗଦାନ କରେ, ବେଳେ ବେଳେ ଯାଇପାରେନି ଅସୁବିଧା ପର୍ସନାଲ କାମରୁ ଏଇଭଳିଆ ଏମିତି, କିନ୍ତୁ ସୁଯୋଗ ମିଳିଲେ ମୁଁ ଯାଏ।
0: ଆଚ୍ଛା, ତ ସବୁଠାରୁ ଆପଣଙ୍କର ଅତି ପ୍ରିୟ କବିତାଟା କୋଉଟା, ଯୋଉଟା ଆପଣ ଲେଖିଛନ୍ତି ନିଜେ?
1: ଏବେ ଯୋଉ କବିତାଟା ଫାର୍ଷ୍ଟ ପଢିଥିଲି ସେ କବିତାଟା ପ୍ରିୟ କବିତା ଏବେ ଲେଖିଥିବା ଭିତରେ।
0: ଆଚ୍ଛା, ତ ଆଉ କିଛି କବିତା ଅଛି ଶୁଣିପାରିବା?
1: ହଁ, କବିତାର ଶୀର୍ଷକ ତୁମେ। ବୈଶାଖର ଧୁଧୁ ଖରାରେ ନିହାତି କଠୋର ଭାବେ ଆକାଶ ଯାଏ ଲମ୍ବି ଥିବା ପଳାଶ ଗଛରେ ପେଣ୍ଠା ପେଣ୍ଠା ପଳାଶ ଫୁଲ ମୁଁ ବେଖାତିର କରେ ଧରାବନ୍ଧା ନିୟମ, ନିହାତି ଖିଆଲି ପଣରେ ଫୁ କରିଦିଏ ସେମାନଙ୍କ ଅସ୍ତିତ୍ୱ, ଜଟିଳତର ହୁଏ ହିସାବ ଖାତା। ମୁଁ ବେଖାତିର କରେ ଧରାବନ୍ଧା ନିୟମ, ନିହାତି ଖିଆଲି ପଣରେ ଫୁ କରିଦିଏ ସେମାନଙ୍କ ଅସ୍ତିତ୍ୱ, ଜଟିଳତର ହୁଏ ହିସାବ ଖାତା। କିନ୍ତୁ ତୁମେ ନଈବାର ଅପରିସ୍ଥିତିରେ ସମତୁଲ କରିଚାଲ ପରିସ୍ଥିତି ଓ ଆହ୍ୱାନକୁ, ନୀରବ ନିଡର ହୋଇ ଏଡେଇ ପାର ସମୁଦ୍ରର ସୁତ। ତୁମେ କେମିତି ଯେ ସମ୍ଭାଳି ନିଅ ମୋ ଭଳି ମୋ ସମଗ୍ର ସତ୍ତାକୁ। ଏଟା ଥିଲା କବିତା ତୁମେ।
0: ବହୁତ ବଢିଆ ଥିଲା ଅପା। ତ ମୋର ପରବର୍ତ୍ତୀ ପ୍ରଶ୍ନ ଆପଣଙ୍କ ପାଇଁ ଏଇଟା କି ଆଜିକାଲିର ଯୋଉ ବ୍ୟସ୍ତବହୁଳ ଜୀବନ ଅଛି, ସେ ଭିତରେ ଆପଣଙ୍କୁ କଣ ଲାଗୁଛି କି କବିତା ପାଇଁ ଯୁବପିଢ଼ିଙ୍କ ପାଖରେ ଧୈର୍ଯ୍ୟ ଆଉ ସମୟ ବଞ୍ଚିଛି ବୋଲି?
1: କବିତା ଏବେ ବି ଲୋକମାନେ ପଢୁଛନ୍ତି, କିନ୍ତୁ ଆଗ ଭଳିଆ ଏବେ ସୋସିଆଲ ମିଡିଆ ଯେମିତି ହେଲା, ଫେସବୁକ୍ରେ ଛାଡୁଛନ୍ତି, ପୋଷ୍ଟ କରୁଛନ୍ତି ଲେଖା ଗୁଡାକ, ତା ଦ୍ୱାରା ବି ଅନ୍ୟମାନେ ପଢୁଛନ୍ତି ଅନ୍ୟମାନଙ୍କ ଲେଖା ସେଭଳିଆ, କିନ୍ତୁ କବିତା ଆଗରୁ ଯୋଉ ଭଳିଆ ଥିଲା ତାର କ୍ରେଜଟା ଏବେ କମିଛି ନିହାତି। ସୋସିଆଲ ମିଡିଆର ଯୁଗରେ ଆଜିକାଲି ଯୁବପିଢ଼ି ବହୁତ କମ୍ ବାଛୁଛନ୍ତି କବିତା ଗପ ଏସବୁକୁ, ଆଉ ଏଣ୍ଟରଟେନମେଣ୍ଟର ଯୁଗ ଆଜିକାଲି, ଅନ୍ୟାନ୍ୟ ମାଧ୍ୟମ ସବୁ ଅଛି, କବିତା କିନ୍ତୁ ପଢିବା ଲୋକ ପଢୁଛନ୍ତି, ଆଉ ବହି କବିତା ଏସବୁ ପଢାପଢି କରିବା ପାଇଁ ଆଜିକାଲି ଯୁବପିଢ଼ିଙ୍କ ପାଖରେ ନିହାତି ଭାବରେ କମ୍ ସମୟ ଅଛି, ସେମାନେ ଇଣ୍ଟରେଷ୍ଟେଡ ହଉନାହାନ୍ତି ଏଇଭଳିଆ।
0: ଆଚ୍ଛା, ତାହେଲେ ଜଣେ କବିତା ଲେଖୁଛି ତାର ଭାବନା ଆଉ ଯୋଉ ଏଆଇ ରେ ବି ଜେନେରେଟ୍ ହେଇଯାଉଛି ଆଜିକାଲି କବିତା, ଦୁଇଟା ଜିନିଷ ଭିତରେ ପାର୍ଥକ୍ୟ ଭାବୁଛନ୍ତି କି ଆପଣ? ମାନେ ଏଆଇ ଜେନେରେଟେଡ୍ କବିତା ଏବଂ ମନୁଷ୍ୟ ଲେଖିବା କବିତା ଭିତରେ କିଛି ଡିଫରେନ୍ସ ଭାବୁଛନ୍ତି?
1: ହଁ, ମନୁଷ୍ୟ ଲେଖିବା କବିତା ମଣିଷ ଲେଖିଥିବ, ତା ଇମୋସନ କୁ ନେଇକି ଲେଖିଥିବ, କିନ୍ତୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ରୋବୋଟିକ ଜିନିଷ ଯଦି ସେ ଜିନିଷଟା କରିବ ସେଠି ଇମୋସନ ନଥିବ, ସେଟା କବିତା ଗୋଟେ ମଣିଷ ଲେଖିଥିବା କବିତା ଯେତିକି ପାଖକୁ ପହଞ୍ଚି ପାରିବ ଗୋଟେ ମଣିଷର, କିନ୍ତୁ ଏଆଇ ଲେଖିଥିବା କବିତା ସେତିକି ବୋଧେ ହାର୍ଟ ଟଚିଂ ହେଇପାରିବନି।
0: ଆଜ୍ଞା, ତ କୁହାଯାଏ କି ଦର୍ଦ ବା ଯୋଉ ପୀଡାରୁ କବିତାର ଜନ୍ମ ହୋଇଥାଏ, କିନ୍ତୁ ଆଜିର ସରଳ ସୁଶୀଳ ଆଉ ସୁବିଧାବାଦୀ ଜୀବନରେ ଜଣେ ଯୁବ କବି ବା କବୟିତ୍ରୀଙ୍କ ପାଖରେ ସେ ଗଭୀରତା ଆଉ ରହିଛି କି ଯାହା ଆଗରୁ ଦେଖିବାକୁ ମିଳୁଥିଲା?
1: ଗଭୀରତା ରହିଛି, ମୁଁ ବହୁତ ଜଣ ଲେଖିକା ମାନଙ୍କୁ ପଢିଛି, ଏବେ ନୂଆ ଜେନେରେସନ ର ଲେଖକ ଲେଖିକ ମାନଙ୍କୁ ପଢିଛି, ମାନେ ବହୁତ ଭଲ ଲାଗେ କବିତା ଗୁଡାକ ସେମାନଙ୍କର, ଯେମିତିକି ପ୍ରତୀକ୍ଷା ଜେନା ଜଣେ ଅଛନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବି ପାଇଥିଲେ ବୋଧହୁଏ, ତାପରେ ଆଉ ଜଣେ ଅଛନ୍ତି ଟାଇମ ପାସ୍ ତାଙ୍କର ପବ୍ଲିକେସନ, ତାଙ୍କ ନାଁ ହଉଛି ସରୋଜ ବଳ। ଏଇଭଳିଆ ମୁଁ ନୂଆ ଜେନେରେସନ ର ରାଇଟର ମାନଙ୍କୁ ପଢେ, ନିହାତି ଭାବରେ ଭଲ ଲେଖନ୍ତି ସେମାନେ, ହଁ ସମୟକୁ ତାଳ ଦେଇକି ଲେଖନ୍ତି।
0: ତ ଆପଣ ଯେତେବେଳେ ପ୍ରଥମ ଥର କବିତା ଲେଖିଥିଲେ ସେତେବେଳେ ଆପଣ ଡରୁଥିଲେ କି, ମାନେ ହୁଏତ ଆପଣଙ୍କ କବିତା ଲୋକ ବୁଝିପାରିବେ କି ନାହିଁ କି ଗ୍ରହଣ କରିପାରିବେ କି ନାହିଁ, କେବେ ଏମିତି ଡର ଲାଗିଛି ଯେତେବେଳେ ନୂଆ ନୂଆ ଲେଖୁଥିଲେ କିମ୍ବା ଏବେ ବି ଲେଖୁଛନ୍ତି?
1: ମୁଁ ଯେତେବେଳେ ପ୍ଲସ୍ ଟୁ ପଢୁଥିଲି, ପ୍ଲସ୍ ଟୁ ଫାର୍ଷ୍ଟ ଇୟର, ସେତେବେଳେ ମୁଁ ଫାର୍ଷ୍ଟ କବିତା ଲେଖିଥିଲି, ସେ କବିତାଟା ମୁଁ ମୋ ନିଜ ମନର କଥାକୁ ପରିପ୍ରକାଶ କରିବା ପାଇଁ ହିଁ ଲେଖିଥିଲି। ମୁଁ କିଛି ଭାବିନଥିଲି କିଏ ବୁଝିପାରିବ କିଏ ନାହିଁ, ମୁଁ ମୋ ଆଇଡିଆ ହିଁ ନଥିଲା କିଛି, ମୁଁ ଭାବିଲି ମୁଁ ମୋ ମନର କଥାକୁ ଲେଖିବି, ସେଇଟା ହିଁ ଥିଲା ମୋ ଫାର୍ଷ୍ଟ କବିତା। ତାପରେ ମୁଁ ଯେତେବେଳେ ବି ଲେଖେ, ଯେତେବେଳେ ମୋ ମନରେ କିଛି ଗୋଟେ ଭାବନା ବାରମ୍ବାର ଆସିବ, ସେଇ ଜିନିଷଟାକୁ ଯେତେବେଳେ ମୁଁ କଣ୍ଟ୍ରୋଲ କରି

0: ପାରିବିନି, ସେଇ ଜିନିଷଟାକୁ ମୁଁ ଲେଖିବାକୁ ବାଧ୍ୟ ହୁଏ। ଆଉ ମୁଁ ସେ ଲେଖିଲା ବେଳକୁ ମୁଁ ଭାବେ ଏଇ ଜିନିଷଟା ଯିଏ ପଢ଼ିବ ସେ ବୁଝିପାରିବ ନା ନାହିଁ। ମୋ କବିତା କେତେ ଜଣ ପଢି କୁହନ୍ତି, ମୁଁ ଥରେ ଦି ଥର ପଢିଲା ପରେ ବୁଝିପାରିଲି, କିନ୍ତୁ ମୁଁ ହଠାତ୍ ବୁଝିପାରିଲିନି ତ କବିତାକୁ, ଏମିତି କୁହନ୍ତି ମୋ ସାଙ୍ଗମାନେ କେତେ ଜଣ। ତ ଲେଖିଲା ବେଳେ ସେଟା ବି ମନରେ ଥାଏ ଯେ ହଁ ବୁଝିପାରିବି ନା ନାହିଁ, ଆଉ ଟିକେ ସରଳ କରିକି ଲେଖିବି, କେମିତି ଲେଖିଲେ ଜଣେ ପାଠକ ବୁଝିପାରିବ, ଏସବୁ ଜିନିଷ ମନରେ ଥାଏ ଲେଖିଲା ବେଳକୁ।
1: ଆଜ୍ଞା, ତେବେ ଆଗାମୀ ଦିନରେ ଆପଣ ନିଜକୁ ଆଉ ନିଜର କବିତାକୁ କେଉଁଠି କେଉଁ ପର୍ଯ୍ୟନ୍ତ ଦେଖୁଛନ୍ତି?
0: ମୁଁ ତ କବିତାକୁ ନେଇକି ଏବେ ଯାଏ ସେମିତି କିଛି କରିନି, କିନ୍ତୁ ଇଚ୍ଛା ଅଛି ଗୋଟେ ବହି କରିବି, ମୋ ନିଜର ବହି। ଲେଖାଲେଖି କରେ, ଏବେ ବି ଲେଖାଲେଖି କରେ, ମଝିରେ ମଝିରେ ଆଗ ଅପେକ୍ଷା ବହୁତ କମି ଯାଇଛି କବିତା ଲେଖା, ତଥାପି ଚେଷ୍ଟା କରେ ଯେମିତି ହେଲେ ମାସେ ଦୁଇ ମାସରେ ଗୋଟେ କବିତା ଲେଖିବି ବୋଲି ମୁଁ ଭାବେ। ଏମିତି କବିତାକୁ ନେଇକି ବହି ଗୋଟେ କରିବା ପାଇଁ ଇଚ୍ଛା ଅଛି।
1: ଆଚ୍ଛା, ତ କଣ ଆପଣ କିଛି ସାମାଜିକ ପରିବର୍ତ୍ତନ ଉପରେ କିଛି କବିତା ଲେଖିଛନ୍ତି କି?
0: ହଁ, ସାମାଜିକ ପରିବର୍ତ୍ତନ ଉପରେ ବି କବିତା ଲେଖେ, ଆଉ ସ୍ପେସିଆଲି ନାରୀମାନେ ଯୋଉ ସମାଜରେ ନାରୀମାନଙ୍କର ପରିସ୍ଥିତି, ସେମାନେ ବହୁତ ଜାଗାରେ ପଛୁଆ ହେଇକି ଥାନ୍ତି, ଅବଳା ଦୁର୍ବଳା ବୋଲି ସେମାନଙ୍କୁ ମନେ କରାଯାଏ,
1: ଆଜ୍ଞା,
0: ନାରୀମାନଙ୍କୁ ନେଇକି ଚରିତ୍ରକୁ ନେଇକି ଲେଖେ ମୁଁ କବିତା।
1: ଠିକ ଅଛି ଅପା, କାର୍ଯ୍ୟକ୍ରମର ଶେଷରେ ଗୋଟେ ରାପିଡ୍ ଫାୟାର ରାଉଣ୍ଡ ଟେ କରିବା,
0: ହଉ ହଉ
1: ଠିକ
0: ଠିକ
1: ଅଛି?
0: ଅଛି।
1: କଲମ ନା କିବୋର୍ଡ ଆପଣଙ୍କୁ କବିତା ଲେଖିବା ସମୟରେ କେଉଁଟି ପସନ୍ଦ ଆସେ?
0: କଲମ
1: ତେବେ ଏକାନ୍ତ କୋଠରୀ ନା ଆସରର ଝଙ୍କାର?
0: ଏକାନ୍ତ କୋଠରୀ।
1: ଗୋଟିଏ ଶବ୍ଦ ଏମିତି କୁହନ୍ତୁ ଯାହା ଆପଣ ଯୋଉ କବିତା ଲେଖିବାରେ ସେ ସାର ଭୂମିକା ଗ୍ରହଣ କରେ, ମାନେ ମୁଖ୍ୟ ଭୂମିକା ଗ୍ରହଣ କରେ।
0: ସେଟା ହଉଛି ମନର ଦୁଃଖ ବା କଷ୍ଟ, ସେଥିପାଇଁ ହିଁ କବିତା ମୁଁ ଲେଖେ, ଯୋଉ ଜିନିଷଟା ମୋତେ କଷ୍ଟ ଦିଏ ମୁଁ ଲେଖେ ସେଟା।
1: ଆଚ୍ଛା, ହଉ ଠିକ ଅଛି। ତ ଆକାଶବାଣୀର ଆମର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣ ସମୟ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ। ଆଶା କରୁଛି ଆପଣଙ୍କର କବିତା, ଆପଣ ଏମିତି କବିତା ଲେଖନ୍ତୁ, ସମାଜରେ ଆପଣଙ୍କର ପ୍ରଶଂସା ହଉ, ଆପଣଙ୍କ କବିତା ସମସ୍ତଙ୍କ ପାଖରେ ପହଞ୍ଚୁ, ଏବଂ ଆପଣ ଏମିତି ଆଗକୁ କବିତା ଲେଖି ଲେଖି ଚାଲନ୍ତୁ।
0: ଧନ୍ୟବାଦ ଆପଣଙ୍କୁ
1: ସମୟ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ଅପା।

0: ସାଥୀ, ଆଜିର ଗପସପ୍ରେ ଆମ ଯୁବକବିଙ୍କ ସହ ସାକ୍ଷାତକାର ତ ଭାରି ଭଲ ଲାଗିଲା। ତେବେ ବର୍ତ୍ତମାନ ଚାଲନ୍ତୁ ଶୁଣିବା କିଛି ଜାଣିବା କଥା।
1: ସାଥୀ, ପ୍ରଥମେ ଶୁଣିବା ଜିଦୁ କୃଷ୍ଣମୂର୍ତ୍ତିଙ୍କ ସମ୍ପର୍କରେ। ଜିଦୁ କୃଷ୍ଣମୂର୍ତ୍ତି ଜଣେ ପ୍ରସିଦ୍ଧ ଭାରତୀୟ ଦାର୍ଶନିକ, ଲେଖକ, ଚିନ୍ତକ ଏବଂ ଆଧ୍ୟାତ୍ମିକ ବକ୍ତା। ତାଙ୍କ ଜନ୍ମ 1895 ମସିହା ଆଜିର ଦିନରେ ଅର୍ଥାତ୍ ମେ ମାସ 11 ତାରିଖରେ ଆନ୍ଧ୍ରପ୍ରଦେଶର ମଦନପଲ୍ଲୀରେ ହୋଇଥିଲା। ସେ ମନୁଷ୍ୟର ମନ, ସ୍ୱାଧୀନତା, ଭୟ, ଶିକ୍ଷା ଏବଂ ସତ୍ୟ ବିଷୟରେ ଗଭୀର ଚିନ୍ତା କରୁଥିଲେ। ସେ କହୁଥିଲେ ଯେ ସତ୍ୟକୁ କୌଣସି ଧର୍ମ, ଗୁରୁ କିମ୍ବା ପୁସ୍ତକ ମାଧ୍ୟମରେ ପାଇପାରିବା ନାହିଁ, ବରଂ ମନୁଷ୍ୟ ନିଜ ଚେତନା ଏବଂ ଅନୁଭବ ଦ୍ୱାରା ସତ୍ୟକୁ ଅନୁଭବ କରିପାରିବ। ସେ ଶିକ୍ଷାକୁ କେବଳ ପୁସ୍ତକୀୟ ଜ୍ଞାନ ନୁହେଁ, ବରଂ ମନୁଷ୍ୟର ସମ୍ପୂର୍ଣ୍ଣ ବିକାଶର ମାଧ୍ୟମ ବୋଲି ମନେ କରୁଥିଲେ। ଏହା ଯୋଗୁଁ ସେ ଭାରତ ଏବଂ ବିଦେଶରେ ଅନେକ ଶିକ୍ଷାନୁଷ୍ଠାନ ସ୍ଥାପନା କରିଥିଲେ।
0: ଏହାପରେ ଶୁଣନ୍ତୁ ସାଥୀ, ରାମକୃଷ୍ଣ ନନ୍ଦଙ୍କ ବିଷୟରେ। ସ୍ୱାମୀ ରାମକୃଷ୍ଣ ନନ୍ଦ ଶ୍ରୀ ରାମକୃଷ୍ଣ ପରମହଂସଙ୍କର ଜଣେ ପ୍ରମୁଖ ଶିଷ୍ୟ ଏବଂ ରାମକୃଷ୍ଣ ମିଶନର ଆଦ୍ୟ ସନ୍ନ୍ୟାସୀମାନଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କ ଦୀକ୍ଷା ପୂର୍ବର ନାମ ଥିଲା ଶଶିଭୂଷଣ ଚକ୍ରବର୍ତ୍ତୀ। ତାଙ୍କର ଜନ୍ମ 1863 ମସିହାରେ ହୋଇଥିଲା। ସ୍ୱାମୀ ରାମକୃଷ୍ଣାନନ୍ଦ ଗୁରୁଭକ୍ତି

0: ଶୃଙ୍ଖଳା ଏବଂ ଆଧ୍ୟାତ୍ମିକ ସାଧନା ପାଇଁ ବିଶେଷ ପରିଚିତ ଥିଲେ। ସେ ଶ୍ରୀରାମକୃଷ୍ଣଙ୍କ ସେବାରେ ସଦା ନିୟୋଜିତ ରହୁଥିଲେ। ଗୁରୁଙ୍କ ମହାସମାଧି ପରେ ସେ ସନ୍ନ୍ୟାସ ଗ୍ରହଣ କରି ସ୍ୱାମୀ ରାମକୃଷ୍ଣାନନ୍ଦ ନାମ ପାଇଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଅନୁରୋଧରେ ସେ ଦକ୍ଷିଣ ଭାରତରେ ରାମକୃଷ୍ଣ ମିଶନରେ ପ୍ରଚାର କରିଥିଲେ ଏବଂ ଚେନ୍ନାଇରେ ରାମକୃଷ୍ଣ ମଠ ସ୍ଥାପନାରେ ବଡ଼ ଭୂମିକା ଗ୍ରହଣ କରିଥିଲେ।
1: ବର୍ତ୍ତମାନ ଶୁଣିବା ଫତୁରାନନ୍ଦଙ୍କ ସମ୍ପର୍କରେ। ଫତୁରାନନ୍ଦ ଓଡ଼ିଆ ସାହିତ୍ୟର ଜଣେ ପ୍ରସିଦ୍ଧ ବ୍ୟଙ୍ଗକାର ଏବଂ ହାସ୍ୟରସ ସାହିତ୍ୟିକ ଥିଲେ। ତାଙ୍କର ପ୍ରକୃତ ନାମ ଥିଲା ରାମଚନ୍ଦ୍ର ମିଶ୍ର। ତାଙ୍କ ରଚନାରେ ସେ ସମାଜର ବିଭିନ୍ନ ଅସଙ୍ଗତି, ଅନ୍ଧବିଶ୍ୱାସ ଏବଂ ମନୁଷ୍ୟର ଦୁର୍ବଳତାକୁ ହାସ୍ୟ ଏବଂ ବ୍ୟଙ୍ଗ ମାଧ୍ୟମରେ ପ୍ରକାଶ କରିଥିଲେ। ଫତୁରାନନ୍ଦଙ୍କ ଲେଖା ସହଜ, ରସପୂର୍ଣ୍ଣ ଏବଂ ଲୋକଜୀବନୀ ସହ ଗଭୀର ଭାବେ ଜଡ଼ିତ। ତାଙ୍କର ଅନେକ ଗଳ୍ପ, ପ୍ରବନ୍ଧ ଏବଂ ବ୍ୟଙ୍ଗ ରଚନା ଓଡ଼ିଆ ପାଠକଙ୍କ ମଧ୍ୟରେ ଜନପ୍ରିୟ।

0: ଜାଣିବା କଥା ଶୁଣୁ ଶୁଣୁ ସମୟ କେମିତି ଗଡ଼ିଗଲା ଜଣାପଡ଼ିଲା ନାହିଁ। ତେବେ ଅଧିକ ସମୟ ଗଡ଼ିବା ଆଗରୁ ଆଉ ବିଦାୟ ନେବା ପୂର୍ବରୁ ଚାଲନ୍ତୁ ସାଥୀ ଶୁଣିବା ଆଗାମୀକାଲିର ଆକର୍ଷଣ।
1: ଆଗାମୀକାଲି ମଙ୍ଗଳବାର ଅର୍ଥାତ୍ ସନ୍ଧାନ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ସମ୍ପାଦକୀୟ, ଯାହାର ବିଷୟ ରହିଛି ସୁସ୍ଥ ଶରୀର ପାଇଁ ବ୍ୟାୟାମ। ଏହାପରେ ଏକ ସାକ୍ଷାତକାର, ଯାହାର ବିଷୟ ରହିଛି ଖେଳ ହିଁ ଜୀବନ। ପରିଶେଷରେ ଶୁଣିବେ ଖେଳ ପରିକ୍ରମା।

0: ସାଥୀ, ଆଜିର ସୃଜନୀ ସନ୍ଧ୍ୟାତି ଆପଣଙ୍କ ସହ ବିତାଇ ଆମକୁ ତ ବହୁତ ଭଲ ଲାଗିଲା। ତେବେ ଆଜିର କାର୍ଯ୍ୟକ୍ରମ ପ୍ରତି ଆପଣଙ୍କର କ'ଣ ମତାମତ ରହିଛି ତାହା ଆମକୁ ନିଶ୍ଚୟ ଜଣାଇବେ।
1: ଆମକୁ SMS ଭଏସ୍ SMS କରିବା ପାଇଁ ନମ୍ବରଟିକୁ ଟିପି ରଖନ୍ତୁ 9438268568 ଏବଂ ଆମ ମେଲ୍ ଆଇଡିଟି ହେଉଛି airjaipur@gmail.com। ନିଶ୍ଚୟ ଭାବରେ ମତାମତ ପଠାଇବେ ସାଥୀ। ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଇ ଆଉ ଗୋଟିଏ ସନ୍ଧ୍ୟାରେ ଭେଟିବାକୁ କଥା ଦେଉଛୁ। ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ଆଜିର କାର୍ଯ୍ୟକ୍ରମ

ଏଥିଲା ଯୁବ ଶ୍ରୋତା ବନ୍ଧୁମାନଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନାରେ ଥିଲେ ଶ୍ରୀ ପଦ୍ମା ସାହୁ ଏବଂ ଶୁଭ୍ରାଂଶୁ ପଣ୍ଡା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଦେଶୀୟଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଉପସ୍ଥାପନାରେ ଅଛନ୍ତି ସୁଧୀର କୁମାର ଦାସ ଏବଂ ସୁମିତ୍ରା ନାୟକ।

0: ହେଲେ ରେଡ଼ିଓ ଶୁଣିଥିବା ସତ୍ତ୍ୱେ ପାଇବିନି ମନଖେ ମୁଇଁ ଠିକରୁ ଇତି ବସି କରି ଜୁହାର କରିଦେଲିନି ଭାଞ୍ଜି ଆଇବି ଆଇବି ବୋଇଲା ବୈଦି ଭାଞ୍ଜି ଖୋନ ବାଟେ ଗଲା ଆଲି
1: ଆଛି ମାମା ଆଇଲିନି ଆଇଲିନି
0: ହଁ ଆଇଲୁନି ଆଇଲୁନି ବୋଲେ ଏନ୍ତାରି ତ ସେ ପସରା ବେଶୀ ସମାନି ଏ ପସରା ଧରି କରି ଇତି ଦେଖନି ଇଏ ଖାଇ ଗୋଟେ ଦେଲ ଅଛୁ ସାରି
1: ଆମେ ଗୋଟେ ରକମ ରେଲୁ
0: ବଡ଼ ଲୋକ ଦେଖିଲେ ସରି ଆମେ ସମ୍ମାନ ଦେଇଥିଲୁ ମାନ ମାନତି କରିଥିଲୁ କି ନାଇଁ ଯେ ଏବର ପିଲା ଠକି ମାନେ ନାଇନି
1: ଏଇଟା ମାନ ନା ଜାନତ ମାମା ହେ ମୋର
0: ଏ ମନ ବୋଲେ ଫଟସଟ ପଡ଼ିଲା ତ ଜାନତ ନାଇଁ କାହିଁକି ନେ ଜାଣିଲା ଅଛ ମାତ୍ର ସେନ୍ତାରି ସେ ବୋଲେ ଓଭିଆସ ହେଇଗଲା ଅଛି ଏ ଦିନେ ଏନ୍ତାରି ଆରି ବଡ଼ ଲୋକ ଦେଖିଲେ ମିଶା ହା ୟା ଲୋ ଖାଇ ଖାଇ ବୋଲ ଦେବାଇ ୟାରି ହାତ କେ ଲଗାଇ ଦେବାଇ ସେ ଖାଇ ସେ ହାତ କେ ମିଳାଇ ମିଶାଇବା ଖାଦ୍ୟ ସେଲ୍ଫି ଖାଇଲେ ବୋଲ ଭାଇ ସେଟାକେ
1: ଗୀତ ନାଟ ମିଶାଇ
0: କରିଛି ସବୁ ହେଲେ ସେଟା ଖରବି ବୋଲତେ ଖାଇ କର ଭାଇ ଜାନୁସ କି ଖନ ଫାନି ଲଗେ ଯିବାଇ
1: ଖନ
0: ସେ ରେଲ ଯାଇଥିଲେସି ସେ ଲଗେ ଯିବାଇ ଯାଇ କରି ସିଲମା ଦେଖାଲା ଫରା କରତେ ଭାଇ ସେ ଖାଇ ସେ ସେଲ୍ଫି ଖାଡ଼ବି ବୋଲି କରି ଦାରି କରି ଫୋଟ ମାନେ ଖାଡ଼ତେ ଭାଇ ସେ ଖାଇ ସେ ରିଲ୍ କରବି ବୋଲି କରି ଯେନ୍ ଖାଇ ସେ ଭିଡିଓ କରିବି ବୋଲା ଫରା କରବାଇ ସେ ଖାଇ ସେ ଟ୍ରେନ ଯାଇଥିଲେସି ତା ଫାଲିକି ଛିଡ଼ା ଉଠିକିରି କରତେ ଭାଇ ଏ ବାବୁ ସେନ୍ତାରି ନ ଖରା କନ ପାନି ଉପର ନି ପଡ଼ତେ ରେସି କନ ଗାର ରେସି ସେ ଲଗେ ଯାଇ କରି ଫାଲି କେ ଚିଡ଼ା ଉଠି କରି ସେ ଭିଡିଓ ମନ କରୁଥିଲେ ଭାଇ ସେ ଫଟୋ ମାନେ କାଢ଼ୁଥିଲେ ଭାଇ ଇଲେ ସେଟା ଖରବାଟା ଖାଇଟା ନାଇନି ବୋଲ ହେଇଗଲା ବୋଲେ ବୋଲ ଖେଡ଼ିକି ଦାଏ ତ ଗୋଡ଼ ଫିସଲସି କି ଖାଇଟା ହେଲା ବୋଲେ ଆରେ ହିସାବ ଅଛେ ତା କି ବୋଲେ ସରି କିଣ୍ଡି କେନେ ନେଇଗଲା ଆପଣ ଗୋଡ ବୋଲେ ଆରି ନାଇନି ଟପ୍ ପୁରା ଜୀବନ
1: ଯାଇଛି
0: ସେନ୍ତାରି ସେ

ପାଣି ଯେନ୍ ଗାର ମନେ ଅଛେ ସେ ଲଗେଇ ଯାଇକରି ଫାଲିକି ଚିଡ଼ା ଉଠିରୁ ତୋଲନି ମାଟି ଖଣ୍ଡେ ଯଦି ଖସଲା ବୋଲେ ଯାଇକରି ସଜେ ସେ ପାଣି ଭିତରେ ଅଦରବାର ହେଇଛି ଛେନ୍ତାରି ସେ ଇଏ ଫୋନ ରିଲ କରବାକେ ଯେନ୍ ଭିଡ଼ିଲା ଅଛତ ପିଲା ଟକି ମନ ସେ ମନକେ ଆମର ବୈଠକେ କହିଦେଉ ଆମର ଭାଇ ବୋନ ମାନକେ ସବୁକି କହିଦେଉ ସବୁ ଲୋକ ଆପଣ ପିଲା ଟୁକି ମାନକେ ସେ କଣ୍ଟେ ଜାଗ୍ରତ କର ତାରି ସେ ବିଷୟ କଣ୍ଟେ ବୁଝାଅ ବୋଲେ ସେ ଫୋନ ଧରି କରି କହନ୍ତି ରିଲ କରବାଟା ନାଇନି କଣ ଯନ୍ତି ରିଲ କରବାକେ ମନା ନାଇନି କର ଟାକା ଫୋନ ଗୋଟେ ଏଲା ଅଛେ ତାକେ ବ୍ୟବହାର

0: ମଧ୍ୟ ବ୍ୟବସ୍ଥା ଆପଣ ଜାଣିପାରିବେ, ୟାନି କି ନିଜର ଜୀବନକୁ ବଞ୍ଚିବାର ମାଧ୍ୟମ ସୋସିଆଲ ମିଡିଆ ବର୍ତ୍ତମାନ ପାଲିଟିଛି। ଆଉ ପରବର୍ତ୍ତୀ ଲାଭ ହଉଛି କଣ, ଯେ ଆପଣ ଗୋଟେ ବିଜନେସ କରୁଛନ୍ତି, ଗୋଟେ ବେପାର କରୁଛନ୍ତି, ବାଣିଜ୍ୟ କରୁଛନ୍ତି, ସେ ବେପାରକୁ ଚାରି ଦିଗରେ ଯଦି ଆପଣ ପ୍ରଚାର ପ୍ରସାର କରିବା ପାଇଁ ଚାହୁଁଛନ୍ତି, ତାହେଲେ ସୋସିଆଲ ମିଡିଆ ମାଧ୍ୟମରେ ସାରା ବିଶ୍ୱକୁ ଆପଣଙ୍କର ଦରବାରକୁ ଆପଣଙ୍କ ଚିନ୍ତାଧାରାକୁ ପହଞ୍ଚାଇ ପାରିବେ ଆପଣ। ତତ୍ସହିତ କୌଣସି ଜାଗାରେ କୌଣସି ଏକ ଘଟଣା ଘଟିଛି କିମ୍ବା ସେ ଖବରକୁ ଆପଣ ସବୁ ଦିଗରେ ପହଞ୍ଚିବା ପାଇଁ ଚାହୁଁଛନ୍ତି, କିମ୍ବା କୌଣସି ଏକ ବିପଦ ପଡିଛି, ସେ ବିପଦକୁ ମଧ୍ୟ ଯଦି ଆପଣ ଚାରିଆଡ଼େ ସହଯୋଗ ମାଗିବା ପାଇଁ ଚାହୁଁଛନ୍ତି, ତାହେଲେ ମଧ୍ୟ ଆପଣ ସୋସିଆଲ ମିଡିଆରେ ଭରସା କରିଦେଇପାରିବେ। ଆପଣ ଦେଖିବେ ଟ୍ୱିଟର ବୋଲି ଗୋଟେ ଆପ୍ ଅଛି, ଯୋଉ ଟ୍ୱିଟର ମାଧ୍ୟମରେ ବଡ଼ ବଡ଼ ଲୋକମାନେ କଣ ଘଟଣା ଘଟିଲା ତାରି ମାଧ୍ୟମରେ ସେମାନେ ଟ୍ୱିଟରରେ ମେସେଜ ଦେଇଦିଅନ୍ତି। ଆପଣ ମଧ୍ୟ ଟ୍ୱିଟର ବ୍ୟବହାର କରି ନିଜର ମତାମତ ଚିନ୍ତାକୁ ଆପଣ ଚାରିଆଡ଼େ ଦେଇପାରୁଛନ୍ତି, ଯାନି କି ସୋସିଆଲ ମିଡିଆରେ ଆପଣ ପାଠ ପଢିପାରିଲେ, ଆପଣ ଦୁଃଖରୁ ଆଶ୍ୱାସନା ପାଇପାରିଲେ, ଆପଣ ଏଣ୍ଟରଟେନମେଣ୍ଟ କରିପାରିଲେ, ଆପଣ ନିଜର ଗୋଟେ ଚିନ୍ତାଧାରାକୁ ଚାରି ଦିଗରେ ଲୋକଙ୍କ ପାଖରେ କ୍ରିୟା ପ୍ରତିକ୍ରିୟାକୁ ପ୍ରକାଶ କରିପାରିଲେ, ନିଜେ ଯାହା ଚାହୁଁଛନ୍ତି କହିବା ପାଇଁ ସେ କଥାକୁ ଆପଣ ସବୁ ଲୋକ ପାଖରେ କମ ସମୟ ଭିତରେ ଆପଣ ସହଜରେ ପହଞ୍ଚେଇ ପାରିଲେ, ୟାକୁ କୁହାଯାଏ ସୋସିଆଲ ମିଡିଆ। ତେଣୁ ସୋସିଆଲ ମିଡିଆ ବର୍ତ୍ତମାନ ଏକବିଂଶ ଶତାବ୍ଦୀରେ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ। ସୋସିଆଲ ମିଡିଆର ଯଦିଓ ଖରାପ ଦିଗ ଅଛି, ତଥାପି ସୋସିଆଲ ମିଡିଆ ବର୍ତ୍ତମାନର ଦୁନିଆକୁ, ବର୍ତ୍ତମାନର ସମାଜକୁ, ପରିବର୍ତ୍ତିତ ଦୁନିଆରେ ଏକ ବିରାଟ ବଡ଼ ଅସ୍ତ୍ର। ଯିଏ ଯୁଗ ସହିତ ସାମିଲ ହେଇପାରୁନି, ଯୁଗ ସହିତ ଆଡପ୍ଟେଡ ହେଇକି ଚାଲିପାରୁନି, ସେ ଧୀରେ ଧୀରେ ବିଲୁପ୍ତ ହେଇଯିବ। ଆପଣ ଜାଣିବେ ଗୋଟେ ଡାଇନୋସର ବୋଲି ଗୋଟେ ଜୀବ ଥିଲା ପୃଥିବୀରେ, କ୍ରମେ ପୃଥିବୀ ଧୀରେ ଧୀରେ ପରିବର୍ତ୍ତନ ହଉଛି, ଏବଂ ଏଇ ଯୋଉ ବିବର୍ତ୍ତନ ଚାଲିଛି, ଏଇ ପରିବେଶ ସହିତ ସେ ଖାପ ଖୁଆଇ ନ ପାରି, ଉପଯୋଜନ ନ ହେଇ ସେ ଚାଲିଗଲା। ଠିକ ସେମିତି ବର୍ତ୍ତମାନର ଦୁନିଆ ହଉଛି ପରିବର୍ତ୍ତିତ ଦୁନିଆ, ଆମେ ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ର ଦୁନିଆ ଉପରେ ଅଛୁ, ଆମେ ଏଆଇ ଦୁନିଆ ବର୍ତ୍ତମାନ କାମ କରୁଛି, ମାନେ ଯୁଗ ଏତେ ପରିବର୍ତ୍ତନ ଏତେ ସ୍ପିଡରେ ଏତେ ରେପିଡଲି ଦ୍ରୁତ ଗତିରେ ଗତି କରୁଛି, ଯୋଉ ଯୁଗକୁ ଏଆଇ କଣ୍ଟ୍ରୋଲ କରୁଛି। ତେଣୁ ଏଆଇ ଯୁଗରେ ବର୍ତ୍ତମାନ ଆମେ ସମସ୍ତେ ପହଞ୍ଚି ଗଲେଣି, ତେଣୁ ଏଇ ଯୁଗ ଅନୁସାରେ ଯିଏ ଯଦି ସୋସିଆଲ ମିଡିଆର ଭରସା ନଉନି କି ସୋସିଆଲ ମିଡିଆ ବ୍ୟବହାର କରିପାରୁନି, ବୋଲେ ସେଇ ଲୋକ ଗୋଟେ ସାଧାରଣରୁ ଅତି ସାଧାରଣ ହେଇଯିବ ଏବଂ ଧୀରେ ଧୀରେ ବିଲୁପ୍ତ ହେଇଯିବ। ଆପଣ ଦେଖିବେ ବ୍ୟାଙ୍କକୁ ଯିବେ, ପଇସା କମ୍ପ୍ୟୁଟର ଠୁ ଆରମ୍ଭ କରିକିନା ପ୍ରତି ଜାଗା ସୋସିଆଲ ମିଡିଆର କାମ ହଉଛି, କୌଣସି ଖବର ସୋସିଆଲ ମିଡିଆର କାମ ଦିଆଯାଉଛି, ଗୋଟେ ଘର ତିଆରି କରିବେ ସୋସିଆଲ ମିଡିଆର ଭରସା କରିନେବେ, ସେ କେତେ ଘର କେତେ ସିମେଣ୍ଟ କେତେ ବାଲି କେତେ ଏଇଟା ସେ ଅଲରେଡି ସବୁ କହିଦେବ, ସବୁ କମ୍ପ୍ୟୁଟରର କାମ। ତେଣୁ କଥା ହଉଛି କଣ, ଯେ ବର୍ତ୍ତମାନର ଯୁଗ ହଉଛି ଗୋଟେ ସୋସିଆଲ ମିଡିଆର ଯୁଗ, ସୋସିଆଲ ମିଡିଆ ଯୁଗର ବହୁତ ଲାଭ ଅଛି। ବର୍ତ୍ତମାନ ସବୁ ଲୋକ, ପୃଥିବୀର ସବୁ ଲୋକ ସୋସିଆଲ ମିଡିଆ ଉପରେ ଡିପେଣ୍ଡ କରୁଛନ୍ତି, ଆମର ଦୈନନ୍ଦିନ ଜୀବନ ସୋସିଆଲ ମିଡିଆରେ ଆରମ୍ଭ ହେଇକି ସୋସିଆଲ ମିଡିଆରେ ସରୁଛି। ତେଣୁ ମୁଁ ଆଜିର ଦିନରେ ଆପଣଙ୍କୁ ବାର୍ତ୍ତା ଦେବି ଯେ ସୋସିଆଲ ମିଡିଆକୁ ଛାଡିକି ଗୋଟେ ମଣିଷ କେବେ ବଞ୍ଚି ପାରିବ ନାହିଁ, ତାର ପ୍ରତ୍ୟେକ କାମ ସୋସିଆଲ ମିଡିଆରେ, କାରଣ ଆମେ ବିନା ମୋବାଇଲରେ ବଞ୍ଚି ପାରିବା ନାହିଁ। ମୋବାଇଲ ହଉଛି ଗୋଟେ ଲାଇବ୍ରେରୀ, ଗୋଟେ ଜ୍ଞାନର ଭଣ୍ଡାର, ଆପଣ ଯାହା ଚାହିଁବେ ତାହା ଏଠି ଆପଣ ସୋସିଆଲ ମିଡିଆରେ ପାଇପାରିବେ। ତେଣୁ ସୋସିଆଲ ମିଡିଆ ଆମ ଜୀବନରେ ବହୁତ ପରିବର୍ତ୍ତନ ଆଣିଛି, ବହୁତ ସମୃଦ୍ଧି ଆଣିଛି, ଏବଂ ସୋସିଆଲ ମିଡିଆ ବର୍ତ୍ତମାନର ସମାଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଛି। ତେଣୁ ସୋସିଆଲ ମିଡିଆକୁ ଛାଡିକି ଆମେ ରହିପାରିବା ନାହିଁ। ତେଣୁ ଯଦିଓ ସୋସିଆଲ ମିଡିଆର ଖରାପ ଦିଗ ମଧ୍ୟ ଅଛି, କିନ୍ତୁ ସୋସିଆଲ ମିଡିଆର ବହୁତ ଭଲ ଦିଗ ମଧ୍ୟ ଅଛି। ଇଏ ହଉଛି ସୋସିଆଲ ମିଡିଆର କଥା।
1: ଆଗର ଦିନେ ତ ଏଟା ମାନେ ନା ଦେଲା ବାବୁ, ଏବେ ସିନା ଏଟା ମାନେ ସବୁ ବାହାରିଲା, ଏବେ ଘରେ ରହିକରି ଆମେ ସବୁ କଥା ମାନେ ଜାଣିପାରିଲୁ।
0: ଦେଖନ୍ତୁ ମୁଁ କହିବି, ପୃଥିବୀ ଆଜି ସଙ୍କୁଚିତ ହେଇଯାଇଛି। ଦିନ ଥିଲା ଲୋକେ ଗୋଟିଏ ଜାଗାକୁ ଚାଲିକି ଯାଉଥିଲେ, ଦଶ ଦିନ ବାର ଦିନ ପନ୍ଦର ଦିନ ଲାଗିଥିଲା, କିନ୍ତୁ ବର୍ତ୍ତମାନ ତାହା କିଛି ମିନିଟ ଭିତରେ ପହଞ୍ଚି ପାରୁଛି। ବିଜ୍ଞାନ ବହୁତ ଅଗ୍ରଗତି କରିଛି, ବିଜ୍ଞାନ ଅଗ୍ରଗତି କରିବା ଦ୍ୱାରା ଆଜି ମଣିଷ ଚନ୍ଦ୍ର ପୃଷ୍ଠରେ ଯାଇପାରୁଛି, କୌଣସି ଏକ ଘଟଣା ଘଟିଲେ ତାର ବିଜ୍ଞାପନ ଚାରିଆଡେ ପହଞ୍ଚି ପାରୁଛି, ତ ଲୋକେ କୌଣସି ରୋଗରୁ ବଞ୍ଚିବା ପାଇଁ ମଧ୍ୟ ବିଜ୍ଞାପନ ଦେଖିକି ଜାଣିଗଲେ, ନିଜେ ସଚେତନ ହେଲେ, କୌଣସି ଶିକ୍ଷା ସ୍ୱାସ୍ଥ୍ୟ ସେବା ସାମଗ୍ରିକ ଜୀବନ ବର୍ତ୍ତମାନ ସୋସିଆଲ ମିଡିଆ ଉପରେ କଣ୍ଟ୍ରୋଲରେ ଚାଲିଛି। ତେଣୁ ସୋସିଆଲ ମିଡିଆ ବର୍ତ୍ତମାନ ଏକ ଯୁଗୋପଯୋଗୀ ବ୍ୟବସ୍ଥା।
1: ଆଚ୍ଛା ଆଚ୍ଛା, ଆମେ ସବୁ ବୋଲେ ଘରେ ବସି କରି ସବୁ ଜାଣିପାରିଲୁନି ବାବୁ?
0: ଆଜ୍ଞା,
1: କରି ବୁଝାଇ ଦେଲା ସେ ବାବୁ, ହାଇଟାର କି ତମକେ ଧନ୍ୟବାଦ ଲାଗ, ଆଜି ଜୁହାର ଲାଗ, ଆଜି ଗୋଟେ ଦିନ କଥାବାର୍ତ୍ତା ହଉ।
2: ଶୁଣିଲୁ ସୁମାମା,
3: ନାଇଁ ଗୋଟେ ନିମାନ ପଚାରିଲୁ ଅଛୁ, ସେ ମିଶା ନିମାନ କରି କହିଦେଲା ଅଛେ ସୋସିଆଲ ମିଡିଆ ବୋଲେ, ଖାଇଟା ସୋସିଆଲ ମିଡିଆ ତାନେ ମିଶା ଇନର ତେନର ଫାଙ୍ଗୁଆ ଖାତା ମ ନ ଚାଡ଼ବାର, ସେ ଫୋନ ତାନେ ଚାଡ଼ିଲେ ମିଶା ବଡ଼ ଦାଦା ଆଇସି ଇଏ ବାବୁ କି ମିଶା ଗୋଟେ କିଛି ନାଇଲେ
2: ବୋଲେ ଶୁନ।

0: ଜନ କୈଳାସ କି ସମ୍ପତ୍ତି କା ଦେଓ ଜମିବାଡି କା ଦେଓ କଣ୍ଟାଲ ଗୋଟେ ଲଗା ଦେଇ ଗଲ ହେଲେ ମୁଇଁ କଣ୍ଟି ଯିବି ବାବୁ ପର ତୁମେ ଯାଇକରି କାକେ କହିଲେ ସାର୍ ଇଏ ଜନ ମଧ୍ୟସ୍ଥତା ଜନ କୈଳାସ ସେ କାମ ହେଇ ପାରସି
1: ଆମର ଆଇନ ସେବା ପ୍ରାଧିକରଣ ବୋଲି ଗାଡି ମାନ ଗାଁ ଗାଁ କେ ବୁଲିକିରି ସେମାନେ ସଚେତନା ଗୋଟେ ଘଟଣା ମିଟିଂ କଲେ ତାପରେ କଲେକ୍ଟର ମିଶା ବ୍ଲକ ମାନକେ ପଞ୍ଚାୟତ ମାନକେ ପାଇକରି ଜନଶୁଣାଣି ଶିବିର କଲାଇନି ଚିଠି ମିଶା କାଗଜ ଗୋଟେ ବଢାଇ ଦେଲେ ସେଟାକେ ନେଇକିନା ଆମେ ଆଇନ ପ୍ରାଧିକରଣ ସେବା ଠାନେ ପଠାଇବା ନହେଲେ ସେ ଜିନିଷ ତମ ଜୟପୁର କୋର୍ଟ ଅଛି ଗ୍ରାମ ସେବକ ଆସ କି ସରପଞ୍ଚ ଅଛି ୱାର୍ଡ ମେମ୍ବର ଅଛି ସେମାନେ କହିଲେ ନିଜ ବାଦ ପଠାଇ ଦେବା ସେମାନେ କେମିତି କେମିତି କାହିଁକି ଆସିଲାନି ସେ କଥା ସେମାନେ ପ୍ରତିନିଧି ମିଟିଂ ବସିଲାଣି କି ନାଇଁ
0: ଏଣ୍ଟି ଯଦି ଖାକ ହେଲା ବେଲେ ଆମେ ସରପଞ୍ଚ ଲଗେଇବା ଲାଗିଛି ପିଓ ବାବୁ ଲଗେଇଛି ଗ୍ରାମ ସେବକ ବାବୁ ଲଗେଇବା ଲାଗିଛି ନହେଲେ ସରି ଏଟା ଓକିଲ ଦରବାକୁ ପଡୁଛି ବାବୁ ଓକିଲ ଲଗେଇ ମିଶା
1: ସରକାର ସରକାର ସେମାନେ ଡାକୁ ଦେଇକରି ଦରମା ଦେଇକି ସମାଇଲା ମେମ୍ବର ମାନଙ୍କୁ ବସିକରି ଠିକ୍ଠାକ୍ କରିଦେବେ ଆମକୁ କିଛି କରିବାର ଦରକାର ଓକିଲ ଦରବାର ଦରକାର
0: ହେଲେ କଣ ହେଲେ ମିଶା ଓକିଲ ବୋଲି ଜଣେ ସରକାରୀ ଓକିଲ ମାନେ ରହିଛି କୋର୍ଟ ଯାଇକରି ଜଣେ ଓକିଲ ବାବୁ କହିଲେ ମିଶା ଏ ଖାତା କରିଦେଇଛି ନି ବାବୁ
1: ହେଲେ
0: ଯାଇକରି ବୁଝା ସାମ ଯାଇକରି ମଧ୍ୟସ୍ଥତା କରିଦେଇକରି ଆମକେ ମିଳାମିଶା କରାଇ ଦେବାଇନି ଆରି ଏ ଯୋଉ ସେ ମାରପିଟା ହେଲାଇନି କି ଗଣ୍ଡଗୋଳ ହେଲାଇନି ଏଟା ନହେ ଆଲେ ଆଲେ ବଡ ନିମାନ କଥା ବାବୁ ଆମର ଯେତିକି ଭାଇ ବହିନୀ ମାନେ ଶୁଣିଲେ ନିଆ କାର୍ଯ୍ୟକ୍ରମ ଭିତରେ ସେମାନେ ଆରି ଲଗା ଲାଗି ମାରପିଟା ନଇ କରି ଏ ହିସାବରେ କର ଯାର ହିସାବରେ ଯେତିକି ଅଛି ସେ ହିସାବରେ ସେମାନେ ଖାଇ କାଗଜ ପତ୍ର କରିଦେଇ ଜବର ଧନ୍ୟବାଦ ଆର ଗୋଟେ କେବେ କଥା ବାବୁ ରେଲି ନି ଜୁଆର ଲାଗ
2: ନିମାନ କରି ହେଇ ବାବୁ ମିଶା ବୁଝାଇ ଦେଲା ମାମା
3: କେତେକ ରକମର ଦାନା ମୁଁ ଦେଖ ମାରପିଟା ଇଏ ବାଖା ଯେ ଜଣ ବାଇ ବୋଇ ଭିତରେ ଲଗାଯାଏ ଟିକେ ଗଲାନି ତୋର ଖାଇସେ ଗୁରୁଦ୍ୱାର ଖାଜେ ଜମିବାଡି ଖାଜେ କି ସମ୍ପତ୍ତି ଖାଜେ କି କାହାଟା ଖାଜେ ସେ ଭିତରେ ମିଶା ଏଟା ଗୋଟେ ଖାକତ ଗୋଟେ ବଢାଇଲେ ସରି ସେ କରଟେ ଯାଇକରି ସେ ମନ ଏଟା ତୋକେ ସାମଜା ବୁଝା କରିକରି ଦୁଇ ବାଇକେ ମିଳାମିଶା କରାଇ ଦେବା ଆରି ଆଗର ଫରା ଲାଗାଜାଟି ନ ଭଲ ଖାତା ଗୋଟେ କରିଦେଲା ଅଛି ଏଟା ଏଟା ତ ଶୁଣିଲୁ ଆଗା ଜନ ମନ ଯାହାଟା ଅସୁବିଧା ଅଛେ ବୋଲେ ଯାଇକରି ସେ ବାବୁ ମାନକେ ପଚାରିଲେ ସରି ସେମାନେ ନିମାନ କରି କହିବା ଆରି ଖଣ୍ଡେ କାକତ ଖଣ୍ଡେ ବଢାଇଲେ ସରି ଡାକିକରି ବୁଝା ସାମଜା କରିକରି ତମକୁ ମିଶାଇ ଦେବା କି ନାଇଁ ଯେ ଏଟା ଗୋଟେ ଭଲ ହେଲା ଅଛେ ହେଲେ ଖାତା ଲମେଇଲେ ଲମ୍ସି ଆଗା ଏ ଦେଖ ତେଣିକେ ବେଲ ମିଶା ହେଇଗଲା ଯୁଥିବା ଆର ଗୋଟେ ଦିନ କଥାବାର୍ତ୍ତା ହେଉଥିଲୁ
2: ଯୁବେ ମାମା
3: ଗାଲୁନି ଭାଇ ବୋନ ଜୁଆର ଲାଗ
2: ଗାଲୁନି ଭାଇ ବୋନ ଜୁଆର ଲାଗ।

ଶୁଣିଲେ ଦିଶାବାସର କାର୍ଯ୍ୟକ୍ରମ ଚୈତି ଜହ୍ନ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଗୋଟିଏ ଘୋଷଣା। ମେ ମାସ 13 ତାରିଖ ବୁଧବାର ଦିନ 1:20 ଘର ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ। ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବାକୁ ମେ ମାସର 12 ତାରିଖ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ବର ହେଲା 0685424।

ଶୁଣିଲେ ଆଜି ଏବଂ କାଲି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ କୁଛ କୁଛ ହୋତା ହି ଚଳଚ୍ଚିତ୍ରରୁ, ଶିଳ୍ପୀ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ସମୀର, ସଙ୍ଗୀତ ସଂଯୋଜନା ଯତୀନ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ସଲାମି ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଆଶା ଭୋସଲେ, ଗୀତ ରଚନା ମଦନ ବାଲ, ସଙ୍ଗୀତ ସଂଯୋଜନା ନଦୀମ ଶ୍ରମଣ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 78ତମ ଭାଗ।

ଏକ ଚିତ୍ତରେ ବିଦୁର ଶୁଣୁଛନ୍ତି ଲୀଳାମୟଙ୍କର ସୃଷ୍ଟି ସର୍ଜନା ଲୀଳା। ଧରଣୀ ଉଦ୍ଧାର ପରେ ଋଷିଗଣ ଭଗବାନଙ୍କର ଅପାର ମହିମା ବଖାଣି ସ୍ତୁତି କରୁଛନ୍ତି। ପରାହରୂପୀ ପ୍ରଭୁ ତୋଷ ମନରେ ଅଦୃଶ୍ୟ ହୋଇଛନ୍ତି। ମୈତ୍ରେୟ ବିଦୁରଙ୍କୁ ଉପଦେଶ ଦେଇ କହୁଛନ୍ତି, ସନ୍ତୋଷ ଚିତ୍ତରେ ଯେ ଶ୍ରୀହରିଙ୍କ ଚରିତ କହେ ବା ଶୁଣେ, ତା ହୃଦୟରେ ଭଗବାନ ତକ୍ଷଣେ ପ୍ରସନ୍ନ ହୁଅନ୍ତେ। ତାପରେ ବିଦୁର ପଚାରନ୍ତେ, ମୈତ୍ରେୟ କାମ ପୀଡ଼ିତା ଦିତିଙ୍କର କାଶ୍ୟପ ଋଷିଙ୍କୁ ପୁତ୍ର ନିବେଦନ ପ୍ରସଙ୍ଗ ବଖାଣିଛନ୍ତି।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 78ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଯୁବଶକ୍ତି, ପରେ ଆଞ୍ଚଳିକ ସମ୍ବାଦ ଏବଂ ପରେ ପରେ ରହିଛି ଆଜିର ପ୍ରସଙ୍ଗ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସମୟ ପରେ।

ହେଇପାରିବ। ଦୁର୍ଘଟଣା, ଅସ୍ତ୍ରୋପଚାର, କର୍କଟ, ଥାଲାସେମିଆ, ପ୍ରସବ ସମୟରେ ମା ମାନଙ୍କୁ ରକ୍ତ ଦରକାର ହୁଏ। ଆମେ ଯାହାକୁ ରକ୍ତ ଦେଉଛନ୍ତି ତାକୁ ଜାଣିନୁ, ତଥାପି ଆମ ରକ୍ତ ତାଙ୍କର ଜୀବନ ବଞ୍ଚାଉଛି। ଏହା ହିଁ ପ୍ରକୃତ ମାନବିକତା। ଗୋଟିଏ ଲୋହିତ ରକ୍ତ କଣିକାର ଆୟୁଷ 120 ଦିନ। ଜଣେ ଲୋକ ରକ୍ତ ନ ଦେଲେ ବି ଏହି ଲୋହିତ ରକ୍ତ କଣିକାର ଆୟୁଷ 120 ଦିନ ପୁରିଗଲେ ଆପେ ଆପେ ମରିଯାଏ। ରକ୍ତଦାନ କଲେ ଗୋଟିଏ ଲୋକର ଜୀବନ ରକ୍ଷା ହୋଇଯାଏ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ କିଛି

0: ଏହି ଲୋହିତ ରକ୍ତ କଣିକାର ଆୟୁଷ 120 ଦିନ ପୁରିଗଲେ ଆପେ ଆପେ ମରିଯାଏ। ରକ୍ତଦାନ କଲେ ଗୋଟିଏ ଲୋକର ଜୀବନ ରକ୍ଷା ହୋଇଯାଏ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ କିଛି ପୁଣ୍ୟ ମଧ୍ୟ ଅର୍ଜନ ହୁଏ ବୋଲି ବିଶ୍ୱାସ ରହିଛି। ଏହି ଜୀବନ ପ୍ରଦାୟିନୀ ଲାଲ ରକ୍ତ କଣିକାର ଦାନ ଯେ ଅନେକ ଲୋକଙ୍କ ମୁହଁରେ ହସ ଫୁଟାଇ ପାରେ ଏଥିରେ ଦ୍ୱିମତ ନାହିଁ। ଆମେ 18 ବର୍ଷରୁ ଆରମ୍ଭ କରି 60 ବର୍ଷ ପର୍ଯ୍ୟନ୍ତ ରକ୍ତଦାନ କରିପାରିବା। ରକ୍ତଦାନ ପ୍ରାୟ 90 ଦିନ ବ୍ୟବଧାନରେ କରିପାରିବା। ଜଣେ ସୁସ୍ଥ ସବଳ ମଣିଷ ଦେହରେ 5-6 ଲିଟର ରକ୍ତ ଥାଏ। ରକ୍ତଦାନ କରିବା ସମୟରେ ନିଜର ଶରୀର ସୁସ୍ଥ ଓ ସବଳ ଥିବା ସହ ଓଜନ 45 କିଲୋଗ୍ରାମରୁ ଅଧିକ ଓ ହିମୋଗ୍ଲୋବିନ 12.5ରୁ ଅଧିକ ଥିବା ନିହାତି ଆବଶ୍ୟକ। ପୁରୁଷ 3 ମାସରେ ଥରେ ଓ ମହିଳା 4 ମାସରେ ଥରେ ରକ୍ତ ଦେଇପାରିବେ। ରକ୍ତଦାନ କରିବା ସମୟରେ ପେଟ ଖାଲି ନଥିବ କିମ୍ବା ସମ୍ପୂର୍ଣ୍ଣ ଭର୍ତ୍ତି ହୋଇନଥିବା ଆବଶ୍ୟକ। ହାଲକା ଖାଦ୍ୟ ଖାଇ ରକ୍ତଦାନ କରିବା ଠିକ ଅଟେ। ରକ୍ତଦାନ କରିବା 2 ମାସ ପୂର୍ବରୁ କୌଣସି ପ୍ରକାରର ଟିକା ନେଇନଥିବା ଆବଶ୍ୟକ ଅଟେ। ଆମେ ବାରମ୍ବାର ରକ୍ତଦାନ କରିବା ଦ୍ୱାରା ଆମ ଶରୀରର ଅନେକ ରୋଗ ବିଷୟରେ ପରୀକ୍ଷା ମଧ୍ୟ ହୋଇପାରିବ। ରକ୍ତ ଗ୍ରୁପ ନିର୍ଣ୍ଣୟ ସହିତ HIV, ଏଡ୍ସ, ଜଣ୍ଡିସ, ସିଫିଲିସ, ମ୍ୟାଲେରିଆ, ହେମୋଗ୍ଲୋବିନ ଆଦି ପରୀକ୍ଷା ହୋଇଥାଏ, ଯାହାଫଳରେ ନିଜ ଶରୀରର ରୋଗ ବିଷୟରେ ଆମେ ଜାଣିପାରୁ। ରକ୍ତଦାନ କରିବା ଦ୍ୱାରା ଆମ ଶରୀରରେ ନୂଆ ରକ୍ତକୋଷ ତିଆରି ହୁଏ। କୋଲେଷ୍ଟ୍ରଲ ବା ଚର୍ବି ଅଂଶ କମିଯିବା ସହ ହୃଦରୋଗ, ମଧୁମେହ ରୋଗ, ଉଚ୍ଚ ରକ୍ତଚାପର ଆଶଙ୍କା କମିଯାଏ। ସେଥିପାଇଁ ରେଡକ୍ରସ ସଂସ୍ଥା ମାଧ୍ୟମରେ ଆଜି ଅନେକ ଅନୁଷ୍ଠାନ, ଯୁବଗୋଷ୍ଠୀ, ସାମାଜିକ ସଂସ୍ଥା ତଥା ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନେ ରକ୍ତ ସଂଗ୍ରହ କରି ରକ୍ତ ଅଭାବ ସମୟରେ ଯୋଗାଇ ଦେବାର ମାଧ୍ୟମ ସାଜୁଛନ୍ତି। ରକ୍ତଦାନ କରି ସାମାଜିକ ସେବା କରିବା ସହିତ ଆଉ ଏକ ଅମୂଲ୍ୟ ଜୀବନ ବଞ୍ଚାଇ ପାରୁଛନ୍ତି। ରକ୍ତଦାନ କରିବା ପରେ ମନରେ ଏକ ଅଲଗା ଶାନ୍ତି ଆଉ ସନ୍ତୋଷ ମିଳେ, କାରଣ ଆମେ ଏକ ଅଜଣା ଲୋକର ଜୀବନ ବଞ୍ଚାଇ ପାରିଲେ। ରୋଗୀ ଅପରେସନ ହେବା ପୂର୍ବରୁ ରକ୍ତର ଆବଶ୍ୟକତା ହୋଇଥାଏ। ମୃତ୍ୟୁକୁ ଅପେକ୍ଷା କରିଥିବା ବ୍ୟକ୍ତି ପାଇଁ ରକ୍ତ ହେଉଛି ସବୁଠାରୁ ଅଧିକ ମୂଲ୍ୟବାନ। ଯେକୌଣସି ଦେଶ ବିକଶିତ ହେବା ପାଇଁ ତାର ନାଗରିକ ପ୍ରଥମେ ସୁସ୍ଥ ହେବା ଆବଶ୍ୟକ। ପ୍ରତିବର୍ଷ ଭାରତରେ 12%ରୁ ଅଧିକ ଲୋକ ରକ୍ତ ଅଭାବରେ ମୃତ୍ୟୁବରଣ କରୁଛନ୍ତି। ଯେତେବେଳେ ଆମେ ରକ୍ତଦାନ କରୁ, ଆମେ ଜଣେ ଶ୍ରମିକ, ଜଣେ କୃଷକ, ଜଣେ ଯବାନ, ଜଣେ ଡାକ୍ତର, ଜଣେ ବୈଜ୍ଞାନିକଙ୍କର ଜୀବନ ବଞ୍ଚାଇ ଥାଉ। ସେମାନେ ବଞ୍ଚିଲେ ହିଁ ଦେଶ ଗଢିବେ। ରକ୍ତଦାନ ସିଧାସଳଖ ସମାଜର ପୁଞ୍ଜିକୁ ବଢାଏ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ 2047 ସଂକଳ୍ପ କେବଳ ରାସ୍ତା, ବିଜୁଳି, ଶିଳ୍ପ ନୁହେଁ, ଏକ ସୁସ୍ଥ, ସକ୍ଷମ ଓ ସହାନୁଭୂତିଶୀଳ ଭାରତର ପରିକଳ୍ପନା। ରକ୍ତଦାନ ଏହି ସଂକଳ୍ପ ସହ ଏମିତି ଯୋଡି ହୋଇ ରହିଛି ଆମର ଭାବନା, ବିକଶିତ ଭାରତର ମୂଳଦୁଆ। ଏହା ଦେଶର ବିଶ୍ୱାସ ଓ ସହାନୁଭୂତିର ପୁଞ୍ଜି ତିଆରି କରେ। ଯେତେବେଳେ ପ୍ରତି ଯୁବକ ବର୍ଷକୁ ଅନ୍ତତଃ ଥରେ ବି ରକ୍ତଦାନ କରିବେ, ଭାରତ ରକ୍ତ କ୍ଷେତ୍ରରେ ଆତ୍ମନିର୍ଭର ହୋଇଯିବ। ଯେଉଁ ଦେଶର ନାଗରିକ ବିନା ସ୍ୱାର୍ଥରେ ଅନ୍ୟ ପାଇଁ ରକ୍ତ ଦିଅନ୍ତି, ସେ ଦେଶ ହିଁ ପ୍ରକୃତରେ ବିକଶିତ। ସଚେତନତା ସହ ଆଗେଇ ଆସିଲେ ଆମକୁ କାହାର ଦେଶ ଉପରେ ନିର୍ଭର କରିବାକୁ ପଡିବ ନାହିଁ। ଏହା ହିଁ ଆତ୍ମନିର୍ଭର ଭାରତ। ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ଉଚ୍ଚ ନୀଚ ଭେଦଭାବ ଭୁଲି ଆମେ ସମସ୍ତେ ରକ୍ତଦାନ ପାଇଁ ସଂକଳ୍ପ ନେବା, ଏ ସମାଜ ପାଇଁ ଏକ ନୂତନ ଆଲୋକ ସାଜିବା। ନିଜେ ରକ୍ତଦାନ କରିବା ସହିତ ନିଜର ପରିବାର, ଆତ୍ମୀୟ ସ୍ୱଜନ, ବନ୍ଧୁ ବାନ୍ଧବ, ସାହି ପଡ଼ିଶାର ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ରକ୍ତଦାନ କରିବା ପାଇଁ ଆହ୍ୱାନ ରଖିବା। ତେବେ ଆସନ୍ତୁ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା।
1: ଶୁଣୁଥିଲେ ଆଲୋଚନା, ରକ୍ତଦାନ ମହତଦାନ ହେଉ ଯୁବବର୍ଗଙ୍କ ସ୍ଲୋଗାନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡକ୍ଟର ଶୁଭେନ୍ଦୁ ମେହେର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ ହଜାରେ ବର୍ଷ ପର୍ଯ୍ୟନ୍ତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧ। ଭିଭିଜି ରାମଜୀ ଆଇନ ଆସନ୍ତା ଜୁଲାଇ ପହିଲାରୁ ଦେଶରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ। ପୁରୀ ଶ୍ରୀମନ୍ଦିରରେ ରତ୍ନଭଣ୍ଡାରର ପୁନଃ ଗଣତି କାର୍ଯ୍ୟ ଆରମ୍ଭ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟର 20ଟି ଜିଲ୍ଲାରେ ବର୍ଷା ସମ୍ଭାବନା। ସୋମନାଥ ଅମୃତ ପର୍ବ କେବଳ ଏକ ଉତ୍ସବ ନୁହେଁ, ଏହା ଦେଶକୁ ଆଗାମୀ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ପ୍ରେରଣା ଯୋଗାଉଥିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଦେଶର ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜି ପୁନଃ ନିର୍ମାଣର 75 ବର୍ଷ ପାଳନ ଅବସରରେ ସୋମନାଥ ଅମୃତ ପର୍ବ 2026ରେ ଯୋଗଦେଇ ଶ୍ରୀ ମୋଦି କହିଛନ୍ତି, ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ, ଭକ୍ତି ଏବଂ ଦେଶର ଅମରାତ୍ମାର ପବିତ୍ର ନିଦର୍ଶନ। ସୋମନାଥ ମନ୍ଦିରର ଭବ୍ୟ ଏବଂ ପବିତ୍ର ପରିବେଶ ମଧ୍ୟରେ ମହାଦେବଙ୍କ ପୂଜାର୍ଚ୍ଚନା ଏବଂ କୁମ୍ଭାଭିଷେକ ଏକ ଅବିସ୍କରଣୀୟ ମୁହୂର୍ତ୍ତ ସୃଷ୍ଟି କରିଛି। ସୋମନାଥ ମନ୍ଦିର ଇତିହାସରେ ପ୍ରଥମଥର ପାଇଁ 11ଟି ତୀର୍ଥସ୍ଥଳୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଜଳାଭିଷେକ କରାଯାଇଥିଲା। ଏହି ଅବସରରେ ଶ୍ରୀ ମୋଦି ସେଠାରେ ଧ୍ୱଜ ପୂଜା ଉତ୍ସବରେ ଯୋଗ ଦେଇଥିଲେ।
1: विनाश में सृजन के संकल्प को जिसे सोमनाथ ने चरितार्थ किया है, मैं यहां देख रहा हूं असत्य पर सत्य की विजय को जिसे प्रभाष पाटन ने बार बार जिया है, मैं यहां देख रहा हूं हजारों वर्षों की आध्यात्मिक चेतना को जिसने मानव मात्र के कल्याण की सीख समूचे विश्व को दी है, मैं यहां देख रहा हूं भारत के उस अविनाशी स्वरूप को जिसे सदियों के कुत्सित प्रयास भी न मिटा सके न हरा सके।
0: ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ, ଏରୋବାଟିକ୍ସ ଟିମ୍ ପକ୍ଷରୁ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ସାହାଯ୍ୟରେ ସୋମନାଥ ମନ୍ଦିର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସୋମନାଥ ଅମୃତ ପର୍ବ ସମ୍ପର୍କିତ ଏକ ବିଶେଷ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ। ଏହା ପୂର୍ବରୁ ଶ୍ରୀ ମୋଦି ଏକ ରୋଡ୍ ଶୋରେ ହମରଜୀ ଗୋହିଲ ସର୍କଲ ପର୍ଯ୍ୟନ୍ତ ଯାଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭୁବନେଶ୍ୱର ଏକାମ୍ରକ୍ଷେତ୍ରସ୍ଥିତ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମରେ ଯୋଗଦେଇ ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଥିବା ଅଦୃଶ୍ୟ ଏବଂ ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଭାରତୀୟ ସଂସ୍କୃତିର ସୁରକ୍ଷା ଏବଂ ଶୈବପୀଠଗୁଡ଼ିକର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଗୁରୁତ୍ୱାରୋପ କରି କହିଛନ୍ତି, ସୋମନାଥ ମନ୍ଦିର 140 କୋଟି ଭାରତୀୟଙ୍କ ଆତ୍ମସମ୍ମାନର ପ୍ରତୀକ। ମନ୍ଦିର ପୁନରୁଦ୍ଧାରର 75 ବର୍ଷ ଭାରତର ସାଂସ୍କୃତିକ ପୁନଃଜାଗରଣ ନୂଆ ଅଧ୍ୟାୟ। ସୋମନାଥ ମନ୍ଦିରର ପୁନରୁଦ୍ଧାର ଥିଲା ଲୌହମାନବ ସର୍ଦ୍ଦାର ପଟେଲଙ୍କ ଭାରତୀୟ ସଭ୍ୟତାର ପୁନଃସ୍ଥାପନର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଦେଶରେ ସାଂସ୍କୃତିକ ପୁନଃଜାଗରଣ ଘଟୁଛି। ବିକାଶ ଓ ଐତିହ୍ୟକୁ ଏକତ୍ର କରି ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀ ଭାବେ ଗଢ଼ିତୋଳିବାକୁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ସୋମନାଥ ସ୍ୱାଭିମାନ ପର୍ବ ପାଳିତ ହୋଇଯାଇଛି। କଟକର ଧବଳେଶ୍ୱର ପୀଠ, ନୟାଗଡ଼ ଜିଲ୍ଲାର ଲଡ଼ୁବାବାଙ୍କ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶ୍ରଦ୍ଧାଳୁମାନେ ବଡ଼ ପରଦାରେ ସୋମନାଥ ମନ୍ଦିରର ସିଧାସଳଖ ପୂଜାର୍ଚ୍ଚନା ଦେଖିଥିଲେ। କେନ୍ଦ୍ର ସରକାର ବିକଶିତ ଭାରତ, ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025କୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଜୁଲାଇ ମାସ 1 ତାରିଖରୁ ଦେଶରେ ଏହି ଆଇନ କାର୍ଯ୍ୟ କରିବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିଭିଜି ରାମଜୀ ଯୋଜନାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର କାମ ଯୋଗାଇ ଦିଆଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାମଜୀ ଯୋଜନା 2005 ମହାତ୍ମା ଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ନୂଆ ଆଇନରେ 100 ଦିନ ବଦଳରେ ଗୋଟିଏ ଆର୍ଥିକ ବର୍ଷରେ 125 ଦିନର କର୍ମସଂସ୍ଥାନ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଗ୍ରାମୀଣ ବିକାଶ ଓ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ଭଳି ବ୍ୟବସ୍ଥା ନୂଆ ଆଇନରେ ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ କଲେ ଭତ୍ତା ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। 2046 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୀତ କରାଯାଇଥିବା କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ପୁରୀ ଶ୍ରୀମନ୍ଦିରରେ ଆଜି ଅପରାହ୍ନରେ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ପୁନଃ ଆରମ୍ଭ ହୋଇଛି। ଚଳିତ ମାସରେ 9 ଦିନ ଧରି ଗଣତି ମଣତି କାର୍ଯ୍ୟ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ଗତମାସ 14 ତାରିଖରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କରାଯାଇ ପ୍ରାୟ 100ରୁ ଉର୍ଦ୍ଧ୍ୱ ଅଳଙ୍କାରର ଗଣତି ଶେଷ ହୋଇଛି। ରତ୍ନ ଅଳଙ୍କାର ଗଣତି ସମୟରେ ଶ୍ରୀମନ୍ଦିରର ବଣିଆ ସେବକ, ରତ୍ନ ବିଶାରଦ ଏବଂ ଆର୍ବିଆଇର ଅଧିକାରୀମାନେ ଉପସ୍ଥିତ ଥିଲେ। ସିସିଟିଭି ମଧ୍ୟରେ ସମସ୍ତ ଗଣତି କାର୍ଯ୍ୟ କରାଯିବା ସହ ରତ୍ନ ଅଳଙ୍କାରର ସମ୍ପୂର୍ଣ୍ଣ ଭିଡ଼ିଓଗ୍ରାଫି ଏବଂ ଫଟୋଗ୍ରାଫି କରାଯାଇଛି ବୋଲି ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ନୂଆପଡ଼ା ଜିଲ୍ଲାର ଖରିଆର ପର୍ଯ୍ୟନ୍ତ ପ୍ରାୟ 70 କିଲୋମିଟର ଦୀର୍ଘ ରାସ୍ତାକୁ 4 ଲେନ୍ ବିଶିଷ୍ଟ କରାଯିବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଏହି ରାସ୍ତା ମଧ୍ୟରେ 5ଟି ମୁଖ୍ୟ ସେତୁ ଓ 15ଟି ଛୋଟ ସେତୁର ନିର୍ମାଣ କରାଯିବ। ରାସ୍ତା ନିର୍ମାଣ ପାଇଁ 640 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ସେତୁ ନିର୍ମାଣ ପାଇଁ 91 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ତେଲ ନଦୀ ଉପରେ ଥିବା ପୁରୁଣା ସେତୁର ମଧ୍ୟ ମରାମତି ଓ ନବୀକରଣ ହେବ। କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ମଧ୍ୟରେ ଯୋଗାଯୋଗକୁ ତ୍ୱରିତ ସୁଗମ କରିବା ଲକ୍ଷ୍ୟ ନେଇ ଏହି ରାସ୍ତା ନିର୍ମାଣ କରାଯିବ। ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ଗମନାଗମନ ସୁବିଧା ହେବା ସହ କ୍ଷୁଦ୍ର ଚାଷୀ ଓ ବ୍ୟବସାୟୀମାନେ ବିଶେଷ ଉପକୃତ ହେବେ। ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦିନିକିଆ କେନ୍ଦ୍ରାପଡ଼ା ଜିଲ୍ଲାରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଆଜି ପାଳନ କରାଯାଇଛି। 1998 ମସିହା ମଇ ମାସରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ରାଜସ୍ଥାନର ପୋଖରାନ୍ଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରିଥିଲେ। ଭାରତର ସାହସିକତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ସମାବେଶୀ ବିକାଶ ପାଇଁ ଦାୟିତ୍ୱପୂର୍ଣ୍ଣ ନବସୃଜନ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲାର ଭେଡେନ୍ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଓ ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ 69ଟି ଅଭିଯୋଗର ଶୁଣାଣି କରାଯାଇ ସମସ୍ୟାଗୁଡ଼ିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ 29ଟି ଅଭିଯୋଗର ଶୁଣାଣି କରି 3 ଜଣଙ୍କୁ ରେଡ୍କ୍ରସ ପାଣ୍ଠିରୁ 30,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପୁରୀ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର କୃଷ୍ଣପ୍ରସାଦ ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ 2ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ 2ଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଅଭିଯୋଗର ଶୁଣାଣି କରି 5 ଜଣଙ୍କୁ ରେଡ୍କ୍ରସ ପାଣ୍ଠିରୁ 15,000 ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଆୟୋଜିତ ଶିବିରରେ ଜିଲ୍ଲାପାଳ ମଧୁମିତା ରଥ 19ଟି ସମସ୍ୟାର ତତ୍କାଳ ସମାଧାନ କରିଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ ଶୁଣାଣି କରି 29ଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶିବିରରେ 21ଟି ଅଭିଯୋଗର ଶୁଣାଣି କରାଯାଇ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 6ଟି ଅଭିଯୋଗର ଶୁଣାଣି କରାଯାଇ ତତ୍କାଳ ସମାଧାନ କରାଯାଇଥିଲା। 4 ଜଣ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ 57ଟି ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 20 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି 40ରୁ 50 କିଲୋମିଟର ବହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସୋମନାଥ ଅମୃତ ପର୍ବ 1000 ବର୍ଷ ପର୍ଯ୍ୟନ୍ତ ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରିବାକୁ ସରକାର ସଂକଳ୍ପବଦ୍ଧ। ଭିଭିଜି ରାମଜୀ ଆଇନ ଆସନ୍ତା ଜୁଲାଇ 1ରୁ ଦେଶରେ କାର୍ଯ୍ୟକାରୀ ହେବା ନେଇ ବିଜ୍ଞପ୍ତି ପ୍ରକାଶ। ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାରର ପୁନଃ ଗଣତି କାର୍ଯ୍ୟ ଆରମ୍ଭ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର

0: ଅଚ୍ୟୁତ କଳସ ଏବଂ 14,200 ଧ୍ୱଜ ଶତାବ୍ଦୀ ଶତାବ୍ଦୀ ଧରି ଶ୍ରଦ୍ଧା ଏବଂ କାରିଗରୀ କୌଶଳକୁ ପ୍ରତିଫଳନ କରିଆସୁଛି। ଭାରତର ତୀର୍ଥଯାତ୍ରାର ଏହା ଏକ ପ୍ରାଣକେନ୍ଦ୍ର। ମନ୍ଦିରକୁ ବାର୍ଷିକ 92-97 ଲକ୍ଷ ଭକ୍ତଙ୍କର ଆଗମନ ହୋଇଥାଏ। ଶ୍ରୀ ସୋମନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମଧ୍ୟ ବିଭିନ୍ନ ସାମାଜିକ ଏବଂ କଲ୍ୟାଣମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ସେଗୁଡ଼ିକ ମଧ୍ୟରେ ଶିକ୍ଷା ବିକାଶ ଓ ଦକ୍ଷତା ତାଲିମ, ମାଗଣା ଖାଦ୍ୟ ଯୋଗାଣ ଓ ଚିକିତ୍ସା ସହାୟତା, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ର ପାଇଁ ବିଭିନ୍ନ ପ୍ରକାର ଅଭିଯାନ, ମହିଳା ସଶକ୍ତିକରଣ ଓ ସ୍ଥାୟିତ୍ୱ ଦିଗରେ ମଧ୍ୟ ବହୁବିଧ ପଦକ୍ଷେପ ଅନ୍ତର୍ଭୁକ୍ତ। ଶତାବ୍ଦୀ ଶତାବ୍ଦୀ ଧରି ସୋମନାଥ ମନ୍ଦିର ଭାରତବାସୀଙ୍କର ଆସ୍ଥା, ବିଶ୍ୱାସ ଏବଂ ସ୍ଥାୟିତ୍ୱର ପ୍ରତୀକ ହୋଇ ରହିଆସିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସୋମନାଥ ଅମୃତ ପର୍ବ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ।
2: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଭେଟି ଦେଉଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ମନ ରହିଗଲା ସାତ ସୁରରେ। ଏହି ଚଳଚ୍ଚିତ୍ରରେ ଶିଳ୍ପୀ ହେଲେ ବିଷ୍ଣୁ କାବି, ଗୀତିକାର ଦିଲୀପ ଜେନା, ସଙ୍ଗୀତ ସଂଯୋଜନା ବାପି ଲେହେରୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ଲଭ୍ ମାଷ୍ଟର ଚଳଚ୍ଚିତ୍ରରୁ, ଶିଳ୍ପୀ ସାନ୍ ଏବଂ ତପୁ ମିଶ୍ର, ଗୀତ ରଚନା ନିଜମ, ସଙ୍ଗୀତ ସଂଯୋଜନା ଅଭିଜିତ ମଜୁମଦାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଗୋଟିଏ ଘୋଷଣା। ମେ ମାସର 12 ତାରିଖ ମଙ୍ଗଳବାର ରାତି 7:30 ଶୁଣିବେ କିଷାନବାଣି ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମ, ସୁଜଳାର ସିଧା ପ୍ରସାରଣ। ବିଷୟ ରହିଛି ଚାଷୀ ଓ ପଞ୍ଜୀକରଣ। ଏ ସମ୍ପର୍କରେ ଇଚ୍ଛୁକ ଶ୍ରୋତାମାନଙ୍କଠାରୁ ଫୋନ୍ ଯୋଗେ ଆସୁଥିବା ପ୍ରଶ୍ନଗୁଡ଼ିକର ଜିଲ୍ଲାସ୍ତରୀୟ ବିଶେଷଜ୍ଞମାନେ ଆମ କେନ୍ଦ୍ରର ଷ୍ଟୁଡିଓରେ ଉପସ୍ଥିତ ରହି ଉତ୍ତର ଦେବେ। ଏଥିରେ ଅଂଶଗ୍ରହଣ କରିବା ପାଇଁ ଆମର ଫୋନ୍ ନମ୍ଘର ହେଲା 06854230690। ପୁଣି ଥରେ କହି ରଖୁଛୁ, ପ୍ରସାରଣ ଦିବସ ମେ ମାସର 12 ତାରିଖ ମଙ୍ଗଳବାର ରାତି 7:30 8:00 ମଧ୍ୟରେ। ଏହି ସୂଚନାଟି ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ରହିଛି ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଦାୟିତ୍ୱରେ ଥିବା ନିର୍ମଳ କୁମାର ସୁରନ ଏବଂ ବିଜେପି ରାଜ୍ୟ ସଭାପତି ଭିପି ରାମଲିଙ୍ଗମ୍ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଆସନ୍ତା 45 ଦିନ ମଧ୍ୟରେ ରାଜ୍ୟ ସୀମାନ୍ତରେ ବାଡ଼ ତିଆରି ପାଇଁ ସୀମା ସୁରକ୍ଷା ବାହିନୀକୁ ଜମି ହସ୍ତାନ୍ତର କରାଯିବ। ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଗଠିତ ନୂତନ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପଭି ଗ୍ରହଣ କରାଯାଇଛି। ଶ୍ରୀ ଅଧିକାରୀ ମଧ୍ୟ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରିବା ଲାଗି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ସରକାରୀ ଭାବେ ଆୟୁଷ୍ମାନ ଭାରତ ଯୋଜନାକୁ ସାମିଲ କରାଯାଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ହାତକୁ ନିଆଯାଇଛି। ଶ୍ରୀ ଅଧିକାରୀ କହିଛନ୍ତି କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଖୁବ୍ ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ କରାଯିବ। ନିର୍ବାଚନ ପ୍ରଚାର ସମୟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସ୍କୁଲ ଚାକିରି ଆବେଦନ କରିବାର ବୟସ ସୀମା 5 ବର୍ଷ କୋହଳ ସମ୍ପର୍କରେ ଦେଇଥିବା ପ୍ରତିଶ୍ରତି ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। କ୍ୟାବିନେଟ୍ରେ ମଧ୍ୟ ଆଇଏଏସ୍ ଆଇପିଏସ୍ ଏବଂ ରାଜ୍ୟ ପୁଲିସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ପ୍ରଶିକ୍ଷଣ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଶ୍ରୀ ଅଧିକାରୀ କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି 2025 ଜୁନ୍ ଜନଗଣନା ସର୍କୁଲାରକୁ ପୂର୍ବ ସରକାର କାର୍ଯ୍ୟକାରୀ କରିନଥିବା ବେଳେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଛି। ଦେଶରେ ପେଟ୍ରୋଲିୟମ୍ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ନିକଟରେ 60 ଦିନ ପାଇଁ ଅଶୋଧିତ ତୈଳ ପ୍ରାକୃତିକ ଗ୍ୟାସ୍ ଏବଂ 45 ଦିନ ଲାଗି ଏଲ୍ପିଜି ମହଜୁଦ ରହିଥିବା କୁହାଯାଇଛି। ନୂଆଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଶ୍ଚିମ ଏସିଆ ପରିସ୍ଥିତି ସଂକ୍ରାନ୍ତ 5ମ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ସୂଚନା ପ୍ରଦାନ କରାଯାଇଛି। ବୈଠକରେ ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସଂକ୍ରାନ୍ତରେ ଏବଂ ଜନସାଧାରଣଙ୍କ ଉପରେ ଏହାର ସର୍ବନିମ୍ନ ପ୍ରଭାବକୁ ହ୍ରାସ କରିବା ଲାଗି ଦେଶର ପ୍ରସ୍ତୁତ ସମ୍ପର୍କରେ ଆଲୋଚନା କରାଯାଇଛି। ଆମେରିକା ଇସ୍ରାଏଲ୍ ଇରାନ୍ ମଧ୍ୟରେ ଚାଲିଥିବା ବିବାଦର 70 ଦିନରୁ ଉର୍ଦ୍ଧ୍ୱ ହୋଇଥିଲେ ମଧ୍ୟ କେତେକ ରାଷ୍ଟ୍ର ସମେତ ଭାରତରେ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ମୂଲ୍ୟ ସ୍ଥିର ରହିଛି। ବୈଠକରେ ବୈଦେଶିକ ବିନିମୟ ମୁଦ୍ରା ପାଣ୍ଠି $703 ବିଲିୟନ୍ ସ୍ଥିର ରହିଥିବା ସୂଚନା ଦିଆଯାଇଛି। ଭାରତ ହେଉଛି ବିଶ୍ୱର ତୃତୀୟ ସର୍ବବୃହତ୍ ତୈଳ ବିଶୋଧନକାରୀ ଏବଂ ଚତୁର୍ଥ ସର୍ବବୃହତ୍ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ରପ୍ତାନୀକାରୀ ରାଷ୍ଟ୍ର। ଭାରତ 150 ଦେଶକୁ ପେଟ୍ରୋଲିୟମ୍ ଜାତ ସାମଗ୍ରୀ ରପ୍ତାନୀ କରି ଘରୋଇ ଚାହିଦା ପୂର୍ଣ୍ଣ କରିଛି। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସାଧାରଣଙ୍କୁ ଦେଇଥିବା ଆହ୍ୱାନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଆନ୍ତଃ ମନ୍ତ୍ରଣାଳୟସ୍ତରୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ସରକାର ଉପଭୋକ୍ତାମାନଙ୍କୁ ତୈଳ ଯୋଗାଣ ସୁନିଶ୍ଚିତ କରିଛନ୍ତି। ଗତ 3 ଦିନ ମଧ୍ୟରେ 1,26,00,000 ଏଲ୍ପିଜି ଗ୍ୟାସ୍ ବୁକିଂ କରାଯାଇଥିବାବେଳେ ଉପଭୋକ୍ତାମାନଙ୍କୁ 1,14,00,000 ଗ୍ୟାସ୍ ସିଲିଣ୍ଡର ଯୋଗାଇ ଦିଆଯାଇଛି। ଶ୍ରୀମତୀ ଶର୍ମା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ପେଟ୍ରୋଲ୍ ଏବଂ ଡିଜେଲ୍ ବ୍ୟବହାର ହ୍ରାସ କରିବା ସହ ସରକାରୀ ପରିବହନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି ବ୍ୟାଘ୍ର ସଂରକ୍ଷଣ ପରିବେଶ ସୁରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଅନୁଧ୍ୟାନ ପାଇଁ କମ୍ପାନୀ ସହାୟତା ପାଣ୍ଠିର ଆବଶ୍ୟକତା ରହିଛି। ନୂଆଦିଲ୍ଲୀରେ ସିଆଇଆଇ ବାର୍ଷିକ ବାଣିଜ୍ୟ ସମ୍ମିଳନୀରେ ଯୋଗଦେଇ ବିଶ୍ୱର ବ୍ୟାଘ୍ର ସଂରକ୍ଷଣ ଉଦ୍ୟମ ଦିଗରେ ଉଦ୍ୟୋଗପତିମାନେ ସକ୍ରିୟ ଭାବେ ସମର୍ଥନ ଜଣାଇବାକୁ ଶ୍ରୀ ଯାଦବ ଆହ୍ୱାନ ଦେଇଛନ୍ତି। ଇରାନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ବିବାଦର କୌଣସି ସ୍ଥାୟୀ ସମାଧାନ ହୋଇପାରୁ ନାହିଁ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଏବଂ ଅସ୍ଥିରତାର ସମାଧାନ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ଏବଂ ଯୁଦ୍ଧବିରତି ସତ୍ତ୍ୱେ ବିବାଦର ଅନ୍ତ ହୋଇନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ସପ୍ତାହରେ ଚୀନ୍ ଗସ୍ତ ଅବସରରେ ସେଠାକାର କର୍ତ୍ତୃପକ୍ଷଙ୍କ ସହ ଇରାନ୍ ସହ ଚାଲିଥିବା ବିବାଦ ସମ୍ପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି। ଆଇସିସି ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ଦଳ ର୍ୟାଙ୍କିଙ୍ଗ୍ରେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଛି। ଆଇସିସି ପକ୍ଷରୁ ଆଜି ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହା ଦର୍ଶାଯାଇଛି। ଭାରତର ରେଟିଂ 1 ପଏଣ୍ଟ ହ୍ରାସ ପାଇ 118ରେ ପହଞ୍ଚିଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଆଗାମୀ 1000 ବର୍ଷ ପାଇଁ ନାଗରିକଙ୍କୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଉଛି ସୋମନାଥ ଅମୃତ ମହୋତ୍ସବ କହିଲେ ପ୍ରଧାନମନ୍ତ୍ରୀ। ଭାରତର ପ୍ରତିରକ୍ଷା ଉତ୍ପାଦନ 1 ଦଶନ୍ଧିରେ 174 ଗୁଣ ବୃଦ୍ଧି। ଦେଶରେ ପେଟ୍ରୋଲିୟମ୍ଜାତ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ସରକାରଙ୍କ ସୂଚନା ଏବଂ ଆଇସିସି ପୁରୁଷ ଅନ୍ତର୍ଜାତୀୟ ଦିନିକିଆ ର୍ୟାଙ୍କିଙ୍ଗ୍ ତାଲିକାରେ ଶୀର୍ଷରେ ଭାରତ।

0: Καρέκλα. ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବାରିପଦାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସମୀକ୍ଷା କରିଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ
2: ଆମେ ମୟୂରଭଞ୍ଜ ଜିଲ୍ଲାକୁ ଏକ ଆଦର୍ଶ ଜିଲ୍ଲା ବନେଇବା ପାଇଁ ଚାହୁଁଛୁ, ତେଣୁ ଏଠି 4 ୟୁଏଲ୍ବି ଥିଲା, ଏବେ ଆହୁରି ଆମେ 6 ନୂଆ ୟୁଏଲ୍ବି ତିଆରି କରିଛୁ। ତେଣୁ ନୂଆ ୟୁଏଲ୍ବିର କାର୍ଯ୍ୟକ୍ରମ ଆରମ୍ଭ କରିବା, ନୂଆ କାମ ଆରମ୍ଭ କରିବା, ସେଗୁଡ଼ାକୁ ଆମେ ଡ୍ରେନେଜ୍ ପାଇଁ ଆଉ ଷ୍ଟ୍ରିଟ୍ ଲାଇଟ୍ ପାଇଁ ଏବଂ ରୋଡ୍ ପାଇଁ ମଧ୍ୟ ପଇସା ଦିଆହେଇଛି, ଏବଂ ଅଫିସ୍ ଯେଉଁଠି ଜାଗା ମିଳିଛି ସେଠି ଅଫିସ୍ ବିଲ୍ଡିଂ ପାଇଁ ମଧ୍ୟ ଆମେ ପଇସା ଦେଇଛୁ। ତେଣୁ ନୂଆ ୟୁଏଲ୍ବିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ମଧ୍ୟ ତାଙ୍କ ସହିତ ଆଲୋଚନା କରାଗଲା, ଏବଂ ଯୋଉ ୟୁଏଲ୍ବି ଆମର ପୁରୁଣା ଅଛି ତାକୁ ଆମେ ଏଥର ସବୁଠୁ ଅଧିକ ବଜେଟ୍ରେ ପଇସା ଦିଆହେଇଛି। ମୋର ଡିପାର୍ଟମେଣ୍ଟକୁ କରିବା ସହିତ ସହିତ ତଳ ସ୍ତରକୁ ମଧ୍ୟ ଯାଇକି ମୁଁ ୟୁଏଲ୍ବି ସ୍ତରରେ ମଧ୍ୟ ରିଭ୍ୟୁ କରୁଛି। ଏବେ ଯାଇଥିଲି ସୋନପୁର ଯାଇଥିଲି, ସେଠି ରିଭ୍ୟୁ କଲି, ଅନୁଗୁଳ ଜିଲ୍ଲାରେ କଲି, ସେଇଭଳିଆ ଆଜି ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଯୋଉ 4 ପୁରୁଣା ୟୁଏଲ୍ବି ଏବଂ 6 ନୂଆ ୟୁଏଲ୍ବିର ମଧ୍ୟ ଆମେ ରିଭ୍ୟୁ କଲୁ, ଏବଂ ଆଗାମୀ ଦିନରେ ଯେତିକି ପଇସା ଆସୁଛି ତଳ ସ୍ତରରେ ତାକୁ ତ୍ୱରାନ୍ୱିତ ଗତିରେ କାମ ହେଲେ ଡେଭଲପମେଣ୍ଟଟା ଲୋକଙ୍କୁ ଦିଶିବ ଏବଂ ଲୋକ ତା ଲାଭବାନ ହେଇପାରିବେ। ଯିଏ ଭୁଲ କରିବ ଯାହାକୁ ଆମେ ରିଭ୍ୟୁରେ ଧରିବୁ ତାକୁ ତା ଉପରେ ଆକ୍ସନ ନିଆଯିବ। ତେଣୁ ଆମେ ଚାହୁଁଛୁ ଜିଲ୍ଲାର ଡେଭଲପମେଣ୍ଟଟା ତ୍ୱରାନ୍ୱିତ ଗତିରେ ହଉ, ସେଭଳି ଭାବରେ ବାରିପଦାକୁ ମଧ୍ୟ ଆଗାମୀ ଦିନରେ ଆମେ ଏଇଟାକୁ ସୁରେଶ ସିଟି ବନେଭୁକ୍ତ କରିବୁ, ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟିର ଅନ୍ତର୍ଭୁକ୍ତ କରିବୁ। ତେଣୁ ଆଗାମୀ ଦିନରେ ଲୋକଙ୍କର କେମିତି ଯାହା ଯାହା ଆବଶ୍ୟକତା ଅଛି ତାକୁ ବି କେମିତି ମେଣ୍ଟା ଯାଇପାରିବ ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
1: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ଯୁକ୍ତ 3 ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଫଳ ସମ୍ପର୍କରେ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କହିଛନ୍ତି
3: ଆକ୍ଚୁଆଲି ଆମର ଆଜି ମହାରାଜ ଶ୍ରୀରାମଚନ୍ଦ୍ର ବଞ୍ଜଦେଓ ୟୁନିଭର୍ସିଟିର ଆଜି ୟୁଜି ପରୀକ୍ଷା ରେଜଲ୍ଟ ବାହାରିଲା। ତା ଦେହରେ ଆମର ଆକ୍ଚୁଆଲି ଆର୍ଟ୍ସ ସାଇନ୍ସ କମର୍ସ 3 ଫାକଲ୍ଟି ଯୋଉ ଅଛି, ଆର୍ଟ୍ସର 85.90%, ସାଇନ୍ସର 70.28%, କମର୍ସର 73.73%, ଓଭରଅଲ 81.59% ରେଜଲ୍ଟ ହେଇଛି। ଆର ବର୍ଷ ଅପେକ୍ଷା ଆର ବର୍ଷ 81.29% ହେଇଥିଲା, ଏ ବର୍ଷ ତାଠୁ ଟିକେ ଅଧିକ ଭଲ ହେଉଛି, ଏବଂ ଆର ବର୍ଷ ଆଉ ଚିନ୍ତା କରିବୁ ଆହୁରି ଅଧିକ ଭଲ ରେଜଲ୍ଟ ବାହାରିବ।
1: ସାନ୍ତାଳୀ ଭାଷାର ଲିପି ଅଲଚିକିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି। କୁଳିଅଣା ବ୍ଲକର ସୁଖୁଆପଡ଼ାରେ ଆୟୋଜିତ ଉତ୍ସବରେ ବକ୍ତାମାନେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାରିପଦା ପୌରାଞ୍ଚଳରେ ପାଲବଣୀଠାରେ ପଣ୍ଡିତ ରଘୁନାଥ ମୁର୍ମୁ ସ୍ମାରକୀ କମିଟି ପକ୍ଷରୁ ଆୟୋଜିତ ଉତ୍ସବରେ ପୂର୍ବତନ ବାଚସ୍ପତି ସାନନ୍ଦ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାରତୀ ହାଁସ୍ତା, ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ବିଜୁ ଜନତା ଦଳ ରାଜ୍ୟ ଉପସଭାପତି ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଯୋଗଦେଇ ସାନ୍ତାଳୀ ଭାଷାର ସୁରକ୍ଷା ଓ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ। ବାରିପଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ପାର୍ଥ ସାରଥୀ ମହାନ୍ତ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ମୋଟ 600 ନମ୍ଘରରୁ 588 ନମ୍ଘର ରଖି ରାଜ୍ୟରେ ଟପ୍ପର ହୋଇଛନ୍ତି। ବାରିପଦା ପୌରାଞ୍ଚଳର ମଧୁବନ ସାହି ବାସିନ୍ଦା ପାର୍ଥ ସାରଥୀଙ୍କ ବାପା ଗଣେଶ ମହାନ୍ତ ଜଣେ ପାଇପ୍ ମିସ୍ତ୍ରୀ ଓ ମା ସାବିତ୍ରୀ ମହାନ୍ତ ଆଶାକର୍ମୀ ଭାବେ କାର୍ଯ୍ୟରତ ଅଛନ୍ତି। ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବା ବେଳେ ଛାତ୍ର ପାର୍ଥସାରଥୀଙ୍କ ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। ବାରିପଦା ପୌର ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପନଗରପାଳ ସୀମା ଦାସ ଛାତ୍ର ପାର୍ଥସାରଥୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସେହିପରି କୁଡ଼ମାଲି ସାଂସ୍କୃତିକ ସଂଘ ଏବଂ କଡ଼ମୀ ଶିକ୍ଷକ ମଞ୍ଚ ପକ୍ଷରୁ ଛାତ୍ର ପାର୍ଥସାରଥୀ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବାରିପଦାର ଶହୀଦ ସ୍ମୃତି ଭବନଠାରେ ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପକ୍ଷରୁ ରାଜ୍ୟସ୍ତରୀୟ ବିଶ୍ୱ ଶ୍ରମିକ ଦିବସ ପାଳନ କରାଯାଇଥିଲା। ଉତ୍ସବରେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବର୍ଷା ଓ ଝଡ଼ ତୋଫାନ ସମୟରେ ବିଦ୍ୟୁତ୍ କର୍ମଚାରୀମାନେ ନିଷ୍ଠାର ସହ କାର୍ଯ୍ୟ କରୁଥିବା କହିଥିଲେ। ଉତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାସଂଘର କାର୍ଯ୍ୟକାରୀ ସଭାପତି ରାଜୀବ ମହାନ୍ତି, ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା, ଦୁର୍ଗାପ୍ରସାଦ ମହାନ୍ତି ପ୍ରମୁଖ ବିଦ୍ୟୁତ୍ କର୍ମଚାରୀମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲ ଶୁଣିବେ

0: ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଆମ କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନାରେ ଅଛନ୍ତି ରମେଶ ସାହୁ ଏବଂ ସ୍ୱାଗତିକା ପାଣିଗ୍ରାହୀ।

0: ଆଜିକାଲି କି ସବୁ ଏଇଲେ ସବୁ ଚାଷ ଆମ୍ବ ଆକା ମିଳୁଛି ସିନା, ଆଉ ଏ ପ୍ରକୃତିର ଆମ୍ବ ଯୋଉ ଥିଲା ବଡ ବଡ ଗଛ ମାନେ 50 ବର୍ଷର 100 ବର୍ଷର ରାସ୍ତା ଉପରେ ସବୁ ଆଉ
1: ନାହିଁ। ଆଗରେ ଦେଖ ଗାଁ ଆଡୁ ଗଲା ଆଡୁ ଆମ୍ବ ମାନେ ତଳେ ପଡିଥିବ
0: ରାସ୍ତା ଉପରେ ପଡିବାର, ଗାଡି ମାନେ ଗଲେ ପିଚିପାଚ ସବୁ ଚପି ଦବାର,
1: ଆହୁରି ଖାଇକିନା ଗଲେ ବ୍ୟାଗ ଗୁଡ ଧରି ବ୍ୟାଗରେ ଭର୍ତ୍ତି କରି କରିକି ଆଣିବାର,
0: ଚାଲି ଚାଲି ଯିବା ପାଇଁ ଇଚ୍ଛା ଲାଗିବ କି ବୋଲେ ବାଟରେ ଆମ ମନେ ପଡୁଥିବ ହେଲେ ଭଉଣୀ କିସ ଜାଣିଛ ନା ନାଇଁ, ଇଏ ପାଇଁ ଆମର ଆମ୍ବ ସିଜନ ଅଛି, ଏଥର ଟିକେ ଜବର ଆମ୍ବ ଆସିଛି ସବୁଆଡେ ବୋଲେ।

0: ପରିବର୍ତ୍ତନ ହେଇଗଲା,
1: ପରିବର୍ତ୍ତନ ହେଲାଣି।
0: ତା ସହିତ ଆମ ଅଞ୍ଚଳ ଗୋଟେ ପରିଚୟ ଥିଲା, ଆମ୍ବ ମିଳିବ ଅଧିକା। ଆଜିକାଲି ଗଛ ମାନେ କାଟିଦେଲେ ରାସ୍ତାଘାଟ ତିଆରି ନାଁରେ, ବିକାଶ ନାଁରେ ବିନାଶ ହେଇଗଲା,
1: ବିନାଶ ହେଇଗଲା।
0: ହେଲେ ସେଟା ପାଇଁ ଆହୁରି କିସ ଜାଣିଛ ନା ନାଇଁ, ଖାଲି ଗଛ ଲୋପ ପାଇଲା ନାହିଁ, ଏଇଟା ତ କୋଉ ଦାଦା ବଡ ବାପା ଅମଳରୁ ଲଗାଇଥିଲା, ଆମେ କାଟିଦେଲେ କାଟିବା ପାଇଁ 5 ଫୁଟ ଲଗାଇବା ପାଇଁ 50 ବର୍ଷ। ହେଲେ ଆଜିକାଲି ଯୋଉ ତାତି ହଉନି କି ଗରମ
1: ବେଶୀ ଗରମ,
0: ସେଟା ମିଶା ଗୋଟେ ପ୍ରକାର ଗଛ କାଟିବାର ଆମେ ଏକା
1: ଦାୟୀ। ତ ଆମେ ତ ନିଶ୍ଚୟ ଦାୟୀ, ଆଉ
0: ଯେତେ ଗଛ ରହିବ ସେତିକି ପରିବେଶଟା ଭଲ ରହିବ। ମାତ୍ର ଆମର ରାସ୍ତା ବନେଇବା, ଘର ବନେଇବା ବୋଲିକିରି ଯୋଉ ଗଛ ମାନେ ଆମେ ଲଗେଇ ନଥିବା ତାକୁ ସବୁ ଆମେ କାଟି ଦଉଛେ।
1: ଜେଜେବାପା ଜେଜେବାମା ଅମଳରେ ଯୋଉ ଲଗାଇଥିବ ନା କି, ସେଟା ମାନେ କାଟିଦେଲେ କି ସବୁ ଗରମ ନିଶ୍ଚୟ ହବ।
0: ହେଲେ ଆଜିକାଲି ସବୁ କହି ଦଉଛନ୍ତି ଗଛ ଟିକେ ଲଗେଇବା, ମା ଟିଏ ଗଛ ଟିଏ, ସବୁ କହିବାକୁ ସଦା
1: ଶ୍ରଦ୍ଧା।
0: ମାତ୍ର ବର୍ଷା ଦିନେ କୋଉଠି ଗୋଟେ ଦିଟା ଲଗେଇଦେବେ, ମାତ୍ର ସେ ଗଛ ବଞ୍ଚିଲା କି ନାହିଁ, ବଢିଲା କି ନାହିଁ, ତାକୁ ଆଉ ହିସାବକୁ ନେବେ ନାହିଁ କି ଦେଖିବେ ନାହିଁ। ତାର ଲାଗି ଆଜି ଆମେ ଏ ଖରା ଏତେ ଖରା ହେଇଗଲା, ବର୍ଷା ନାହିଁ, ଆମେ ଏମିତି ଜଣେ ଜଣକୁ ଗୁହାରି କଲା ପରେ କରୁଛେ
1: କରୁଛେ।
0: ହେଲେ ଭଉଣୀ, ଆମେ ତ ବୈଠକରେ ବସି ମନର କଥା ହେଇଗଲେ ବୋଲ ତ, ମାତ୍ର ବୈଠକର କଥା ଟିକେ ହେବାର ଅଛି ଏକା।
1: ହେଲେ
0: ଆଜି ଆମେ ବୈଠକରେ ଆସୁ ଆସୁ ତମର ଆମ୍ବ ଦେଖେଇଦେଲା, ଆମ୍ବ ଦେଖି ମତେ ମିଶା ପାଟରୁ ଲାଳ ବାହାରିଲା ନାହିଁ, କାହିଁକି ବୋଲେ ତମେ ଗୁଡ଼ ପରା ମିଠା ବୁଲୁଛ ବୋଲି ତ ଏଟା କାହାକୁ ଦେବି ନାହିଁ, ଲୁଚେକି ଏକା ନେଇଯିବି
1: ନାଇଁ।
0: ଶୁଣ ତ, ହେଲେ ଆଜି ବୈଠକରେ ଆମର ଗୋଟେ ଆଲୋଚନା ଅଛି, ଜଙ୍ଗଲ ସୁରକ୍ଷା ଜୀବନ
1: ରକ୍ଷା।
0: କେମିତି ଲାଗିବ,
1: ଜଙ୍ଗଲକୁ ସୁରକ୍ଷା କଲେ ତ ଆମର ନିଜର ଜୀବନ ରକ୍ଷା କରିପାରିବା।
0: ହେଲେ ଆଜିର ଚାଷୀଙ୍କୁ ଦୁଇପଦ କଥାରେ ଶୁଣିଦେବା,
1: ଶୁଣିବା ଭାଇନା।
0: ହେଲେ ମୁଁ ଏକା ପଚାରିବି,
2: ମୋ ନାଁ ସଚିଦାନନ୍ଦ ପରିଡ଼ା, ମୁଁ ବନାଞ୍ଚଳ ଅଧିକାରୀ।
3: ବର୍ତ୍ତମାନ ସମୟରେ ଯେଭଳି ତାତି ବଢି ବଢି ଯାଉଛି, ତା ଦାଉରୁ ରକ୍ଷା ପାଇବି ସାଧାରଣ ଲୋକମାନେ ଯାତ୍ରା କରୁଥିବା ସମୟରେ ଗଛ ଛାଇରେ ଟିକେ ଆଶ୍ରୟ ନେଇଯାଉଛନ୍ତି, ନହେଲେ କିଏ ଥଣ୍ଡା ପାନୀୟ ଜଳର ଆଶ୍ରୟ ନେଉଛି। କିନ୍ତୁ ଏଭଳି ସ୍ଥିତିରେ ଜଙ୍ଗଲ କଥା ଯଦି କହିବା, ଅଧିକାଂଶ ଜାଗାରେ କେତେ ନିଆଁ ଲାଗୁଛି, ଯେ କେତେ ଜାଗାରେ ଆୟତ କରିବା ପାଇଁ ମଧ୍ୟ ପଛଘୁଞ୍ଚା ଦଉଛନ୍ତି। ତେବେ କଣ କିଭଳି କଲେ ଆମେ ସନ୍ତୁଳନ ପରିବେଶକୁ ରକ୍ଷା କରିପାରିବା?
2: ଖରାଦିନ ଜଙ୍ଗଲରେ ବହୁ ପରିମାଣରେ ନିଆଁ ଲାଗେ, କିନ୍ତୁ ଦୁଃଖର ବିଷୟ ଏହା ଯେ କୌଣସି ପ୍ରାକୃତିକ ଉପାୟରେ ଏଇ ନିଆଁ ଜଙ୍ଗଲରେ ଲାଗିନଥାଏ, କେବଳ ମଣିଷ କୃତ। ଆଜିର ସମାଜରେ ଆମର ଜଙ୍ଗଲ ବିଭାଗ ଦ୍ୱାରା ଅନେକ ସଚେତନତା କାର୍ଯ୍ୟକ୍ରମ ଆମେ ଗାଁ ମାନଙ୍କରେ ବୁଲି ବୁଲି କରୁଅଛୁ, ପ୍ରଥ ପ୍ରାନ୍ତ ନାଟକ ଜରିଆରେ ଲୋକଙ୍କୁ ସଚେତନ କରାଉଛୁ, ବିଭିନ୍ନ ପ୍ରକାର ମିଟିଂ କରିକି ସଚେତନ କରାଉଛୁ, ଏବଂ ଆମ ସହିତ ବିଭିନ୍ନ ଏନ୍ଜିଓ ସଂସ୍ଥା ଗୁଡିକ ମଧ୍ୟ ସହଯୋଗରେ ଭାଗିଦାରୀ ହିସାବରେ ସେମାନେ ବି ଗାଁ ଗାଁ ବୁଲିକି ଲୋକଙ୍କୁ ସଚେତନ କରୁଛନ୍ତି, ଭଲେଣ୍ଟିୟର୍ସ ଅଛନ୍ତି ଗାଁରେ ସେମାନେ ବି ସଚେତନ କରୁଛନ୍ତି। ତା ବାଦ ମଧ୍ୟ ଲୋକମାନେ ସଠିକ ଭାବେ ସଚେତନ ହଉନାହାନ୍ତି, ଯାହାକି ଏକ ଦୁଃଖର କଥା, ଏବଂ ବିଭିନ୍ନ ପ୍ରକାର ଉପାୟରେ ସେମାନେ ଜଙ୍ଗଲ ଭିତରେ ଯେମିତିକି ଆପଣଙ୍କର କାଇଜନ୍ଦା ସଂଗ୍ରହରେ ହଉ, ବା ଜଙ୍ଗଲ ଭିତରେ ଚାଲିବା ରାସ୍ତାକୁ ସଫା କରିବା ଉଦ୍ଦେଶ୍ୟରେ ହଉ, ବା ଏଇ ଚୈତ ପର୍ବ ସମୟରେ ଜଙ୍ଗଲ ଭିତରେ ବୁଲାବୁଲି କରିବା ପାଇଁ ସୁବିଧା ଉପାୟ ବୋଲି ସେମାନେ ଅବଲମ୍ବନ କରିଥାନ୍ତି, ଯେ ଜଙ୍ଗଲରେ ନିଆଁ ଲଗେଇଦେଲେ ଏ ପତ୍ର ଛୋଟ ଛୋଟ କଣ୍ଟା ବୁଦା ସବୁ ନଷ୍ଟ ହେଇଯିବ, ଯାହାଫଳରେ ସେମାନେ ଜଙ୍ଗଲରେ ଇଆଡେ ସିଆଡେ ତାଙ୍କର ପର୍ବ ପାଳନ କରି ବୁଲିପାରିବେ ବୋଲି ଏଇଭଳି ଜିନିଷ ମନ ଭିତରେ ରଖି ସେମାନେ ଜଙ୍ଗଲରେ ନିଆଁ ଲଗେଇ ଦିଅନ୍ତି। କିନ୍ତୁ ସେମାନେ ଭାବନ୍ତିନି ଯେ ଜଙ୍ଗଲରେ ନିଆଁ ଲଗେଇବା ଦ୍ୱାରା କେତେ ଔଷଧୀୟ ବୃକ୍ଷ, ତା ସହିତ ଜୀବଜନ୍ତୁ ସେମାନଙ୍କର ବାସହରା ହୁଅନ୍ତି, କେତେ ଜୀବଜନ୍ତୁ ଜଳି ପୋଡି ନଷ୍ଟ ହେଇଯାନ୍ତି, ଛୋଟ ଛୋଟ କୀଟ ପତଙ୍ଗ ବି ମରିଯାନ୍ତି, ଏବଂ ପରିବେଶ ଉପରେ ଏହାର କୁପ୍ରଭାବ ଆସେ, ମାନେ ଜଳବାୟୁର ତାପମାତ୍ରା ବୃଦ୍ଧି ହେଇଯାଏ। ତେଣୁ ଏସବୁ ଗୁଡିକ ଉପରେ ଆମେ ଲୋକଙ୍କୁ ବାରମ୍ବାର ସଚେତନ କରିଅଛୁ, ଏବଂ ଗାଁ ଜଙ୍ଗଲରେ ନିଆଁ ଲିଭେଇବା ପାଇଁ ସରକାରଙ୍କର ସହଯୋଗରେ ବା ସରକାରଙ୍କର ଅନୁଦାନ ଦ୍ୱାରା ଆମର ପ୍ରତ୍ୟେକ ରେଞ୍ଜରେ ବନାଞ୍ଚଳରେ 10 ଜଣ ଫାୟାର ପିଲାମାନଙ୍କୁ ଆମେ ଆପଏଣ୍ଟ କରିଛୁ 4 ମାସ ପାଇଁ, ସେମାନଙ୍କୁ ନିଆଁ ଲିଭେଇବା ପାଇଁ ଯନ୍ତ୍ରାଂଶ ବି ଯୋଗାଇ ଦିଆଯାଇଛି। କିନ୍ତୁ ପାହାଡ଼ିଆ ଅଞ୍ଚଳ ଗୁଡିକ ହେଇଯାଉଛି, ତେଣୁ ପାହାଡ଼ିଆ ଅଞ୍ଚଳ ଗୁଡିକରେ ବହୁତ ଉଚ୍ଚା ଉଚ୍ଚା ପାହାଡ଼, ସେଗୁଡିକରେ ଚଢିକି ଏତେ ଉପରକୁ ପିଇବା ପାଣି ଏବଂ ମେସିନ୍ ଧରି ନିଆଁ ଲିଭେଇବା, ପୁଣି ସେଠୁ ଗଲେକି ପୁନର୍ବାର ଆହୁରି ଗୋଟେ ପାହାଡ଼ରେ ପୁଣି ନିଆଁ ଲାଗିଥିବା ଚଢିବା, ଏଭଳି କଷ୍ଟସାଧ୍ୟ କାର୍ଯ୍ୟକୁ ଯେତେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ଚାଲିଅଛୁ, ଆମେ ଜଙ୍ଗଲ ନିୟନ୍ତ୍ରଣ କରୁଛୁ।
3: ତେବେ ଅଧିକାଂଶ ଜାଗାରେ କହୁଛନ୍ତି ଯେ ଜଙ୍ଗଲ ଭିତରେ ବାଉଁଶ ଗଛ ହଉ ବା ଗଛ ହଉ, ଯେତେବେଳେ ତାତି ବଢୁଛି ଉଭୟ ଗଛର ସଂସ୍ପର୍ଶରେ ଆସିଲେ ଆପେ ଆପେ ନିଆଁ ଲାଗିଯାଏ, କଣ ସତ କଥା କି?
2: ସେଟା ଆକ୍ଚୁଆଲି ସତ, କିନ୍ତୁ ଆମ ଜଙ୍ଗଲରେ ବା ଆମ ଓଡ଼ିଶାରେ ସେଭଳି ଜଙ୍ଗଲ ନାହିଁ ଯୋଉଠିକି ଗଛରେ ଗଛ ଘସିକି ନିଆଁ ଲାଗିବାର କେବେ ବି ଆମ ପାଖରେ ପ୍ରମାଣ ନାହିଁ। ଆମର ସାଧାରଣତଃ 90% ଜଙ୍ଗଲରେ ନିଆଁ ଲାଗିବାଟା କେବଳ ମନୁଷ୍ୟକୃତ, ଏବଂ 10% କୌଣସି ପ୍ରକାର ଯଦି ଖରାଦିନିଆ ବିଜୁଳି ଫିଜୁଳି ଯଦି ମାରେ, ଯୋଉଟା ଆମର ଖରାଦିନିଆ ଦେଖିଥିବେ ଆପଣ କାଳବୈଶାଖୀ ହୁଏ ସେଇ ସମୟରେ ଯଦି

0: ପିଜୁଳି ମାରେ ସେଭଳି ଶୁଖିଲା ଗଛକୁ ମାରିଦିଏ, କିମ୍ବା କଞ୍ଚା ଗଛ ଯଦି ନିଆଁ ଲାଗିଯାଏ ସେଇ ନିଆଁରୁ ଜଙ୍ଗଲରେ ନିଆଁ ବ୍ୟାପେ। ସେଇଟା କେବଳ 10 ଭାଗରେ ରହିଥାଏ ସୀମିତ, କିନ୍ତୁ 90 ଭାଗ ଆପଣ ଆମେ ଯେତେ ଦୂର ଜାଣିଅଛୁ କେବଳ ମନୁଷ୍ୟ କୃତ ଏହା।
1: ତେବେ କୁହାଯାଉଛି ଯେ ଯେତିକି ବନ କର୍ମଚାରୀ ଅଛନ୍ତି ବା ବନ ବିଭାଗ ଯୋଉ ଦାୟିତ୍ୱରେ ରହୁଛି, କାରଣ ଯେତେ ବଡ ଏରିଆ ରହିଯିବା, ଆପଣ ଯେମିତି କହିଲେ ପାହାଡିଆ ଏରିଆ ଭିତରେ ବା ପାହାଡ ଉପରକୁ ଚଢିବା, ଗୋଟେ ପାହାଡକୁ ଯିବା ଅସମ୍ଭବ ହେଇପଡୁଛି, କିନ୍ତୁ ସେ କ୍ଷେତ୍ରରେ ବିନା ସହଯୋଗରେ କୌଣସି କାମ ହୁଏନି ଯଦି ଆମେ କହିବା ପାଖାପାଖି ଲୋକଙ୍କର ହଉ ବା ଗାଁ ଲୋକଙ୍କର ହଉ। ତେବେ ସେମାନେ ଯଦି ନିଆଁ କୋଉଠି ଲାଗିଛି ତାହେଲେ ସେମାନେ କଣ କଲେ, କେଉଁ ଉପାୟରେ ଆୟତ କରିପାରିବେ, ଯଦି ବା ସେମାନେ ତାଲିମ ନେଇଥାନ୍ତି ବା ତାଲିମ ନେଇ ନଥାନ୍ତି, ହଠାତ୍ ନିଆଁ ଲାଗିଗଲା ତାହେଲେ ସେମାନେ କଣ କରିବାକୁ ପଡିବ, କେମିତି କଲେ ଲୋକେ ଜାଣିପାରିବେ ଯେ ନିଆଁଟାକୁ ଆମେ ଆୟତ କରିପାରିବା, ଆମ ଜଙ୍ଗଲ ସୁରକ୍ଷା ହିଁ ରହିପାରିବ।
0: ଦେଖନ୍ତୁ, ବିଭିନ୍ନ ପ୍ରକାର ବନ ସୁରକ୍ଷା ସମିତି ଆମର ସମସ୍ତ ବନ ଓଡ଼ିଶାର ସମସ୍ତ ବନଖଣ୍ଡ ଗୁଡ଼ିକରେ ଅଛି, ଯେଉଁମାନଙ୍କୁ ସରକାରଙ୍କ ତରଫରୁ ଅନେକ ଅନୁଦାନ ବି ମିଳିଥାଏ, ଏବଂ ସେମାନଙ୍କର ସଚେତନତା କାର୍ଯ୍ୟକ୍ରମରେ ସେମାନଙ୍କର ବିଭିନ୍ନ ପ୍ରକାର ବୈଠକ କରି ସେମାନଙ୍କୁ ସଚେତନ ବି କରାଯାଏ, ଏବଂ ନିଆଁ ଲିଭେଇବା ପାଇଁ ଆମକୁ ସହଯୋଗ କରିବା ପାଇଁ ସେମାନଙ୍କୁ ଆମେ ପ୍ରୋତ୍ସାହନ ବି ଦେଇଥାଉ। କିନ୍ତୁ ଦୁଃଖର ବିଷୟ ଯେ ବହୁତ କମ୍ ମାତ୍ରାରେ ବନ ସୁରକ୍ଷା ସମିତି ଅଛନ୍ତି ଯେଉଁମାନେ କି ଆମକୁ ନିଆଁ ଲିଭେଇବାରେ ସହଯୋଗ କରିଥାନ୍ତି, ଏବଂ ଖବର ଯେତେ ଦୂର ପର୍ଯ୍ୟନ୍ତ ନିଆଁ ଲାଗିବାର ଖବର ସେ ଜିନିଷଟି ଆମେ ଭିଏସଏସ ଠାରୁ ପାଇଯାଉ, ଶୀଘ୍ର ହଉ କିମ୍ବା ବିଳମ୍ବରେ ହଉ, ଅନେକ ଅନୁସାରେ ଆମକୁ ଭିଏସଏସ ବା ବନ ସୁରକ୍ଷା ସମିତି ମାନେ ଆମକୁ ଖବର ଦେଇ ଦିଅନ୍ତି, ଫୋନ ମାଧ୍ୟମରେ ହଉ କିମ୍ବା କୌଣସି ପ୍ରକାର ଉପାୟରେ ସେମାନେ ଆମ ପାଖକୁ ଖବର ପହଞ୍ଚାଇ ଦିଅନ୍ତି ଯେ ଜଙ୍ଗଲରେ ନିଆଁ ଲାଗିଛି। କିନ୍ତୁ ହାରାହାରି କହିବାକୁ ଗଲେ 100ରୁ କେବଳ 10 ଭାଗ ଭିଏସଏସ ରୁ ହିଁ ଆମକୁ ସହଯୋଗ ମିଳେ, ଯୋଉଠିକି ସେମାନେ ଆମ ସହିତ ଆସନ୍ତି ନିଆଁ ଲିଭେଇବା ପାଇଁ, ଅନ୍ୟ ରାତି ଅଧରେ କେହି ବି ସେମିତି ସହଯୋଗ କରନ୍ତିନି, ଜଙ୍ଗଲ ଭିତରକୁ ଯିବା ପାଇଁ ସେମାନେ ଡରନ୍ତି, ତାପରେ ପରିଶ୍ରମ କରିକି ପାହାଡ ଉପରକୁ ଚଢିବାକୁ ସେମାନେ ନାରାଜ ହୁଅନ୍ତି। ସେ କ୍ଷେତ୍ରରେ ଆମେ ଆମର ପାରା ସ୍କ୍ୱାଡ ଏବଂ ନିଆଁ ଲିଭେଇବା ପାଇଁ ଯୋଉ ସ୍କ୍ୱାଡ ପିଲାଙ୍କୁ ଆମେ ଆପଏଣ୍ଟ କରିଥାଉ 4 ମାସ ପାଇଁ, ସେଇମାନଙ୍କର ସହଯୋଗରେ ଏବଂ ଆମ ଫିଲ୍ଡ ଷ୍ଟାଫ ମାନେ ମିଶି ଯେତେ ଦୂର ପାରୁ ଆମେ ରାତି 12 ହଉ ଗୋଟେ ହଉ ଆମେ ଚେଷ୍ଟା ଜାରି ରଖୁ ଯେ ଜଙ୍ଗଲରେ ନିଆଁ ଲିଭେଇବାଟା ଏକ ସହଜ ସାଧ୍ୟ ନୁହଁ, କାହିଁକି ସେଠି ପାଣି ଦ୍ୱାରା ନିଆଁ ଲିଭେଇ ହବନି, ନିଆଁ ବହୁତ ଦୂର ପର୍ଯ୍ୟନ୍ତ ବ୍ୟାପିଥାଏ, ଏବଂ ଶୁଖିଲା ଗଛ ଗୁଡ଼ିକରେ ଶୁଖିଲା ଘାସ ଶୁଖିଲା ପତ୍ରରେ ବହୁତ ଜୋରରେ ନିଆଁ ଜଳେ, ତାକୁ ଆୟତ କରିବା ପାଇଁ ସମୟ ସାପେକ୍ଷ ତାହା 2 ଘଣ୍ଟାରୁ 3 ଘଣ୍ଟାରୁ ଉପରେ ସମୟ ଲାଗିଯାଏ ଆମକୁ।
1: ତ ଆପଣ ମାନେ ଯେତେବେଳେ ଯାଉଛନ୍ତି ଏମିତି ବି ରାତି ତମାମ ନିଆଁକୁ ଆୟତ କରିବା ପାଇଁ ମଧ୍ୟ ଲାଗି ପଡନ୍ତି?
0: ହଁ, ଏମିତି ବି ବହୁତ ଗୁଡ଼ିଏ ସିଚୁଏସନ୍ ଆସିଛି ଯୋଉଠି ଆମେ ଜୀବନ ବିପଦ ବି ପଡିଯାଇଛି, ଯୋଉଠି ନିଆଁ ପାଖରେ ରହିଲେ ଏତେ ଜୋରେ ଧୂଆଁ ସେଠାରେ ହୁଏ ପାହାଡ ଉପରେ ଯେ ଅଣନିଶ୍ୱାସୀ ବି ହେଇଯାନ୍ତି, ନେଇଥିବେ ପାଣି ପିଇବା ପାଇଁ ଯାହା ପାଣି ଆମେ ଧରିଥାଉ 4-5 ବୋତଲ, ସେ ପାଣି ବି ସରିଯାଏ, ଏତେ ପାହାଡ ଉଚ୍ଚରେ ଆମକୁ ପାଣି ପିଇବାକୁ ବି ମିଳେ ନାହିଁ, ସେମିତି କଷ୍ଟସାଧ୍ୟ କରିକି ମଧ୍ୟ ଆମେ ରାତି 2-3 ବଜେ ହେଲେ ମଧ୍ୟ ଆମେ ଚେଷ୍ଟା ଜାରି ରଖୁ, ଯେମିତି ହଉ ମଧ୍ୟ ଆମକୁ ଦିଆଯାଇଥିବା ଦାୟିତ୍ୱ ଆମେ ଯେମିତି ତୁଲେଇ ପାରିବୁ।
1: ତେବେ ସାଧାରଣ ଜନତା ଗୋଟେ ଯଦି ଦେଖିବ ନିଆଁଟା ଆୟତ ହେଲେ, ତାକୁ ସେ କଣ କରିବ? ସେ ଆପଣଙ୍କୁ ପ୍ରଥମେ ଖବର ଦବ ନା ନିଆଁଟାକୁ ଆୟତ କରିବା ପାଇଁ ପ୍ରୟାସ କରିବ, ନା କାହାକୁ ସେ ଜଣେଇବ, କେମିତି କରିବ?
0: ଆମେ ଜନସାଧାରଣଙ୍କୁ ପ୍ରଥମେ ତ ଅନୁରୋଧ କରିବୁ ଯେ ନିଜର ସ୍ୱାର୍ଥ ପାଇଁ ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ, ଦ୍ୱିତୀୟ ଥର ଯଦି ବା ନିଆଁ କୌଣସି କାରଣ ବଶତଃ ଲାଗି ବି ଯାଇଛି, ନିଆଁ ଯେତେବେଳେ ଛୋଟ ଆକାରରେ ଅଛି ଅଳ୍ପ ଏରିଆ ମଧ୍ୟରେ ବ୍ୟାପିଛି, ଯେତେ ଦୂର ହେଇପାରିବ ଚେଷ୍ଟା କରନ୍ତୁ ଯେ ଆପଣଙ୍କର ଗାଁର କିଛି ଲୋକଙ୍କୁ ଡାକିକି ନିଜ ନିଜ ଭିତରେ କଥାବାର୍ତ୍ତା ହେଇ ଯାଇକି ନିଜ ଜଙ୍ଗଲର ନିଆଁଟାକୁ ନିଜେ ଆୟତ୍ତର ଛୋଟିଆ ଏରିଆ ଭିତରେ ଯେତେବେଳେ ବ୍ୟାପିଛି ତାକୁ ଲିଭେଇ ନିଅନ୍ତୁ, ଯଦି ତାହା ଆପଣଙ୍କର ଆୟତ ବାହାରକୁ ପଳାଉଛି ଏବଂ ଅତ୍ୟଧିକ ସହଯୋଗ ବା ମେସିନ୍ର ଆବଶ୍ୟକ ପଡୁଛି, ସେ ସମୟ ସାଙ୍ଗେ ସାଙ୍ଗେ ଜଙ୍ଗଲ ବିଭାଗକୁ ଜଣାଇଲେ ଆମେ ତୁରନ୍ତ ପଦକ୍ଷେପ ନେଇକି ସେଠାରେ ପହଞ୍ଚିବାର ବ୍ୟବସ୍ଥା କରିବୁ ଏବଂ ନିଆଁକୁ ଆୟତ୍ତ କରିବୁ।
1: ତେବେ ଆଜିକାଲି ଆଉ ଗୋଟେ ଦେଖିବାକୁ ମିଳୁଛି ଯେ ରାତି ହେଇଗଲେ ଯେତେବେଳେ ଜନ ଆଲୁଅ ଆସୁଛି ବା ଯାତାୟାତ କଲା ସମୟରେ ମଧ୍ୟ ଦେଖିବାକୁ ମିଳୁଛି, ଆମ ଚାରିଆଡ଼େ ପାହାଡ ଭିତରେ ମଧ୍ୟ ନିଆଁ ଜଳୁଥିବା ଦେଖିବାକୁ ମିଳୁଛି, ପାହାଡ ଉପରେ ନିଆଁ ରାତିରେ, ଏଇଟା କେମିତି ହଉଛି?
0: ଯେହେତୁ ସବୁଗୁଡ଼ିକ ଏରିଆରେ ଆମକୁ ଖବର ସମସ୍ତେ ଦିଅନ୍ତିନି, ଏମିତି କିଛି ଏରିଆରେ ଅଛି ଯୋଉଟା କି ଆମ ଆଖି ଆଢୁଆଳ ଭିତରେ ରହିଯାଏ, ଯାହାକି ରାତିରେ ଆସିଲେ ରାତି ସମୟ ବା ଅନ୍ଧାର ହେଲେ ସେ ଲାଇଟଟା ବା ନିଆଁର ଉଜ୍ଜଳଟା ଆମ ଦୃଷ୍ଟିଗୋଚରକୁ ଆସେ, ସେ ସମୟରେ ପୁଣି ଆମେ ସେଠାକୁ ଯାଉ ଯାଇକି ତାହାକୁ ଏକ ଫାୟାର ଲାଇନ ଯାହାକୁ କୁହନ୍ତି, ନିଆଁ ଠାରୁ ଗୋଟେ 50 ମିଟର ଦୂରତାରେ 20 ମିଟର ଦୂରତାରେ ଗୋଟେ ଫାୟାର ଲାଇନ ଲମ୍ବାରେ ଟାଣି ଦଉ, ଫାୟାର ଲାଇନ କହିଲେ ଯାହା ବି ପତ୍ର ଝଡା ହେଇକି ଅଛି ସେ ପତ୍ର ଗୁଡିକୁ ଗୋଟେ 10 ଫୁଟ ଓସାରରେ ବ୍ୟବଧାନରେ ଓସାର କରିକି ତାକୁ ସଫା କରିଦେବୁ, ସେ ନିଆଁଟା ଜଳି ଜଳି ଜଳି ଜଳି ଆସିକି ଯେତେବେଳେ ଏଇ ଫାୟାର ଲାଇନ ପାଖରେ ପହଞ୍ଚେ ସେଟା ଲିଭି ଯାଏ, ସେତିକି ସମୟ ଆମେ ସେଠିକି ଅପେକ୍ଷା କରିବାକୁ ପଡେ, ସେଇ ସମୟ ପରେ ନିଆଁଟା ଧୀରେ ଧୀରେ ଆୟତକୁ ପଳେଇ ଆସେ।
1: ଯୋଉମାନେ କୋଇଲା ଧରିକି ଆସୁଛନ୍ତି ଗଛ କାଟୁଛନ୍ତି, ତାକୁ ଆମେ କଣ କହିବା, ମାନେ ଏଭଳି ସମସ୍ୟା ଖରାଦିନେ କରିବା କେତେ ଦୂର ଠିକ୍?
0: କୋଇଲା ତିଆରି କରିବା ଏକ ଅପରାଧ, ତେଣୁ କରି ଆମେ ସେ ଜିନିଷ ଉପରେ

0: ମଧ୍ୟ ସେମାନଙ୍କୁ ଆମେ ଜାଗ୍ରତ କରୁଛୁ। ତାଙ୍କର ଜୀବନ ଶୈଳୀର ବୃଦ୍ଧି ପାଇଁ ଆମେ ବିଭିନ୍ନ NGO ସଂସ୍ଥା ଗୁଡିକୁ ନିୟୋଜିତ କରିଛୁ। ବ୍ଲକ ସାହାଯ୍ୟରେ ବା BDOଙ୍କ ସହଯୋଗରେ ବିଭିନ୍ନ ପ୍ରକାର ଯୋଜନା, ଉନ୍ନୟନମୂଳକ ଯୋଜନା ଗ୍ରାମରେ ଇମ୍ପ୍ଲିମେଣ୍ଟ କରିବା ପାଇଁ ଚେଷ୍ଟା କରୁଛୁ, ଯାହାଫଳରେ ତାଙ୍କର ଜୀବନ ଜୀବିକା ବୃଦ୍ଧି ପାଇବ ଏବଂ ସେମାନେ କୋଇଲା ଉପରେ ଡିପେଣ୍ଡ ଉପରେ ଏତେ ନିର୍ଭରଶୀଳ ରହିବେ ନାହିଁ।
1: ଯାହା ଆମେ ମୋଟାମୋଟି ଯଦି କହିବା ତାହେଲେ ସମସ୍ତେ ସଚେତନ ହୋଇ ଜଙ୍ଗଲ ସୁରକ୍ଷା ଉପରେ ଦାୟିତ୍ୱ ନେବା ନିହାତି ଦରକାର,
0: ନିହାତି ଦରକାର। ଯେହେତୁ ଜଙ୍ଗଲ ସମସ୍ତଙ୍କର ସମ୍ପଦ ଏବଂ ଏହାର ସୁରକ୍ଷା ଏବଂ ଏହାର ଅଭିବୃଦ୍ଧି ପାଇଁ ସମସ୍ତେ ସଚେତନ ହେବା, ପ୍ରତ୍ୟେକ ଗ୍ରାମବାସୀ ପ୍ରତ୍ୟେକ ନାଗରିକ ଏହା ଉପରେ ପଦକ୍ଷେପ ନେବା ନିହାତି ଜରୁରୀ। କେବଳ ଯେ ଜଙ୍ଗଲ ବିଭାଗଟେ ଅଛି, ଜଙ୍ଗଲ ବିଭାଗ ହିଁ ସମସ୍ତ ଦାୟିତ୍ୱ ନେବ ତାହା ନୁହେଁ, କିନ୍ତୁ ଜଙ୍ଗଲରେ ଲାଭବାନ ହେଉଥିବା ପ୍ରତ୍ୟେକ ବ୍ୟକ୍ତି ତାର କର୍ତ୍ତବ୍ୟ ହେଉଛି ଯେ ଜଙ୍ଗଲ ସୁରକ୍ଷା କରିବା, ଜଙ୍ଗଲର ନିଆଁକୁ ରକ୍ଷା କରିବା ଏବଂ ଜଙ୍ଗଲ ବିଭାଗକୁ ସହଯୋଗ କରିବା।
2: ଧନ୍ୟବାଦ। ହଁ ଭଉଣୀ, କେମିତି ଲାଗିଲା?
3: ବଢିଆ ଲାଗିଲା ଭାଇନା।
2: ଗଛ ଲଗେଇଲା ଏକା ଆମେ ପରିବେଶକୁ ସନ୍ତୁଳନ କରିପାରିବା, ଗରମ ଦାଉରୁ ରକ୍ଷା ପାଇପାରିବା ନାହିଁ ବୋଲେ ଆଜିକାଲି ଯେତିକି ତାତି ହେଲାଣି ଆଗକୁ ଆହୁରି ତାତି ବଢିବ, ସେ ଅଂଶୁଘାତ ପରାଟା ହବ ଆଗା, ବୁଝିଲ କି ନାହିଁ?
3: ଦେଖ ଅଂଶୁଘାତ ହେଲେ ଆମେ ନିଜକୁ ସତର୍କତା ରହିବା ପାଇଁ ପଡିବ ଗା।
2: ହଁ
3: ହେଲେ ପ୍ରବଳ ଝାଳ ବହିବ ଆମର, ମୁଣ୍ଡ ବୁଲେଇ ଅନ୍ଧାର ଦିଶିବ, ବାନ୍ତି ଲାଗିବ, ଆହୁରି ବେଶୀ ଶୋଷ ବି ଲାଗିବ। ସେଥିପାଇଁ ବୋଲି ନା ଆମେ ଯୁଆଡେ ଯିବା ବେଗରେ ପାଣି ବଟଲ ଗୋଟେ ନିଶ୍ଚୟ ଧରିକି ଯିବା।
2: ଦେହ ଗରମ ଲାଗିବ ବୋଲେ ଆମେ କହୁନେ କି ଖରାଦିନେ ଘରୁ ଯଦି ବାହାରିବ ବୋଲେ ପାଦକୁ ପାଣ୍ଡି, ମୁଣ୍ଡକୁ ଛତା, ହାତରେ ଗୋଟେ ପାଣି ଢାଳ ଧରିବାର ଅଛି ନା ପାଣି ବଟଲ
3: ବଟଲ ଗୋଟେ ଧରିବାର,
2: ଆଉ ଦରକାର ପଡିଲେ ବାହାରିବାର ଅଛି, ନହେଲେ 11ଟା ପରେ ବାହାରିବାର ନାହିଁ।
3: ହଁ 11ଟା ପରେ ଆଉ ବାହାରିବ ନାହିଁ, ବେଶୀ ତାତି ହଉଥିବ, ଯାହା କାମ କରିବାର ଅଛି ବୋଲେ 11ଟା ଅଧେ ଭିତରେ ସରେଇ ଦେବାର ଅଛି।
2: ଭଲ କଥା ଗୋଟେ କହିଲ ମାତ୍ର ଭଉଣୀ। ହେଲେ ଶୁଣ ତ, ଆମେ ତ ଏ ଜଙ୍ଗଲ ବିଷୟରେ ପରିବେଶ ଉପରେ ଗୋଟେ ଆଲୋଚନା
3: ଶୁଣିଲେ ହଇ,
2: ହେଲେ ଏବେ ଆମର ଶ୍ରଦ୍ଧା ଲାଗିବା କିଷାନବାଣୀ ଗୀତ ଗୋଟେ ଅଛି,
3: କିଷାନବାଣୀ ଗୀତ ଗୋଟେ ଶୁଣିବା, ନ ଶୁଣିଲେ ତ ମନଟା ଭଲ ଲାଗିବ ନାହିଁ।
2: ଶୁଣିଦେବା,
3: ଶୁଣିବା ଭାଇନା ଗୀତ ଗୋଟେ।

0: ସେ ସମୟ ଅନୁସାରେ ଆମକୁ କାମ କରିବାକୁ ପଡିବ, ତେବେ ଯାଇ ଆମେ ଆଗକୁ ବଢିପାରିବା। ହେଲେ ସେମିତିକା ଆମର ବୈଠକରେ ଆମେ ଚାଷୀବାର କଥା ଗୋଟେ ଶୁଣିଦେଲେ, ହେଲେ ଭାଇମାନେ ମିଶା ଶୁଣିଲେ ଆମେ ଜାଣିପାରିବା, ଶିଖିପାରିବା। ହେଲେ ଶିଖିବା ପାଇଁ ହେଲେ ତ କେତେ ପ୍ରକାର ବାଟ ଅଛି, ଖାଲି ପାଠ ପଢି ଶିଖିଲେ ତ ହବ ନାହିଁ। ଆମ ସାଙ୍ଗସାଥୀ ମାନେ ମିଶା ଅଛନ୍ତି, ତାଙ୍କର କଥା ମିଶା ଶୁଣିଲେ ମିଶା ଶିଖିବାଟା ଶିଖିହବ, ଜାଣିହବ।
1: ତାଙ୍କ ସହିତ ଦୁଇ ପଦ କଥା ହେବା, କଥା ହେଲେ ତ କିଛି ନୂଆ ଜିନିଷ ଜାଣିବା।
0: ହେଲେ ଆମର କାର୍ଯ୍ୟକ୍ରମ ଗୋଟେ ଅଛି କି ନାହିଁ, ଚାଷୀ ଭାଇର କଥା,
1: ଚାଷୀ ଭାଇର କଥା ଅଛି।
0: ହେଲେ ଶୁଣିଦବ, ତମେ ଏକା ପଚାର।
1: ହେଲେ ମୁଁ ପଚାରୁଛି ଭାଇ, ତମେ ଶୁଣ।
2: ଆଜ୍ଞା ନମସ୍କାର।
3: ନମସ୍କାର,
2: ପ୍ରଥମେ ଆପଣଙ୍କର ପରିଚୟ ଜାଣିବେ ସାର।
3: ମୋ ନାଁ ହେଉଛି ବାବା ଚରଣ ରାଉତ।
2: ଆଜ୍ଞା, ରୁହନ୍ତି କୋଉଠି?
3: ଇରିଗେସନ କଲୋନୀ।
2: ଆପଣ ପଶୁପାଳନ କରନ୍ତି?
3: ଗାଈ ଅଛନ୍ତି।
2: ଆଚ୍ଛା, କେତୋଟି ଗାଈ ଅଛି?
3: ସାନ ବେଳକରି 10ଟା ଅଛନ୍ତି।
2: ମାନେ ଆମର ଦେଶୀ ଗାଈ ନା ଜର୍ସି ଗାଈ?
3: ନାଇଁ ନାଇଁ, ଜର୍ସି ଗାଈ ନାହିଁ, ଜର୍ସି ଗାଈ ଥିଲା ମୁଁ ସବୁ ତୁଟେଇ ଦେଲି, ଖାଲି ଦେଶୀ ଅଛନ୍ତି।
2: କେତେ ବର୍ଷ ହେଲାଣି ଆପଣ ଗାଈ ମାନେ?
3: ମୁଁ ଗାଈ ରଖିଲି 40 ବର୍ଷ ପାଖାପାଖି ହେଇଯିବ। ଜର୍ସି ଥିଲା ତ ପାରିଲିନି, ସେଥିପାଇଁ ତାକୁ ସବୁ ତୁଟେଇ ଦେଲି, ଏବେ ବର୍ତ୍ତମାନ ଦେଶୀ ଗାଈ ଅଛନ୍ତି।
2: ଆଚ୍ଛା, ଗାଈର ଯତ୍ନ ଆପଣ ନିଜେ ନିଅନ୍ତି ନା ଘରର ମାନେ?
3: ନାଇଁ ନିଜେ, ମୁଁ ସବୁ ନିଜେ ଏକା କରୁଛି।
2: ଅନ୍ୟ କିଛି ଚାଷ ନ କରିକି ପଶୁପାଳନ ଉପରେ କାହିଁକି ମନ ବଳେଇଲେ?
3: ନାଇଁ ମନ ବଳେଇଲେ କଣ, ପିଲାମାନେ କ୍ଷୀର ଫିର ଖାଇଲେ ସେଟା ପାଇଁ ଗୋଟେ ଆଣିକି ରଖିଥିଲି, ସେଟା ଆସ୍ତେ ଆସ୍ତେ ବଢିଲେ ଆଉ ସେଟା ପାଇଁ ଆଉ।
2: ଏ ଗାଈ ପାଳନର ମୁଖ୍ୟ ଉଦ୍ଦେଶ୍ୟ କଣ ଆପଣଙ୍କର?
3: ଗାଈଟା ଦେଖିଲେ ତାର ସେବା ଧର୍ମ କଲେ ବହୁତ କିଛି ଉପକାର ଅଛି, ଆଉ ତା ସାଥିରେ ଲାଗିଲେ ମୋର ମନ ଫ୍ରି ହେଇଯାଉଛି, ତେଣୁ କରିକି ସେଥିପାଇଁ ମୁଁ କହିଲି ଗାଈ ରଖିଲେ ଟିକେ ଭଲ, ଆଉ କ୍ଷୀର ଫିର ଟିକେ ପିଲାମାନେ ଖାଇବେ, ନିଜେ ବି ଖାଇପାରିବୁ, ସେଥିପାଇଁ ଗାଈଟି ରଖିଛି ଆଉ।
2: ଆଚ୍ଛା, ଗାଈ ରଖିଲେ ନିଜ ପାଇଁ ବି ବେନିଫିଟ୍ ହବ, ବାକି ବାହାରେ ବି ଆପଣ ଦେଇକିନା ଦୁଇ ପଇସା ରୋଜଗାର କରିପାରିବେ।
3: ଲୋକମାନେ କିଛି କାମ ନଥିଲେ ବସି ପଡୁଛନ୍ତି, ତାଙ୍କୁ ବହୁତ ପ୍ରକାର ରୋଗ ବାଧାରେ ଆସ ଆସୁଛି, କିନ୍ତୁ ଆମେ ପରିଶ୍ରମ କରୁଛୁ, ଆମକୁ କିଛି ଜଣାପଡ଼ୁନି, ଶରୀରରେ ବି କୌଣସି ରୋଗ ନାହିଁ, ପୁରା ଫିଟ୍ ଅଛି।
2: ଆଚ୍ଛା ଆଚ୍ଛା, ବର୍ତ୍ତମାନ ବୟସ କେତେ ହବ ଆପଣଙ୍କ?
3: ମୋତେ 69 ହେଲା।
2: 69?
3: ଆଜ୍ଞା,
2: ପାଖାପାଖି 70 ହେଲାଣି।
3: ଆଜ୍ଞା, ମୁଁ ନିଜେ ଗୁହାଳ ଗୋବର କାଢ଼ିବି, ସେ ଝାଡ଼ୁ ଫୁଡ଼ା କରିବି, ଗୁହାଳ ଧୋଇବି, ଗାଈ ଖାଇବାକୁ ଦେବି, କ୍ଷୀର କାଢ଼ିବି, ଆଉ ତାଙ୍କୁ ସବୁ ଧୁଆ ଧୋଇକରି ତାଙ୍କୁ ସବୁ ଛାଡ଼ିବି, ଛାଡ଼ିଲା ପରେ ମୁଁ ଆସିବି, ନିଜେ ଗାଧା ପାଧା କରି ଆଣ୍ଠୁ ଗଧ ଭସି ମୋ କାମରେ ବାହାରିବି। କୁଆଡ଼େ ହେଲେ
2: ନିଜ କାର୍ଯ୍ୟ ନିଜେ କରନ୍ତିନି?
3: ହଁ, ମୁଁ ସବୁ କରେ।
2: ଦିନକୁ ଗାଈକୁ କେତେବେଳେ ଖାଇବାକୁ ଦିଅନ୍ତି ଖାଦ୍ୟ?
3: ଗାଈ 7:30-8 ବେଳକୁ ଖାଇବାକୁ ଦିଏ।
2: ମାନେ କଣ କଣ ତାର ଖାଦ୍ୟ କଣ କଣ ଦିଅନ୍ତି?
3: ଖାଦ୍ୟ ଦାନା ଦିଆହଉଛି, ଖୁଦ ସିଝା ହଉଛି, ଆଉ କୁଣ୍ଡା।
2: ଆଚ୍ଛା, ପାଣି କେତେ ମାନେ ଗାଈଙ୍କୁ ଦିନକୁ କେତେ ପାଣି ଦିଆଯାଏ?
3: ପାଣି ସବୁ ପେଜ ପାଣି ସବୁ ଆଣୁଛି, ସାହି ପଡ଼ିଶାରୁ ସବୁ ଦଉଛନ୍ତି, ସେ ପେଜ ପାଣି ହେଇକି ତାଙ୍କୁ ସବୁ ଖାଇବା ଦିଏ, ଯଦି ଦରକାର ପଡ଼ିଲେ ପାଣି 10 ଲିଟର ପାଣି ଦେବି, ନହେଲେ ନାହିଁ, ପେଜ ପାଣି ହେଲେ।

0: ଯାଉଛି, ଯୋଉ ପେଜ ଫେଜ ଆସୁଛି ସବୁ
1: ହଁ ହଁ ହଁ
0: ହେଲା
1: ତାର ଯୋଉ ଗୋରୁଶାଳା ଅଛି, ଯୋଉ ମାନେ ଗୋଶାଳା, ତାର
0: ହେଲା
1: ବ୍ୟବସ୍ଥା କିପରି ରଖିଛନ୍ତି?
0: ମୁଁ ଟେମ୍ପରେଟ୍ କରିଛି, ଟିଣ ଫିଣ ମାରିକି ତଳେ ସବୁ ଇଏ କଂକ୍ରିଟ କରିଦେଇଛି ଆଉ।
1: ବର୍ତ୍ତମାନ ତ ଗରମ ବହୁତ ହେଲାଣି,
0: ହଁ
1: ତାର ବ୍ୟବସ୍ଥା କେମିତି କରିଛନ୍ତି ଗାଈମାନଙ୍କ ପାଇଁ?
0: ନାଇଁ, ସେ ଖୋଲା ଜାଗା କିଛି ଅସୁବିଧା ନାହିଁ, ପବନ ବାହାରୁଛି।
1: ହଁ, ଉପର ଆଡ଼େ ଯଦି ଟିଣ ପକେଇଛନ୍ତି ତାର କିଛି ଗରମ ହାୱା?
0: ନାଇଁ, ଗଛ ସେ ପାଖରେ ଗଛ ଅଛି, ଗଛ ଛାଇ ପଡୁଛି, ସେତେ ଜଣା ପଡୁନି।
1: ଆଚ୍ଛା ଆଚ୍ଛା, ଏ ଯୋଉ ଗାଈଙ୍କୁ ଟୀକାକରଣ କେମିତି କରନ୍ତି ଆଜ୍ଞା?
0: ଟୀକା ଏଲାଇକି କହିଲେ ସେମାନେ ଆସିକିରି ସବୁ ଟୀକା ବାଇଚାନ୍ସ ତାଙ୍କର ଦେହମୂଳ କୌଣସି ଖରାପ ହେଲେ ଇଞ୍ଜେକ୍ସନ ସବୁ ଏଲାଇ ଆସିକି ଦିଅନ୍ତି।
1: ଆଚ୍ଛା ଆଚ୍ଛା, ଖରାଦିନେ ଗାଈ ପାଳନରେ କିଛି ସମସ୍ୟା ହୁଏ କି?
0: ନା ନାଇଁ, କିଛି ଅସୁବିଧା ନାହିଁ।
1: କିଛି ନାହିଁ ନା?
0: ବାଇଚାନ୍ସ ଯଦି ତାଙ୍କର ଥଣ୍ଡା ଫଣ୍ଡା ଧରିଲା, ଯଦି ଗୁଳା ଫୁଳା ହେଇଗଲା, ଯେ ଖାଇଲେନି, ଦେଖିଲୁ ଖାଇଲେନି, ପାଟିରୁ ନାଳ ଫଳ କରୁଛି, ନିଜେ ଦେଖିବୁ, ଦେଖିଲା ପରେ ତାକୁ ନିଜେ ବି ଟ୍ରିଟମେଣ୍ଟ କରିପାରୁଛୁ ଆମେ।
1: ଏ ଯୋଉ ଗାଈକୁ ଖୁରା ଧରୁଛି ବୋଲି କହୁଛନ୍ତି, ସେଟା କେମିତି କଣ ହୁଏ?
0: ଖୁରା ଦେଲେ ସେମାନେ ଚାଲି ପାରିବେନି, ଛୋଟେଇବେ,
1: ହଁ ହଁ,
0: ଛୋଟେଇଲା ପରେ ଦେଖିବେ ଯଦି ଖୁରା ହେଉଛି, ତାକୁ ନିଜେ ବି ଆମେ ଡକ୍ଟର ନ ଡାକି ନିଜେ ବି ମୁଁ କରିଦେଇ ପାରୁଛି। ସଫା ସଫି କରିକି ତାକୁ ହେମାଂସ ମଲମ ଫଲମ ଲଗେଇକି ତାକୁ କପଡ଼ା ବାନ୍ଧିଲେ ସେ 2 ଦିନ ଶୁଖିଯିବ।
1: ମାନେ ସେ ଖୁରା କାହିଁକି ଧରୁଛି?
0: ଖୁରା ଯେ ବାହାରେ ବୁଲୁଛନ୍ତି ସେଇଥିପାଇଁ ଖୁରା ଧରୁଛି ଆଉ।
1: ଆଚ୍ଛା ଆଚ୍ଛା ଆଚ୍ଛା, ଖରାଦିନେ ଖାଦ୍ୟ ପାଇଁ କିପରି ବ୍ୟବସ୍ଥା କରନ୍ତି? ତାକୁ ଆଉ କଣ ଦିଅନ୍ତି କି ନା ଖାଲି କୁଣ୍ଡା ଦିଅନ୍ତି ନା ଆଉ କଣ?
0: ଏଠି ତ ଗାଈ ଗୌଡ଼ିଆ ସେ ନାହାନ୍ତି, ଛାଡ଼ି ଦେଉଛୁ, ସେ ବୁଲାବୁଲି କରି ଆସୁଛନ୍ତି, ଆସିଲା ପରେ ତାଙ୍କୁ ଦାନା ପାଣି ସବୁ ଦିଆହଉଛି ଖାଇବା ପାଇଁ ସନ୍ଧ୍ୟା ଟାଇମରେ ଆଉ।
1: ତାର କ୍ଷୀର କେମିତି ଦେଉଛି, ମାନେ ପ୍ରତିଦିନ କେତେ ଲିଟର ମାନେ ଦେଉଛି?
0: ହଁ, କ୍ଷୀର ଏବେ ବର୍ତ୍ତମାନ 2ଟା ଗାଈ ଦେଉଛନ୍ତି, ହଉଛି ଗୋଟେ 8-10 ଲିଟର କ୍ଷୀର ହଉଛି, ଘରେ ଗୋଟେ 2-3 ଲିଟର ହେଇଯାଉଛି, ବାକି ବାହାରେ ଦେଇ ଦେଉଛି ଆଉ।
1: ବାକି ବାହାରେ ବିକ୍ରି କରିଦେଉଛନ୍ତି?
0: ଆଜ୍ଞା,
1: କେତେ ଆୟ ହେଉଥିବ ଏଇ ଗାଈ ପାଳନରୁ?
0: କିଛି ହେଲେ ମାସକୁ ଆସୁଛି ଗୋଟେ 10,000 15,000 ଏମିତି ଆସୁଛି।
1: ନିଜର ଖର୍ଚ୍ଚ ତ ବାହାରୁଛି ନାଇଁ?
0: ହଁ,
1: ଏଇ ଯେ ସରକାରଙ୍କର ବହୁତ ପ୍ରକାର ଯୋଜନା ଗୁଡିକ ଅଛି, ସେଇ ଯୋଜନା ଗୁଡିକ ମଧ୍ୟରୁ କଣ ଲାଭ ପାଉଛନ୍ତି କି ନେଇଛନ୍ତି?
0: ନା, ସରକାର ଯୋଜନା କିଛି ନାହିଁ। ସରକାର ଯୋଜନା ହଉଛି ଯଦି ରଖିବେ ଜର୍ସି ରଖିଲେ ଯୋଜନା ତାଙ୍କ ଅଛି, କି ଦେଶୀ ଗାଈ କି ନାହିଁ।
1: ଗାଈ ପାଳନରେ ସବୁଠାରୁ ବଡ ସମସ୍ୟା କଣ?
0: ସମସ୍ୟା କିଛି ନାହିଁ, ତାଙ୍କୁ ଟିକେ ପରିଶ୍ରମ ଟିକେ କରିବାକୁ ପଡୁଛି, ଯେତିକି ସମୟ ତାଙ୍କ ସହିତ ଲାଗିବାକୁ ଟିକେ ପରିଶ୍ରମ ହଉଛି, ହେଲେ ଟିକେ ଫ୍ରି ଲାଗୁଛି ଆଉ, ଏତିକି ହଉଛି କଥା, ନହେଲେ କିଛି ଅସୁବିଧା ନାହିଁ।
1: ବହୁତ ଭଲ କଥା, ଆପଣଙ୍କର ବହୁମୂଲ୍ୟ ସମୟ ଆମ ଆକାଶବାଣୀକୁ ଦେଇଥିବାରୁ ଧନ୍ୟବାଦ ଭାଇ,
0: ଆଜ୍ଞା,
1: ରହିଲି, ନମସ୍କାର।
0: ହଉ, ନମସ୍କାର।
2: ଗୋଟି ଗୋଟି କରି କେତେ କଥା କହିଲେ ମିଶା ଆମର ସରୁ ନାହିଁ,
1: ସରିବ ନାହିଁ,
2: ମାତ୍ର ଇଆଡେ ବେଳ ସରି ଯାଉଛି।
1: ବେଳ ଦେଖ କେମିତି ଧାଉଁଛି, ଯାହା କହିବାକୁ
2: ବେଶୀ ଜାଣିବାକୁ ଇଚ୍ଛା ହଉଛି, ବେଶୀ ଶିଖିବାକୁ ଇଚ୍ଛା ହଉଛି। ବୈଠକ ସେଟା ପାଇଁ ଆଗେ ଆମର ରହିଛି ଏଇଟା, ହେଲେ ଗୋଟେ ବୈଠକରେ ଅଣ୍ଟୁ ନାହିଁ, ସବୁବେଳେ ନୂଆ ନୂଆ ବୈଠକ ଗଲାଆଡୁ ନୂଆ ନୂଆ କଥା ମାନେ ଭାରି
1: ଜାଣିବାକୁ ପଡୁଛି।
2: ହେଲେ ଭଉଣୀ, ବାଟରେ ଗଲାଆଡୁ ଆମେ ସିନା କଥା ହବା, ହେଲେ ବେଳ ହେଇଗଲାଣି, ଆମେ ବୈଠକ ଛାଡି ଯିବାର ଅଛି ଏକା,
1: ଯିବାକୁ ଇଚ୍ଛା ଲାଗୁ ନାହିଁ ଏକା, ଯେ କଣ କରିବା, ସମୟକୁ ଦେଖିକି ନା ଯିବାକୁ ପଡିବ।
2: ହଁ, ଯଦି କିସ୍ତି ବୋଲେ ଶୁଣି ଦେଇକି ଯିବା,
1: ଯିବା ହେନା।

ପ୍ରଚାର କଲୁ କୃଷି ଓ କୃଷକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଗୋଟିଏ ସୂଚନା। ମେ ମାସର 12 ତାରିଖ ମଙ୍ଗଳବାର ରାତି 7:30 ଶୁଣିବେ କିଷାନବାଣୀ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସୁଜଳାର ସିଧା ପ୍ରସାରଣ। ବିଷୟ ରହିଛି ଚାଷୀ ଓ ପଞ୍ଜୀକରଣ। ଏ ସମ୍ପର୍କରେ ଇଚ୍ଛୁକ ଶ୍ରୋତାମାନଙ୍କଠାରୁ ଫୋନ୍ ଯୋଗେ ଆସୁଥିବା ପ୍ରଶ୍ନଗୁଡ଼ିକର ଜିଲ୍ଲାସ୍ତରୀୟ ବିଶେଷଜ୍ଞମାନେ ଆମ କେନ୍ଦ୍ରର ଷ୍ଟୁଡିଓରେ ଉପସ୍ଥିତ ରହି ଉତ୍ତର ଦେବେ। ଏଥିରେ ଅଂଶଗ୍ରହଣ କରିବା ପାଇଁ ଆମର ଫୋନ୍ ନମ୍ବର ହେଲା 06854230690। ପୁଣି ଥରେ କହି ରଖୁଛୁ

ଦିବସ ମେ ମାସର 12 ତାରିଖ ମଙ୍ଗଳବାର ରାତି 7:30 ରାତି 8 ମଧ୍ୟରେ। ବିଷୟ ହେଲା ଚାଷୀ ଓ ପଞ୍ଜୀକରଣ। ଯୋଗାଯୋଗ ପାଇଁ ଆମ ଫୋନ୍ ନମ୍ବର ହେଲା 06854230690। ଏହି ସୂଚନାଟି ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଗାମୀ ରଥଯାତ୍ରା ଉପଲକ୍ଷେ ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଏକ ସାକ୍ଷାତକାର ଶୁଣନ୍ତୁ ପୁରୀ ଜଗନ୍ନାଥ ମନ୍ଦିରର ପ୍ରଶାସନିକ ମୁଖ୍ୟ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ଶୁଣନ୍ତୁ ସାକ୍ଷାତକାର। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।

0: 26 ଜୁଲାଇରେ ଅଧରପଣା ଏବଂ 27 ଜୁଲାଇ 2026ରେ ନୀଳାଦ୍ରି ବିଜେ ସହିତ ଚଳିତ ବର୍ଷର ଘୋଷଯାତ୍ରାର ଯାହା ବି ପ୍ରମୁଖ ନୀତିକାନ୍ତି ସମ୍ପନ୍ନ ହେବ ଏଥିପାଇଁ ଯାହା ବି ସମନ୍ୱୟ କରିବା କଥା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆରମ୍ଭ କରିସାରିଛୁ। ଆପଣଙ୍କୁ ସୂଚନା ନିମନ୍ତେ କହିବି ରଥ ନିର୍ମାଣ ପାଇଁ ଯାହା ବି ଦରକାର ରଥ ସଂହିତା ଅନୁସାରେ ନୟାଗଡ଼ ବନଖଣ୍ଡ ଅଧିକାରୀ ସେଥିରେ ଯୋଗସୂତ୍ର ରକ୍ଷା କରିଥାନ୍ତି। ଆମକୁ ପ୍ରତିବର୍ଷ ରଥ ନିର୍ମାଣ ପାଇଁ 865 ଖଣ୍ଡ ରଥ କାଠ ଦରକାର ପଡ଼ିଥାଏ ଏବଂ ଚଳିତ ବର୍ଷ ଯାହା ବି ଆବଶ୍ୟକୀୟ ରଥ କାଠ ରଥ ଖଳା ପାଇଁ ଏବଂ ଆମର ଖପୁରିଆରେ ଯେଉଁ ସମିଲ୍ ଅଛି ବା କରତକଳ ଅଛି ସେଥିରେ ସେମାନେ ପ୍ରାୟତଃ ଯୋଗାଇ ସାରିଲେଣି ଏବଂ ବାକି ଯାହା ଅଛି ତାକୁ ଆମେ ଆମକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି ଠିକ୍ ସମୟରେ ତାହା ଯୋଗାଇ ଦେବେ। ରଥ କାଠ ସହିତ ରଥ ନିର୍ମାଣ ପାଇଁ ଆହୁରି ଯାହା ବି ବ୍ୟବସ୍ଥା କରିବା କଥା ଆମର ପରମ୍ପରା ଅନୁସାରେ ତାହାକୁ ଆମେ କରିସାରିଛୁ। ଆପଣ ଜାଣିଛନ୍ତି ଯେ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହୋଇଥାଏ ଏବଂ ତା ପୂର୍ବରୁ ଶ୍ରୀରାମ ନବମୀ ଦିନ କରତକଳ ଯେଉଁ ଅଛି କଟକରେ ସେଠି ରଥ କାଠର ଚିରଟ ଅନୁକୂଳ ମଧ୍ୟ ହୋଇସାରିଛି ଏବଂ ପରମ୍ପରା ମୁତାବକ ରଥ ନିର୍ମାଣର ଯେଉଁମାନେ ମହାରଣା ସେବକ ଅଛନ୍ତି ଭୋଇ ସେବକ ଅଛନ୍ତି କମାର ସେବକ କିମ୍ବା ରୂପକାର ସେବକ ସେମାନଙ୍କ ସହଯୋଗରେ ଶୃଙ୍ଖଳା ସହିତ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏବେ ବାକି ଯାହା ବି ଦିବସଗୁଡ଼ିକ ଅଛି ସେଥିରେ ଆମେ ଆଶା କରିବା ଯେ ଯାହା ବି ହେବା କଥା ଠିକ୍ ହିସାବରେ ହେବ। ଶ୍ରୀକ୍ଷେତ୍ରରେ ହଉରୀ ତିଥି ଦିନ ପ୍ରତି ରଥର ଦୁଇଟି ନେଖାଏଁ ଚକ ଅଖ ସଂଯୁକ୍ତ କରାହେଉଛି ତେଣୁ ମହାପ୍ରଭୁଙ୍କ କୃପାରୁ ସବୁକିଛି ଠିକ୍ ହିସାବରେ ସମ୍ପାଦିତ ହେଉଛି ଏବଂ ରଥଯାତ୍ରା ନିମିତ୍ତ ଯାହା ବି ଅନ୍ୟାନ୍ୟ ଦ୍ରବ୍ୟ ଯୋଗାଣ ଅଛି ନୀତିକାନ୍ତି ପାଇଁ ତା'ର ବି ଆମେ ସୁବ୍ୟବସ୍ଥା କରିସାରିଛୁ।
1: ତେବେ ରଥ କାର୍ଯ୍ୟ ତ ଆଗେଇ ଚାଲିଛି, ଆଗକୁ ରଥଯାତ୍ରା ପୂର୍ବ ବର୍ଷମାନଙ୍କ ତୁଳନାରେ ଭକ୍ତଙ୍କ ସଂଖ୍ୟା ତ ଶ୍ରୀମନ୍ଦିରରେ ଯେମିତି ବଢୁଛି ଏ ବର୍ଷ ଆହୁରି ଅଧିକ ହେବ। ତେବେ ଶୃଙ୍ଖଳିତ ଦର୍ଶନ ବା ଶୃଙ୍ଖଳିତ ନୀତିକାନ୍ତି ପାଇଁ ଅନ୍ୟ ସବୁ ସେବାୟତ ନିଯୋଗମାନଙ୍କ ସହିତ କିଭଳି ସମନ୍ୱୟ ରକ୍ଷା କରାଯାଇଛି?
0: ରଥଯାତ୍ରା ହେଉ କିମ୍ବା ଶ୍ରୀମନ୍ଦିରର ଯେକୌଣସି ଯାନିଯାତ୍ରା ପର୍ବପର୍ବାଣୀ ହେଉ ଶ୍ରୀମନ୍ଦିରର ସେବକମାନଙ୍କ ସହିତ ଆମର ଉତ୍ତମ ସମନ୍ୱୟ ଏବଂ ସହଯୋଗ ନିହାତି ଜରୁରୀ। ସେଥିପାଇଁ ଯାହା ବି ଆମେ ଯୋଗସୂତ୍ର ରକ୍ଷା କରିବା କଥା ଶ୍ରୀମନ୍ଦିରର ଛତିଶା ନିଯୋଗ ଜରିଆରେ ଏବଂ ଯେଉଁ ସେବା ସମ୍ପୃକ୍ତ ଯେଉଁ ନିଯୋଗ ଅଛନ୍ତି ତାଙ୍କ ସହିତ ଆମେ ବ୍ୟକ୍ତିଗତ ଭାବରେ ଏବଂ ଆନୁଷ୍ଠାନିକ ଭାବରେ ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁ। ଜିଲ୍ଲାପାଳଙ୍କ ସ୍ତରରେ, ମୁଖ୍ୟ ପ୍ରଶାସକଙ୍କ ସ୍ତରରେ, ଆମ ନୀତି ପ୍ରଶାସକ ଏବଂ ଅନ୍ୟାନ୍ୟ ସମସ୍ତ କର୍ମକର୍ତ୍ତାଙ୍କ ସ୍ତରରେ ଆମେ ବିଭିନ୍ନ ସମନ୍ୱୟ ବୈଠକ କରିଥାଉ। ଚଳିତ ବର୍ଷ ମଧ୍ୟ ସେହି ବୈଠକଗୁଡ଼ିକ ଆରମ୍ଭ ହୋଇସାରିଛି ଏବଂ ବିଗତ ଦିନ ଭଳି ସମସ୍ତ ସେବାୟତ ନିଯୋଗର ଯାହା ବି ସହଯୋଗ ରହିଛି ତାହା ନିଶ୍ଚିତ ଭାବରେ ଜାରି ରହିବ। ଆମେ ଆମ ତରଫରୁ ସମନ୍ୱୟ ରକ୍ଷା କରିବା ପାଇଁ ମହାପ୍ରଭୁଙ୍କ କୃପାରୁ ଚେଷ୍ଟା କରିବୁ ଏବଂ ତାଙ୍କରି ନିର୍ଦ୍ଦେଶରେ ଏବଂ ତାଙ୍କରି ଆଶୀର୍ବାଦରୁ ସବୁକିଛି ଠିକ୍ ହିସାବରେ ସମ୍ପନ୍ନ ହେବ ବୋଲି ଆଶା କରିବୁ।
1: ସାର୍, ଏଥର ଆମେ ଦେଖୁଛୁ ଯେ ଗୁଣ୍ଡିଚା ମନ୍ଦିର ଯାହା ପ୍ରଭୁଙ୍କର ଜନ୍ମବେଦୀ ତାହା ଦେହରେ ବହୁତ ନବକଳେବର ହେଉଛି, କିଭଳି ଭାବରେ ସେ ଭକ୍ତଙ୍କୁ ଆଉ ଏଥର ନୂଆକରି ଜଗନ୍ନାଥଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ?
0: ଶ୍ରୀ ଗୁଣ୍ଡିଚା ମନ୍ଦିର ଆମ ଘୋଷଯାତ୍ରା କାହିଁକି ଆମ ଶ୍ରୀକ୍ଷେତ୍ରର ମହିମା ଏବଂ ଯାହା ବି ତାର ତତ୍ତ୍ୱ ଅଛି ସେଥିରେ ଅଙ୍ଗାଙ୍ଗୀ ଜଡ଼ିତ ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ହିଁ ହେଉଛି ଆଡ଼ପ ମଣ୍ଡପ ବିଜେ ହେବେ ଠାକୁରମାନେ ଯେତେବେଳେ ଘୋଷଯାତ୍ରା ସମୟରେ ଏବଂ ତାହା ହେଲା ଶ୍ରୀଜୀଉମାନଙ୍କର ଜନ୍ମବେଦୀ। ତେଣୁ ତାର ଯାହା ବି କିଛି ଉନ୍ନତିକରଣ କରିବା କଥା ଆମେ ପରିକଳ୍ପନା କରୁଥିଲେ ତାକୁ ଗତ ବର୍ଷଠାରୁ ଆରମ୍ଭ କରାଯାଇଛି। ଗତ ବର୍ଷ ଘୋଷଯାତ୍ରାର ପୂର୍ବରୁ ଆପଣ ଦେଖିଥିବେ ଯାହା ତାର ପଶ୍ଚିମ ପାର୍ଶ୍ୱ ଅଛି ତାର ନାକଚଣା ଦ୍ୱାର ହେଉ, ସିଂହଦ୍ୱାର ହେଉ, ସୂଚନା କେନ୍ଦ୍ର ହେଉ, ଅଭ୍ୟର୍ଥନା କେନ୍ଦ୍ର ହେଉ, ବାକି ଯାହା ବି ପାରିପାର୍ଶ୍ୱିକ ଉନ୍ନତିକରଣ କରାଯାଇଥିଲା ଚଳିତ ବର୍ଷ ଆମେ ଆଉ ଟିକେ ତାକୁ ବ୍ୟାପକ କରିଛୁ। ଉତ୍ତର ପାର୍ଶ୍ୱରେ ଯେଉଁ ଗୁମୁଟ ଅଛି ଯେଉଁ ନୃସିଂହ ମନ୍ଦିର ପାଖରେ ତାର ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି ଆମ କଳିଙ୍ଗ ସ୍ଥାପତ୍ୟରେ ଏବଂ ବାକି ତିନୋଟି ପାର୍ଶ୍ୱ ଯେଉଁ ରହିଯାଇଥିଲା ପ୍ରାଚୀରର ବାହ୍ୟ ପ୍ରାଚୀରର ତାର ଖଣ୍ଡଲାଇଟ୍ ପ୍ରସ୍ତର ଆଚ୍ଛାଦନ ଏବଂ ମନ୍ଦିର ଭିତରେ ମଧ୍ୟ ଯେଉଁ ଚଟାଣ ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନବୀକରଣ କରାଯାଉଛି। ନୂଆ ହିସାବରେ ଆମେ ତାକୁ ପ୍ରସ୍ତର ଚଟାଣଗୁଡ଼ିକ ନୂଆ କରୁଛେ ଏବଂ ବଲ୍ଲଭ ଘର, ଟୁଣିଆ ମହଲ ଏବଂ ଆଉ ଯେଉଁ ଆମର ଦୋଷଶାଳାର ଯେଉଁ ଏନେକ୍ସି ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ନୂଆ କରାଯାଉଛି ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ଆମେ ଯେଉଁ ସେବାୟତ ବନ୍ଧୁମାନେ ଅଛନ୍ତି ଆମ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଯେଉଁମାନେ ସେବକ ସଦସ୍ୟ ଅଛନ୍ତି ଏବଂ ସେବକ ସମ୍ପୃକ୍ତ ସେବାର ଯେଉଁମାନେ ସେବକମାନେ ଅଛନ୍ତି ତାଙ୍କ ପରାମର୍ଶ ଆମେ ନେଉଛୁ ଏବଂ ବିଭିନ୍ନ ସମୟରେ ସେହି ସେବକ ବନ୍ଧୁମାନେ ତାକୁ ପରିଦର୍ଶନ କରୁଛନ୍ତି, ସମୀକ୍ଷା କରୁଛନ୍ତି। ଆମ ବୈଷୟିକ କମିଟି ଯେଉଁ ରହିଛି ଶ୍ରୀମନ୍ଦିରର ସେମାନେ ମଧ୍ୟ ଯାଇକି ଦେଖୁଛନ୍ତି ଏବଂ ଶ୍ରୀମନ୍ଦିର ଭଳି ଆମେ ଆପଣ ଖବର ପାଇଥିବେ ଶ୍ରୀମନ୍ଦିରର ନାଟମଣ୍ଡପକୁ ଆମେ ବାତାନୁକୂଳିତ ବା ଏୟାର କଣ୍ଡିସନିଂ କରିବାକୁ ଯାଉଛେ, କାର୍ଯ୍ୟ ଆରମ୍ଭ ହୋଇସାରିଛି। ଠିକ୍ ସେହିଭଳି ଶ୍ରୀ ଗୁଣ୍ଡିଚା ମନ୍ଦିରର ମଧ୍ୟ ଯେଉଁ ନାଟମଣ୍ଡପ ଅଛି, ଜଗମୋହନ ଅଞ୍ଚଳ ଅଛି, ତାକୁ ମଧ୍ୟ ବାତାନୁକୂଳିତ କରାଯାଉଛି ଏବଂ ଆମେ ଆଶା କରୁଛୁ ମହାପ୍ରଭୁଙ୍କ କୃପାରୁ ଚଳିତ ବର୍ଷର ଘୋଷଯାତ୍ରା ପୂର୍ବରୁ ତାକୁ ସମ୍ପୂର୍ଣ୍ଣ କରିବା ପାଇଁ।
1: ଗତଥର ଗୋଟିଏ ଦୁର୍ଘଟଣା ଘଟିଥିଲା ଗୁଣ୍ଡିଚା

0: ମନ୍ଦିର ପାଖରେ ଏସବୁ ବ୍ୟବସ୍ଥା ଭିତରେ ଜନଗହଳିକୁ ନିୟନ୍ତ୍ରଣ କରିବା ଆଉ ତାଙ୍କର ବି ସୁରକ୍ଷାକୁ ଯୋଗାଇବା ପାଇଁକା ଏଥରକ କ'ଣ ସବୁ ପ୍ରସ୍ତୁତି କରାଯାଇଛି ଶ୍ରୀମନ୍ଦିର ପ୍ରଶାସନ ଆଉ ଜିଲ୍ଲା ପ୍ରଶାସନ ମିଳିତ ଭାବରେ?
1: ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଅବଗତ ଅଛୁ, ସଚେତନ ଅଛୁ। ଆମେ ସବୁବେଳେ ଚାହିଁବୁ ଯେତେ ବି ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସନ୍ତୁ, ସମସ୍ତଙ୍କର ସୁବିଧା ହେଉ, ଦର୍ଶନ ବ୍ୟବସ୍ଥା ଠିକ୍ ହିସାବରେ ହେଉ, ଏବଂ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆମେ ଯୋଗସୂତ୍ର ରକ୍ଷା କରୁ ଅନ୍ୟାନ୍ୟ ଯେଉଁ ସଂସ୍ଥା ଅଛି ରାଜ୍ୟ ସରକାରଙ୍କର। ଯେମିତି ଆପଣ ଜାଣିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ନୀତିକାନ୍ତି ସମ୍ପାଦନ ପାଇଁ ବିଶେଷ କରି ଆମେ ଦାୟିତ୍ୱ ବହନ କରୁ, କିନ୍ତୁ ଘୋଷଯାତ୍ରା ଯେହେତୁ ଏକ ଏଭଳି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ପର୍ବ ଯେଉଁଥିରେ କି ଲକ୍ଷାଧିକ ଲୋକ ବି ଆସିବେ ଏବଂ ତା ପାଇଁ ଲକ୍ଷାଧିକ ଆମର ଯେଉଁ ବ୍ୟବସ୍ଥା ଯେଉଁ ଅଛି ସେଥିରେ ସଂଖ୍ୟାଧିକ ଆମର ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନେ ମଧ୍ୟ ସେଥିରେ ନିୟୋଜିତ ହୋଇଥାନ୍ତି। ତେଣୁ କୌଣସି ପ୍ରକାର ଦୁର୍ଘଟଣା ବା ଘଟଣାକୁ ରୋକିବା ପାଇଁ ଯାହା ବି ପ୍ରସ୍ତୁତି କରିବା କଥା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଯୋଗସୂତ୍ର ରକ୍ଷା କରୁଛୁ, କାରଣ ବାହାରେ ଯାହା ବି ଜିଲ୍ଲା ପ୍ରଶାସନ ବା ପୁଲିସ ପ୍ରଶାସନ ବା ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛନ୍ତି ତାଙ୍କର ବି ଦାୟିତ୍ୱ ରହୁଛି। ତେଣୁ ଆମେ ଯୋଗସୂତ୍ର ରକ୍ଷା କରୁଛୁ ଏବଂ ଆମେ କହିବୁ ଯେ କେଉଁ ସମୟରେ ନୀତିକାନ୍ତି ହେଉଛି, କେଉଁ ସମୟରେ ନୀତି ବହୁଳତା ଅଛି, କେଉଁ ସମୟରେ ଅଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଆସିବେ, ସେହି ସୂଚନା ଆମେ ପୁଲିସ ପ୍ରଶାସନକୁ ଦେବୁ, ଜିଲ୍ଲା ପ୍ରଶାସନ ମାଜିଷ୍ଟ୍ରେଟକୁ ଦେବୁ, ଏବଂ ଚଳିତ ବର୍ଷ ଶ୍ରଦ୍ଧାବାଲି ଏବଂ ଯେଉଁ ରଥ ଚକଡ଼ା ଅଛି ସେହି ଭିତରେ ଯେମିତି କି ଯାହା ବି ଅଲଗା ଆନୁଷଙ୍ଗିକ ବ୍ୟବସ୍ଥା କରିବା କଥା ତାର ଆମେ ପ୍ରଶାସନ ସହିତ ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯେଉଁ ସଂସ୍ଥାଗୁଡ଼ିକ ଅଛି ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଆମେ ଆଶା କରିବା, ପ୍ରାର୍ଥନା କରିବା ମହାପ୍ରଭୁଙ୍କୁ ଯେ ଚଳିତ ବର୍ଷର ଘୋଷଯାତ୍ରା ମଧ୍ୟ ଶୃଙ୍ଖଳିତ ଭାବରେ ସମାପନ ହେବ।
0: ପ୍ରତିବର୍ଷ ତୁଳନାରେ ଅଧିକ ଭକ୍ତ ଆସିବାର ସମ୍ଭାବନା ରହୁଛି, ତେବେ ସେମାନଙ୍କ ପାଇଁ ଆପଣଙ୍କର ଯାହା ସବୁ ନୀତିକାନ୍ତି ଅଛି ବା ସେମାନଙ୍କର ରହଣି, ସେମାନଙ୍କର ଖାଦ୍ୟପେୟ ପାନୀୟ ଏସବୁ ବ୍ୟବସ୍ଥା ଅନ୍ୟ ସବୁ ବିଭାଗ ସହିତ କିଭଳି ତାଳମେଳ କରିକି ଆପଣ କରୁଛନ୍ତି ସେ ସମ୍ପର୍କରେ ଟିକେ?
1: ନିଶ୍ଚିତ ଭାବରେ ଯେତେ ବି ଆଗନ୍ତୁକ ଶ୍ରଦ୍ଧାଳୁ ଭକ୍ତ ଆସିବେ ସମସ୍ତଙ୍କର ସୁବିଧାଜନକ ଭାବରେ ଦର୍ଶନ କରିବା ପାଇଁ ବା ରହଣି ବା ପାନୀୟ ଜଳ ବ୍ୟବସ୍ଥା, ଶୌଚ ବ୍ୟବସ୍ଥା, ଖାଦ୍ୟ ପାନୀୟ ମଧ୍ୟ ବହୁତ ସ୍ୱେଚ୍ଛାସେବୀ ସଂସ୍ଥା ମଧ୍ୟ ତାଙ୍କର ବ୍ୟବସ୍ଥା କରିଥାନ୍ତି। ସେହି ସବୁର ସମନ୍ୱୟ କରିବା ପାଇଁ ଆମର ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଅଛି, ଯାହାକି ପ୍ରତି ମାସ ଆମେ ତାର ସମୀକ୍ଷା କରୁଛେ। ରାଜସ୍ୱ ଆୟୁକ୍ତ ବା ଆରଡିସିଙ୍କ ସ୍ତରରେ ଏକ ବୈଠକ ମଧ୍ୟ ହୁଏ, ବିଧି ମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ମଧ୍ୟ ତାର ସମୀକ୍ଷା ନିୟମିତ ଭାବରେ କରାଯାଉଛି। ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ମଧ୍ୟ ସେଥିରେ ସାମିଲ ଅଛନ୍ତି, ଆମେ ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛୁ। ଏବଂ କେନ୍ଦ୍ର ସରକାରଙ୍କର ଯେତେ ବି ସଂସ୍ଥା ଅଛି, ରେଳବାଇ ହୋଇପାରେ କିମ୍ବା ପୋଷ୍ଟାଲ ହୋଇପାରେ, ଧରି ନିଅନ୍ତୁ ସଂଖ୍ୟାଧିକ ଲୋକ ଆସିବେ ସେହି ସମୟରେ ଠିକ୍ ହିସାବରେ ଏଟିଏମ୍ରୁ ପଇସା କାଢ଼ିବାର ଅଛି, ତେଣୁ ତା ବ୍ୟବସ୍ଥା କରାଯିବ। କେତେବେଳେ ଦେଖିବେ କୌଣସି ହିସାବରେ ଯେମିତି କେହି ରାହାଜାନେ କିମ୍ବା କିଛି ଖରାପ କାର୍ଯ୍ୟ ନ କରନ୍ତି ତା ପାଇଁ ପୁଲିସର ତୀକ୍ଷ୍ଣ ନଜର ରହିବ। ଯଦି କୌଣସି ହିସାବରେ କେହି ଆତଙ୍କବାଦୀ କାର୍ଯ୍ୟ କିଏ କରିବା ପାଇଁ ଯଦି ଚେଷ୍ଟା ବି କରିବେ, ଅପଚେଷ୍ଟା ବି କରିବେ, ତା ପାଇଁ ଯେଉଁମାନେ କେନ୍ଦ୍ର ସରକାରଙ୍କ ଯେଉଁ ସଂସ୍ଥା ଅଛି ସେମାନେ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ତେଣୁ ସମସ୍ତଙ୍କର ସମ୍ମିଳିତ ଉଦ୍ୟମରେ ହିଁ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ସମାପିତ ହୋଇଥାଏ। ଚଳିତ ବର୍ଷ ମଧ୍ୟ ଯଥେଷ୍ଟ ପୂର୍ବରୁ ଆମେ ସେଥିପାଇଁ ପ୍ରସ୍ତୁତି କରିଛୁ। ବାକି ମହାପ୍ରଭୁଙ୍କର ନିଶ୍ଚିତ ଭାବରେ ଆମେ କୃପା ଭିକ୍ଷା ପାଇଁ ପ୍ରାର୍ଥନା କରିବୁ, କାରଣ ଏହା ଏକ ଏତେ ବଡ଼ ମାର୍ଗ ପ୍ରକ୍ରିୟା ଯେ ସମସ୍ତଙ୍କର ସହଯୋଗ ଦରକାର, ସମନ୍ୱୟ ଦରକାର। ଆମେ ଆମ ତରଫରୁ, ଶ୍ରୀମନ୍ଦିର ପ୍ରଶାସନ ତରଫରୁ, ସମସ୍ତ ସେବକ, ସମସ୍ତ ନିୟୋଜିତ କର୍ମଚାରୀ ଆମେ ସମର୍ପଣ ମନୋଭାବ ନେଇକି ଶ୍ରଦ୍ଧାର ସହିତ, ସମ୍ମାନର ସହିତ ଏହି ପ୍ରକ୍ରିୟାରେ ସାମିଲ ହୋଇକି ନିଜକୁ ସୌଭାଗ୍ୟଶାଳୀ ମନେ କରୁଛୁ ଏବଂ ମହାପ୍ରଭୁଙ୍କର ଆଶିଷ କାମନା କରୁଛୁ ତାଙ୍କର ଏହି ଯାତ୍ରା ଠିକ୍ ହିସାବରେ ସମାପିତ ହେଉ।
0: ନିଶ୍ଚୟ ତାଙ୍କର ଆଶିଷରୁ ଏଥର ରଥଯାତ୍ରା ଶୃଙ୍ଖଳିତ ଭାବରେ ସମ୍ପାଦିତ ହେଉ, ଏତିକି କାମନା କରିବା।
1: ଜୟ ଜୟ ମହାପ୍ରଭୁ, ସମସ୍ତଙ୍କର କଲ୍ୟାଣ କରନ୍ତୁ।
0: ଧନ୍ୟବାଦ।
2: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ପ୍ରାକ୍ ପ୍ରସ୍ତୁତି ସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ଶୁଣିଲେ ସାକ୍ଷାତକାର। ଉପସ୍ଥାପନା ସନ୍ତୋଷ କୁମାର ଲେଙ୍କା, ପ୍ରଯୋଜନା ଦିଲୀପ କୁମାର ନାୟକ।
3: ଶୁଣିଲି ଆଗାମୀ ରଥଯାତ୍ରା ଉପଲକ୍ଷେ ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଏକ ସାକ୍ଷାତକାର। ପୁରୀ ଜଗନ୍ନାଥ ମନ୍ଦିରର ପ୍ରଶାସନିକ ମୁଖ୍ୟ ଡକ୍ଟର ଅରବିନ୍ଦ କୁମାର ପାଢ଼ୀଙ୍କ ସହିତ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ପଲ୍ଲୀ ଗୀତ। ପ୍ରଥମେ ଶିଳ୍ପୀ ହେଲେ ବାଦଲ କୁମାର ଆଚାର୍ଯ୍ୟ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପାଇଁ ଶିଳ୍ପୀ ହେଲେ ସୁଧା ମିଶ୍ର, ଗୀତ ରଚନା ନାରାୟଣ ପ୍ରସାଦ ସିଂ, ସଙ୍ଗୀତ ସଂଯୋଜନା ବାଲକ୍ରିଷ୍ଣା।

ଶୁଣିଲେ କେତୋଟି ପଲ୍ଲୀ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସନ୍ତୁର ପରିବେଷଣ କରିଛନ୍ତି ପଣ୍ଡିତ ଉଲ୍ଲାସ ବାପଟ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ରାଗେଶ୍ରୀ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ସନ୍ଧ୍ୟା, ପରେ ନ୍ୟୁଜ୍ ଏଟ୍ ନାଇନ୍, ପରେ ପରେ ରହିଛି ସ୍ପଟ୍ ଲାଇଟ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ହରି ହରି ବାବୁ, ଏମିତି ବର୍ଷାରେ ବିନା ରେନକୋଟ ବିନା ଛତାରେ କୁଆଡ଼େ ଯିବ? ଟ୍ୟାକ୍ସିରେ ବସ, ଚାଲ ନେଇଯିବି।
1: ନା ନା ସର୍ଦ୍ଦାରଜୀ, ମୁଁ ପାଖକୁ ଯିବି।
0: ଲାଗୁଛି ଆଜି ଟିକେ ବୋଧେ ବେଶୀ ପିଇ ଦେଇଛ।
1: ନା ନା, ମୁଁ ମଦ ପିଏନି କି କେବେ ପିଇବିନି।
0: ଠିକ ଅଛି ଠିକ ଅଛି, ରାଗୁଛ କାହିଁକି? ଶାଶ୍ରୀ ଅକାଳ।

ଦିଦି, ମୋର ବଞ୍ଚିବା ଦୂର ହୋଇପଡ଼ିଛି। ଏତେ ଦିନ ଧରି ସେମାନଙ୍କ ସହିତ କେମିତି ଚଳି ଆସିଛି ସେ କଥା କେବଳ ମୁଁ ହିଁ ଜାଣେ।

0: ଖାଲି ବର୍ତ୍ତମାନ ଗୋଟିଏ ମିନିଟ୍ ମୁଁ ସେ ଘରେ ରହିପାରିବିନି। ଆପଣଙ୍କ ତ ଆପଣ ଗେଷ୍ଟ ହାଉସ୍ ଗୋଟେ ରୁମ୍ ଦିଅନ୍ତୁ ଦିଦି, ପ୍ଲିଜ୍ ପ୍ଲିଜ୍ ଦିଦି।
1: ଡକ୍ଟର ମନୀଷ, ଏବେ ପ୍ରୋବ୍ଲେମ୍ ହେଲା ଯେ ମୋ ପାଖରେ କୌଣସି ରୁମ୍ ଖାଲି ନାହିଁ। ଦେଖ, ସମସ୍ତଙ୍କ ଘରେ ତ ଝଗଡ଼ା ଝାଟି ହୁଏ, ଏମିତି କ'ଣ କେହି ଘର ଛାଡ଼ି ଚାଲିଯାଏ? ବର୍ତ୍ତମାନ ତମ ମନରେ ସ୍ଥିରତା ନାହିଁ, କିଛି ସମୟ ରେଷ୍ଟ ନିଅ, ତାପରେ।
0: କ'ଣ କହୁଛ ତୁମେ, ଯଦି ମୋତେ ତଳିଦେବ ମୁଁ କେଉଁଠୁ ଆଶ୍ରୟ ନେବି? ସେ ଘରକୁ ଫେରିଯିବା ଅପେକ୍ଷା ଭଲ ହେବ।
1: ଘଟଣା କ'ଣ? ନାଗର୍ଜିତ ତମକୁ

0: ଭାବିଲି କିଛି ବର୍ଷ ପୂର୍ବେ ସେ ବି ତ ଆମ ପରି ଭାରତୀୟ ଥିଲେ, ଆମ ଭିତରେ ବୁଝାମଣାର କୌଣସି ଅଭାବ ରହିବନି। ହେଲେ ଏଠାକୁ ଆସି ଅନୁଭବ କଲି ଯେ ଏମାନେ ଏମାନେ ଯେମିତି ମୋତେ ଗୋଟିଏ ଗୃହପାଳିତ ପଶୁ ଭଳି କିଣି ଆଣିଛନ୍ତି। ଅଳିଆ ସଫା କରିବି ମୁଁ, ଟଏଲେଟ୍ ସଫା କରିବି ମୁଁ, ଘାସ କାଟିବି, ଲୁଗା ଧୋଇବି, ଏତିକି ନୁହେଁ ଦିଦି, ମୋ ସହିତ ସେମାନେ ଥଟା ତାମସା କରୁଛନ୍ତି, ବାହାର ଲୋକଙ୍କ ସାମ୍ନାରେ ମୋତେ ଅପମାନ କରୁଛନ୍ତି।
1: ଆଉ ଅନିଳା, ସେ କଣ ଏସବୁର କିଛି ପ୍ରତିବାଦ କରୁନି?
0: ସେ ତ ତାର ବାପା ମା ଭାଇଙ୍କ ସହିତ ହାତ ମିଳିଛି। ନାଗର ପରିବାରର ସମସ୍ତ ପରିଚିତ ବନ୍ଧୁ ମୋତେ ନାଗର ସାହେବଙ୍କର ବିଶ୍ୱସ୍ତ ଚାକର ବୋଲି ଭାବୁଛନ୍ତି।
1: ଧୈର୍ଯ୍ୟ ଧର, ମୁଁ ସେମାନଙ୍କ ସହିତ କଥା ହେବି, ଅନିଳାକୁ ବୁଝେଇବି। ଦେଖ ମନୀଷ, ଏଇ ଯେଉଁ ଟଏଲେଟ୍ ଇତ୍ୟାଦିର କଥା କହୁଛ, ଆମେ ସମସ୍ତେ ତ ନିଜ ନିଜ ଟଏଲେଟ୍ ସଫା କରୁଛୁ, ଏଥିରେ ଲାଜ କରିବାର କିଛି ନାହିଁ। ହ୍ୟାଭ୍ ପେସେନ୍ସ, ପ୍ରଥମେ ପ୍ରଥମେ ଏମିତି ଭୁଲ ଭଟକା ହେଇଯାଇଥାଏ, କିନ୍ତୁ ଏଥିପାଇଁ ବିବାହର ପବିତ୍ର ବନ୍ଧନକୁ କ'ଣ ଛିଣ୍ଡେଇ ଦେବ?
0: ପବିତ୍ର ବନ୍ଧନ ବିନା ଦିଦି, କାହାକୁ ବୁଝେଇବ ତମେ? ସେମାନେ ତ ମୋତେ ନିପଟ ମୂର୍ଖ ବୋଲି ଭାବୁଛନ୍ତି, କାହିଁକି ନା ମୁଁ ମାଛ ମାଂସ ଖାଏ ନା, ମଦ ପିଏ ନା। ଅନିଳା, ଅନିଳା ଚେନ୍ ସ୍ମୋକର ବୋଲି ତ ତୁମେ ଜାଣ, ସେ ପାଣି ବଦଳିଲେ ବିୟର ପିଏ। ଆଉ ତାର ଭାଇ ବିଜୟ, ଏବେ ତାକୁ 15 ବର୍ଷ ହେଲେ, ସାରାଦିନ ଝିଅମାନଙ୍କ ସହିତ ବୁଲୁଛି, ନହେଲେ କେବୁଲରେ ଅଶ୍ଳୀଳ ଫିଲ୍ମ ସବୁ ଦେଖୁଛି।
1: ଡକ୍ଟର ମନୀଷ, ଗୁଡ଼ାଏ ରାତି ହେଇଗଲାଣି, ତମେ ଆଜି ଲିଭିଂ ରୁମ୍ରେ ଶୋଇଯା, ସକାଳୁ କଥା ହେବା।
0: ବୀଣା ଦିଦି, 2 ମାସ ହେଲା ମୁଁ ଲିଭିଂ ରୁମ୍ରେ ଶୋଉଛି।
1: ଓ ମାଇ ଗଡ୍, ତାହେଲେ ଅନିଳା
0: ଫ୍ରେଣ୍ଡସ୍ ମାନଙ୍କ ଗହଣରୁ ତାକୁ ଫୁରସତ ମିଳୁଛି କୋଉଠି? ପ୍ରତିଦିନ ପାର୍ଟି, ପ୍ରତିଦିନ ପିକନିକ, ଏଇଟା ତ ବାଘର ନୁହେଁ, ବରଂ ମୁଁ କହିବି ମୋ ସାଙ୍ଗରେ ଥଟା କରାଯାଉଛି।
1: ହେଲେ ଆଜି ଏମିତି କଣ ଘଟଣା ଘଟିଲା ଯେ ତମେ ଏତେ ରାତିରେ ଘର ଛାଡ଼ି ଏଠାକୁ ଚାଲି ଆସିଲ?
0: ଆଜି ତ ସମସ୍ତେ ମିଶି ମୋତେ ପାଗଳ କରିଦେଲେ। ବିଜୟ ଆଉ ଅନିଳା ପ୍ରତାରଣା କରି ଜୁସ୍ରେ ଜିନ୍ ମିଶାଇ ମୋତେ ପିଆଇଦେଲେ। ଅନିଳାର ବାନ୍ଧବୀ ମୋ ପ୍ଲେଟ୍ରେ ମାଂସ ରଖିଥିଲା, ଆଉ ବିଜୟ ତାର ଅଇଣ୍ଠା ହାତ ମୋ କୋର୍ଟରେ ପୋଛିଲା ବେଳକୁ ମୁଁ ରାଗରେ ତାକୁ ଚପଡ଼ିକି ମାରିଦେଲି, ଆଉ ତାପରେ ଅନିଳାର ମମି ଡାଡି ମୋତେ ବାଡ଼େଇବା ଆରମ୍ଭ କରିଦେଲେ। ମୁଁ ବି ରାଗରେ ସବୁ ଜିନିଷ ଭଙ୍ଗାରୁଜ କରିଦେଲି, ଆଉ ବର୍ଷାରେ ଭିଜି ଭିଜି ଦୌଡ଼ି ପଳାଇ ଆସିଲି। ଏ ଅନ୍ଧାର ଭିତରେ ତୁମେ ମୋତେ ଭରସା ଦେଇପାରିବ, ନହେଲେ ନହେଲେ ସମୁଦ୍ରରେ ଠେଇ ମୁଁ ଆତ୍ମହତ୍ୟା କରିଦେବି।
1: ସୋଫା ଉପରେ ଶୋଇ ଦିଅ। ହଁ, ତମେ ମୋତେ ଭାରି ଅସୁବିଧାରେ ପକେଇଲ ଡକ୍ଟର। ଏଇ ଝିଅଟା ସୁଇସାଇଡ୍ କି ବୁଡ଼ିଯିବା କଥା ଶୁଣିଲେ ସଙ୍ଗେ ସଙ୍ଗେ ମୂର୍ଚ୍ଛା ହେଇଯାଏ, ଏ ଭାରି ଦୁର୍ବଳ।
0: I'm sorry. ତୁମେ ହାତପାତ ଘସ, ମୁଁ ନାଡ଼ି ପରୀକ୍ଷା କରୁଛି।
1: ମୁଁ କେତେ ଜଣଙ୍କ ସମସ୍ୟାର ସମାଧାନ କରିବି? ମୋ ନିଜ ଜୀବନରେ ତ ଭୟଙ୍କର ଝଡ଼ ଉଠିଛି। ଆମେ ଏଇ ବିଦେଶରେ ଏଇ ବିଶାଳ କୋଠାମାନଙ୍କ ଭିତରେ କେବଳ ଅଣନିଶ୍ୱାସୀ ହୋଇଯିବାର ଲାଗିଛୁ। ଆମେ ଏଠି ପ୍ରତ୍ୟେକ କଥା ସହ ଖାଲି ବୁଝାମଣା କରିବାରେ ଲାଗିଛୁ।
2: କଣ ହେଇଛି? ଡଲି ପାଇଁ କଫି ଆଣିବି?
3: ମୁଁ ୟାଙ୍କୁ ଚିହ୍ନି ପାରିଲି ନାହିଁ।
1: ଇଏ ହେଲେ ଡକ୍ଟର ମନୀଷ ଭଟ୍ଟ।
4: ହ୍ୟାଲୋ, ନମସ୍କାର।
1: ଆଉ ଇଏ ହେଲେ ଭେଙ୍କଟ ଇମଣି।
4: ଆଚ୍ଛା ଆଚ୍ଛା।
1: ଏମାନେ ସବୁ ପିଟ୍ସବର୍ଗ ଯାଇଥିଲେ ତିରୁପତି ମନ୍ଦିରକୁ। ଡକ୍ଟର, ଏମାନଙ୍କ ଛଡ଼ା ଅଧିକା ଗେଷ୍ଟ ରଖିବାକୁ ମୋର ଆଉ ଇଚ୍ଛା ନାହିଁ। ଡଲି, ଡଲି ବେବି, କମ୍ ଅନ୍, ବି ଏ ବ୍ରେଭ୍ ଗର୍ଲ, ଦେ ମୁଁ ତୋ ପାଖରେ ଅଛି ମା। ନା ନା, ଉଠନି, ସେମିତି ଶୋଇ ରହ। ବାସ୍
0: ଡଲି, ଡଲି ଏବେ ଦେହ କେମିତି ଲାଗୁଛି?
1: ସେ ଠିକ ହେଇଗଲା ଡକ୍ଟର, ତାକୁ ବର୍ତ୍ତମାନ ରେଷ୍ଟ ଦରକାର, ସି ଇଜ୍ ବ୍ରେଭ୍। ବୁଝିଲ ଡକ୍ଟର, ଜୀବନଠୁ

0: ଦୂରେଇ ଯିବା ବଡ଼ କଥା ନୁହଁ, ଜୀବନ ସହିତ ଯୁଦ୍ଧ କରିବା ହେଉଛି ବଡ଼ କଥା। ଏଇ ଛାତ ତଳେ ଯେଉଁମାନେ ରହିଛନ୍ତି ସେମାନଙ୍କର ହଜାରେ ପ୍ରୋବ୍ଲେମ ରହିଛି। ଏବେ ଆମେ ସବୁ ଆମେରିକାନ, କିନ୍ତୁ ଆମର ମୂଳ ସଂସ୍କୃତି, ଆମର ଭାରତୀୟ ଆଚାର ବିଚାରକୁ ଏ ଯାଏଁ ଭୁଲିନୁ। ତଥାପି ଏ ଦେଶ ସହିତ ଆମକୁ ଆଡଜଷ୍ଟ କରିବାକୁ ପଡୁଛି।
1: ଆଚ୍ଛା, ଡଲିର ପ୍ୟାରେଣ୍ଟସ୍ କେଉଁଠି ରହନ୍ତି?
2: ତା ମାର ଡେଥ୍ ହୋଇଯାଇଛି, ସେ ୟା ସାମ୍ନାରେ ସୁଇସାଇଡ୍ କଲେ।
1: ଓ ଗଡ୍!
0: ମନୀଷ, ୟା ମା ଜଣେ ଡାକ୍ତରାଣୀ ଥିଲେ, ସେ ଜଣେ ନାମଜାଦା ଗାଇନିକ୍ ସ୍ପେଶାଲିଷ୍ଟକୁ ଆସିଷ୍ଟ କରୁଥିଲେ।
1: ଡାକ୍ତରାଣୀ ଥିଲେ? ଓ
2: ଡଲିର ବାପା ଅଛନ୍ତି, ସେକେଣ୍ଡ ମ୍ୟାରେଜ୍ କରି ବର୍ତ୍ତମାନ ଫ୍ଲୋରିଡାରେ ରହୁଛନ୍ତି। ସେ ୟା ମମିକୁ ବହୁତ ହଇରାଣ କରୁଥିଲେ, ମାରପିଟ ବି କରୁଥିଲେ, ଭୀଷଣ ସନ୍ଦେହ ବି କରୁଥିଲେ। ଇଏ ଡଲି ଆମ ୟୁନିଭର୍ସିଟିରେ ପଢୁଥିଲା, ସେଠି ଆମର ପରିଚୟ ହେଲା। ସବୁବେଳେ ଭାରି ରୋଗିଣା, ଟ୍ରିଟମେଣ୍ଟ ପାଇଁ ମୁଁ ତାକୁ ସାଇକେଟ୍ରିଷ୍ଟ ପାଖକୁ ପଠାଇ ଦେଇଥିଲି। ସେଠୁ ବୀଣା ଦିଦିଙ୍କ ପାଖକୁ ନେଇ ଆସିଲି, ସେ ୟାକୁ ଷ୍ଟୋର୍ରେ ଜବ୍ ଦେଲେ।
0: ଯେତେବେଳେ ସେ ଆସିଥିଲା ଭାରି ପତଳା ଥିଲା, ଏ ଭେଙ୍କଟ ବି ସାଇକେଟ୍ରି ପଢୁଥିଲା। ଏଇଠି କେହି ବେମାର ହେଇ ଯଦି ନିଜର ଘର ଆଉ ପରିବାର କଥା ମନେ ପକାଇ ଡିପ୍ରେସ୍ ହେଇଯାଏ, ତାହେଲେ ଆମେ ତାକୁ ସାଇକିଆଟ୍ରିଷ୍ଟଙ୍କ ପାଖକୁ ପଠାଇଦେଉ।
3: ୱି ଅଲ୍ ହାଭ୍ ଷ୍ଟ୍ରଗଲ୍ଡ ଆଣ୍ଡ ୱି ଶାଲ୍ ଫେସ୍ ପ୍ରୋବ୍ଲେମ୍ସ। ଏଇ ଗୋରା ଆମେରିକାନ୍ ସୋସାଇଟିରେ ଆଡଜଷ୍ଟ କରି ରହିବା ଏତେ ସହଜ ନୁହେଁ ଡାକ୍ତର ସାହେବ।
2: ଡଲି, କଫି ନିଅ, ଗରମ ଗରମ ଯଦି ପିଇଦେବ ତାହେଲେ ଟିକେ ବେଟର ଫିଲ୍ କରିବ। ଆଚ୍ଛା, ଏତେ ରାତିରେ କ'ଣ ଡିସ୍କସନ୍ ଚାଲିଛି? ଏସବୁ ତ ଡାକ୍ତର ସାହେବ ନିଜେ ଦେଖିଥିବେ, ତାଙ୍କ ପାଖକୁ ତ ବହୁତ ଭାରତୀୟ ରୋଗୀ ଆସନ୍ତି।
3: ଗୋରାମାନଙ୍କର ସନ୍ଦେହ ଆଖି ସବୁବେଳେ ପରା ଆମର ପିଛା କରୁଛି। ଆମେମାନେ ପାଠପଢ଼ାରେ ସେମାନଙ୍କଠୁ ଅଧିକ ନମ୍ବର ରଖୁଛୁ ତ?
0: ଆମ ପିଲାମାନେ ଅଧିକ ପରିଶ୍ରମ କରୁଛନ୍ତି, ହତାଶ ମନୋଭାବ ତାଙ୍କ ନାହିଁ। ଡ୍ରଗ୍ସ, ସ୍ମୋକିଂ, ଡ୍ରିଙ୍କିଂ ଏସବୁରେ ନିଜ ଜୀବନକୁ ବରବାଦ କରନ୍ତିନି, ଏଇଥିପାଇଁ ତ ଗୋରା ଗୁଡାକ ଆମ ଉପରେ ଜଳୁଛନ୍ତି।
1: ମୁଁ ଜାଣେ ଦିଦି,
2: ଆମ ଇଣ୍ଡିଆନ ୱାର୍କର ମାନେ ଦୁଇ ଦୁଇ ତିନି ତିନି ସିଫ୍ଟରେ କାମ କରନ୍ତି। ସେମାନେ ଗୋଟିଏ ଗୋଟିଏ ଡଲର ସଞ୍ଚୟ କରି ଗାଡି, ଘର, ଦୋକାନ ଆଦି କିଣୁଛନ୍ତି। ଏଇ ହ୍ୱାଇଟ୍ ଲୋକ ଗୁଡାକ ଆମର ଖୁସି ଦେଖି ସହିପାରନ୍ତିନି, ଏମାନେ ଆମକୁ ଇନସଲ୍ଟ କରୁଛନ୍ତି, ଆମ ସହିତ ଥଟ୍ଟା କରୁଛନ୍ତି।
0: ୱି ଅଲ୍ ହାଭ୍ ଟୁ ଆଡଜଷ୍ଟ। ଓକେ, ବହୁତ ରାତି ହେଇଗଲାଣି, ଲେଟ୍ସ ରେଷ୍ଟ ନାଓ। ମଣି, ଡକ୍ଟରଙ୍କ ପାଇଁ ସୋନୁର ରୁମ୍ଟା ଖୋଲିଦିଅ। ଭେଙ୍କଟ, ପ୍ଲିଜ୍ ହେଲ୍ପ ମି। ଭାରି ଥକା ଲାଗୁଛି, ଦେହଟା ବି ଭାରି ଦୁର୍ବଳ ଲାଗୁଛି। ବାହେଗୁରୁ, ଆଉ ପାରିବିନି, ମନଟା କେଉଁଥିରେ ବି ଲାଗୁନି। ସୋନୁଟା ବି ସ୍କୁଲ ଟଙ୍କୁ ଚାଲିଗଲା, ଆଉ ପରମିନ୍ଦର ସେ ତ ମୋତେ ସ୍ୱପ୍ନର କୁହାଳି ଭିତରେ ଛଟପଟ କରୁଛି। ମୋର ଇଚ୍ଛା ସବୁକୁ ତାର ବଳିଷ୍ଠ ପଞ୍ଜା ଭିତରେ ବନ୍ଦୀ କରି ରଖିଛି, କିନ୍ତୁ କିନ୍ତୁ ନିଜେ ସ୍ୱାଧୀନ ହୋଇଯାଇଛି। କାପୁରୁଷ କେଉଁଠିକାର, ନିଜର ଘର, ନିଜର ଷ୍ଟୋର, ହସ ଖୁସିର ସଂସାର ଛାଡ଼ି ଅନ୍ୟ ଦ୍ୱାରରେ ଯାଇ ପଡ଼ିଛି। ହାତେ ଭାଗ୍ୟ ମୋତେ ଆଣି ଏମିତି ଗୋଟେ ଯାନ୍ତ୍ରିକ ଦୁନିଆ ଭିତରେ କାହିଁକି ଛାଡ଼ିଦେଲି? ନିଜ ଘର, ଗାଁ, ନିଜ ଦେଶ, ନିଜ ଭାଷା, ଖାଇବା ପିଇବା ସବୁ ଚାଲିଗଲା। ଜଣେ ନିର୍ଦ୍ଦୟୀ କିଛି ଦିନ ନିଜ ରୂପର ମୁହଁ ଦେଖାଇ ମୋତେ ଏ ପାଗଳ ଦେଶକୁ ଆଣି ଏକୁଟିଆ ଛାଡ଼ିଦେଲା। ଏମିତି ଜୀବନରେ କି ଲାଭ, ୟାକୁ କ'ଣ ଜୀବନ କହନ୍ତି? ଏଇ ଗେଷ୍ଟ ହାଉସ୍ଟା ଯଦି ନଥାନ୍ତା ତାହେଲେ ତ ମୁଁ ପାଗଳ ହେଇଯାଇଥାନ୍ତି। ଭଙ୍ଗା ମନ ନେଇ ବହୁ ଭାରତୀୟ ଭିନ୍ନ ଭିନ୍ନ ଜାଗାରୁ ଏଠାକୁ ଆସନ୍ତି, ଏ ସମସ୍ତେ ଆପଣାର ହେଇଗଲେଣି। ମୋ ପାଇଁ ତ କେତେ ଭାବନା ସେମାନଙ୍କର। ମାର ବି ଚିଠି ଆସିଥିଲା, ମୋତେ କେତେ ମନେ ପକଉଛି। ସେ କହୁଛି, ଝିଅ, ନିଜର ମାଆକୁ ତୁ ପୁରାପୁରି ଭୁଲିଗଲୁଣି। ଗତକାଲି ଆମେରିକାରୁ ଆସିଥିବା

0: ବଳଜିତ୍ର ପୁଅ ବୋହୂଙ୍କ ସହିତ କଥାବାର୍ତ୍ତା କରିଥିଲି। ବଲବିନ୍ଦ୍ର ଶଳା ବି ଆସିଛି, ସେମାନେ ଏଠାରେ ଜମି ନେଇ ଫ୍ୟାକ୍ଟ୍ରି ଖୋଲୁଛନ୍ତି। ଶୁଣୁଛି ଭାରତ ସରକାରଙ୍କ ଠାରୁ ବହୁତ ପ୍ରକାର ସାହାଯ୍ୟ ମିଳୁଛି। ମୋର ଇଚ୍ଛା ହେଉଛି ତୁ ବି ଏଠାକୁ ଚାଲିଆ। ଏବେ ବାହାର ଦେଶରେ ରହୁଥିବା ହିନ୍ଦୁସ୍ତାନୀମାନେ ବିଦେଶରୁ ଆସି ଏଠାରେ ଜମି କିଣିପାରିବେ, ବ୍ୟାଙ୍କରେ ନିଜର ଖାତା ଖୋଲିପାରିବେ, ଋଣ ବି ଡଲାରରେ ମିଳୁଛି। ନିଜ ଜନ୍ମଭୂମି, ନିଜ ମା, ଅତି ଆପଣାରରେ ମା, ଜାଣିନି କାହିଁକି ତୋ ବାପା ତତେ ଏତେ ଦୂରରେ ବାହା ଦେଇ ପଠେଇଦେଲେ। ତୋର ବି ଭାରି କଠୋର ହୃଦୟ, ଏତେ ବର୍ଷ ହେଇଗଲା ଥରଟିଏ ବି ଏଠାକୁ ଆସିପାରିଲୁନି। ପରମିନ୍ଦରକୁ ମୁଁ ଚିଠି ଲେଖିଛି, ଭଗବାନ କରନ୍ତୁ ତୋର ସୁମତି ହଉ। ତୋର ଚିନ୍ତା ମୋତେ ଖାଇଯାଉଛି ବିନା ତୋର ମା।
1: ଜାଣିନି କାହିଁକି ତୋତେ ଦେଖିବା ପାଇଁ ମନଟା ଭାରି ଛଟପଟ ହେଉଛି।

0: ମଣି ଜୁସ୍ ଜାର୍ଟା ଟିକେ ଧର ପ୍ଲିଜ୍। ହଁ, ଜାମ୍ଟା ସେଇଠି ରଖିଦିଅ। ଡଲି, ଟୋଷ୍ଟ ଗରମ ହେଲା କି ନାହିଁ ମୋ?
1: ହଁ, ଗରମ ହେଇଗଲା।
0: ଆରେ ସୋନୁ, ତୁ ହଠାତ୍ କେମିତି ଆସିଗଲୁ? ହ୍ୱାଟ୍ ଏ ପ୍ଲେଜେଣ୍ଟ ସରପ୍ରାଇଜ୍।
2: ଓହୋ ମାମା, ୱିକେଣ୍ଡରେ ମୋର ଜଣେ ସାଙ୍ଗ ଆସିଥିଲା, ତା ସାଙ୍ଗରେ ଆସିଗଲି। ଏଇ ଗଳିରେ ରହୁଛି ଜନ, ମତେ ଏମିତି ଅନେଇଛ କଣ ମାମା?
0: ତତେ ଦେଖୁଛି, ଗୋରା ଦେଶରେ ରହି ତୁ ବି ଗୋରା ହେଇଗଲୁଣି, ବିଲକୁଲ ଆମେରିକାନ ଭଳି ଲାଗୁଛୁ।
2: ନୋ ମାମା, ସବୁ ଫ୍ରେଣ୍ଡସ୍ କହୁଛନ୍ତି ତୋ ଚେହେରା ତୋର ମାଙ୍କ ଭଳିଆ ଆଉ ଫିଜିକ୍ ବାବାଙ୍କ ଭଳିଆ, ଠିକ ନା ମାମା? ହ୍ୟାଲୋ ମଣି।
3: ହ୍ୟାଲୋ।
2: ହାଇ ଭେଙ୍କଟ। ହାଇ। ହାଉ ଆର ୟୁ?
3: ଫାଇନ୍।
2: ବୁଝିଲ ମାମା, କଥାବାର୍ତ୍ତାଟା କିଛି କିଛିଟା ଆମେରିକାନ ଭଳିଆ ହେଇଯାଇଥିବ, ହେଲେ ମୋର ଦରକାର ବିଲକୁଲ ଦେଶୀ ଖାନା। ଆରେ ହଁ ମାମା, ମୋର କେତେ ଜଣ ଆମେରିକାନ ଫ୍ରେଣ୍ଡସ୍ ଆମ ଏଠିକି ଇଣ୍ଡିଆନ ଡିଶ୍ ଖାଇବାକୁ ଆସୁଛନ୍ତି।
0: ଆଚ୍ଛା,
2: କଣ ବନେଇବ ମାମା?
0: ଆଦେଶ କରନ୍ତୁ ମହାଶୟ।
2: ରାଜମା ଚାୱଲ, ମୂଳା କୋବିର ପରାଠା, ଶାଗ, ଆଉ ହଁ ଗାଜର ହଲୱା ବି।
0: ଠିକ ଅଛି ସୋନୁ, ସବୁ ତିଆରି ହେଇଯିବ।
3: ଓକେ, ଏଞ୍ଜୟ ୟୋରସେଲ୍ଫ। See you in the evening.
2: See you.
3: See you.
2: See you.
3: Enjoy so much.
2: Thank you.
3: Bye.
2: Bye.
0: Dolly, ସୋନୁ ପାଇଁ ଆଳୁ ପରଟା ଫ୍ରିଜରୁ ବାହାର କରି ଗରମ କରି ଆଣ। ହଁ, ଜାର୍ରୁ ଲସି ବି ନେଇ ଆସିବୁ।
2: ଆଚାର ବି।
0: ହଁ, ଏଥର କହ, ତୋର ବେସବଲ ମ୍ୟାଚ୍ର କଣ ହେଲା, ଜିତିଲୁ ନା ହାରିଲୁ?
2: ତୁମ ପୁଅ ଯେଉଁ ଟିମ୍ର କ୍ୟାପ୍ଟେନ୍, ସେ ଟିମ୍ କଣ କେବେ ହାରିବ?
0: ସାବାସ, ଗଡ୍ ବ୍ଲେସ୍ ୟୁ ମାଇ ସନ୍।
2: ହେଲେ ମାମା, ମୁଁ ତୁମ ଉପରେ ବହୁତ ରାଗିଛି, ତୁମେ କାହିଁକି ମୋ ମ୍ୟାଚ୍ ଦେଖିବାକୁ ଆସିଲନି? ମୁଁ ତ ତୁମ ଡାଏରୀରେ ଡେଟ୍ ଟାଇମ୍ ସବୁ ନୋଟ୍ କରିଦେଇଥିଲି।
0: ଆଇ ଏମ୍ ସରି। କଥା କଣ କି, ଆଗ ଦିନ ଆମର ଲିଟିଲ୍ ଇଣ୍ଡିଆ ଗ୍ରୁପ୍ର ଲଞ୍ଚ ଥିଲା, ସେ ସବୁର ଆରେଞ୍ଜମେଣ୍ଟ କରିବା ପାଇଁ ବହୁତ ସମୟ ଲାଗିଲା।
2: ଓକେ ଓକେ, କିନ୍ତୁ ନେକ୍ସଟ ଟାଇମ୍ ତୁମେ ମୋର ମ୍ୟାଚ୍ ମିସ୍ କରିବନି ଯେମିତି।
0: ବିଲକୁଲ ନାଇଁ।
2: ପ୍ରମିସ୍?
0: ପ୍ରମିସ୍?
2: ସତ କଥା କହିବି ମାମା, ମୁଁ ତୁମ ଉପରେ ମୋଟେ ଅଭିମାନ କରିନି।
0: ଆଇ ନୋ, ଆଇ ନୋ ମାଇ ସନ୍। ଆଚ୍ଛା ସୋନୁ, ମ୍ୟାଚ୍ ଦେଖିବାକୁ ତୋ ଡାଡି ଆସିଥିଲେ କି?
2: ହଁ ମାମା, ଡାଡି ଆସିଥିଲେ, ମତେ କଂଗ୍ରାଚୁଲେଟ୍ କଲେ, ମୋ ପୁରା ଟିମ୍କୁ ଆଇସ୍କ୍ରିମ୍ ଖୁଆଇଲେ, ବଡ଼ ମଜା ଲାଗିଲା। ଜାଣିଛ ମାମା, ଡାଡି ତୁମ ବିଷୟରେ ପଚାରୁଥିଲେ। ଆଚ୍ଛା ମାମା, ଡାଡି ଆମ ଘରେ ଆସି କାହିଁକି ରହୁନାହାନ୍ତି?
1: ସୋନୁ, ହିୟର୍ ଇଜ୍ ୟୋର୍ ଫେଭରେଟ୍ ପରାଠା, ଲସି ଆଣ୍ଡ୍ ଆଚାର। କମ୍ ଅନ୍ ସୋନୁ, କମ୍ ଅନ୍।

0: we stop here at the Little India store?
1: It will be a pleasure, sir. ଦଶ ବର୍ଷ ପରେ ଆଜି ବୀଣା ସହିତ ସାକ୍ଷାତ ହେବ, ବିଶେଷ ବୀଣା ସିଂ।
2: ହେଇ ଆଜ୍ଞା ଆସିଗଲା। ଏ ଷ୍ଟୋର ଭାରି ପପୁଲର, ଏଠାରେ ଚଟଣୀ, ଆଚାର, ମୁର୍ବା ମସଲା, ମିଠେଇ, ଇଣ୍ଡିଆର ସବୁ କିଛି ମିଳେ ଆଜ୍ଞା। ମୁଁ ସବୁ ପୁରା ଏଇଠୁ ନିଏ ଆଜ୍ଞା।
0: ମୁଁ ସବୁ ଜାଣିଛି ସର୍ଦ୍ଦାରଜୀ, ଏ ଦୋକାନଟା ମୋ ଫ୍ରେଣ୍ଡର। ଏ ନିଅ $4.50।
2: ରଖନ୍ତୁ ଆଜ୍ଞା, ଭାରତରୁ ଆସୁଛନ୍ତି, ଆପଣଙ୍କଠୁ କଣ ନେବି?
0: ନା ନା, ଏ ନିଅ $5, କିପ୍ ଦ ଚେଞ୍ଜ, ବାଏ ବାଏ। ନର୍ଗିସ, ଆମେରିକା କେମିତି ଆସିଲ? ବୁଲିବାକୁ ଆସିଛ ନା ଆଗ ଭଳି କୌଣସି ଟ୍ରେନିଂରେ ଆସିଛ?
3: ନାଇଁ ମ, କୌଣସି ଟ୍ରେନିଂ ନାହିଁ। ହଁ, ଦଶ ବର୍ଷ ପୂର୍ବେ ଯେଉଁ ଟ୍ରେନିଂ ନେଇଥିଲେ ତାର ଫାଇଦା ଏବେ ଏଇଠି ଉଠେଇବି, ଗୋଟେ ଫାର୍ମରେ ଜଏନ୍ କରିଛି।
1: ଓ ଦାଟ୍ସ ଗ୍ରେଟ। ହଁ, ସେ ଯାହା ହଉ, ମୋତେ ଜଣେ ସାଙ୍ଗ ଏଠି ମିଳିଗଲେ।
3: ମୋର ହଜବେଣ୍ଡ ବି ଏଇଠି ଅଛନ୍ତି, ତାଙ୍କୁ ମଧ୍ୟ ଭଲ କାମଟିଏ ମିଳିଯାଇଛି। ଏଠିକୁ ଆସିଲିନି ଯେତେବେଳେ, କିଛି ଦିନ ଏଠି ମଜା କରିବା।
1: ତୁମେ ତ ଟିକେ ବି ବଦଳିନ ନର୍ଗିସ, ସେତେବେଳେ ଯେମିତି ଥିଲ ଏବେ ବି ଠିକ ସେମିତି ଅଛ।
3: ହେଲେ ତୁମର କଣ ହୋଇଛି ବିନା? ୟୁ ୱାଣ୍ଟ ଟୁ ବିଲିଭ୍, ମୁଁ ତୁମକୁ ସହଜରେ ଚିହ୍ନି ପାରିଲିନି।
1: ସତେ?
3: ହଁ ପୁରା, ଦଶ ବର୍ଷ ତ ଏମିତି ବେଶୀ ନୁହେଁ ଯେ ଜଣେ ସାଙ୍ଗକୁ ଚିହ୍ନିବାରେ ଅସୁବିଧା ହୋଇଯିବ, କିନ୍ତୁ ତୁମେ ବହୁତ ବଦଳି ଯାଇଛ। ତୁମ ଚେହେରାରେ ସେଇ ଚମକ ଅଛି ନା ମୁହଁରେ ହସ? ଦେହ ଖରାପ ଥିଲା ନା କଣ?
1: ନା ତ, ସେମିତି ବିଶେଷ କିଛି ହେଇନି।
3: ତାହେଲେ ତୁମେ ଏମିତି ଥକିଗଲା ଭଳି ଦିଶୁଛ କାହିଁକି? ସମଥିଂ ରଙ୍ଗ।
1: ଏଇ ଗ୍ରୋସରୀ ଷ୍ଟୋରଟି ଖୋଲିଛି, ଏହା ଛଡ଼ା ଗୋଟେ ଛୋଟିଆ ଗେଷ୍ଟ ହାଉସ୍ ବି ଅଛି, ତାକୁ ବି ଦେଖିବାକୁ ପଡ଼ୁଛି। ଏହି ସବୁର ଦାୟିତ୍ୱ ଭିତରେ ଟିକେ ଥକି ପଡ଼ିଛି।
3: କିନ୍ତୁ ତମେ ଏତେ ବୋଝ ଉଠେଇବା ଦରକାର କଣ? ତୁମ ସ୍ୱାମୀଙ୍କର ତ ଏତେ ବଢିଆ ବିଜନେସ ଚାଲିଥିଲା, ଆଣ୍ଡ ହି ୱାଜ ଭେରି ଏଣ୍ଟରପ୍ରାଇଜିଂ। ହ୍ୱାଟ ହ୍ୟାପେଣ୍ଡ, ହାଭ୍ ୟୁ ଲସେସ?
1: ନଟ୍ ଦାଟ।
3: ତାହେଲେ?
1: ପରମିନ୍ଦର କାମ କରିବାର ଆଗ୍ରହ ଛାଡ଼ିଦେଲେ, ହି ଜଷ୍ଟ ଲଷ୍ଟ ହିଜ୍ ଇଣ୍ଟରେଷ୍ଟ।
3: ଏମିତି କାହିଁକି ହେଲା?
1: ବାସ୍ ଏମିତି।
3: ଷ୍ଟ୍ରେଞ୍ଜ। ତାପରେ?
1: ତାପରେ ଆଉ କ'ଣ, ଦିନଗୁଡ଼ାକ ଏମିତି କଟିଯାଉଛି। ଏଇ ଲିଟିଲ୍ ଇଣ୍ଡିଆ ଷ୍ଟୋର ଆଉ ମୋ ଗେଷ୍ଟ ହାଉସ୍ ନଷ୍ଟାଲଜିଆ ଏଥିରେ ଲାଗିଯାଇଛି।
3: ଆଉ ପରମିନ୍ଦର କେଉଁଠୁ କିଛି ଜବ୍ କରୁଛନ୍ତି ନା କ'ଣ?
1: ୱେଲ୍, ଆଇ ଆମ୍ ସରି। ତୁମେ ଯଦି କହିବାକୁ ଚାହୁଁନ ତାହେଲେ ମୁଁ ଜୋର୍ କରିବିନି, ମୁଁ ତ ଏମିତି ପଚାରିଦେଇଥିଲି।
3: ୟୁ ଆର୍ ସଚ୍ ଏ ହ୍ୟାଣ୍ଡସମ୍ କପଲ୍, ମେଡ୍ ଫର୍ ଇଚ୍ ଅଦର୍।
1: ନର୍ଗିସ, ଏବେ ତୁମକୁ ଆଉ ଲୁଚେଇବି କ'ଣ? ତୁମେ ତ ଜାଣିଥିବ ମୁଁ କେମିତି ସରଳ ପ୍ରକୃତିର ଥିଲି, ଚଞ୍ଚଳ ହରିଣୀ ଭଳି ସାରା ମହଲାରେ ନାଚିକୁଦି ବୁଲୁଥିଲି। ବିବାହ ପରେ ପହଞ୍ଚିଗଲି ଏକ ନୂଆ ଦୁନିଆରେ। କାହିଁ ପଞ୍ଜାବର ସେ ଛୋଟିଆ ଗାଁ, ଆଉ କାହିଁ ଏ ଆମେରିକା। ପରମିନ୍ଦରଙ୍କ ମା ପୁରା ଘରର ଦାୟିତ୍ୱ ମୋତେ ଦେଇଦେଲେ, ଆଉ ପରମିନ୍ଦର ବି ଘରର କୌଣସି ବିଷୟରେ ଦଖଲ ଦେଲେନି।
3: ମୋର ମନେ ଅଛି, ୟୁ ଆର୍ ହାପି, ସୋ ଡିଭୋଟେଡ୍।
1: ବାସ୍, ସୋନୁର ଜନ୍ମ ପୂର୍ବରୁ ମୋତେ ଆମ ଘର, ଗାଁ, ଭାଇ ଭଉଣୀ, ମା ବାପା ସମସ୍ତଙ୍କ କଥା ଭାରି ମନେ ପଡ଼ିଲା। ସେତେବେଳେ ପରମିନ୍ଦର ଅନେକ ସମୟରେ ଘରେ ନ ରହି କୁଆଡ଼େ ସେ ଗାଏବ ହେଇଯାଉଥିଲେ କେଜାଣି, ତା ମୋତେ ଖୁବ୍ ବାଧୁଥିଲା। ମୁଁ ସେ ବିଷୟରେ ଯଦି କେତେବେଳେ କିଛି ପଚାରୁଥିଲି ସେ ମୋତେ ଖୁବ୍ ଗାଳି ଦେଉଥିଲେ।
3: ଓଃ,
1: ଘରକୁ କିଛି ବି ଲେଖିପାରୁନଥିଲି। ମୋ ମା ତ ଜନ୍ମରୁ ଦୁଃଖିନୀ, ସେ ମୋତେ ସାତ ସମୁଦ୍ର ପାର କରି ଏତେ ଦୂର ପଠାଇବାକୁ ଚାହୁଁନଥିଲା। ହେଲେ ମୋର ଆଈ ସାଙ୍ଗେ ସାଙ୍ଗେ ଏ ପ୍ରସ୍ତାବରେ ରାଜି ହୋଇଗଲା, କାହିଁକି ନା ବଲବିନ୍ଦରକୁ ଯେମିତି ବି ହଉ ଆମେରିକାକୁ ପଠାଇବାର ଥିଲା।
3: ନ୍ୟୁଜର୍ସିରେ ସେ ପଢ଼ୁଥିଲା ନା?
1: ଏବେ ତ ବଲବିନ୍ଦର ନ୍ୟୁୟର୍କରେ ଅଛି।
3: ତାହେଲେ ପରମିନ୍ଦର କ'ଣ ବଲବିନ୍ଦର ସାଥିରେ ରହୁଛନ୍ତି?
1: ପାଗଳ ହେଲୁ, ସେ ତ ମେନ୍ ହଟନରେ ରହୁଛନ୍ତି, ଶୋଭାର ଫ୍ଲାଟରେ।
3: ଶୋଭା? ଏ ଶୋଭାଟା କିଏ?
1: ତା ସ୍ୱାମୀ ଜଣେ ବଡ଼ ଗାର୍ମେଣ୍ଟ ଇମ୍ପୋର୍ଟର, ବିଜନେସ୍ କାରବାରରେ

0: ଦରକୁ ହୁଏତ ତା ସହିତ ଦେଖା ହୋଇଥିବ, ତାପରେ ତାପରେ ଆଉ କ'ଣ? ଧୀରେ ଧୀରେ ବ୍ୟବସାୟ ବିନା ବି ସେମାନଙ୍କ ସମ୍ପର୍କ ବଢ଼ିବାକୁ ଲାଗିଲା। ତମେ ମନା କଲନି ସେତେବେଳେ? କ'ଣ ଏକଥା ମୁଁ ଜାଣିଥିଲି, ଅନେକ ସମୟରେ ପରମିନ୍ଦର ନ୍ୟୁୟର୍କ, ଚିକାଗୋ, ଫ୍ଲୋରିଡ଼ା ଆଉ ଏମିତି ଅନେକ ଜାଗାରେ 8-10 ଦିନ ଧରି ରହୁଥିଲେ। ମୁଁ ଭାବୁଥିଲି ବୋଧେ ବ୍ୟବସାୟ କାମରେ ରହିବାକୁ ପଡ଼ୁଛି। ଅନେକ ପରେ ମୁଁ ଜାଣିଲି ସେ କେବଳ ନ୍ୟୁୟର୍କ ଯାଉଛନ୍ତି ଶୋଭା ସହିତ ଦେଖା କରିବା ପାଇଁ, କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ନର୍ଗିସ୍, ତମେ ଏସବୁ କେମିତି ଜାଣିଲ? ହଠାତ୍ ଦିନେ ଫୋନ୍ ଆସିଲା, ସେତେବେଳେ ପରମିନ୍ଦର ଘରେ ନଥିଲେ। ମୁଁ ଫୋନ୍ ଉଠାଇଲି।
1: ହ୍ୟାଲୋ, ଇଜ୍ ଇଟ୍ 4517848?
0: ୟେସ୍ ପ୍ଲିଜ୍।
1: କ୍ୟାନ୍ ଆଇ ଟକ୍ ଟୁ ପରମିନ୍ଦର?
0: ଆପଣ କିଏ କହୁଛନ୍ତି?
1: ନା ଜାଣି ଆପଣ କ'ଣ କରିବେ? ଆଚ୍ଛା, ଯଦି ଆପଣ ଚାହୁଁଛନ୍ତି ତାହେଲେ ଶୁଣନ୍ତୁ, ଆଇ ଏମ୍ ଶୋଭା, ମୁଁ ନ୍ୟୁୟର୍କରୁ କହୁଛି। ହି ନୋଜ୍ ମି।
0: ସେ ଘରେ ନାହାନ୍ତି। ମୁଁ ମିସେସ୍ ପରମିନ୍ଦର କହୁଛି।
1: ସେ କଥା ତ ପ୍ରଥମରୁ ଜଣାପଡ଼ିଗଲା। ଜଣେ ସ୍ତ୍ରୀ ହିଁ ତା ସ୍ୱାମୀର ଗାର୍ଲଫ୍ରେଣ୍ଡର ନାଁ ତଥା ଠିକଣା ଜାଣିବାକୁ ବ୍ୟସ୍ତ ହୋଇପଡ଼େ।
0: ଆଚ୍ଛା, ତାଙ୍କ ପାଇଁ କିଛି ଖବର ଅଛି କି?
1: ନୋ, ଜଷ୍ଟ ଟେଲ୍ ହିମ୍, ମୋତେ ସେ ଫୋନ୍ କରିବେ ନିଶ୍ଚୟ। ମୋ ନମ୍ବରଟା ତାଙ୍କ ପାଖରେ ଅଛି। ଇଟ୍ ଇଜ୍ ଅର୍ଜେଣ୍ଟ।
0: ଓହ ଗଡ୍, କ'ଣ ହେଉଛି ଏସବୁ? ଆରେ ପରମିନ୍ଦର, ତମେ? ହଁ ଶୁଣ, ଏଇନେ ଶୋଭା ବୋଲି କିଏ ଜଣେ ଫୋନ୍ କରିଥିଲେ ନ୍ୟୁୟର୍କରୁ। କୁଆଡ଼େ ଯାଉଛ ପମି?
2: କ'ଣ କହୁଛ?
0: ଏ ଶୋଭା କିଏ?
2: ତା ସ୍ୱାମୀ ଜଣେ ଗାର୍ମେଣ୍ଟ ଇମ୍ପୋର୍ଟର, ବହୁତ ବଡ଼ ବିଜନେସ୍ ଅଛି।
0: ସେ ତ କହୁଥିଲା ତମର ଗର୍ଲଫ୍ରେଣ୍ଡ ବୋଲି।
2: ଡୋଣ୍ଟ ବି ଷ୍ଟୁପିଡ୍, କାମ ପାଇଁ ଲୋକଙ୍କ ସାଙ୍ଗରେ ଚିହ୍ନା ପରିଚୟ ହୁଏ।
0: ଏଇଟା ଚିହ୍ନା ଜଣା ନୁହେଁ, ଅନେକ ଦିନ ହେଲା ଦେଖୁଛି ଘର ଦ୍ୱାର, ସ୍ତ୍ରୀ ପୁଅ କାହା ପ୍ରତି ତୁମର ଖିଆଲ ନାହିଁ। ବିଜନେସ୍ ବି ବନ୍ଦ ହେବା ଉପରେ, ଷ୍ଟୋର୍ରେ ତ ତାଲା ଝୁଲୁଛି, ହେଲେ ସେଥିପ୍ରତି ତୁମର ଚିନ୍ତା ନାହିଁ। ଦିନ ସାରା ଘର ଭିତରେ ଚୁପଚାପ ପଡ଼ି ରହୁଛ, ନହେଲେ ଦିନେ ଦିନ ଧରି କେଉଁଆଡ଼େ ଅନ୍ତର୍ଧ୍ୟାନ ହୋଇଯାଉଛ। ଶୋଭା ପାଖକୁ ଯାଉଛ ନା? ଆଜି ସେ ମୋତେ ଫୋନ୍ରେ ଇନସଲ୍ଟ କରିଛି।
2: ତମର ଆଉ କିଛି କହିବାର ଅଛି
0: ପମି? ଅନେକ ଦିନ ହୋଇଗଲା ତୁମେ ମୋ ସାଥିରେ ଭଲ ଭାବେ କଥା କହୁନ, କିଛି ପଚାରିଲେ ବିଗିଡ଼ି ଯାଉଛ। ମୋ ବିଷୟରେ ନ ହଉ ପଛେ, ତୁମର ସୋନୁ ବିଷୟରେ ଟିକେ ଚିନ୍ତା କର।
2: ଏମିତି ବେକାର କଥା ଗୁଡ଼ାକର ଜବାବ ମୋ ପାଖରେ ନାହିଁ
0: ପମି।
2: ବିଣା, ମୁଁ ତମକୁ କହୁଛି ପାଗଳିଙ୍କ ପରି ହୁଅନି, ମୋ ମନ ଭଲ ନାହିଁ। ଓ କ'ଣ ଏଗୁଡ଼ା ହଉଛି, ମୁଁ କିଛି ବୁଝିପାରୁନି।

0: ସେଇ ଡାହାଣୀ ଶୋଭା ମୋର ସୁନାଭଳି ସ୍ୱାମୀକୁ ଭୁଲେଇ ନେଇଗଲା।
1: ଧୈର୍ଯ୍ୟ ଧର, ଭଗବାନଙ୍କ ଉପରେ ଭରସା ରଖ।
0: କିଛି ଦିନ ଧରି ତ ଲାଜରେ ସେ ଘରେ ବସି ରହିଲେ, ମନକୁ ଭୁଲେଇବା ପାଇଁ ପୁଅ ସାଥିରେ ଖେଳନ୍ତି ଆଉ ମଦ ବି ପିଅନ୍ତି, କିନ୍ତୁ କିଛି ଦିନ ପରେ ଆଗଭଳି ଘରୁ ଅନ୍ତର୍ଦ୍ଧାନ ହେବାକୁ ଲାଗିଲେ। ସୋନୁକୁ ଦେଖିବାକୁ ମଝିରେ ମଝିରେ ଆସନ୍ତି, ପୁଣି ଚାଲିଯାଆନ୍ତି। ଏମିତି ଅନେକ ବର୍ଷ ବିତିଗଲାଣି। ଏବେ ସୋନୁର ପରମିନ୍ଦରଙ୍କ ସହିତ ତା ସ୍କୁଲରେ ଦେଖା ହୁଏ, ନହେଲେ ତାର ବର୍ଥଡେ ଦିନ କେଉଁଠି ବାହାରେ। ଶୁଣିଛି ମେନହଟନରେ ଶୋଭା ଖୁବ୍ ସୁନ୍ଦର ଲକ୍ଜୁରୀ ଫ୍ଲାଟ୍ଟିଏ କରିଛି, ସେଇଠି ସେ ପରମିନ୍ଦରଙ୍କୁ ରଖିଛି। ଲୁଗାପଟା, ଖାଇବା, ଗାଡ଼ି, ମଦ ସବୁ ଜିନିଷର ବ୍ୟବସ୍ଥା ସେ କରିଛି। ଆଉ କଫି ପିଇବ ନର୍ଗିସ୍?
2: ନୋ ଥ୍ୟାଙ୍କ୍ସ। ବୀଣା, ତୁମର ପୁଅ କେଉଁଠି ଅଛି? ଦେଖାଯାଉନି ଯେ।
0: ସୋନୁକୁ ମୁଁ ସ୍କୁଲ ଡନ୍କୁ ପଠାଇ ଦେଇଛି, ଛୁଟିରେ ମୋ ପାଖକୁ ଡାକି ନେଇ ଆସେ। ମୁଁ ଚାହେଁନି ନର୍ଗିସ୍ ମୋର ପରିସ୍ଥିତିର ପ୍ରଭାବ ତା ଷ୍ଟଡିଜ୍ରେ ବାଧା ସୃଷ୍ଟି କରୁ।
1: ହେଲେ ଏକଲା ରହିବା ଦ୍ୱାରା ତୁମର ଦୁଃଖ ଆହୁରି ଅଧିକ ବଢ଼ିଯିବ।
0: ମୁଁ ଏକଲା କେଉଁଠି ଅଛି? ଏଇ ଛୋଟ ଗେଷ୍ଟ ହାଉସ୍ରେ 8-10 ଜଣ ଲୋକ ରହୁଛୁ, ସେ ସମସ୍ତେ ତ ନିଜ ପରିବାରର ସଦସ୍ୟ ଭଳି ଲାଗନ୍ତି।
1: ଗଡ୍ ହେଲ୍ପ ୟୁ, ଆଲ୍ଲା ତୁମକୁ ସାହାଯ୍ୟ କରନ୍ତୁ।
0: ମାସର ପ୍ରଥମ ଶନିବାର ଦିନ ଭାରତୀୟ କମ୍ୟୁନିଟିର କିଛି ଲୋକ ଆସି ଏଠି ଜମା ହୁଅନ୍ତି, କିଏ ଭଜନ, କିଏ ଶବଦ, କିଏ କବାଲି,

0: କି ଯାହା ମନକୁ ଯାହା ପାଇଲା ଏଠି ବସି ଗାଆନ୍ତି। ସମସ୍ତେ ଗୋଟିଏ ଗୋଟିଏ ଡିଶ୍ ଆଣିଥାନ୍ତି, ଏଠି ବସି ଦେଶୀ ଖାନା ଖାଆନ୍ତି, ଆଉ ସମସ୍ତେ ନିଜ ନିଜର ଦୁଃଖ ସୁଖ ବାଣ୍ଟନ୍ତି। ଆଉ ସେଦିନ ମୋର ଏଇ ଗେଷ୍ଟ ହାଉସ୍ ନଷ୍ଟାଲଜିଆ ଗୋଟିଏ ଆଶ୍ରମ ପରି ଲାଗେ। ଏହି ଆକାଶ ଛୁଆଁ କୋଠାଗୁଡ଼ିକର ଭୟଙ୍କର ଛାଇ ତଳେ ନିର୍ଦ୍ଦିଷ୍ଟ କେତେଜଣ ଭାରତୀୟ ଏଠିକି ଆସି ଶାନ୍ତି ଖୋଜନ୍ତି।
1: ବୀଣା, ତୁମର ସାହସ ଦେଖି ମୋ ମନରେ ଈର୍ଷା ହେଉଛି। ଖରଠାରୁ ହଜାର ହଜାର ମାଇଲ ଦୂରରେ ବିଦେଶ ସାଗରରେ ତୁମେ ଏକଲା ଯେଭଳି ବାଧାବିଘ୍ନର ସମ୍ମୁଖୀନ ହୋଇଛ, ଏଇଟା କମ୍ କଥା ନୁହେଁ।
0: ନା ନର୍ଗିସ୍, ମନ ଭିତରଟା ଭାରି ଦୁର୍ବଳ, ଧୀରେ ଧୀରେ ଭାଙ୍ଗି ଯାଉଛି, ଭାରି ବ୍ୟସ୍ତ ଲାଗୁଛି। ଯଦି ସାହସ ଥାନ୍ତା ତାହେଲେ ପରମିନ୍ଦରକୁ ତାଠାରୁ ଛଡ଼େଇ ଆଣିପାରନ୍ତିନି, ତାଙ୍କୁ ମୁଁ କ'ଣ ଘରୁ ଯିବାକୁ ଦିଅନ୍ତି? ସୋନୁ ପ୍ରତି ତାଙ୍କର ଭାରି ସ୍ନେହ ଅଛି, ତାର କୌଣସି ମ୍ୟାଚ୍ ସେ ମିସ୍ କରନ୍ତିନି, ସ୍କୁଲରେ କୌଣସି ଇଭେଣ୍ଟ ହେଲେ ନିଶ୍ଚୟ ପହଞ୍ଚି ଯାଆନ୍ତି।
1: ତମ ସାଙ୍ଗେ ଦେଖା ହୁଏ?
0: ହଁ, ସୋନୁର ବର୍ଥଡେରେ କେଉଁଠି ବାହାରେ ଦେଖା ହୁଏ। ସୋନୁଟା ବି କିଛି କହେନି, ସେ ଖାଲି ଆମ ଦୁହିଁଙ୍କୁ ଏକାଠି ଦେଖିବାକୁ ଚାହେଁ। ତାର ବାପା ମା ଅଲଗା ରୁହନ୍ତି ବୋଲି ସେ ବଦମାସ କେବେ ହେଲେ ତାର ସାଙ୍ଗସାଥିମାନଙ୍କୁ କହେନି।
1: ବିଚାରା ଛୁଆଟା କେତେ ଇନସିକ୍ୟୁର ହୋଇଯାଉଛି, ସେ ତ ବହୁତ ବଡ଼ ହୋଇଯାଇଥିବ।
0: ଆରେ ଏକଦମ ଗୋରା, ଠିକ୍ ଆମେରିକାନ ଭଳି, ବୋଧହୁଏ ତା ବାପାଠୁ ବି ବେଶୀ ଟେଙ୍ଗା ହେବ। ଚେହେରା ମୋ ସହିତ ମିଶିଯାଉଛି, ଏମିତି ବଢ଼ିଆ ପଞ୍ଜାବୀ କହୁଛି ଯେ। ଆଉ ତାର ନା ଦେଶୀ ଖାନା ଖାଇବାକୁ ଭାରି ପସନ୍ଦ, ଭେକେସନରେ ଘରକୁ ଆସିଲେ ସବୁଦିନ ତାର ପରଟା ଆଉ ଲସି ଦରକାର। ବାପାଙ୍କ ଭଳି ନିଷ୍କପଟ ହସ ହସି ଚୁମ୍ବକ ଭଳି ସମସ୍ତଙ୍କୁ ଟାଣି ନେଉଛି।
1: ଆଚ୍ଛା ଭଉଣୀ, ଏବେ ଚାଲିଲେ ବାଜି ମୋତେ ଅପେକ୍ଷା କରିଥିବେ, କାଲି ଆମେ ନ୍ୟୁୟର୍କ ଯାଉଛୁ। ଆମ ଘରଟା ମେନହଟନରୁ ବେଶୀ ଦୂର ନୁହଁ, ଯଦି ତମେ ଚାହଁ।
0: ହଁ ନର୍ଗିସ୍, ମୁଁ ଅନେକ ଦିନରୁ ଭାବୁଥିଲି କାହାକୁ ପଠେଇ ପରମିନ୍ଦରଙ୍କ ଅବସ୍ଥା କ'ଣ ହେଇଛି ସେ ବିଷୟରେ ବୁଝିବି। ବିଶେଷ କରି ବଲବିନ୍ଦରଙ୍କ ଫୋନ୍ ପାଇବା ପରଠୁ ମୁଁ ଭାରି ବ୍ୟସ୍ତ ହୋଇ ପଡ଼ିଛି। ସେ କହୁଥିଲେ ପମିଙ୍କର ଦେହ ଭଲ ରହୁନି, ଥରେ ଦୁଇଥର ଭୀଷଣ ଜ୍ୱର ହେବାରୁ ସେ ବଲବିନ୍ଦରଙ୍କ ଘରକୁ ଚାଲିଯାଇଥିଲେ। ଶୁଣୁଛି ଶୋଭା ସାଥିରେ ବହୁବାର ଝଗଡ଼ା ହେଇଛି।
1: ଓଃ ମାଇ ଗଡ୍, ମୁଁ ଯଦି ତାକୁ ଦେଖନ୍ତି ତାର ଚୁଟି ଧରି ଘୋଷାଡ଼ି ଆଣନ୍ତି। ହୋମ୍ ବ୍ରେକର୍,
0: ମୁଁ ତ ଏମିତି ଦୁଃଖରେ ଦିନ କାଟିଦେବି। ହେଲେ ସୋନୁ, ସୋନୁ ପାଇଁ ତା ବାପାଙ୍କ ବିଶେଷ ଆବଶ୍ୟକତା ରହିଛି। ପରମିନ୍ଦର ମଷ୍ଟ ଲିଭ୍। ଶୋଭା ତାଙ୍କୁ ତିଳ ତିଳ କରି ମାରୁଛି।
1: କମନ୍ ବୀଣା, ଡୋଣ୍ଟ ବି ସିଲି, ମୋତେ ଆଡ୍ରେସ୍ ଦିଅ ଆଣ୍ଡ ଲିଭ୍ ଇଟ୍ ଟୁ ମି, ତୁମକୁ ସବୁ ଖବର ଜଣାଇବି। ଦେଖିବ ତୁମ ମିଆଁକୁ ତୁମ ନିକଟକୁ ଆଣି ତୁମ ହାତରେ ସମର୍ପି ଦେବି।
2: ତିରୁପତି ବନ୍ଦନାସର ଏଠାରେ କେମିତି?
0: ତିରୁପତିରୁ ଏମାନେ ଆସୁଛନ୍ତି ତ, ମୁଁ କହୁଥିଲି ନା ପିଟ୍ସବର୍ଗ ଯାଇଛନ୍ତି ବୋଲି, ଆମେରିକାର ତିରୁପତି। ଆଉ ଇଏ ହେଉଛନ୍ତି ଡକ୍ଟର ମନୀଷ।
3: ହ୍ୟାଲୋ।
4: ହ୍ୟାଲୋ,
2: ନମସ୍କାର।
0: ଆମର ନୂଆ ଗେଷ୍ଟ, ମାନେ ନଷ୍ଟାଲଜିଆ ପରିବାରର ନୂଆ ସଦସ୍ୟ।
5: ବୀଣା ଦେବୀ, ଏ ନିଅନ୍ତୁ ତିରୁପତି ପ୍ରସାଦ ଲଡ୍ଡୁ ଆଉ କ୍ୟାଲେଣ୍ଡର।
2: ଲଡ୍ଡୁ ଏଇଠି ପୁଣି ଆମେରିକାରେ?
3: ଆଜ୍ଞା, ସବୁକିଛି ତିରୁମଲା ଦେବସ୍ଥାନ ଭଳି ହୋଇଛି, ଆପଣ ସେଠାକୁ ନିଶ୍ଚୟ ଯାଆନ୍ତୁ। ସବୁଜିମା ଘେରା ପାହାଡ଼ ଶିଖରରେ ଶଙ୍ଖମଲମଲ ପଥରରେ ତିଆରି ଧଳା ମନ୍ଦିର ଦୂରରୁ ଝଲସି ଉଠୁଛି।
6: ପୁରୋହିତ, ମ୍ୟାନେଜର ସମସ୍ତେ ଦକ୍ଷିଣ ଭାରତରୁ ଆସିଥିଲେ।
7: ମନ୍ଦିର ତିଆରି କରିବା କାରିଗର ବି ଭାରତରୁ ଆସିଥିଲେ।
5: ଆରେ, ଆମେ ଆମର ଆପଣା ଭାରତକୁ ଏଇଠି ଏଇ ଆମେରିକାରେ ପ୍ରାୟ ତିଆରି କରିଦେଇଛୁ। ଏଇଠି ଆଜ୍ଞା 35 ବର୍ଷ ବିତିଗଲା, ବହୁତ କମେଇଲି, ବହୁତ ସଞ୍ଚୟ କଲି, ପୁଅ ଦୁଇଟା ଅଷ୍ଟ୍ରେଲିଆରେ ସେଟଲ୍ କରିଯାଇଛନ୍ତି। ଇଏ ମିସେସ୍ ନାନାବତୀ କହୁଛନ୍ତି ଘରଦ୍ୱାର ସବୁ ବିକ୍ରି କରିଦେଇ ଆମେ ଏଠୁ ଭାରତକୁ ଚାଲିଯିବା।
3: ଦିନ ସାରା କାମ କରି କରି ମୁଁ ଥକି ପଡ଼ୁଛି, ଏଇଠି ତ ଚାକର ଚାକରାଣୀ ଆଦୌ ମିଳୁନାହାନ୍ତି।

0: ସେଥିପାଇଁ ମନ ଲାଗିଲାନି। ଆମର ପୁଅକୁ ବି ଏଠି ଫେର ଗୋଟେ କାମ ମିଳିଗଲା। ବୋହୁଟା ଡାକ୍ତର ହେଇଛି, ସିଏ ବି ଡାକିଛି ଆମେ ତା ପାଖକୁ ଟେକ୍ସାସ ଚାଲିଯିବୁ। ସେଠି ଜଳବାୟୁ ବୋଧେ ୟାଙ୍କ ପାଇଁ ଟିକେ ଠିକ ରହିବ। ନାତି ନାତୁଣୀଙ୍କ ସହିତ ସେଠି ଖେଳିବୁ, ମଜା କରିବୁ। ଆଉ
1: ଆମର ମା ବାପା ମଧ୍ୟ 25 ବର୍ଷ ପରେ ମାଡ୍ରାସ ଚାଲିଗଲେ। ମୁଁ ଆଉ ରମଣୀ ଆମେ ଦୁହେଁ ଆମେରିକାରେ ଜନ୍ମ ହୋଇଛୁ। ଭାରତରେ ତ ଆମ ମନ ଲାଗୁନି, ଏଠି ସବୁ ସୁବିଧା ଅଛି, ଗାଡି, ଟେଲିଫୋନ।
2: ହେଲେ ବର୍ତ୍ତମାନ ତ NRI ମାନେ ଯେଉଁମାନେ ପ୍ରବାସୀ ଭାରତୀୟ ଅଟନ୍ତି ସେମାନଙ୍କୁ କେତେକ ଫେସିଲିଟିଜ୍ ମିଳୁଛି, ଏଇଥିପାଇଁ ତ ବାପା ଫେରିଗଲେ। ତା ଛଡ଼ା ମମି ହାତରେ ମଧ୍ୟ ଏବେ ଆଉ ଅଧିକ କାମ ହେଇପାରୁନି,
1: ତାଙ୍କର ଦେହ ବି ସବୁବେଳେ ଖରାପ ହେଉଛି। ସେଠି ତ ସେ ଗୋଟେ ଆୟା ରଖିଛନ୍ତି, ମାଳି ଅଛି, ଚୌକିଦାର ଅଛି,
3: ସେସବୁ ଆରାମ ଏଠି କୋଉଠୁ ମିଳିବ? ଏଇଠି ତ ସବୁ କାମ ନିଜେ କରିବାକୁ ପଡ଼ିବ, ଆଉ ଏଇଥିପାଇଁ ଲୋକ ଅତି ଦୟନୀୟ ଭାବରେ ଥକି ପଡ଼େ, ବିଲକୁଲ ଭାଙ୍ଗି ପଡ଼େ।
0: ଆଚ୍ଛା ବିଶେଷ ବୀଣା, ଏବେ ଟିକେ ପଞ୍ଜାବୀ ଗୀତ ଶୁଣି ତାଳି ବଜେଇବାର ମୌକା ଦିଅନ୍ତୁ।

0: ଅନେକ ସମୟରେ ମୁଁ ମନ କହୁଛି ସବୁକିଛି ବିକିବାକି ଦେଇ ଭାରତକୁ ଚାଲିଯିବି। ମୋ ଦେଶର ମାଟି ତାରି ଆଡ଼କୁ ମୋତେ ଟାଣି ନେଉଛି।
1: ହ୍ୟାଲୋ, ୟେସ୍ ସ୍ପିକିଂ, ହ୍ୱାଟ? ଓ ନୋ, ହେ ଭଗବାନ, କେବେ, କେଉଁଠି, କାହିଁକି? ମୁଁ ଯେତେବେଳେ କହୁଥିଲି ମୋ କଥା ମାନୁନଥିଲା, ଏବେ ଭୋଗୁଛି। ଷ୍ଟୁପିଡ୍ ଓ ମ୍ୟାନ୍।
0: କ'ଣ ହେଲା? ଏଭ୍ରିଥିଙ୍ଗ ଓକେ?
1: ନୋ, ଅନିଲା ହସ୍ପିଟାଲରେ ଅଛି, ମିସ୍କ୍ୟାରେଜ୍ ହେଇଗଲା, ଖସି ପଡ଼ିଲା, ଗୋଡ଼ରେ ବି ମାଡ଼ ବାଜିଛି।
0: ତୁମେ ସେଠାକୁ ଚଞ୍ଚଳ ଯିବାକୁ ପଡ଼ିବ, ତା ପାଇଁ ତୁମର ଆବଶ୍ୟକତା ରହିଛି ମନୀଷ।
1: ସେଠି ମୋ କଥା କ'ଣ କେହି ଶୁଣିବେ?
0: ତମେ ଚେଷ୍ଟା କର, ଅନିଲା ତମର ସ୍ତ୍ରୀ, ସମ୍ପର୍କଟାକୁ ତ ଭାଙ୍ଗିଦେବା ଅତି ସହଜ, କିନ୍ତୁ ତାକୁ ସବୁଦିନ ପାଇଁ ବଜାୟ ରଖିବା ହେଉଛି ବଡ଼ କଥା। ଟିକିଏ ଅଣ୍ଡରଷ୍ଟାଣ୍ଡିଂରେ ସବୁକିଛି ସୁଧୁରି ଯାଇପାରିବ। ଟେକ୍ ହର ଆୱେ।
1: ଭଗବାନ କରନ୍ତୁ ସେ ଠିକ ହେଇଯିବ।
0: ମେ ଗଡ୍ ବ୍ଲେସ୍ ୟୁ। ଡଲି, ଷ୍ଟୋର୍ କ୍ଲୋଜ୍ କରିବା ସମୟ ହେଇଗଲା, ୱାଇଣ୍ଡ ଅପ୍, ଚଞ୍ଚଳ କର।
2: ବାସ୍, ଆଉ ତିନି ଜଣ କଷ୍ଟମର ଅଛନ୍ତି, ତାଙ୍କ ସାମାନ ଦେଇଦିଏ, ତାପରେ କେସ୍ କ୍ଲୋଜ୍ କରିବି। ଆପଣ ଆଲମିରାରେ ଫ୍ରିଜ୍ରେ ତାଲା ଲଗାଇ ଦିଅନ୍ତୁ। ମନୁ ଭାଇ ଯେଉଁ ସମୋସା ପ୍ୟାକେଟ୍ ଦିଆଯାଇଥିଲେ ସେଇଟା ଫ୍ରିଜ୍ରେ ରଖିଦିଅନ୍ତୁ।
0: ଆଜିର ପୋଷ୍ଟ ଦେଖିଛୁ?
2: ଦେଖିଥିଲି, 10-12 କୁପନ୍ ଅଛି, ସେଲର୍ ନୋଟିସ୍ ଅଛି, ରୁଟିନ୍ ଡାକରେ ଆପଣଙ୍କର ଗୋଟେ ପର୍ସନାଲ୍ ଲେଟର୍ ଅଛି, ରେଜିଷ୍ଟର ପାଖରେ ଥୋଇଦେଇଛି।
0: ଓହୋ, ନର୍ଗିସ୍ ଚିଠି ଦେଇଛି, ଠିକ୍ ଅଛି, ରାସ୍ତାରେ ପଠାଇ ନେବି।

ହ୍ୟାଲୋ ବୀଣା, ଖୁଦା କରନ୍ତୁ ତୁମେ କୁଶଳରେ ଥାଅ। ବୀଣା, ତୁମର ମିଆଁଙ୍କ ସହିତ ମିଶିବା ପାଇଁ ମୁଁ ଭାରି ଚିନ୍ତିତ ଥିଲି। ନ୍ୟୁୟର୍କରେ ସେଟଲ୍ ହେବା ସଙ୍ଗେ ସଙ୍ଗେ ମୁଁ ପରଦିନ ମେନହଟନ୍ ଗଲି। ଫ୍ଲାଟ୍ର ବିଲ୍ଡିଂ ଭିତରେ ପଶୁ ପଶୁ ମୁଁ ଅବାକ୍ ହୋଇଗଲି। କ'ଣ ସେ ବଡ଼ ବଡ଼ ସଣ୍ଡେଲିୟର, କଲିନ୍ ଫ୍ଲାୱାର, ପର୍ଦ୍ଧି ପିନ୍ଧା ଦରୱାନ। ସଙ୍କୋଚରେ ମୁଁ ପାଦ କାଢ଼ିଲି। ଗୋଟେ ସୁନ୍ଦର ଗୋରା ଲୋକକୁ ଦେଖି ଫ୍ଲାଟ୍ର ନମ୍ବର ପଚାରିଲି। ସେ କହିଲା ସେଇଠି ସୋଫାର, ତାଙ୍କ ସହିତ ଦେଖା କରିବା କଥା କହିଲି।

ସେ କହିଲା, ସେଇଠି ଶୋଭାର। ମୁଁ ତାଙ୍କ ସହିତ ଦେଖା କରିବା କଥା କହିଲି। ସେ କହିଲା, ଜଲ୍ଦି ଚାଲନ୍ତୁ, ସେଠାରେ ବଡ଼ ହଙ୍ଗାମା ହୋଇଯାଇଛି, ଫାୟାର ବ୍ରିଗେଡ୍ ଆସୁଛି। ମୋର ବୁଦ୍ଧି ହଜିଗଲା, ଘାବରେଇ ଯାଇ ତା ସହିତ ଥାଇଁଲି। ଲିଫ୍ଟରେ ଉଠି ଆଠତାଲା ଉପରେ ପହଞ୍ଚି ଦେଖିଲି, ପୁରା ଫ୍ଲାଟ୍ଟା ଧୂଆଁରେ ଭରିଯାଇଛି, କେତେ ଲୋକ ସେଠି ଠିଆ ହୋଇଥାନ୍ତି। ସାରା ମହଲା ଶୋଭାରାଣୀଙ୍କ ରଡ଼ିରେ ଦୁଲୁକୁ ଥାଏ।

0: ଦେଖିଲା କେମିତି ମୋର ବେଇଜତ ହେଲା। ତମର ମନ ଏଥର ଥଣ୍ଡା ହେଇଗଲା ତ? ଏଇ ଆମେରିକାନ ମାନେ ମୋ ମୁହଁ ଉପରେ ଛେପ ପକଉଛନ୍ତି। ତମ ଭଳି ଜଣେ ମୂର୍ଖକୁ ମଣିଷ କରିବା ପାଇଁ ମୁଁ କେତେ ଚେଷ୍ଟା ଯେ ନ କରିଛି, ହେଲେ ହେଲେ କିଛି ଲାଭ ହେଲା? ତମେ ସେଇ ଘଣା ବଳଦ, କେବଳ ମଦ ପିଇ ଗଡ଼ିବା ଛଡ଼ା ଆଉ କିଛି ଚୋର ହୋଇ ପାଇକ ପାଣିଆ। ଦେଖ ତମର ହାତ କେମିତି ଥରୁଛି, ୟୁଜଲେସ୍ ଆଲକୋହଲିକ ମଦୁଆ। କେଉଁଠି କା
1: ବେଶୀ ପାଟି କରନା, ତୁ ତୁ ମତେ ମଦ ପିଇବା ଶିଖେଇଲୁ, ମୋ ଜୀବନକୁ ତୁ ତେଳ ତେଳ କରି ଧ୍ୱଂସ କଲୁ, ଏବେ ମତେ କହୁଛୁ ୟୁଜଲେସ୍ ମଦୁଆ। ମୋର ଘର ଦ୍ୱାରା ମୋର ବିଜନେସ୍ ସବୁ ଶେଷ ହେଇଗଲା, ମୁଁ ଜାଣିପାରୁନି ତୁ ମୋର ଶିରା ପ୍ରଶିରାରେ କି ବିଷ ଭରିଦେଇଛୁ। ତୁ ତୁ ଗୋଟେ ବିଷକନ୍ୟା, ଆଉ କେତେ ଲୋକଙ୍କୁ ଏମିତି ଦଂଶନ କରିବୁ?
0: ନା, ଦିସ୍ ଇଜ୍ ଦି ଲିମିଟ୍। ମୁଁ ମୂର୍ଖ ବୋଲି ତମ ପିଛାରେ ଏତେ ଟଙ୍କା ସାରୁଥିଲି, ତମେ ସାଠ, ତମେ ପ୍ରତାରକ।
1: ମୁଁ ତତେ ଘୃଣା କରେ। ତୁ ମତେ ତୋର ବୁଢ଼ିଆଣୀ ଜାଲ ଭିତରେ ଫସେଇ ଦେଲୁ, ମୋର ବିଜନେସରେ ତୁ ବାଧା ସୃଷ୍ଟି କଲୁ, ମତେ ବ୍ଲାକମେଲ କରି ତୁ ସର୍ବଶାନ୍ତ କରିଦେଲୁ।
0: ଏବେ ତମକୁ ଏଠାରେ ରଖିବା ବିପଦଜନକ। ଆଜି ତ କେବଳ ଗ୍ରିଲ୍ ପାଖରେ ଥିବା ତେଲ କଥା ଭୁଲିଗଲ, ସେଇଟା ଜଳି ପୋଡ଼ି ପାଉଁଶ ହେଇଗଲା, ଫ୍ଲାଟ ସାରା ଧୂଆଁରେ ଭରିଗଲା। ତମେ ତ ମଦ ନିଶାରେ ଅଚେତ ହୋଇପଡ଼ିଛ, ଫାୟାର ଆଲାର୍ମ ବାଜୁଥିଲା, ଏଇ ଲୋକମାନେ ମାଷ୍ଟର କିରେ କବାଟ ଖୋଲି ମତେ ଡାକିଲେ, କାଲି ଏଇ ଫ୍ଲାଟକୁ ତମେ ଜାଳି ପୋଡ଼ି ପାଉଁଶ କରିଦେବ। ଆଉଟ ଆଉଟ
1: ହାଇ ସେ ଡୋଣ୍ଟ ଟଚ୍ ମି ଲେଡି ଡୋଣ୍ଟ ଟଚ୍।
2: ରୁହ ରୁହ, ସେ ପଡ଼ିଯିବେ। ଆରେ ସର୍ଦ୍ଦାର ଜୀ, ଆପଣଙ୍କୁ ତ ଚୋର ହୋଇଛି। ଓଃ ମାଇ ଗଡ୍, ଆପଣମାନେ ଏଠାରୁ ଯାଆନ୍ତୁ ପ୍ଲିଜ୍, ଦେୟାର ଇଜ୍ ନୋ ପ୍ରୋବ୍ଲେମ୍ ନାଓ, ଏଭ୍ରିଥିଙ୍ଗ ଇଜ୍ ଓକେ, ଆଇ ୱିଲ୍ ହ୍ୟାଣ୍ଡେଲ୍ ଇଟ୍, ପ୍ଲିଜ୍ ଲିଭ୍ ୟୋର୍ ସାଲନ୍, ଇଟ୍ ୱାଜ୍ ଜଷ୍ଟ ଏ ସ୍ମଲ୍ ଆକ୍ସିଡେଣ୍ଟ।
0: ମୁଁ ପଚାରୁଛି ତମେ କିଏ?
2: ମୁଁ ତାଙ୍କର ଶାଳୀ, ବୁଝିଲ? ଆଣ୍ଡ ନାଓ ବ୍ରିଙ୍ଗ ୟୋର୍ ଟୋନ୍ ଡାଉନ୍,
0: ୟୁ ଜଷ୍ଟ ଗେଟ୍ ଲଷ୍ଟ, ଚାଲିଯାଅ ଏଠୁ। ଏହାଙ୍କର କେହି ଶାଳୀ ଅଛି ନା ସ୍ତ୍ରୀ ଅଛି? ଗୋ ମାଇଣ୍ଡ ୟୋର୍ ଓନ୍ ବିଜନେସ୍, ଇଟ୍ ଇଜ୍ ବିଟୱିନ୍ ହିମ୍ ଆଣ୍ଡ ମି।
2: ହାତ ପଛକୁ ରଖ, ମୋ ସ୍ୱାମୀ ଜଣେ ଲାୟର, ସିଧା ଜେଲ୍କୁ ପଠେଇଦେବି। ପରମିନ୍ଦର, ନିଜର ଜିନିଷପତ୍ର ବନାବନ୍ଦି କର, ଆଉ ଏଠୁ ଚାଲ। ପାଗଳଙ୍କ ଭଳି ହୁଅନି, ଚାଲ ତୁମକୁ ବଲବିନ୍ଦରଙ୍କ ଘରେ ଛାଡ଼ିଦେବି, ଉଠ।
1: କିନ୍ତୁ
2: ମୁଁ ସବୁ କହିବି, ପ୍ରଥମେ ଚାଲ ଏଠୁ।
3: ସେ ବର୍ତ୍ତମାନ ଭଲ ଅଛନ୍ତି, ଜ୍ୱର କମିଯାଇଛି। ତୁମ କଜିନ୍ ବଲବିନ୍ଦରଙ୍କ ଘରେ ଅଛନ୍ତି, ବିଚାରା ଜୀବନ ଯୁଦ୍ଧରେ ହାରିଯାଇ ଥକା ହୋଇପଡ଼ିଛନ୍ତି। ସୋନୁର ସ୍କୁଲରେ ଯେତେବେଳେ ତୁମର ତାଙ୍କ ସହିତ ଭେଟ ହେବ, ସେତେବେଳେ କଥା ସମ୍ଭାଳି ନେବ। ଇତି ତୁମର ବାନ୍ଧବୀ ନର୍ଗିସ୍।
4: କ'ଣ ହେଲା ଆଣ୍ଟି, ଆର୍ ୟୁ ଓକେ?
5: ଠିକ୍ ଅଛି, ଯା ଗାଡ଼ି ଗ୍ୟାରେଜରେ ରଖିଦେଇଆ।

0: ବାହିଗୁରୁ, ମୋର ମହତ ରଖିବ, ମନରେ ଧୈର୍ଯ୍ୟ ଦିଅ ପ୍ରଭୁ। ଓ ଥ୍ୟାଙ୍କ ଗଡ୍, ହି ଇଜ୍ ଦେୟାର ଆଣ୍ଡ ଇଜ୍ ହ୍ୟାପି। ସୋନୁ ବଦମାସ ବାପାର ଭଳି ଡେଙ୍ଗା ହୋଇଗଲାଣି, କେମିତି ପୋଟାଳି ଧରିଛି ଦେଖ, ସତେ ଯେମିତି ଦୁଇ ବନ୍ଧୁ ମିଶୁଛନ୍ତି।
1: ଓ ମାମା, ୟୁ ଆର୍ ଲେଟ୍, ତୁମେ ସବୁବେଳେ ଲେଟ୍ରେ ଆସୁଛ, ମୁଁ ତୁମ ସହିତ କଥା ହେବିନି।
0: ଆଇ ଆମ୍ ସରି।
1: ଆଇ ହାଭ୍ ଗଟ୍ ଦି ହାଏଷ୍ଟ ଗ୍ରେସ୍, ମ୍ୟୁଜିକ୍ ଆଉ ସ୍ପୋର୍ଟସ୍ ପାଇଁ ତ ମୋତେ ସ୍କଲାରସିପ୍ ମିଳିବ। ହଁ, ତୁମକୁ ପ୍ରିନ୍ସିପାଲ୍ ଡାକୁଥିଲେ, ବେସବଲ୍ କ୍ୟାମ୍ପ ହେଉଛି ନା, ମୋତେ ଯିବାକୁ ଦେବ ତ ମମି?
0: ସିଓର, ନିଶ୍ଚୟ ଯିବୁ। ଆଇ ଆମ୍ ସୋ ପ୍ରାଉଡ୍ ଅଫ୍ ୟୁ ମାଇ ସନ୍।
1: ଓ ମାମା, ୟୁ ଆର୍ ଗ୍ରେଟ୍, ୟୁ ଆର୍ ଗ୍ରେଟ୍ ମାମା, ୟୁ ଆର୍ ଗ୍ରେଟ୍।
0: ଆରେ ଆରେ ଆରେ, ପଡ଼ିଯିବି ଯେ। ୟୁ ବିଟ୍।
1: ଆରେ ମାମା, ୟୁ ଆର୍ ଏଜ୍ ଲାଇଟ୍ ଏଜ୍ ଏ ଗର୍ଲ, ତୁମର ତ ଓଜନ ହିଁ ନାହିଁ। ଆମ ସାଥିମାନେ କହୁଛନ୍ତି କି ତୁମ ମା ଭାରି ସ୍ମାର୍ଟ।
0: ହଉ ହଉ, ଥାଉ, ଲେଟ୍ ସେଲିବ୍ରେଟ। ଚାଲ ଏଇଠୁ ସବୁ କାମ ସାରି ଟିକେ କୁଆଡେ ବୁଲି ଆସିବା।
1: ୟେସ୍ ୟେସ୍, ଲେଟ୍ ଅସ୍ ସେଲିବ୍ରେଟ। ଚାଲ ଯିବା, ଚିଲ୍ ବିୟର ପିଇବା।
0: ସୋନୁ,
1: ରିଲାକ୍ସ ଦିଓର ମମି।
2: ଓ ସୋନୁ, ବିୟର ଫିୟର ନା ଧରିବୁନି।
0: ଛି ଛି, ଯାହା ହେଲେ ବି ମଦ, ବିୟର, ୱାଇନ, ହ୍ୱିସ୍କି, ଶାମ୍ପେନ୍ ଏସବୁ ବିଷ ପୁଅ। ଦେଖ ତୋ ବାପାଙ୍କର କଣ ଅବସ୍ଥା ହେଲା।
1: ବାପା,
2: ସୋନୁ, ମୁଁ ଶହେ ଦଣ୍ଡ ବୈଠକ କରୁଥିଲି, ପ୍ରତିଦିନ ସକାଳେ 5 ମାଇଲ ବାଟ ଦୌଡ଼ୁଥିଲି, ଆଉ ଏବେ ଏବେ ମୁଁ ଷ୍ଟେସନ ପର୍ଯ୍ୟନ୍ତ ବି ଚାଲି ଯାଇପାରୁନି। ସିଡ଼ିରେ ଗୋଟାଏ ପାଉଛ ଚଢ଼ିଲା ବେଳକୁ ମୋ ପ୍ରାଣଟା ପୁରା ପଳାଉଛି। ତୁ ତ ବାପା ସ୍ପୋର୍ଟସମ୍ୟାନ୍, ତୋର ସ୍ୱାସ୍ଥ୍ୟ ପ୍ରତି ତୁ ନିଜେ ଯତ୍ନ ନେବା ଦରକାର। ଏ ଜୀବନରେ ମୁଁ ଯାହା କରିପାରିଲିନି, ତତେ ତାହା କରି ଦେଖାଇବାକୁ ହବ ପୁଅ। ୱାହି ଗୁରୁ ତତେ ରକ୍ଷା କରନ୍ତୁ। ମୁଁ ମୋ ଜୀବନକୁ ନିଜେ ନଷ୍ଟ କରିଦେଲି ପୁଅ।
1: ବାପା, ତୁମେ ଘରକୁ କାହିଁ ଯାଉନ? ଆଜି ଆମ ସାଥିରେ ଘରକୁ ଚାଲ ବାପା।
2: ଆଉ ଥରେ ଯିବି ପୁଅ, ଆଉ ଥରେ ଯିବି। ପ୍ଲାଟିନ କ୍ୱିନ୍ସ ବଲବନ୍ତର ଘର ପାଖରେ, ବର୍ତ୍ତମାନ ମୁଁ ବଲବନ୍ତର ଏଜେନ୍ସିରେ ହିଁ କାମ କରୁଛି।
1: କ୍ୱିନ୍ସରେ ସେଇ ଏରିଆ ତ ସେତେ ଭଲ ନୁହଁ, ତୁମେ ବି ବଡ଼ ଅଦ୍ଭୁତ ଲୋକ ଲେଡ଼ି, ତୁମର ଏତେ ବଢ଼ିଆ ଘର ଅଛି, ଷ୍ଟୋର ଅଛି, ଏସବୁ ଥାଉ ଥାଉ ଅନ୍ୟ କାହା ପାଖରେ କାମ କରିବାର କି ଦରକାର ନା, କଣ କହୁଛ ମାମା?
2: ପୁଅ, ଗୁଡ଼ା ଏତେ ନାଲା ଅସ୍ଥିରତା ଭିତରେ ନିଜକୁ ଖୁବ୍ ଲଜ୍ଜିତ ଆଉ ଅପମାନିତ ବୋଧ କରୁଥିଲେ। ଏ ଜୀବନ ପ୍ରତି ବି ବିତୃଷ୍ଣା ଆସିଯାଇଥିଲା। ମୁଁ ଆତ୍ମହତ୍ୟା କରିବାକୁ ଭାବିଲା ବେଳକୁ ତୋର ଏଇ ସୁନ୍ଦର ମୁହଁଟା ସବୁବେଳେ ମୋ ଆଖି ଆଗରେ ଝଲସି ଉଠେ। ଆଇ ଲଭ୍ ୟୁ ମାଇ ସନ୍।
1: ଆଇ ଲଭ୍ ୟୁ ଟୁ ବାପା। ୱୀ ବୋଥ୍ ଆର୍ ବିଡ୍।
3: ଆଇ ଲଭ୍ ୟୁ ଭେରି ମଚ୍ ମାଇ ସନ୍। ଆଇ ଲଭ୍ ୟୁ ଭେରି ମଚ୍। ଓ ମାଇ ସନ୍, ମାଇ ଡାର୍ଲିଂ, ବାଏ ବାଏ।
1: ବାଏ ଡ୍ୟାଡ୍।
0: ଚାଲ ପୁଅ, ଏଇଠୁ ବାହାରକୁ ଯିବା।
2: ବିଣା, ବିଣା, ପ୍ଲିଜ୍, ଛୁଆଟା ୟାକୁ ୟାକୁ ତ ମୋଟେ ଗାଳି ଦେଉନି ବିଣା, ଯାହା ସବୁ ଇଏ କହୁଛି ମୁଁ ମାନେ ମୁଁ କହିବାର ଉଦ୍ଦେଶ୍ୟ ହେଲା,
0: ଏଇଠି ଏଇ ସ୍କୁଲ ଗେଟ୍ ସାମ୍ନାରେ କ'ଣ ସବୁକିଛି ସମାଧାନ କରିବ? ଚାଲ ଘରକୁ ଚାଲ।
2: ତମେ ତମେ ମୋତେ କ୍ଷମା କରିଦେଇପାରିବ?
0: ଏ ନିଅ ଗାଡି ଚାବି, ଗାଡି ବାହାର କର। ବହୁତ ହେଇଗଲା, ଚୁପଚାପ ଯାଇ ନିଜ ପୁଅ, ଘର, ଷ୍ଟୋର ସବୁ ସମ୍ଭାଳ। ମୋତେ ଖୁବ୍ କଷ୍ଟ ଦେଲଣି, ମୁଁ ଆଉ ପାରିବିନି।
1: ମାମା, ଘରକୁ ଗଲା ପରେ ସବୁ ଦୁଃଖ ସୁଖ ହେବ, ମୋର ଭେକେସନ ଯେମିତି ବଢ଼ିଆ କଟେ, ବୁଝିଲ? ଚାଲ ଘରେ ବସି ଗୋଟେ ସୁନ୍ଦର ଟ୍ରିପ୍ ର ପ୍ଲାନ କରିବା।
0: ଏ ପାଗଳଟା ଦିନକୁ ଦିନ ଅତି ଛୋଟ ଛୁଆ ହେଇଯାଉଛି।
2: ସେ ଛୁଆ ନୁହେଁ ତ ଆଉ କଣ।

0: ଶୁଣିଲେ ନାଟକ ନଷ୍ଟେଲଜିଆ, ମୂଳ ରଚନା କରିଥିଲେ ନିର୍ମଲ ଅଗ୍ରୱାଲ, ବେତାର ନାଟ୍ୟ ରୂପାନ୍ତର କରିଥିଲେ ପ୍ରୀତି କଶ୍ୟପ, ଓଡ଼ିଆ ଭାଷାନ୍ତର କରିଥିଲେ ତ୍ରିବିକ୍ରମ ରଥ, ପ୍ରଯୋଜନା କରିଥିଲେ ଅଶୋକ ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଗୋଟିଏ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ଇରା ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର, ଗୀତ ରଚନା ନିଜମ।

ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ଶର୍ମିଲି ଚଳଚ୍ଚିତ୍ରରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଗୀତଟି ପାଇଁ ଗୀତ ନିର୍ଦ୍ଦେଶନା କରିଛନ୍ତି ଏସ୍ ଡି ବର୍ମାନ। ଗୀତିକାର ନୀରଜ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ମହେନ୍ଦ୍ର କପୁର ଏବଂ ସଲମା ଆଗା। ଗୀତଟି ଆମେ ନେଇଛୁ ନିକାହ ଚଳଚ୍ଚିତ୍ରରୁ। ଗୀତ ରଚନା ହସନ କମଲ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ରାଜକୁମାର ଚଳଚ୍ଚିତ୍ରରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଆଶା ଭୋସଲେ ଏବଂ ମହମ୍ମଦ ରଫି। ଗୀତ ରଚନା ଶୈଳେନ୍ଦ୍ର। ସଙ୍ଗୀତ ସଂଯୋଜନା ଶଙ୍କର ଜୟକିଶନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଆମେ ନେଇଛୁ ସାଜନ ବିନା ସୁହାଗନ। ଏହି ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ୟଶୁଦାସ ଏବଂ ଅନୁରାଧା, ସଙ୍ଗୀତ ସଂଯୋଜନା ଉଷା ଖାନ୍ନା।

କାର୍ଯ୍ୟକ୍ରମର ଶେଷ ଗୀତଟି ଆମେ ନେଇଛୁ ପ୍ୟାର ଯୁକ୍ତା ନେହିଁ ଏହି ଚଳଚ୍ଚିତ୍ରରେ। କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ ଶରିଫ କୁମାର, ଗୀତ ରଚନା SH ବିହାରୀ, ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶୁଣିଲେ କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ହିନ୍ଦୀ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।